ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 33 ସେକେଣ୍ଡ ଆଜି ମଙ୍ଗଳବାର 1948 ଶତାବ୍ଦ ଆଷାଢ଼ 30 ଦିନ 2026 ଖ୍ରୀଷ୍ଟାବ୍ଦ ଜୁଲାଇ ମାସର 21 ତାରିଖ ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ 317.5 ମିଟର ତଥା 945 କିଲୋହର୍ଟ୍ସ ଏବଂ FM 101 MHz ଯୋଗେ। ଶ୍ରୋତାମାନେ ଆମର କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ଆପ୍ରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ମନ୍ଦିରେ ସମ୍ବାଦ ଶୁଣିଲେ ରିଲେକଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା କାର୍ଯ୍ୟକ୍ରମ ଆରମ୍ଭରେ ଗୀତନା ଗୀତା ପଟ୍ଟନାୟକଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି ସନ୍ଥକବି ଭୀମ ଭୋଇଙ୍କ ରଚନାରୁ।

ଶୁଣିଲି କେତୋଟି ଭକ୍ତି ଗୀତ। କଣ୍ଠଶିଳ୍ପୀ ଥିଲେ ଗୀତା ପଟ୍ଟନାୟକ, ସୁଚରିତା ପ୍ରତିହାରୀ, ଦିବାକର ମହାନ୍ତି, ଅନିତା ପତି ଏବଂ ନୀଳାଚଳ ପୁଟିଲ। ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ।
1: ଆଜିକାଲି ଚଳଣିରେ ସମାଜରେ କୌଣସି ବ୍ୟକ୍ତିଙ୍କ ପାଖରେ ସମୟ ନାହିଁ। ଆମେ ଏ କଥାକୁ ବିଶ୍ଳେଷଣ କଲେ ଜାଣିପାରିବା ଯେ ମୋର ସମୟ ନାହିଁ ବୋଲି କହିଲେ ମୁଁ କ'ଣ ବୁଝୁଛି। ପ୍ରକୃତରେ ମୁଁ ଯାହା ବୁଝୁଛି ତାହେଲେ ତାଠାରୁ ଅଧିକ କରିବା ପାଇଁ ମୋ ପାଖରେ ଅଧିକ ମାନସିକ ସ୍ଥାନ ନାହିଁ। ଅତଏବ ସମାଧାନ ମାନସିକ ସ୍ଥାନ ସୃଷ୍ଟି କରିବାରେ ନିହିତ ଅଛି, ସମୟକୁ ଦୋଷ ଦେବାରେ ନୁହେଁ। ଗୋଟିଏ ଉଦାହରଣ ନିଆଯାଇପାରେ। ଯଦି ମୁଁ ଗୋଟିଏ ସୁଟକେସ୍ରେ 20 ସାର୍ଟ ଏବଂ 10 ଶାଢ଼ୀ ଭର୍ତ୍ତି କରିବାକୁ ଚାହୁଁଥିବି, ସେଗୁଡ଼ିକୁ ଜାକିଜୁକି କରି ରଖିଦେଲେ 7 ସାର୍ଟ ଏବଂ 4 ଶାଢ଼ୀରୁ ଅଧିକ ରଖିପାରିବି ନାହିଁ। ସେଗୁଡ଼ିକୁ ଭଲ ଭାବରେ ଭାଙ୍ଗିଦେଲେ ମୁଁ ସବୁଗୁଡ଼ିକୁ ରଖିବା ପାଇଁ ଯଥେଷ୍ଟ ଅଧିକ ସ୍ଥାନ ପାଇପାରିବି। ମନ ଓ ଚିନ୍ତା କଥା ମଧ୍ୟ ସେହିପରି, ଅଧିକ ରଖିବା ପାଇଁ ସେଗୁଡ଼ିକୁ ଭଲ ଭାବରେ ସଜାଇ ରଖିବାକୁ ହେବ, ତାହେଲେ ଶ୍ୱାସ ମଧ୍ୟ ନିୟନ୍ତ୍ରିତ ହୋଇପାରିବ। ଆମେ ଯଦି ଚିନ୍ତାର ସୁପରିଚାଳନା ଅଭ୍ୟାସ କରୁଥିବା ଏବଂ ଉତ୍ତମ ଆଚରଣବିଧି ଅନୁସରଣ କରୁଥିବା, ତେବେ ସ୍ୱାଭାବିକ ଭାବରେ ଅଧିକ କାମ କରିବା ପାଇଁ ମାନସିକ ସ୍ଥାନ ସୃଷ୍ଟି ହେବ। ଏହାଦ୍ୱାରା କେବଳ କାମ କରିବା ବଢ଼ିବ ତା ନୁହେଁ, କାମର ଗୁଣ ମଧ୍ୟ ବଢ଼ିବ, କାରଣ ଆମର ଏକ ନୂତନ ଦୃଷ୍ଟି ବର୍ତ୍ତମାନ ଉପଲବ୍ଧ ହେବ। ଆମେ ଅଧିକ ମାନସିକ ସ୍ଥାନ ପାଇବାକୁ ହେଲେ ଆମର କାମନାଗୁଡ଼ିକର ସୀମାଙ୍କନ କରିବାକୁ ହେବ। ଆମର ଅସୀମ କାମନା ରହିଲେ ଆମର ମାନସିକ ଶାନ୍ତି ରହିବ ନାହିଁ। ସୀମିତ କାମନା କହିଲେ କ'ଣ ବୁଝାଏ? କାମନା ମୂଳତଃ 4 ପ୍ରକାର। ଏହି 4 ଦିଗ ଉପରେ ସୀମାଙ୍କନ କଲେ ଅନ୍ୟ କାମନାଗୁଡ଼ିକ ଆପେ ଆପେ ଠିକ୍ ହୋଇଯିବ। କାମନାର ସୀମାଙ୍କନ। ପୃଥିବୀରେ ଅଧିକ ଲୋକ ଅନାହାର ଅପେକ୍ଷା ଅତି ଆହାର ଯୋଗୁଁ ମରିଥାନ୍ତି। ଆମର ଯଦି ନିଜର ଆହାର ଉପରେ ନିୟନ୍ତ୍ରଣ ରହେ, ଆମର ମନ ଯଦି ନିୟନ୍ତ୍ରିତ ହୁଏ, ଆମର ଆହାର ମଧ୍ୟ ସୀମିତ ହେବ। ଆମର ଶ୍ୱାସ ଛନ୍ଦବଦ୍ଧ ହେଲେ ଆମେ ପରିବେଶରୁ ଆମର କ୍ୟାଲୋରି ଶକ୍ତି ପାଇବା। ଏହାର ଅର୍ଥ ନୁହେଁ ଯେ ଆମେ ଖାଇବା ବନ୍ଦ କରିଦେବା, କିନ୍ତୁ ଆମେ ଠିକ୍ ପରିମାଣରେ ଖାଦ୍ୟ ଖାଇବା ଉଚିତ, ଅତି ଭୋଜନ କରିବା ନାହିଁ। ତଦ୍ୱାରା ଆମ ଦେହ ଓ ମନର ସକ୍ରିୟ ଉପଯୋଗ ପାଇଁ ଆବଶ୍ୟକ ଉପଯୁକ୍ତ ପରିମାଣରେ ଶକ୍ତି ପାଇପାରିବା। ଅର୍ଥ ହେଉଛି ବ୍ରହ୍ମ। ଏହା ଆମକୁ ନ୍ୟାସ ଭାବରେ ଦିଆଯାଇଛି। ଆମେ ଅର୍ଥର ସଦୁପଯୋଗ କରିବା, ସତ୍ ଉପାୟରେ ଧନ ଅର୍ଜନ କରିବା, ଉପାର୍ଜନର କିଛି ଅଂଶ ସତ୍ ସ୍ଥାନରେ ଖର୍ଚ୍ଚ କରିବା, ସମସ୍ତ ସମୟରେ ସନ୍ତୋଷ ଏବଂ ଶାନ୍ତି ବଜାୟ ରଖିବା। ଆମେ ଶକ୍ତିର ଦୁରୁପଯୋଗ କରିବା ନାହିଁ। ନିଜର ଅହମ୍ଭାବ ପାଇଁ ଶକ୍ତିର ଉପଯୋଗ ନ କରି ଶାସ୍ତ୍ର ଅନୁମୋଦିତ କର୍ମ କରିବା ପାଇଁ ଶକ୍ତିର ଉପଯୋଗ କରିବା। ଜ୍ଞାନର ସୀମାଙ୍କନର ଅର୍ଥ ହେଲା ଜ୍ଞାନର ଦୁରୁପଯୋଗ ନ କରିବା। ଯଦି ଜଣେ ଡାକ୍ତର ତାଙ୍କ ସେବାରେ ଦକ୍ଷ ହୋଇଥାନ୍ତି କିନ୍ତୁ ରୋଗୀ 10,000 ଟଙ୍କା ଦେଲେ ହିଁ ଅସ୍ତ୍ରୋପଚାର କରିବେ ବୋଲି କୁହନ୍ତି, ତାହେଲେ ଏହା ତାଙ୍କର ଜ୍ଞାନର ଦୁରୁପଯୋଗ ଅଟେ। ଯଦି ଜଣେ ବୈଜ୍ଞାନିକ ତାଙ୍କର ଜ୍ଞାନକୌଶଳକୁ ବୋମା ତିଆରି କରିବାରେ ବିନିଯୋଗ କରନ୍ତି, ତାହେଲେ ତାହା ଜ୍ଞାନର ଦୁରୁପଯୋଗ ଅଟେ। ପ୍ରକୃତିରୁ ଆମକୁ ଯେଉଁ ଦକ୍ଷତା ମିଳିଛି ତାହା ସମଗ୍ର ମାନବ ଜାତି ପାଇଁ ବ୍ୟବହୃତ ହେବା ଉଚିତ। ଆମେ ଏହି 4 ଦିଗକୁ ସଂଯତ କଲେ ତାର ପରିଣତି ହେବ ସମୟର ସୁପରିଚାଳନା।
0: ଶୁଣିଲେ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 448 ଭାଗ।

ଶିବଭକ୍ତ ଗଣ ଧନୀ ଏବଂ ଭୋଗଭାଗ୍ୟ ସମ୍ପନ୍ନ, ଅନ୍ୟପକ୍ଷରେ ବିଷ୍ଣୁଭକ୍ତଗଣ ନିର୍ଦ୍ଧନ, ବନ୍ଧୁବାନ୍ଧବ ପରିତ୍ୟକ୍ତ, ଭୋଗଭାଗ୍ୟହୀନ। ପରୀକ୍ଷିତ ଶ୍ରୀ ଶୁକଦେବଙ୍କୁ ଏ ବିଷୟରେ ପ୍ରଶ୍ନ କରିଛନ୍ତି। ଶ୍ରୀ ଶୁକଦେବ ପରୀକ୍ଷିତଙ୍କୁ ବୁଝାଇଛନ୍ତି, ବିଷ୍ଣୁଭକ୍ତର ସମସ୍ତ ଧନ ହରଣ କରିନିଅନ୍ତି, ତା ପରିବର୍ତ୍ତେ ଅହେତୁକୀ କୃପା ବର୍ଷଣ କରିଥାନ୍ତି, ତଦ୍ୱାରା ପରମବ୍ରହ୍ମ ପ୍ରାପ୍ତି ଘଟେ। ବିଷ୍ଣୁ ଆରାଧନା ତେଣୁ କଠିନ। ଶିବ କିନ୍ତୁ ଆଶୁ ପ୍ରସନ୍ନ ହୋଇ ଭକ୍ତକୁ ସାଙ୍ଗେ ସାଙ୍ଗେ ସାମ୍ରାଜ୍ୟ ଲକ୍ଷ୍ମୀ ଦେଇଦିଅନ୍ତି। ଭକ୍ତ ପରବର୍ତ୍ତୀ କାଳରେ ପ୍ରମତ୍ତ ହୋଇ ବରଦାତାଙ୍କୁ ବି ଭୁଲିଯାଏ।

ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 448ତମ ଭାଗ। ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ସୁପ୍ରୀତି ମିଶ୍ର। ଶ୍ରୀକ୍ଷେତ୍ର ପୁରୀ ଗୁଣ୍ଡିଚା ମନ୍ଦିରନ ଆଜି ସକାଳ ଧୂପ ନୀତି ସର୍ବାର ଉତ୍ତରୁ ମହାପ୍ରଭୁମାନଙ୍କ ତିନି ରଥକେ ଦକ୍ଷିଣ ମୋଡ଼ କରବାର୍ ଲାଗି ଆଜ୍ଞାମାଳ ବିଜେ କରାଯିବା। ପୂଜାପଣ୍ଡା ସେବକମାନେ ରଥ ଆଜ୍ଞାମାଳ ନେଇକରି ବିଜେ କରବାର ଉତ୍ତରୁ ପହେଲା ମା' ସୁଭଦ୍ରାଙ୍କର ଦର୍ପଦଳନ ରଥ ଦକ୍ଷିଣ ମୋଡ଼ କରାଯାଇକରି ନାକଚଣ ଦ୍ୱାର ଆଗାଡ଼େ ରଖାଯିବା। ତାର ଉତ୍ତରୁ ତାଳଧ୍ୱଜ ନନ୍ଦୀଘୋଷ ରଥକେ ଦକ୍ଷିଣ ମୋଡ଼ କରାଯିବା। ସେଆଡ଼େ ଗଲାକାଲି ଡେରି ରାତିଥି ହେରା ପଞ୍ଚମୀ ନୀତି କରାଯାଇଥିଲା। ଜଗଜ୍ଜନନୀ ମା' ଲକ୍ଷ୍ମୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଶ୍ରୀମନ୍ଦିରରୁ ବାହାରିଥିଲେ। ମା' ଲକ୍ଷ୍ମୀ ନନ୍ଦୀଘୋଷ ରଥ ପାଶେ ପହଞ୍ଚିବା ଋତୁରୁ ସେଠାରେ ବନ୍ଦାପନା ନୀତି କରାଯାଇଥିଲା। ତା ଋତୁରୁ ମହାପ୍ରଭୁମାନଙ୍କର ଦର୍ଶନ ଲାଗି ଶ୍ରୀଗୁଣ୍ଡିଚା ମନ୍ଦିର ଜୟ ବିଜୟ ଦ୍ୱାରନ ପହଞ୍ଚିଲା ବେଳକେ ସନ୍ଧ୍ୟା ଧୂପ ନୀତି ଚାଲୁଥିବାରୁ ଡେରା ପଡ଼ିଥିଲା। ମହାପ୍ରଭୁମାନଙ୍କର ଦର୍ଶନ ନାଇଁ ପାଇକରି ମହାଲକ୍ଷ୍ମୀ ଆଜ୍ଞାମାଳ ଧରିକରି ନାକଚଣା ବାଟ ଦେଇକରି ବାହାରି ଆସିଥିଲେ। ତା ଋତୁରୁ ହେରାଗହୁ ଦିଶାହି ଦେଇକରି ଶ୍ରୀମନ୍ଦିରକେ ଫେରିଥିଲେ। ଫେରିଲା ବାଟେ ମା' ଲକ୍ଷ୍ମୀ ରାଗେ ନନ୍ଦୀଘୋଷ ରଥର କିଛି ଅଂଶକେ ଭାଙ୍ଗି ଦେଇଥିଲେ। ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଲାଗି ଖାସ୍ କରି ଅନୁନ୍ନତ ଜନଜାତି ଗୋଷ୍ଠୀ ପିଭିଟିଜିଙ୍କର ଅନ୍ତର୍ଭୁକ୍ତିମୂଳକ ବିକାଶ ବହୁତ ଜରୁରୀ ଆଏ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ଲୋକଭବନଠାରେ ପିଭିଟିଜିସ୍ ଅଫ୍ ଓଡ଼ିଶା ୱେ ଏହେଡ୍ ଶୀର୍ଷକ ଦିନିକିଆ ସମ୍ମିଳନୀଥି ଯୋଗ ଦେଇକି ରାଜ୍ୟପାଳ କହିଛନ୍, ପିଭିଟିଜିଙ୍କର ସଶକ୍ତିକରଣ ଖାଲି ସାମାଜିକ ଦାୟିତ୍ୱ ନୁହେଁ, ଇଟା ଗୋଟେ ଜାତୀୟ ଆବଶ୍ୟକତା ଆଏ। ଓଡ଼ିଶାର ଦେଶର ସର୍ବାଧିକ 13 ପିଭିଟିଜି ଗୋଷ୍ଠୀ ରହିଛନ୍। ଶିକ୍ଷା ସ୍ୱାସ୍ଥ୍ୟ ସହିତ ସେମାନଙ୍କ ସଂସ୍କୃତି ଓ ପାରମ୍ପରିକ ଜୀବନଶୈଳୀ ସଂରକ୍ଷଣ ଉପରେ ସମାଜ ଜୋର୍ ଦେବାର୍କେ ସେ ପରାମର୍ଶ ଦେଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶ ଓ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 136 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବ। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୋକଙ୍କର ମତାମତ ମାଗିଛନ୍। ଲୋକେ ନମୋ ଆପ୍ ଆଉ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଇତାର ଛଡ଼ା 1800-1178-00 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 24 ତାରିଖ ତକ୍ ଲୋକେ ନିଜର ମତାମତ ଦେଇପାରିବେ। 2025-26 କେନ୍ଦ୍ରୀୟ ବଜେଟ୍ଥି ଘୋଷଣା ଅନୁସାରେ ଦେଶେ ବୃତ୍ତିଗତ ତାଲିମ ସାମଗ୍ରୀର ଗୁଣବତ୍ତା ପ୍ରାସଙ୍ଗିକତା ଦେବାର ଲାଗି ଭୁବନେଶ୍ୱର ଚେନ୍ନାଇ ହାଇଦ୍ରାବାଦ କାନପୁର ଆଉ ଲୁଧିଆନାଠାରେ ଜାତୀୟ ଉତ୍କର୍ଷ କେନ୍ଦ୍ର ସ୍ଥାପନା କରାଯିବା। ଦେଶେ କୃତ୍ରିମ ବୁଦ୍ଧିମତା ପ୍ରଚଳନ ଆଉ କୃତ୍ରିମ ବୁଦ୍ଧିମତାକେ ଦେଶ ଲାଗି ଉପଯୋଗ କରବାର ଲକ୍ଷ୍ୟ ନେଇକରି କେନ୍ଦ୍ର ସରକାର 5 ଉତ୍କର୍ଷ କେନ୍ଦ୍ର ସ୍ଥାପନା ଲାଗି 500 କୋଟି ଟଙ୍କା ବ୍ୟବହାର କରିଛନ୍। ନୂଆ ଶିକ୍ଷାନୀତି 2020 ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ସହିତ ସମନ୍ୱିତ କରବାର ଲାଗି କୃତ୍ରିମ ବୁଦ୍ଧିମତା ଆଧାରିତ ବ୍ୟବସ୍ଥା ଶିକ୍ଷା କ୍ଷେତ୍ରଟି ଲାଗୁ କରବାର ଲାଗି ଇଟା ତିଆରି କରାଯାଇଛି ବୋଲି ଗଲାକାଲି ଲୋକସଭାର ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ସୁକାନ୍ତ ମଜୁମଦାର ସୂଚନା ଦେଇଛନ୍। ରାଜ୍ୟ ସାର ସଙ୍କଟକେ ଦୂର କରବାର ଲାଗି ସରକାର ପଦକ୍ଷେପ ନେଉଛନ୍। ଏ ବାବଦେ କୃଷି ଆଉ କୃଷକ ସଶକ୍ତିକରଣ ବିଭାଗର ସଚିବ ସଚିନ ରାମଚନ୍ଦ୍ର ଯାଦବ ସବୁ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍। ଚିଠିଥି DAP ଆର୍ ୟୁରିଆର ବିକଳ୍ପକେ ତହଙ୍କାବା ଲାଗି କୁହାଯାଇଛି। ବିକଳ୍ପ ହିସାବରେ କମ୍ପ୍ଲେକ୍ସ ଫର୍ଟିଲାଇଜର ଆର୍ ଆମୋନିୟମ୍ ସଲ୍ଫେଟ୍କେ ପ୍ରୋତ୍ସାହନ ଦେବାର୍କେ କୁହାଯାଇଛି। ଆମୋନିୟମ୍ ସଲ୍ଫେଟ୍ ମାଇଟ୍ଥି ସଲ୍ଫର ଅଭାବ ଦୂର କରବାର୍ଥି ସାହାଯ୍ୟ କରବା। ସେନ୍ତା DAP ଯୋଗାଣ ପ୍ରଭାବିତ ହୋଇଥିବାରୁ କମ୍ପ୍ଲେକ୍ସ ଫର୍ଟିଲାଇଜର ବ୍ୟବହାର କରବାର୍କେ ଚିଠିଥି କୁହାଯାଇଛି। କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନମାନଙ୍କ ଲାଗି ଆଞ୍ଚଳିକ ଶିକ୍ଷାନୁଷ୍ଠାନ RIE ଠାନେ ଗୋଟିଏ 5-ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୂଲ ହୋଇଛି। ଜାତୀୟ ଶିକ୍ଷା ଯୋଜନା ଓ ପ୍ରଶାସନ ପ୍ରତିଷ୍ଠାନ ନୂଆଦିଲ୍ଲୀ ଆର୍ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ମିଳିତ ସହଯୋଗଥି ଏହି ପ୍ରଶିକ୍ଷଣ ଆୟୋଜନ କରାଯାଇଛି। କର୍ମଶାଳାଥି ରାଜ୍ୟର 5 ଜିଲ୍ଲାରୁ 57 ଅଧିକା ୱାର୍ଡେନ ଡାଏଟ୍ ଶିକ୍ଷକ ପ୍ରଶିକ୍ଷକ ଆଉ ଜିଲ୍ଲା ଜେଣ୍ଡର କୋଡିନେଟରମାନେ ଯୋଗ ଦେଇଥିଲେ। ଗଲା ଜୁଲାଇ 16 ତାରିଖ ରଥଯାତ୍ରା ଦିନ ଶ୍ରୀକ୍ଷେତ୍ର ପୁରୀନ ଦେହ ଖରାପ ଲାଗି ଚିକିତ୍ସାଧୀନ ଅବସ୍ଥାଥି କଟକ ଆଉ ମୁମ୍ବାଇର ଦୁଇଜଣଙ୍କର ପରଲୋକ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କର ବିୟୋଗଥି ଶୋକ ପ୍ରକାଶ କରିବାର ସହିତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିନୁ ତାଙ୍କର ପରିବାର ଲୋକଙ୍କ ଲାଗି 10 ଲକ୍ଷ ଟଙ୍କା ଲେଖା ସାହାଯ୍ୟ ଘୋଷଣା କରିଛନ୍। ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକର ସିଂଘି ଯୁବା ପଞ୍ଚାୟତ କାର୍ଯ୍ୟାଳୟନ ଆର୍ଥିକ ସାକ୍ଷରତା ଆଉ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ହୋଇଯାଇଛି। ଜିଲ୍ଲା ଆର୍ଥିକ ସେବା ଓ ସଞ୍ଚୟ ଅଧିକାରୀ ମଙ୍ଗଳ ପ୍ରଧାନଙ୍କର ଅଧ୍ୟକ୍ଷତାରେ ହୋଇଥିବା ଶିବିରଟି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ବ୍ୟାଙ୍କ ମିତ୍ର ଆର୍ ପଞ୍ଚାୟତର ଲୋକମାନେ ଯୋଗ ଦେଇଥିଲେ। ପାଣିପାଗ ଓଡ଼ିଶାର ଉତ୍ତର ଭାଗ ଆଉ ଇତାର ପାଖର ଇଲାକାନ ଇ ହପ୍ତା ଫେର୍ ଗୋଟେ ଘୂର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି। ଇତାର ପ୍ରଭାବତି ସମୁଦ୍ର ଖଣି ଆଉ ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କୁ ମଧ୍ୟମରୁ ଜବର ବର୍ଷା ହୋଇପାରେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଆଜ ସମ୍ବଲପୁର ଝାରସୁଗୁଡ଼ା ବରଗଡ଼ ସୁନ୍ଦରଗଡ଼ ଦେବଗଡ଼ ସହିତ 20 ଜିଲ୍ଲାର ଜବର ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛି। ଇ ବାବଦେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ମନୋରମା ମହାନ୍ତି କହିଛନ୍।
1: আগামী 7 দিন পর্যন্ত রাজ্যের কিছু কিছু স্থানে হালকার মধ্যম বর্ষা রহব। তা সহিত কামা স্থানে কিংবা গোটে কিংবা দুইটা স্থানে প্রবল বর্ষা রহবার মধ্যে সম্ভাবনা রয়েছে। 21 তারিখে রাজ্যের কিছু কিছু স্থানে হালকার মধ্যম বর্ষা রহব, তা সহিত প্রবল বর্ষা গোটে কিংবা দুইটা স্থানে রহবার সম্ভাবনা রয়েছে। এমনভাবে বর্ষা সহিত বিজুড়ি ঘড়ঘড়ি ঝটকা পবন পবনর বেগ রহব 40 রু 50 কিলোমিটার পর আওয়ার।
0: এছিনি আঞ্চলিক খবর ইন শেষ হলা। আরবলর আঞ্চলিক খবর শুনিপারবে রাতে 7 বাজিকি 2 মিনিট থি। জুহার।

ବୀରେନ୍ଦ୍ରନାଥ ନାଗ, ପ୍ରଭାସିନୀ ରଥ ଓ ଗୋପାଳ ସାହୁ। ଦିନ 12:30 ଏନ୍ସିଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ। ଦିନ 8:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ ଓ ରୀନା ଦାସ। ଆଜି ଦିନ 8:20 ଘର ସଂସାର କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ସଖୀ। ଆଜିର ବିଷୟ ରହିଛି କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ। ଦିନ 2:45 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 3:00 କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଓ ସାମାଜିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୋପୋ ଝକା ଝକା। ଅପରାହ୍ନ 4:00 ଶୁଣିବେ ସଂସଦରେ ପ୍ରଶ୍ନକାଳର ରେକର୍ଡିଂ। ସନ୍ଧ୍ୟା 5:02 ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମ। ସନ୍ଧ୍ୟା 5:15 ହିନ୍ଦୀ ଶିକ୍ଷା କାର୍ଯ୍ୟକ୍ରମ ଏବଂ ସନ୍ଧ୍ୟା 5:30 ଯୁବାଣୀ କାର୍ଯ୍ୟକ୍ରମରେ ସନ୍ଧାନ। ଏଥିରେ ଶୁଣିବେ ଆଲୋଚନା ଜଳବାୟୁ ପରିବର୍ତ୍ତନ ଓ ତା'ର ବୈଜ୍ଞାନିକ ସମାଧାନ, ଆଲୋଚିକା ଶତାବ୍ଦୀ ବହିଦାର। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାର ପ୍ରଥମ ଡେଙ୍ଗୁ ଟିକା କ୍ୟୁ ଡେଙ୍ଗାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ବିକଶିତ ଏହି ଟିକାକୁ ଭାରତର ଔଷଧ ମହାନିୟନ୍ତ୍ରକ ବିପଣନ ଅଧିକାର ପ୍ରଦାନ କରିଛନ୍ତି। 4 ବର୍ଷରୁ 60 ବର୍ଷ ବୟସର ଲୋକମାନଙ୍କୁ ଏହି ଟିକା ଦିଆଯାଇପାରିବ। ଟିକାଟି ପୂର୍ବରୁ 40 ଦେଶରେ ଅନୁମୋଦନ ଲାଭ କରିଛି। ମଶା କାମୁଡ଼ା ଦ୍ୱାରା ବ୍ୟାପୁଥିବା ଡେଙ୍ଗୁ ରୋଗରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ପୁରୀରେ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାରା ସମ୍ମୁଖରେ ରଖାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପ ନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି 3 ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିବେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦୀଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଗତକାଲି ବିଳମ୍ବିତ ରାତିରେ ହେରାପଞ୍ଚମୀ ନୀତି ଅନୁଷ୍ଠିତ ହୋଇଯାଇଛି। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବିଳମ୍ବିତ ରାତିରେ ମା ଲକ୍ଷ୍ମୀଙ୍କ ହେରାପଞ୍ଚମୀ ନୀତି ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି। ମା ଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିର ନିକଟକୁ ବିଜେ କରି ସ୍ୱତନ୍ତ୍ର ପୂଜା ଓ ଭୋଗ ନୈବେଦ୍ୟ ଗ୍ରହଣ କରିଥିଲେ। ପାରମ୍ପରିକ ରୀତିନୀତି ପାଳନ ପରେ ସେ ମୁଖ୍ୟ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ନୟାଗଡ଼ ଜିଲ୍ଲା ରଣପୁରସ୍ଥିତ ଗୁଣ୍ଡିଚା ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ ସନ୍ଧ୍ୟା ଆଳତୀ ପରେ ମହାଲକ୍ଷ୍ମୀଙ୍କ ମାଜଣା ନୀତି ଅନୁଷ୍ଠିତ ହୋଇଥିଲା। ପରେ ମହାଲକ୍ଷ୍ମୀ ସୁସଜ୍ଜିତ ଦୋଳ ବିମାନରେ ଶୋଭାଯାତ୍ରା କରି ଗୁଣ୍ଡିଚା ମନ୍ଦିର ନିକଟସ୍ଥ ନନ୍ଦୀଘୋଷ ରଥ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପାରମ୍ପରିକ ନୀତି ସମ୍ପନ୍ନ ହେବା ପରେ ସେ ନିଜ ମନ୍ଦିରକୁ ବାହୁଡ଼ି ଆସିଥିଲେ। ପୁରୀ ରଥଯାତ୍ରା ସମୟରେ ଅସୁସ୍ଥତା ହେତୁ ଚିକିତ୍ସାଧୀନ ଅବସ୍ଥାରେ 2 ଜଣ ବ୍ୟକ୍ତିଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ପ୍ରତ୍ୟେକ ନାଗରିକ ବିଶେଷ କରି ସମାଜର ଦୁର୍ବଳ ବର୍ଗର ଲୋକଙ୍କ ଆତ୍ମବିଶ୍ୱାସ, ସମ୍ମାନ ଓ ସମାନ ସୁଯୋଗ ସହ ଅଗ୍ରଗତି ମାଧ୍ୟମରେ ବିକଶିତ ଓଡ଼ିଶାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପାଟି କହିଛନ୍ତି। ଭୁବନେଶ୍ୱର ଲୋକଭବନରେ ଓଡ଼ିଶାର ଅନୁନ୍ନତ ଜନଜାତି ଗୋଷ୍ଠୀ ଆଗକୁ ରାସ୍ତା ଶୀର୍ଷକ ଏକଦିବସୀୟ ସମ୍ମିଳନୀରେ ଯୋଗଦେଇ ରାଜ୍ୟପାଳ PVTG ସମୁଦାୟର ଅନ୍ତର୍ଭୁକ୍ତିମୂଳକ ବିକାଶ, ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ସୁବିଧା ବିସ୍ତାର ସହ ସେମାନଙ୍କ ସାଂସ୍କୃତିକ ପରିଚୟ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଏହି ଅବସରରେ PVTGଙ୍କ ସାମାଜିକ, ସାଂସ୍କୃତିକ, ପୁଷ୍ଟି ଓ ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କିତ ଏକ ରିପୋର୍ଟ ଉନ୍ମୋଚିତ ହୋଇଛି। ରାଜ୍ୟର ଜିଲ୍ଲା, ଉପଖଣ୍ଡ, ତହସିଲ, ବ୍ଲକ ଓ ସହରାଞ୍ଚଳମାନଙ୍କର ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ ବନାନକୁ ସମସ୍ତ ସରକାରୀ ଦସ୍ତାବିଜ, ପତ୍ରାଳାପ, ୱେବ୍ସାଇଟ୍, ପୋର୍ଟାଲ ଓ ନାମଫଳକରେ ବ୍ୟବହାର କରିବାକୁ କୁହାଯାଇଛି। ବେସରକାରୀ ସଂସ୍ଥାମାନଙ୍କୁ ନାମଫଳକ ପରିବର୍ତ୍ତନ ପାଇଁ 6 ମାସ ସମୟ ଦିଆଯାଇଛି। ବିକଶିତ ଗ୍ରାମପଞ୍ଚାୟତ ଯୋଜନାରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର 30 ପଞ୍ଚାୟତର ବିକାଶ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିଲାଗି ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତିରାଜ ବିଭାଗ ଅଧୀନରେ ସମ୍ପୃକ୍ତ ପଞ୍ଚାୟତଗୁଡ଼ିକରେ ଜଳସମ୍ପଦ ପରିଚାଳନା, ଭିତ୍ତିଭୂମି ବିକାଶ, ଜଳ ସଂରକ୍ଷଣ ଓ ବିପର୍ଯ୍ୟୟ ମୁକାବିଲା ପରିଚାଳନା ଭଳି ପ୍ରକଳ୍ପ କାର୍ଯ୍ୟ କରାଯିବ। ଆସନ୍ତା ମାସ 15 ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କିଶୋର କିଶୋରୀଙ୍କ ସଶକ୍ତିକରଣ, ବାଲ୍ୟ ବିବାହ ନିରାକରଣ, ଶିଶୁଶ୍ରମ ଉଚ୍ଛେଦ ଏବଂ ଚାଇଲ୍ଡ ଲାଇନ୍ ଆଡ଼ଭାଇଜରୀ ବୋର୍ଡ ସମ୍ପର୍କିତ ତ୍ରୈମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ବୈଠକରେ ଜିଲ୍ଲା କାର୍ଯ୍ୟ ଯୋଜନାର ଅଗ୍ରଗତି, ବାଲ୍ୟ ବିବାହମୁକ୍ତ ଗ୍ରାମ ଓ ୱାର୍ଡ଼ ଗଠନ, ଶିଶୁ କଲ୍ୟାଣ କମିଟିର ଭୂମିକା ଏବଂ ସଚେତନତା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା। ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଖଇରପୁଟ ବ୍ଲକର ସିସାପୁଟ ଗ୍ରାମରେ ସିଲଭର ଓକ୍ ଚାରାରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଜନଜାତି ଚାଷୀଙ୍କ ଜୀବିକା ବିକାଶ ଓ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ପ୍ରାୟ 180 ହେକ୍ଟର ଜମିରେ ଏହି ଚାରାରୋପଣ କରାଯିବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 4 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଅପରପକ୍ଷରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଜି ସକାଳ 6 ସୁଦ୍ଧା 617.29 ଘନଫୁଟ ରହିଛି। ଜଳଭଣ୍ଡାର 4 ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ। ବେକ ବ୍ୟଥାର କାରଣ ଓ ଉପଚାର ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମୃତି ରେଖା ହୋତା।
2: ଆଜିକାଲି ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର ବଢ଼ିବା ସହିତ ବେକ ବ୍ୟଥା ଏକ ଘରୋଇ ସମସ୍ୟା ପାଲଟି ଯାଇଛି। ଯୁବକ ପ୍ରୌଢ଼ ଏପରିକି ସ୍କୁଲ ପିଲାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହାର ଶିକାର ହେଉଛନ୍ତି। ବେକ ବ୍ୟଥାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରେ ଅଛି ଦୀର୍ଘ ସମୟ ଧରି ମୁଣ୍ଡ ତଳକୁ କରି ମୋବାଇଲ ଦେଖିବା, ଯାହାକୁ ଆମେ ଟେକ୍ସଟ ନେକ୍ କହୁ, ଭୁଲ ଭଙ୍ଗିମାରେ ବସିବା, କମ୍ପ୍ୟୁଟର ସାମ୍ନାରେ ଘଣ୍ଟା ଘଣ୍ଟା କାମ କରିବା ଏବଂ ମାଂସପେଶୀରେ ଟାଣ ହେବା କିମ୍ବା ଡିସ୍କ ସମସ୍ୟା ଯେମିତିକି ସ୍ପଣ୍ଡିଲୋସିସ୍ ଏବଂ କେତେକ କ୍ଷେତ୍ରରେ ମାନସିକ ଚାପ ମଧ୍ୟ। ମାନସିକ ଚାପ ହେଲେ ବେକ ଓ କାନ୍ଧର ମାଂସପେଶୀ ଆକୁଞ୍ଚିତ ହୋଇ ବ୍ୟଥା ବଢ଼ାଇଥାଏ। ଏହାର ଲକ୍ଷଣ ମଧ୍ୟରେ ବେକରେ ଟାଣ ଅନୁଭବ କରିବା, ବେକ ଠିକ୍ସେ ବୁଲେଇବାରେ କଷ୍ଟ ହେବା, କାନ୍ଧ ଏବଂ ହାତକୁ ବ୍ୟଥା

0: ଯିବା, ବେଳେବେଳେ ହାତରେ ଝିମ୍ଝିମ୍ ଆସିବା, ମୁଣ୍ଡବିନ୍ଧା, ଏପରିକି ହାତରେ ଝିମ୍ଝିମ୍ ମଧ୍ୟ ଅନୁଭବ ହୋଇପାରେ। ଯଦି ହାତକୁ ବ୍ୟଥା ଯାଉଛି ବା ହାତରେ ଦୁର୍ବଳତା ଆସୁଛି, ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖେଇବା ଉଚିତ, କାରଣ ଏହା ସ୍ନାୟୁ ଚାପର ଲକ୍ଷଣ ହୋଇପାରେ। ଏବେ ଆସନ୍ତୁ ଉପଚାର ବିଷୟରେ କହିବା। ପ୍ରଥମେ ସାଧାରଣ ବେକ ବ୍ୟଥାରେ ବିଶ୍ରାମ ସହିତ ହାଲୁକା ଗରମ ସେକ ବହୁତ ଉପକାରୀ ହୋଇଥାଏ। ଦ୍ୱିତୀୟତଃ ଆମେ ନିଜର ପୋଶ୍ଚର ଠିକ୍ କରିବା, ଠିକ୍ ପୋଶ୍ଚରରେ ବସିବା, ଏବଂ ସବୁଠୁ ଜରୁରୀ ହେଲା କମ୍ପ୍ୟୁଟର ସ୍କ୍ରିନ୍କୁ ସବୁବେଳେ ନିଜର ଆଖି ସମାନ ଉଚ୍ଚତାରେ ରଖନ୍ତୁ, ଯାହାଦ୍ୱାରା କି ଆମକୁ ମୁଣ୍ଡ ତଳକୁ କରିବାକୁ ପଡ଼ିବ ନାହିଁ। ମୋବାଇଲ ମୁହଁ ଆଡ଼କୁ ଉଠାଇ ଦେଖନ୍ତୁ ଏବଂ ମୁଣ୍ଡ ତଳକୁ ନ ଝୁଙ୍କାଇ ଦେଖନ୍ତୁ। ତୃତୀୟତଃ ପ୍ରତି ଘଣ୍ଟାରେ ଅତି କମ୍ରେ 5 ମିନିଟ୍ ବିରତି ନେଇ ବେକକୁ ହାଲୁକା ଭାବରେ ଏପାଖ ସେପାଖ ବୁଲାନ୍ତୁ, ଏବଂ ନିୟମିତ ବେକ ଓ କାନ୍ଧର ହାଲୁକା ବ୍ୟାୟାମ, ଯେମିତିକା ଧୀରେ ଧୀରେ ବେକକୁ ବୁଲେଇବା, କାନ୍ଧ ଉପରକୁ ତଳକୁ କରିବା, ଏହା ମାଂସପେଶୀକୁ ଷ୍ଟ୍ରଙ୍ଗ ରଖେ। ଯଦି ବ୍ୟଥା ତୀବ୍ର ହୁଏ ବା ଦୀର୍ଘ ଦିନ ଧରି ରହେ, ତେବେ ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନେଇ ଅଲ୍ଟ୍ରାସାଉଣ୍ଡ ବା MRI ମାଧ୍ୟମରେ ପ୍ରକୃତ କାରଣ ଜାଣିବା ଉଚିତ। ଆଜିକାଲି ଅତ୍ୟାଧୁନିକ ପେନ୍ ମ୍ୟାନେଜମେଣ୍ଟ ଚିକିତ୍ସାରେ ମଧ୍ୟ ଅଳ୍ପ ମାତ୍ରାରେ ସୁଞ୍ଚି ମାଧ୍ୟମରେ ଅଲ୍ଟ୍ରାସାଉଣ୍ଡ ମାର୍ଗଦର୍ଶିତ ପ୍ରକ୍ରିୟାରେ ମଧ୍ୟ ବ୍ୟଥାର ମୂଳରୁ ଉପଚାର ସମ୍ଭବ ହେବ, ଯାହାକି ବିନା ଅସ୍ତ୍ରୋପଚାରରେ ମଧ୍ୟ ଆରାମ ଦେଇଥାଏ। ଶେଷରେ ମୋର ଏକ ଛୋଟ ପରାମର୍ଶ, ମୋବାଇଲ ଓ କମ୍ପ୍ୟୁଟର ବ୍ୟବହାର ସୀମିତ କରନ୍ତୁ। ଯେତେବେଳେ ଅତ୍ୟନ୍ତ ଜରୁରୀ ନ ରହୁଛି ସେପର୍ଯ୍ୟନ୍ତ ୟୁଜ୍ କରନ୍ତୁନି। ନିଜକୁ ଠିକ୍ ଭଙ୍ଗିମାରେ ବସନ୍ତୁ, ପୋଶ୍ଚର ଠିକ୍ କରନ୍ତୁ, ବେକକୁ ବିଶ୍ରାମ ଦେବାକୁ ମନେ ରଖନ୍ତୁ। ଏକ ସୁସ୍ଥ ବେକ ଏକ ସୁସ୍ଥ ଜୀବନର ପ୍ରଥମ ପାହାଚ ହୋଇଥାଏ, ଏବଂ ନିଜକୁ ସବୁବେଳେ ସୁସ୍ଥ ଖାଦ୍ୟ ମଧ୍ୟ ଖାଆନ୍ତୁ, ଏବଂ ଯେତେବେଳେ ଆପଣଙ୍କୁ ଲାଗୁଛି ଦୀର୍ଘ ସମୟ ଧରି ପୀଡ଼ା ରହୁଛି, ନିଶ୍ଚିତ ଭାବରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ନିଜେ ନିଜେ କୌଣସି ମେଡ଼ିସିନ କିମ୍ବା ମେଡ଼ିସିନ ଷ୍ଟୋରରେ ପଚାରିକି ଔଷଧ ଖାଇବାକୁ ଆଭଏଡ଼ କରନ୍ତୁ। ଏହାଦ୍ୱାରା ଆମର ବହୁତ ସମୟରେ ଭୁଲ ମେଡ଼ିକେସନ ହୋଇଥାଏ ଏବଂ ଠିକ୍ ସେ ମଧ୍ୟ ଏହା ଛାଡ଼ି ନଥାଏ ଏବଂ ବହୁତ ଲମ୍ବା ସମୟ ଯାଏ ଚାଲିଥାଏ। ବର୍ତ୍ତମାନ ଆମେ ତାର ପ୍ରତିକାର ଜାଣିଲେ ବର୍ତ୍ତମାନ ଆମେ ଚିକିତ୍ସା ଉପରେ କିଛିଟା ଜିନିଷ ଧ୍ୟାନ ଦେବା। ଯେତେବେଳେ ପୀଡ଼ା ଆପଣଙ୍କର 3 ମାସରୁ ଅଧିକ ସମୟ ରହୁଛି, ତେବେ ଆପଣ କ'ଣ କରିବେ, ଏହା ନିଶ୍ଚିତ ଭାବରେ ଜଣେ ପେନ୍ ସ୍ପେଶାଲିଷ୍ଟ ଡକ୍ଟରଙ୍କୁ ପ୍ରଥମେ ପରାମର୍ଶ କରନ୍ତୁ, ଏବଂ ଜାଣି ରଖନ୍ତୁ କିଛି କିଛିଟା ଜିନିଷରେ ଆପଣ ଏମର୍ଜେନ୍ସିରେ ଆଡମିଟ୍ ହୁଅନ୍ତୁ। ଯେମିତିକି ଆପଣଙ୍କୁ ସାଙ୍ଗେ ସାଙ୍ଗେ ବହୁତ ସଡନ୍ଲି ମୁଣ୍ଡ ବ୍ୟଥା ହେଲା ବେକ ବ୍ୟଥା ସହିତ କିମ୍ବା ବାନ୍ତି ହେଲା, ତାହେଲେ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ କରନ୍ତୁ, ଏବଂ ଯଦି ଦୀର୍ଘ ସମୟ ଧରିକି ପେନ୍ ରହୁଛି ତାହେଲେ ମେଡ଼ିସିନ୍ ବି ଖାଆନ୍ତୁ, ଏବଂ ଠିକ୍ ମେଡ଼ିସିନ୍ ଡକ୍ଟରଙ୍କ ପରାମର୍ଶରେ ହିଁ ଖାଆନ୍ତୁ।
1: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲେ ବେକ ବ୍ୟଥାର କାରଣ ଉପଚାର। ଏ ସମ୍ପର୍କରେ କହିଲେ ଡାକ୍ତର ସ୍ମୃତିରେଖା ହୋତା, ଆକାଶବାଣୀ ସମ୍ବଲପୁର। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକରୁ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା UPI ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି, ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଛନ୍ତି। ଜଣେ ଭାରତୀୟ ରାଷ୍ଟ୍ରପତିଙ୍କର ଏହା ସେହି ରାଷ୍ଟ୍ରକୁ ପ୍ରଥମ ଗସ୍ତ। ରାଷ୍ଟ୍ରପତି ମୁର୍ମୁ ଉତ୍ତର ମାସିଡୋନିଆ ପ୍ରତିପକ୍ଷ ସେଲେଜାନୋଭାସ୍କା ଡାଭୁକୋଭାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ କ୍ରିଷ୍ଟିଜାନ୍ ମିକୋସ୍କି ଏବଂ ସେଠାକାର ସଂସଦର ବାଚସ୍ପତି ଆଫ୍ରିମୋ ଗାସିଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଉତ୍ତର ମାସିଡୋନିଆ ସଂସଦକୁ ମଧ୍ୟ ସମ୍ବୋଧନ କରିବେ। ଦୁଇ ଦେଶର ବ୍ୟବସାୟିକ ସମ୍ମିଳନୀରେ ରାଷ୍ଟ୍ରପତି ମୁର୍ମୁ ଯୋଗଦେବା ସହ ସମାବେଶକୁ ସମ୍ବୋଧନ କରିବେ। କୃଷି, ଔଷଧ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ଆଧାରିତ ବିଭିନ୍ନ କ୍ଷେତ୍ର ଉପରେ ଅର୍ଥନୈତିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ଉଭୟ ଦେଶ ଆଗ୍ରହ ପ୍ରକାଶ କରୁଛନ୍ତି। ରାଷ୍ଟ୍ରପତି ମୁର୍ମୁ ସେଣ୍ଟ ସ୍ପାସ୍ ଚର୍ଚ୍ଚ ପରିଦର୍ଶନ କରିବା ସହ ପ୍ରମୁଖ ମାସିଡୋନିଆ ସଂଗ୍ରାମୀ ଗାସ ଡେଲଚେଭ୍ଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବାର କାର୍ଯ୍ୟସୂଚୀ ରହିଛି। ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଆଜି ପୂର୍ବାହ୍ନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ସଂସଦୀୟ ଦଳର ସାପ୍ତାହିକ ରଣନୀତିକ ବୈଠକ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଯୋଗଦେଇ ସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଅଂଶୀଦାର ଦଳଗୁଡ଼ିକ ମଧ୍ୟରେ ଏକତା ପ୍ରଦର୍ଶନ କରିବା ଲକ୍ଷ୍ୟ ନେଇ ସଂସଦ ଅଧିବେଶନ କାଳରେ ମଙ୍ଗଳବାର ଦିନ ଏହି ବୈଠକ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଜୁନ୍ ସୁଦ୍ଧା 554.9 ନିୟୁତରୁ ଅଧିକ ଉପଭୋକ୍ତା ୟୁପିଆଇ ବ୍ୟବସ୍ଥା ସହ ସାମିଲ ହୋଇଛନ୍ତି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି। ଲୋକସଭାରେ ଗତକାଲି ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରୀ ଚୌଧୁରୀ କହିଛନ୍ତି, ଗତ ଆର୍ଥିକ ବର୍ଷରେ ୟୁପିଆଇ ମାଧ୍ୟମରେ 24,162 କୋଟି କାରବାର ହୋଇଛି। ଏହାଦ୍ୱାରା ଆର୍ଥିକ କାରବାରର ପରିମାଣ 314 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସୁରକ୍ଷିତ ତଥା ୟୁପିଆଇରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଭାରତୀୟ ଜାତୀୟ ଦେଣନେଣ ନିଗମ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ୟୁପିଆଇ ଆପ୍କୁ ଅଧିକ ଉନ୍ନୀତ କରାଯାଇ ଉପଭୋକ୍ତାଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାଦ୍ୱାରା ସାଇବର ଠକେଇକୁ ରୋକିବା ସହ ମୋବାଇଲ୍ ନମ୍ଘରରେ ବାରମ୍ବାର ପରିବର୍ତ୍ତନ କିମ୍ବା ଏସ୍ଏମ୍ଏସ୍ ଆଧାରିତ ଅପବ୍ୟବହାରକୁ ରୋକାଯାଇପାରିବ ବୋଲି ଶ୍ରୀ ଚୌଧୁରୀ କହିଛନ୍ତି। ବିଭିନ୍ନ ଦେଶର ଆର୍ଥିକ କାରବାର ବ୍ୟବସ୍ଥା ସହିତ ୟୁପିଆଇକୁ ସମନ୍ୱିତ କରାଯାଇଛି। ଏହାଦ୍ୱାରା ବ୍ୟକ୍ତିଗତ ତଥା ବ୍ୟବସାୟଗତ ଆର୍ଥିକ କାରବାର ଅଧିକ ସହଜ ହୋଇପାରିଛି ବୋଲି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚୌଧୁରୀ ଗୃହରେ ସୂଚନା ଦେଇଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲି ନୂଆଦିଲ୍ଲୀଠାରେ ତାଙ୍କ ପାନାମା ପ୍ରତିପକ୍ଷ ଜାଭିୟର ଏଡୁଆର୍ଡୋ ମାର୍ଟିନେଜ୍ ଆଚା ଭାସ୍କେଜ୍ଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା କାଳରେ ଡକ୍ଟର ଜୟଶଙ୍କର ଗୁରୁତ୍ୱ ପ୍ରଦାନ କରିଛନ୍ତି। ବାଣିଜ୍ୟ, ବ୍ୟବସାୟ, ଦକ୍ଷତା ବିକାଶ, ସାମୁଦ୍ରିକ ବ୍ୟାପାର, ସ୍ୱାସ୍ଥ୍ୟ, କୃଷି, ଶିକ୍ଷା ଏବଂ ଡିଜିଟାଲ୍ ସହଯୋଗ ନେଇ ବିଭିନ୍ନ ପ୍ରସଙ୍ଗରେ ଦୁଇ ନେତା ମତ ବିନିମୟ କରିଛନ୍ତି। ବିଭିନ୍ନ ବହୁପକ୍ଷ ଫୋରମରେ ପାରସ୍ପରିକ ସହଯୋଗ ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ପାନାମା ବୈଦେଶିକ ମନ୍ତ୍ରୀଙ୍କ ଏହି ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଡକ୍ଟର ଜୟଶଙ୍କର ପୂର୍ବରୁ ମତବ୍ୟକ୍ତ କରିଥିଲେ। ଡକ୍ଟର ଜୟଶଙ୍କର କହିଛନ୍ତି, ତାଙ୍କ ପ୍ରତିପକ୍ଷଙ୍କ ଏହି ଗସ୍ତ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ କ୍ଷେତ୍ରଗୁଡ଼ିକରେ ସହଯୋଗ ବୃଦ୍ଧି ନେଇ ନୂତନ ମାର୍ଗ ଉନ୍ମୁକ୍ତ କରିବ। ଭାରତ ଏହାର ପ୍ରଥମ ଡେଙ୍ଗୁ ଟିକାର ବ୍ୟବସାୟକୁ ଅନୁମୋଦନ ପ୍ରଦାନ କରିଛି। ଟାକୁଡ଼ା ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ଦ୍ୱାରା ବିକଶିତ ଏହି କୋଡେଙ୍ଗା ଟିକାର ବିପଣନକୁ ଔଷଧ ନିୟାମକ ସଂସ୍ଥା ମଞ୍ଜୁରୀ ପ୍ରଦାନ କରିଛି। କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ 4-60 ବର୍ଷ ବୟସ୍କ ଲୋକଙ୍କ ପାଇଁ ଏହି ଟିକା ପ୍ରଦାନ କରାଯାଇପାରିବ। ପୂର୍ବରୁ ଡେଙ୍ଗୁ ସଂକ୍ରମଣ ନେଇ କୌଣସି ତଥ୍ୟ ନଥିଲେ ମଧ୍ୟ ଏହାକୁ ନିଆଯାଇପାରିବ ବୋଲି କମ୍ପାନୀ ସୂଚନା ଦେଇଛି। ୟୁରୋପୀୟ ସଂଘ, ବ୍ରିଟେନ୍, ବ୍ରାଜିଲ୍, ଇଣ୍ଡୋନେସିଆ ଏବଂ ଆର୍ଜେଣ୍ଟିନା ସମେତ 40ରୁ ଅଧିକ ଦେଶରେ ଏହି ଟିକାର ପ୍ରଚଳନ କରାଯାଉଛି ବୋଲି କମ୍ପାନୀ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷାଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2ଟି ସନ୍ତାନ ରହିଛନ୍ତି। ଏଥିସହ ଗତ 3 ଦିନ ମଧ୍ୟରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସେଠାରେ 7 ଜଣ ନିଖୋଜ ଥିବା ଜଣାପଡ଼ିଛି। ଉପରାଜ୍ୟପାଳ ମନୋଜ ସିହ୍ନା ପ୍ରବଳ ବର୍ଷା ଏବଂ ତତ୍ଜନିତ ଆକସ୍ମିକ ବନ୍ୟା ଓ ଭୂସ୍ଖଳନର ପରିସ୍ଥିତି ନେଇ ସମୀକ୍ଷା କରିଛନ୍ତି। ଉପରାଜ୍ୟପାଳ ଶ୍ରୀ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ସମବେଦନା ଜ୍ଞାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ମୃତକଙ୍କ ପରିବାରବର୍ଗଙ୍କ ଲାଗି 6 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍, ସେଠାକାର ପୁଲିସ୍ ଏବଂ ସେନା ସମେତ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ନିୟୋଜିତ ହୋଇଛନ୍ତି। ଗତକାଲି ଅନ୍ୟ ଏକ ଘଟଣାକ୍ରମରେ ଡୋଡା ଜିଲ୍ଲା ଜିଲ୍ଲାର ଜାମ୍ମୁ କିଶୁୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଗିନାଲ୍ଲାଠାରେ ଏକ ଯାତ୍ରୀବାହୀ ଗାଡ଼ି ଉପରେ ପାହାଡ଼ରୁ ଖସୁଥିବା ପଥର ପଡ଼ିଯିବାରୁ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା 23 ତାରିଖ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରର ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ନଦୀ

0: ବ୍ରଣାଦି ପ୍ରାକୃତିକ ସ୍ରୋତ ନିକଟକୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ସମନ୍ୱିତ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ପ୍ରତି 6 ଘଣ୍ଟା ଅନ୍ତରରେ ପରିସ୍ଥିତି ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ଅବଦୁଲ୍ଲା ନିର୍ଦ୍ଦେଶ ଦେଇଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ଦାନ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ ଲାଗି ସ୍ୱତନ୍ତ୍ର ଅନୁସନ୍ଧାନ ଦଳ ଏସ୍ଆଇଟି ଗଠନ କରାଯିବା ଉପରେ ଆବଶ୍ୟକ ନିର୍ଦ୍ଦେଶ ପ୍ରାପ୍ତ କରିବା ଲାଗି ସୁପ୍ରିମକୋର୍ଟ ଗତକାଲି ସଲିସିଟର ଜେନେରାଲଙ୍କୁ କହିଛନ୍ତି। ଏଥିସହିତ ଏହି ଘଟଣାର ରାଜନୀତିକରଣ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସମସ୍ତ ପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ବିଚାରପତି ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇ କହିଛନ୍ତି, ଦାନ ଅର୍ଥ ହେରଫେର ଘଟଣାର ଯେଭଳି ଉପଯୁକ୍ତ ତଦନ୍ତ କରାଯିବ ସେ ଦିଗରେ ଅଦାଲତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି। ତେବେ ଏହି ଅଭିଯୋଗର ତଦନ୍ତ କରିବା ଲାଗି ଏସ୍ଆଇଟି ଗଠନ କରାଯାଇଛି ବୋଲି ସଲିସିଟର ଜେନେରାଲ କୋର୍ଟକୁ ଅବଗତ କରାଇବା ସହିତ ବର୍ତ୍ତମାନ ରାଜ୍ୟ ପୁଲିସ ଏହାର ତଦନ୍ତ କରୁଛି ବୋଲି କହିଛନ୍ତି। ଶ୍ରୀ ମେହେଟ୍ଟା କହିଛନ୍ତି, ଏହି ମାମଲାରେ ଏପର୍ଯ୍ୟନ୍ତ 8 ଜଣଙ୍କୁ ଗିରଫ କରାଯାଇଛି। ଏସ୍ଆଇଟି ତଦନ୍ତର ସବିଶେଷ ତଥ୍ୟ ଉତ୍ତରପ୍ରଦେଶ ସରକାର ଅଦାଲତରେ ଉପସ୍ଥାପନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ସହିତ ଆସନ୍ତା 27 ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧାର୍ଯ୍ୟ କରିଛନ୍ତି। ଦାନ ଅର୍ଥର ହେରଫେର ଅଭିଯୋଗରେ ମନ୍ଦିର ଟ୍ରଷ୍ଟର ଅନୁରୋଧ କ୍ରମେ ଗତ ମାସ 23 ତାରିଖରେ ଉତ୍ତରପ୍ରଦେଶ ସରକାର ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଏସ୍ଆଇଟି ଗଠନ କରିଥିଲେ। ଇରାନ ଉପରେ ଆମେରିକା ସେନା ପକ୍ଷରୁ ପୁନଃ ଆକ୍ରମଣ କରାଯାଇଛି। ଆମେରିକୀୟ କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ କହିଛି, ଇରାନର ସାମରିକ କ୍ଷମତାକୁ ଅଧିକ ଦୁର୍ବଳ କରିବା ଲକ୍ଷ୍ୟ ନେଇ ଏହି ଆକ୍ରମଣ ହୋଇଛି। ଫଳରେ ହରମୁଜ ପ୍ରଣାଳୀରେ ବାଣିଜ୍ୟିକ ଜାହାଜଗୁଡ଼ିକ ଉପରେ ଇରାନ କରୁଥିବା ଆକ୍ରମଣ ବାଧାପ୍ରାପ୍ତ ହେବ ବୋଲି ସେଣ୍ଟକମ୍ କହିଛି। ଅନ୍ୟପକ୍ଷରେ ପୂର୍ବରୁ ଇରାନର ଇସ୍ଲାମିକ ରେଭଲ୍ୟୁସନାରୀ ଗାର୍ଡ କର୍ପସ୍ IRGC ଦେଇଥିବା ସୂଚନା ଅନୁଯାୟୀ ଆମେରିକାର ଆକ୍ରମଣ ଜବାବରେ ଇରାନର ନୌସେନା ପକ୍ଷରୁ ବାହାରିନ୍ ଏବଂ କୁଏତରେ ଥିବା ଆମେରିକୀୟ ଘାଟିଗୁଡ଼ିକ ଉପରେ 3 ପର୍ଯ୍ୟାୟ କ୍ଷେପଣାସ୍ତ୍ର ଡ୍ରୋନ୍ ଆକ୍ରମଣ କରାଯାଇଛି। ଏହାଦ୍ୱାରା ସେଠାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା IRGC ଦାବି କରିଛି। ବାହାରିନ୍ର ବୈଦେଶିକ ମନ୍ତ୍ରଣାଳୟ ଇରାନର ବାରମ୍ବାର ଆକ୍ରମଣକୁ ଦୃଢ଼ ନିନ୍ଦା କରିଛି। କୁଏତରେ ନାଗରିକ ବିମାନ ନାଭିଗେସନ୍ ବ୍ୟବସ୍ଥାକୁ ଲକ୍ଷ୍ୟ କରି ଇରାନ ଡ୍ରୋନ୍ ଆକ୍ରମଣ କରିଥିଲେ ମଧ୍ୟ ଏହି ସେବା ପ୍ରଭାବିତ ହୋଇନାହିଁ ବୋଲି ସେଠାକାର କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ଝାଡ଼ଖଣ୍ଡ, ରାଜସ୍ଥାନ, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ, ସିକ୍କିମ ଏବଂ ପଶ୍ଚିମ ମଧ୍ୟପ୍ରଦେଶରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିଭଳି ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ, ଗିଲଗିଟ୍, ବାଲ୍ତିସ୍ତାନ ଏବଂ ମୁଜାଫରବାଦରେ ଅତି ପ୍ରବଳ ବର୍ଷା ହୋଇପାରେ। ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଉତ୍ତର ପୂର୍ବାଞ୍ଚଳ, ବିହାର ଏବଂ ପୂର୍ବ ମଧ୍ୟପ୍ରଦେଶ, କୋଙ୍କଣ ଏବଂ ଗୋଆ ଓ ମଧ୍ୟ ମହାରାଷ୍ଟ୍ର, ପଞ୍ଜାବ ଏବଂ ଉତ୍ତରାଖଣ୍ଡର କେତେକ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ତ୍ରିରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ତର ମାସିଡୋନିଆରେ ପହଞ୍ଚିଲେ ରାଷ୍ଟ୍ରପତି। ଚଳିତ ବର୍ଷ ଜୁନ୍ ସୁଦ୍ଧା 554 ନିୟୁତର ଅଧିକ ଉପଭୋକ୍ତା UPI ବ୍ୟବସ୍ଥା ସହ ସାମିଲ ହୋଇଥିବା ନେଇ ସୂଚନା ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ। ଦେଶର ପ୍ରଥମ ଡେଙ୍ଗୁ ଟିକା ବିପଣନକୁ ଅନୁମୋଦନ ପ୍ରଦାନ କଲା ଔଷଧ ନିୟାମକ ସଂସ୍ଥା। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିରେ ମୃତ୍ୟୁ ସଂଖ୍ୟା 23କୁ ବୃଦ୍ଧି ଏବଂ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ଆଜି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗର ଆକଳନ। ସମ୍ବାଦ ଶେଷ ହେଲା।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଚାଷୀ ଭାଇ ଭଉଣୀମାନେ, ଫି ଦିନିଆ ତୁନ୍ ଶାଗ ଭିତରେ କୋବିଟା ହଉଛେ ଗୋଟେ ନୀତିଦିନିଆ ପରିବା। କୋବି ଦୁଇ ପ୍ରକାର ଚାଷ କରସୁଁ, ଗୋଟେ ହେଲା ଫୁଲକୋବି ଆଉ ଗୋଟେ ହେଲା ବନ୍ଧାକୋବି। ବନ୍ଧାକୋବି କଥା ଯେତେବେଳେ ଆସୁଛେ, ଏଇଟା ଜହ କରି ଶୀତ ମାସେ ଚାଷ କରାହେସି। ଆମର ରାଜ୍ୟର ପ୍ରାୟ ସବୁ ଜିଲ୍ଲାନ ବନ୍ଧାକୋବି ଚାଷ କରାହେସି। ଚାଷୀ ଭାଇ ଭଉଣୀମାନେ ଯେନ୍ମାନେ ବନ୍ଧାକୋବି ଚାଷ କରବାର ଲାଗି ମନ କରିଛନ୍, ସେମାନେ ବନ୍ଧାକୋବିର ବିହନ କିସମ ମାନେ ବି ଜାଣି ରଖୁନ୍। ବନ୍ଧାକୋବି ଲାଗି ଦୁଇଟା କିସମ ଅଛେ। ପହିଲା କିସମ ହେଲା ସରଲ କିସମ। ସରଲ କିସମ ଭିତରେ ଆସୁଥିବାର ବନ୍ଧାକୋବିର ନାଁ ହେଲା ପ୍ରାଇଡ୍ ଅଫ୍ ଇଣ୍ଡିଆ, ଗୋଲ୍ଡେନ୍ ଏକର୍, ଆର୍ଲିଡମ୍, ହେଡ଼କୋପେନ୍, ହାଗେନ୍ ମାର୍କେଟ୍ ଆର୍ ସିଲେକ୍ସନ୍। ବନ୍ଧାକୋବିର ବିଲମ୍ କିସମ ଭିତରେ ଆସୁଥିବାର କୋବିମାନଙ୍କ ନାଁ ହେଲା ଲେଡ୍ରମ୍ ଗାର୍ଡ, ଗ୍ଲୋରିଅପ୍, ଏନ୍କୁଇବେନ୍, ଡାନିସବଲ୍। କୋବି ଚାଷ ଲାଗି ଉର୍ବର ଦୋର୍ସା ମାଟି କେତିନି ଭଲ୍ ହେ ଜହ କରି ନଦଖଣିଆ ମାଟି ଚାଷ କଲେ ବନ୍ଧାକୋବି ଥି ଜହ ଆଦା ମିଲ୍ସି ଚାରା କେନ୍ତି ପ୍ରସ୍ତୁତ କର୍ମା ବନ୍ଧାକୋବି ଚାରା ପକାବାର୍ ଲାଗି ଏକର ପିଛା ପ୍ରାୟ 200 ଗ୍ରାମ ମଞ୍ଜିର ଦରକାର ହେସି 200 ଗ୍ରାମ ମଞ୍ଜି ଦରକାର ହେସି ଜମିନ ପ୍ରସ୍ତୁତି ପହେଲା କରି ଜମିନକେ 4-5 ବୁଲିଆ ଜୁତି କରି ମାଟକେ ଗୁଣ କରି ପକନ୍ ସେଜ ବୁଲିଆ ଜୁତା ସମିଆତି ଏକର ପିଛା ସଢ଼ା ଗୋବର ଖତ 10 ଗାଡ଼ି ହିସାବରେ ପ୍ରୟୋଗ କରି ମାଟି ମିଶେଇ ଦେଲା ଉତାରୁ ମାଟକେ ସମାନ କରି ପକନ୍ ଇତାରୁ ତାରୁ ଛୋଟ ଛୋଟ କରି ପଟି ବନେଇ ପକନ୍ ତେହେରୁ 1.5 ଫୁଟ ଦୂରିଆ ହିସାବରେ ଧାଡ଼ି ଆର୍ 1 ଫୁଟ ଦୂରିଆ ହିସାବରେ ଗଛ ଲଗେଇ ପକନ୍ ଏକରକ କ୍ୟାଲସିୟମ 100 କେଜି ଆମୋନିୟମ ନାଇଟ୍ରେଟ 100 କେଜି ପଟାସ ସାର 40 କେଜି ପ୍ରୟୋଗ କରି କରି ବନ୍ଧାକୋବି ଚାରା ଲଗେଇ ପକନ୍ କୁଡ଼ାକୁଶା ସମିଆତି CAN ସାର 100 କେଜି ପ୍ରୟୋଗ କରୁନ୍ ଚାରା ଲଗାଲା ସମିଆତି ସଢ଼ା ଗୋବର ଖତ ପିରୁଆ ଦେଇକରି ଚାରା ଲଗାଲେ ଗଛ ମାନେ ଜଲ୍ଦି ଜଲ୍ଦି ରୋଡମୋଡ ହୋଇ ବଢ଼ସନ୍ ପହିଲା କୁଡ଼ାକୁଶା କରି 2 ହପ୍ତାହ ତାରୁ ଫେର ଥରେ କୁଡ଼ାକୁଶା କରି ପକନ୍ ଆର୍ ହୁଡ଼ା ଟେକି ପକନ୍ ପ୍ୟାନ୍ କ୍ୟାନ୍ ଚାରା ଲଗାବାର 21 ଦିନ ତାରୁ 3 ହପ୍ତାହ ଅନ୍ତର ଥି ଜମିନକେ 2-3 ଥର କୁଡ଼ାକୁଶା କରୁନ୍ କୁଡ଼ାକୁଶା ସମିଆତି ଅବଡ ଜବଡ ଘାସ ମାନେ ଯଦି ଅଛି ସେଟାକେ ବାଛି ପକନ୍ ତେହେରୁ ଦରକାର ହିସାବରେ ସାର ଦେଇକରି ଭରା ଟେକି ଦନ୍ ତେହେରୁ ଜମିନ ବତର ଅନୁସାରେ ପ୍ୟାନ୍ ବଲାବାର ସୁବିଧା କରୁନ୍ ତାର ଉତାରୁ ସାର ପ୍ରୟୋଗ କରବାରକେ ନାଇଁ ଭୁଲିବେ ରୋଗ ପୋକ ବନ୍ଧାକୋବିକେ ରୋଗ ପୋକ ମାନଙ୍କନୁ ବଞ୍ଚାବାର ଲାଗି ସେଭିନ୍ ନାହିଁ ତ ଆୟୋଡ଼ାନା ମାଲାଥିଅନ୍ ଦରକାର ଜାନି ପାଣି ମିଶେଇ କରି ଝିଟି ପକନ୍ ଉନ୍ନତ କି ସମୟରେ ବିଶୋଧିତ ମଞ୍ଜି ଚାରା ଗଛ ଲଗାଲେ କ୍ଷେତେ ରୋଗ ପୋକ ହେତେ ବୋଲି ନାଇଁ ହନ୍ ଯଦି କ୍ଷେତେ ଅନୁସାରର ଅଭାବ ଲାଗି ରୋଗ ଦେଖାଦଉଛି ବୋଇଲେ ପାଖେ ଥିବାର କୃଷି ଅଧିକାରୀଙ୍କର ପରାମର୍ଶ ନେଇକରି ସେ ହିସାବରେ କାମ କରୁନ୍ ଏଇ ହିସାବରେ ବନ୍ଧାକୋବି ଚାଷ କଲେ ଏକରକ 85 କ୍ୱିଣ୍ଟାଲ ଯାଏ ଅମଲ କରିପାରିବେ ଫୁଲକୋବି ଯେନ୍ ଚାଷୀ ଭାଇ ଭଉଣୀମାନେ ଫୁଲକୋବି ଚାଷ କରବାର ଲାଗି ମନ କରିଛନ୍ ହେମାନେ ତ ଚାରା ବିହନ ଲଗେଇ ସାରବେନ ଆର୍ କୋବି ଚାରା ବି ଲଗାବାର ବତର ହୋଇଯିବାନ ଫୁଲକୋବି ଜହ କରି ଦୋର୍ସା ଆର୍ ନିଗିଡ଼ା ମାଟି ଭଲ ହେସି ଯେନ୍ ଚାଷୀମାନେ ଅନୁର୍ବର ଜମିନ୍ତି ଫୁଲକୋବି ଚାଷ କରବାର ଲାଗି ଯାଉଛନ୍ ସେ ଜମିନ୍ତି କେତିନି କେତେ ଖତ ପକନ୍ ଆର୍ ଫୁଲକୋବି ଲଗେଇ ପକନ୍ ଫୁଲକୋବି ଚାଷ ଲାଗି ଜମିନ୍କେ ପହିଲା 4-5 ଥର ଜୁତି ନେଇକରି ମାଟକେ ଗୁଣ କରି ଜମିନ୍କେ ସମାନ କରି ପକନ୍ ଜୁତି ସାରିଲା ଉତାରୁ ମାଟି ଛୋଟ ଛୋଟ ଫିଟକିରି ପକେଇ ଦଉନ୍ ଫୁଲକୋବି ଚାରା ଲଗାଲା ସମିଆତି 2 ଫୁଟ ହିସାବରେ ପଟି ଆର୍ 2.5 ଫୁଟ ହିସାବରେ ଦୂରିଆତି ଗଛ ଲଗୁନ୍ ଯଦି ସହଲ କିସମର ଚାରାମୁଞ୍ଜି ପକେଇଛନ୍ ବୋଇଲେ 2.5-6 ଇଞ୍ଚ ଦୂରିଆ ରଖବାର୍କେ ପଡ଼୍ବା ଜମିନ ଚାଷ କଲା ବେଲ୍କେ ଏକରକ ସଢ଼ା ଗୋବର ଖତ 10 ଗାଡ଼ି ପ୍ରୟୋଗ କରି ପକନ୍ ଫୁଲକୋବି ଚାରା ଲଗାଲା ସମିଆତି 100 କେଜି କ୍ୟାଲସିୟମ ଆମୋନିୟମ ନାଇଟ୍ରେଟ 100 କେଜି ସୁପରଫସ୍ଫେଟ 100 କେଜି ପଟାସ ସାର ଧାଡ଼ିଥି ପ୍ରୟୋଗ କରୁନ୍ ସାର ଯେନ୍ତା ମାଟି ଭଲ ମିଶ୍ବା ହେତିର୍ ପ୍ରତି ଧ୍ୟାନ ଦେବେ ଜଳସେଚନ ଆର୍ ଯତ୍ନ ପାତନ୍ ଚାରା ଲଗାବାର ଜହ ସେ ଜହ 25 ଦିନ ଉତାରୁ ଜମିନ୍କେ କୁଡ଼ାକୁଶା କରି ପକନ୍ କୁଡ଼ାକୁଶା ସମିଆତି ଏକରକ 100 କେଜି କ୍ୟାଲସିୟମ ଆମୋନିୟମ ପ୍ରୟୋଗ କରବାର୍କେ ନାଇଁ ଭୁଲିବେ ଇତାର ଉତାରୁ ଭରା ଟେକୁନ୍ ତେହେରୁ ଇତାର 2 ହପ୍ତାହ ଉତାରୁ ଫେର ଘେ କୁଡ଼ାକୁଶା କରି ସାରିଲା ପରେ ଗଛକେ ଓହେନ କରି ଭରା ଟେକି ଦନ୍ ଯଦି ଅବଡ ଜବଡ ଘାସ ଅଛେ ବୋଲେ ପରୀକ୍ଷା କରି ପକନ୍ ଯେତ୍କି ବୋଲ କୁଡ଼ାକୁଶା କରିବେ ହେତ୍କି ବୋଲ ପାନ୍ ଦେବାର୍କେ ପଡ଼୍ବା ଇତାର ଉତାରୁ ଜମିନ୍ ଥି ବତର ଜାନି ପାନ୍ ଦଉନ୍ ଫୁଲକୋବି ଚାଷ୍ତି ଜହ କରି ପୋକ ଲାଗ୍ସନ୍ ଏନ୍ତା ହେଲେ ପ୍ରତିଷେଧକ ହିସାବେ ଗଛେ ଥାୟାଡ଼ାନ୍ ଝେଟବାର୍ ଲାଗି ନାଇଁ ଭୁଲନ୍ ରୋଗ ପୋକନୁ ବଞ୍ଚାବାର୍କେ ପହେଲା ଉପାୟ ହେଲା ବିଶୋଧିତ ମଞ୍ଜି ଆମର୍ ଆସ ଚାଷୀମାନେ ବିଶୋଧିତ ମଞ୍ଜି ଲଗେଇଥିବେ ଫେର୍ ବି ଫୁଲକୋବି ଚାଷେ ଘାଏ ଘାଏ ବୋରନ୍ ଆରୁ ମଲିବ୍ଡେନମର ଅଭାବ ଦେଖାଦେସି ଏନ୍ତା ହେଲେ ପାଖେ ଥିବାର କୃଷି ଅଧିକାରୀଙ୍କର ସାଙ୍ଗେ ଯୋଗାଯୋଗ କରି ତାଙ୍କର ହିସାବରେ କାମ କରୁନ୍ ଇ ହିସାବରେ ଫୁଲକୋବି ଚାଷ କଲେ ଏକରକ 84 କ୍ୱିଣ୍ଟାଲ ଯାଏ ଫୁଲକୋବି ଆୟଦା କରିପାରିବେ
1: ଶୁଣୁଥିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ପ୍ରାତଃ ସୂଚନା।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525257 ଏବଂ IFSC SBIN 00000059 ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ପ୍ରସାର ଭାରତୀର ଆକାଉଣ୍ଟ ନମ୍ବରଟି ଆଉଥରେ କହି ରଖୁଛୁ, ଆକାଉଣ୍ଟ ନମ୍ବରଟି ହେଲା 1086170525257 ଏବଂ IFSC କୋଡ଼ ହେଲା SBIN 00000059। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ଼, ସମ୍ବଲପୁର, ପିନ୍ 7680001। ଆବେଦନ କରିବାର ଶେଷ ତାରିଖ 15 ଅଗଷ୍ଟ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961 ଯୋଗାଯୋଗ କରିପାରିବେ।

ପ୍ରାତଃ ସୂଚନା ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ।

ନମସ୍କାର ଶ୍ରୋତା ବନ୍ଧୁ। ଆଷାଢ଼ର ଆକାଶରେ ମେଘର ମୃଦୁ ଆଳାପ, ପୃଥିବୀର ବୁକୁରେ ସବୁଜିମାର ନୂଆ ଅଧ୍ୟାୟ। ଆଉ ଏହି ସମୟରେ ଓଡ଼ିଆଙ୍କ ପ୍ରାଣରେ ଜାଗି ଉଠିଛି ମହାଭାବ ରଥଯାତ୍ରା। ଏ କେବଳ ତିନିଟି ରଥର ଗତି ନୁହେଁ, ଏହା ହେଉଛି ମଣିଷ ଓ ମହାପ୍ରଭୁଙ୍କ ମଧ୍ୟରେ ସ୍ନେହ, ସମତା ଓ ସମର୍ପଣର ଏକ ଅନନ୍ତ ଯାତ୍ରା, ଯେଉଁଠାରେ ଦେବତା ନିଜେ ମନ୍ଦିରର ସୀମା ଛାଡ଼ି ଭକ୍ତଙ୍କ ଦୁଆରକୁ ଆସନ୍ତି। ସେଠାରେ ଭକ୍ତିର ଅର୍ଥ ହୋଇଯାଏ ଅଧିକ ବିସ୍ତୃତ, ଅଧିକ ମାନବିକ। ଆସନ୍ତୁ ଭକ୍ତି, ପରମ୍ପରା ଓ ଜୀବନ ଦର୍ଶନର ଏହି ପବିତ୍ର ମହୋତ୍ସବରେ ଜଗତର ନାଥ ଜଗନ୍ନାଥଙ୍କଠାରେ ସର୍ବମଙ୍ଗଳ କାମନା କରି ଆରମ୍ଭ କରିବା ଏହି ସପ୍ତାହର କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଂ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଉପସ୍ଥାପନାରେ ମୁଁ ବିନୋଦ କୁମାର ବେହେରା। ବର୍ଷିଆନ ସାହିତ୍ୟିକ ଦୁର୍ଗାପ୍ରସାଦ ନାଥଙ୍କ ସାମଗ୍ରିକ ରଚନାବଳୀର ଏକତ୍ର ଗ୍ରନ୍ଥ ଦୁର୍ଗାପ୍ରସାଦ ନାଥ ରଚନାବଳୀ ଲୋକାର୍ପିତ ହୋଇଛି। ଏଥିରେ ଜଗନ୍ନାଥ ସଂସ୍କୃତି ଓ କ୍ଷେତ୍ର ପରିକ୍ରମା, ବିବିଧ ପ୍ରବନ୍ଧ, କବିତା ସମାହାର, ଆଈ ବୁଢ଼ୀର କଥାନୀ,

0: ଦେବାଦେବୀ ସ୍ମୃତି, ଫୁଲ ଚାଙ୍ଗୁଡ଼ି, ଅସ୍ତରଙ୍ଗ ଭଳି ମୋଟ 10ଟି ପୁସ୍ତକକୁ ସ୍ଥାନିତ କରାଯାଇଛି। ଜୁଲାଇ 14 ତାରିଖରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଡକ୍ଟର ନାରାୟଣୀ ପଣ୍ଡା ରିସର୍ଚ୍ଚ ସେଣ୍ଟରରେ ଲୋକାର୍ପଣ ସମାରୋହ ଆୟୋଜନ କରାଯାଇଥିଲା। ସମ୍ବଲପୁର ସାଂସ୍କୃତିକ ପରିଷଦ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ବରହମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇଂରାଜୀ ସାହିତ୍ୟ ବିଭାଗର ପ୍ରଫେସର ସବିତା ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଲୋକାର୍ପଣ କରିଥିଲେ। ବିଶିଷ୍ଟ ଐତିହାସିକ ଓ ସାହିତ୍ୟିକ ଡକ୍ଟର ଶଶାଙ୍କ ଶେଖର ପଣ୍ଡା, ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗୀୟ ମୁଖ୍ୟ ଡକ୍ଟର ଗୋପୀନାଥ ବାଗ, ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଡକ୍ଟର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ, ସଂସ୍କୃତି ଗବେଷକ ଡକ୍ଟର ସପନ ମିଶ୍ର, ସଂସ୍କୃତି ଗବେଷକ ଡକ୍ଟର ଶ୍ୟାମ ସୁନ୍ଦର ଧର, ବିଶିଷ୍ଟ ସାହିତ୍ୟିକ ମୁକ୍ତକଣ୍ଠ ପ୍ରଧାନ ଓ ଅନ୍ୟମାନେ ପୁସ୍ତକର ସମୀକ୍ଷା କରିଥିଲେ। ପୁସ୍ତକର ସମୀକ୍ଷା କରି ଡକ୍ଟର ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ କହିଥିଲେ,
1: ପ୍ରବନ୍ଧ ଅଛି, ଧର୍ମ ଅଛି, ସଂସ୍କୃତି ସମ୍ପର୍କରେ ସେ କରିଛନ୍ତି, ଆଇମାନଙ୍କ କଥାନୀ ଶୈଳୀରେ ଗଳ୍ପ ମଧ୍ୟ ରଚନା କରିଛନ୍ତି, ସ୍ତମ୍ଭକାର ଭାବରେ ତାଙ୍କର ପରିଚିତି ମଧ୍ୟ ରହିଛି, ଏକ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ହୋଇଛନ୍ତି ଦୁର୍ଗା ପ୍ରସାଦ। ତାଙ୍କୁ ଯେତେବେଳେ ଆମେ ଆକଳନ କରିବା ପାଇଁ ଚେଷ୍ଟା କରୁଛୁ, ତାଙ୍କ ଲେଖକ ଲେଖକୀୟ ବ୍ୟକ୍ତିତ୍ୱକୁ ଯେତେବେଳେ ଆମେ ମୂଲ୍ୟାୟନ କରିବାକୁ ଚେଷ୍ଟା କରୁଛୁ, ସେ ସମୟରେ କୌଣସି ଜଣେ ଆଲୋଚକଙ୍କର କିମ୍ବା ସମୀକ୍ଷକଙ୍କର ବକ୍ତବ୍ୟ ଧାରଣ କରିବାଟା ନିର୍ଣ୍ଣାୟକ ଭାବରେ କେତେବେଳେ ଯଦି କୁହାଯାଇପାରିବ ନାହିଁ। ମୁଁ ଯେଉଁ କଥା କହୁଛି ସେଇଟା କରଣୀୟ, ଧାରଣୀୟ ଏବଂ ଦୁର୍ଗା ପ୍ରସାଦ ନାଥଙ୍କୁ ମୋ ମାଧ୍ୟମରେ ଅବଲୋକନୀୟ, ଏଇଟା ଆପଣମାନେ କେତେବେଳେ ମଧ୍ୟ ମନେ କରନ୍ତୁ ନାହିଁ। ସେଥିପାଇଁ ବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ବେଳକୁ ସମାଲୋଚନା ସାହିତ୍ୟରେ ଗୋଟେ ଚମତ୍କାର ଡେଭଲପମେଣ୍ଟ ହେଇଛି, ଗୋଟେ ଥିଓରିର ସେଟାକୁ କୁହାଯାଉଛି ରିଭର୍ ରେସ୍ପନ୍ସ ଥିଓରି। ଦୁର୍ଗା ପ୍ରସାଦ ନାଥ ଯାହା ଲେଖିଛନ୍ତି ସେଟାକୁ ମୁଁ ମୋ ଦୃଷ୍ଟିରୁ ବିଚାର କରୁଛି ଏବଂ ମୋ ଦୃଷ୍ଟିରୁ ପ୍ରକାଶ କରୁଛି। ଆପଣମାନେ ମଧ୍ୟ ତାକୁ ଅଧ୍ୟୟନ କରନ୍ତୁ, ମନନ କରନ୍ତୁ ଏବଂ ଆପଣଙ୍କର ବିଚାରକୁ ନେଇକି ତାଙ୍କର ବ୍ୟକ୍ତିତ୍ୱକୁ ଆକଳନ କରନ୍ତୁ।
0: ବିଶିଷ୍ଟ ସଂସ୍କୃତି ଗବେଷକ ସପନ ମିଶ୍ର କହିଥିଲେ,
2: ତାଙ୍କର 10ଟା ବହି ଭିତରେ ସାର କଥାଟା ହଉଛି ଯେ ସେ ଯେନ୍କେ ଗମଲେ, ଯେନେ ଜିଇଲେ, ଯେନ୍କେ ଗଲେ, ପାଉଣ୍ଡାଟେ ଗଲେ ଝିଅ ଦେଇଛନ୍, ସେନେ ଦେଖିଲେ ବନଦୁର୍ଗା ଜନକେନ୍ଦ୍ର ବୌଦ୍ଧରେ ରେଡ଼ାକୋଟା ପଢିଛନ୍, ଆପଣ ଦେଖିବେ ସେଇ ସେଇ ବିଷୟବସ୍ତୁ ହୀରାକୁଦର ବିସ୍ଥାପନ ଉପରେ, ଦ୍ୱିତୀୟ ନଦୀବନ୍ଧର ଆବଶ୍ୟକତା ନାଇଁ ଥିବା ଉପରେ, ତାଙ୍କର ଯାହା ଯାହା ଅନୁଭୂତି ସମ୍ପନ୍ନ ଲେଖା ଏଇଟା ଏଇଟା କଳ୍ପନାର ସାହିତ୍ୟ ନୁହେଁ ସେ।
0: ଜୁଲାଇ 14 ତାରିଖ ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ବଲପୁର ଜିଲ୍ଲାର ପ୍ରମୁଖ ବିକାଶମୂଳକ ଯୋଜନା ପ୍ରଶାସନିକ କାର୍ଯ୍ୟର ଅଗ୍ରଗତି ଉପରେ ସମୀକ୍ଷା କରିଥିଲେ। ବୈଠକରେ ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୁନ୍ଦର, ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଶିଳ୍ପ ସଂସ୍ଥାର ଉଚ୍ଚପଦସ୍ଥ ଅଧିକାରୀ, ସମସ୍ତ ବିଡ଼ିଓ ଓ ତହସିଲଦାରମାନେ ଉପସ୍ଥିତ ଥିଲେ। ବୈଠକ ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ଗଣମାଧ୍ୟମକୁ ତାଙ୍କ ପ୍ରତିକ୍ରିୟା ଦେଇ ଜିଲ୍ଲାର ପାରଦର୍ଶିତା ଉପରେ ଖୁସି ପ୍ରକଟ କରି କହିଥିଲେ,
3: ରାଜସ୍ୱ ସେବା ପ୍ରଦାନ କ୍ଷେତ୍ରରେ ସମ୍ବଲପୁର ଜିଲ୍ଲାର ଅଗ୍ରଗତି, ଏଥିରେ କଲମ ଟୁ କରେକ୍ସନରେ ସମ୍ବଲପୁର ଜିଲ୍ଲା ବହୁତ ଚମତ୍କାର କାମ କରିଛି ଏବଂ 90% ପାଖାପାଖି ଲୋକଙ୍କର ଜମିର କଲମ ଟୁ କରେକ୍ସନ ସରିଗଲାଣି। ବସୁନ୍ଧରା ଯୋଜନାରେ ମଧ୍ୟ ଆମେ ଏଜୁକେସନ ମୋଡ଼୍ରୁ ପଳେଇ ଆସିଛୁ, ସ୍କୁଲ କଲେଜକୁ ପଟ୍ଟା ଦେବାରେ ମଧ୍ୟ ବହୁତ ଆଗକୁ ଅଗ୍ରଗତି ହେଇଛି ଏବଂ ଡିସେମ୍ବର ଶେଷ ସୁଦ୍ଧା ଆମେ ନିଷ୍ପତ୍ତି କରିଛୁ ଯେ କୌଣସି ଶିକ୍ଷାନୁଷ୍ଠାନ ରହିବ ନାହିଁ ସମ୍ବଲପୁର ଜିଲ୍ଲାରେ, ଯେଉଁ ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ପଟ୍ଟା ସେ କ୍ରମରେ ଗଙ୍ଗାଧର ମେହେର ୟୁନିଭର୍ସିଟି, ସମ୍ବଲପୁର ୟୁନିଭର୍ସିଟି, ବିଶୁ ଏବଂ ହିଂସା ଇଏ ଚାରିଟା ଅନୁଷ୍ଠାନକୁ ଆବଶ୍ୟକ ଜମି ଦେବାର ପ୍ରକ୍ରିୟା ଆରମ୍ଭ ହେଇଛି। କିଛି ଜମି ଆମେ ଦେଇସାରିଲୁ, ଆହୁରି ଯାହା ଜମି ଆବଶ୍ୟକ ଅଛି ସେଇଟା ମଧ୍ୟ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। 5,000 କୋଟି ଟଙ୍କାର ରେଲୱେ ପ୍ରକଳ୍ପ ପାଇଁ ମଧ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି, ରେଲୱେ ନିଜେ କରୁଛି, ଆଉ ଯେଉଁ ରାଜସ୍ୱ ଜମି ଦେବାର ଆବଶ୍ୟକତା ଅଛି ତାକୁ ମୁଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି ଯେ ସେମାନଙ୍କୁ ଆଡ଼ଭାନ୍ସ ପୋଜିସନ ଦେବି। NHIରେ ମଧ୍ୟ 4ଟା ବଡ଼ ବଡ଼ କାମ ତ ରିଙ୍ଗରୋଡ଼ ରହୁଛି ଯେଉଁଟା ସମ୍ପୂର୍ଣ୍ଣ ଭାବରେ ସମ୍ବଲପୁରକୁ ଟ୍ରାଫିକ୍ ଦୃଷ୍ଟିରୁ ବହୁତ ସହାୟକ ହେବ। ତାର ବାହାରେ ଆପଣଙ୍କର ସମ୍ବଲପୁର ଝାରସୁଗୁଡ଼ା ଏକ ସ୍ୱତନ୍ତ୍ର ଜାତୀୟ ରାଜପଥ, ଏବେ ଯୋଉ ରାଜପଥ ରାଜ୍ୟ ରାଜପଥ ଅଛି ତାକୁ ତାର ବାହାରେ ଆଉ ଗୋଟେ ଜାତୀୟ ରାଜପଥ ମଧ୍ୟ ହଉଛି, ଯେଉଁଥିରେ ରାସ୍ତାଟା ଇଣ୍ଡଷ୍ଟ୍ରି ଥିବା କାରଣରୁ ଯେଉଁ ଅସୁବିଧାର ସମ୍ମୁଖୀନ ଲୋକ ହଉଛନ୍ତି, ଏବେ ସିଧା ଜାତୀୟ ରାଜପଥ ମାଧ୍ୟମରେ ଝାରସୁଗୁଡ଼ାରେ ପହଞ୍ଚି ଯାଇପାରିବ। ଏହା ସାଙ୍ଗରେ ସାଙ୍ଗରେ ବରଗଡ଼ ରାସ୍ତା, ସମ୍ବଲପୁର ବରଗଡ଼ ରାସ୍ତା, ସମ୍ବଲପୁର ରେଳାଖୋଲ ରାସ୍ତା, ସମ୍ବଲପୁର ଦେବଗଡ଼ ତିଲେଇ ଭଳି ରାସ୍ତା, ଇଏ ପାଇଁ ମଧ୍ୟ ଜାତୀୟ ରାଜପଥର ଗୁଡ଼ିଏ କାମ, ତା ଜମି ଅଧିଗ୍ରହଣ ଆଦି ବାବଦରେ ମଧ୍ୟ ସମୀକ୍ଷା ହେଇଛି।
0: ଘଣ୍ଟ ଶଙ୍ଖ ସହ ହରିବୋଲ ହୁଳହୁଳି ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ସମଗ୍ର ପରିବେଶ। ହଁ ଶ୍ରୋତା ବନ୍ଧୁ, ଜୁଲାଇ 16 ପବିତ୍ର ରଥଯାତ୍ରାରେ ଗାଁଠୁ ସହର ସବୁଠି ଦେଖିବାକୁ ମିଳିଥିଲା ଏଭଳି ଭକ୍ତିମୟ ପରିବେଶ। ପଶ୍ଚିମ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟ୍ଲିର ଶ୍ରୀ ଶ୍ରୀ ଦଧିଭାବନ ମହାପ୍ରଭୁଙ୍କ ରଥଯାତ୍ରା ଚଳିତ ବର୍ଷ ମଧ୍ୟ ଏଠାରେ ପାରମ୍ପରିକ ଉତ୍ସାହ ଓ ଉଦ୍ଦୀପନା ସହ ତିନି ଠାକୁରଙ୍କ ଶ୍ରୀଗୁଣ୍ଡିଚା ଜାତ ହୋଇଥିଲା।
4: ନୟନ ପଥଗାମୀ ଭବ ତୁମେ, ହେ ପ୍ରଭୁ ଦଧିଭାବନ, ହେ ପ୍ରଭୁ ଚକାନୟନ, ଲକ୍ଷାଧିକ ଭକ୍ତଙ୍କର ମୌଳମଣି, ଆଜି ଆପଣ ଶ୍ରୀମନ୍ଦିର ଦଧିଭାବନ ମନ୍ଦିର ପଶ୍ଚିମ ଉତ୍କଳ ଶ୍ରୀକ୍ଷେତ୍ର, ଆଜି ଆପଣ ରତ୍ନ ସିଂହାସନରେ ବିରାଜିତ, ଆଜି ହେଉଛି ଆପଣଙ୍କର ଘୋଷଯାତ୍ରା, ଆପଣ ହେଉଛି ଆଜି ଆପଣଙ୍କର ପବିତ୍ର ରଥଯାତ୍ରା। ସ୍ୱର୍ଣ୍ଣ ରୂପେ ବିଭୂଷିତ ଚକିରିତମ ଚଳ କୁଞ୍ଚିତ କୁନ୍ତଳମ ପକ୍ଷେ କୋସ୍ତବ ଖଚିତ ମଣିଗଣେ ଉଳସ୍ୟ ଶକୁଣ୍ଡଳମ ଭାଳି ଚନ୍ଦନ ଚର୍ଚ୍ଚିତ ମୃଗମଲମ ପୁରାତନ କୁଙ୍କୁମ ପଟ୍ଟପରିନିବାସିନ ସ ଭଗବାନ ପାଦୁପାମ ଦଧିଭାବନ। ଆପଣ ରୂପରେ ଜଗନ୍ନାଥ, ରୂପରେ ଗୁଣରେ ଜଗନ୍ନାଥ, ନାମଟି ଦଧିଭାବନ, କିଆ ହେଲା ବୋଲି ଗ୍ରନ୍ଥରେ ଅଣ୍ଡାଳି କହନ୍ତି ଜଗତ ଜନ। ଏ ଦଧିଭାବନ ଭକ୍ତ ଚାହୁଁଛି, ଭକ୍ତ ଚାହୁଁଛି ଆପଣଙ୍କ ପାଖକୁ, ସୁନ୍ଦର ତୃତୀୟ ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ, ଆପଣ ଯେପରି ସୁନ୍ଦର, ଆପଣଙ୍କର ମୁକୁଟ ସେପରି ସୁନ୍ଦର, ଆପଣଙ୍କର ଚକା ନୟନ ସେପରି ସୁନ୍ଦର, ଆପଣଙ୍କର ତୁଳସୀର ଜଟ ସେପରି ସୁନ୍ଦର, ଭକ୍ତଙ୍କର ପାଇଁ ଆପଣ ବ୍ୟାକୁଳ। ଦକ୍ଷ ଭାବରେ ରଖିଥିବା ସତୀହାରୀକୁ ଆପଣ ତାର ଜଳନ୍ତ ନିଦର୍ଶନ। ସତୀହାରୀ ଭକ୍ତ ସହିତ ଭଗବାନ ପୂଜା ପାଉଥିବା ଅନ୍ୟ ଏକ ପ୍ରମାଣ ରହିଛି, ଯାହାକି କମଳା ହେଇଛି ସତୀହାରୀ, ଯାହାକୁ ଦକ୍ଷ ଭାବରେ ରଖି ଆପଣ ପାଉଛନ୍ତି ପୂଜା। ଆଜି ଆପଣଙ୍କର ଘୋଷଯାତ୍ରାରେ କୋଟି କୋଟି ଭକ୍ତ, ଲକ୍ଷ ଲକ୍ଷ ଭକ୍ତ ଅନାଇଛନ୍ତି, ଆପଣ ରତ୍ନ ସିଂହାସନରୁ ଉଠି ଆସିବେ ଏବଂ ଭକ୍ତଙ୍କୁ ଦର୍ଶନ ଦେବେ, କାରଣ ରଥାରୂଢ ଭଗବାନ ପତିତମାନଙ୍କ ତାରଣ ପାଇଁ, ଦୁଃଖ ବିନାଶ ପାଇଁ ରଥାରୂଢ ଭଗବାନଙ୍କୁ ଯେତେବେଳେ ଦର୍ଶନ ହୁଏ ସମସ୍ତଙ୍କର ପତିତ ତାରଣ ହୋଇଯାଏ, ସମସ୍ତଙ୍କର ଦୁଃଖ ମୋଚନ ହୋଇଯାଏ। ଆଜି ଦଧିଭାବନ ସ୍ୱାମୀ ଦର୍ଶନ ଦେବେ ସମସ୍ତ ଭକ୍ତଙ୍କୁ, ସେହି ଭକ୍ତମାନଙ୍କର ଘରରେ ଭକ୍ତ କହୁଛି, ହେ ଦଧିଭାବନ, ହେ ନାରାୟଣ ଭଟେଲି ଧାମର ଭୌଣମଣି, ଆପଣଙ୍କୁ କିଛି ମାଗୁ ନାହିଁ, ଧନ ମାଗୁ ନାହିଁ, ଜନ ମାଗୁ ନାହିଁ, କେବଳ ସୁଖ ଶାନ୍ତି ମାଗୁଛି ପ୍ରଭୁ। ସେହି କହୁଛି, ଭକ୍ତ କହୁଛି, ସେ ତ ଭକତ ଭାବରେ ବନ୍ଧାରେ ଭକତ ଜୀବନ ଧନ, ଧନ୍ୟରେ ଦଧିଭାବନ, ଧନ୍ୟରେ ସତୀ କମଳା, ଧନ୍ୟରେ ପରମାନନ୍ଦ, ଆଜି ଧନ୍ୟ ହେଉଛି ଭଟେଲି ଧାମ, ଧନ୍ୟ ହେଉଛି ଚକ୍ରଧାମ।
0: ଏଥିରେ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ରଥ ପରମ୍ପରା ଏବଂ ପୂଜାର୍ଚ୍ଚନାକୁ ନେଇ ମନ୍ଦିର ପୂଜକ କୁହନ୍ତି,
5: ଗୌରଚନ୍ଦ୍ର ରଥ ଦଧିଭାବନ ମନ୍ଦିରର ମୁଖ୍ୟ ପୂଜକ, ଆମର ଆଜି ଦଧିଭାବନଙ୍କର ନନ୍ଦିଘୋଷ ଯାତ୍ରା, ଆଜି ପ୍ରାତଃ 4 ଦଧିଭାବନଙ୍କର ପହଡ଼ଭଙ୍ଗ ଦ୍ୱାର ଭିଟା ନୀତି କଲା ପରେ ଦଧିଭାବନଙ୍କର ଅବକାଶ ନୀତି, ଅଖଣ୍ଡ ଦୀପ ପ୍ରଜ୍ୱଳନ, ଏହାପରେ ଆମର ମହିଲମ ଦ୍ୱାରପାଲ ପୂଜା, ଦ୍ୱାରପାଲ ପୂଜା ପରେ ସୂର୍ଯ୍ୟ ପୂଜା, ସୂର୍ଯ୍ୟ ପୂଜା କଲାପରେ ତାଙ୍କର ଆମର ପଞ୍ଚପଚାର ପୂଜା ପୂର୍ବକ ତାଙ୍କୁ ଗୋପାଳ ବଲ୍ଲଭ ଭୋଗ ଲାଗି କରାଯାଇଥିଲା। ଏ ଗୋପାଳ ବଲ୍ଲଭ ଭୋଗ ଲାଗି ହେବା ପରେ ଭଗବାନଙ୍କର ସାହାଣ ମେଳା ଚାଲିଲା, ଭକ୍ତମାନେ ଦର୍ଶନ କଲେ, ଭୋଗ ଆଦି ଦେଲେ, ସାହାଣ ମେଳା ଚାଲୁଥିଲା। ତାପରେ ସକାଳ ଧୂପ ନୀତି, ସକାଳ ଧୂପ ନୀତି ଶେଷ ହେବା ପରେ ଭଗବାନଙ୍କର ପହଣ୍ଡିବେଶ, ପହଣ୍ଡିବେଶ କଲାପରେ ତାଙ୍କର ପହଣ୍ଡି ପୂଜା, ପହଣ୍ଡି ପୂଜା ପରେ ମଙ୍ଗଳାର୍ପଣ କରି ଭଗବାନ ଛେରା ପହରା ଆରମ୍ଭ କରି ଭଗବାନ ବଡ଼ଦାଣ୍ଡକୁ ବାହାରିଥିଲେ। 12 ବ୍ରାହ୍ମଣମାନେ ମନ୍ଦିରରେ ପୂଜା କରୁଥିବା ବେଳେ ଆଜି ଗୋଟିଏ ଦିନ ପାଇଁ ସମସ୍ତଙ୍କୁ ଭଗବାନ ସେ ସୁଯୋଗ ଦେଇଥାନ୍ତି, ଆଜି ସମସ୍ତେ ବାଟରେ ତାଙ୍କୁ ପୂଜା ଆରାଧନା ମାନେ କରିଛନ୍। ଆଉ ଏହାପରେ ଭଗବାନ ମନ୍ଦିର ରଥକୁ ଆସି ରଥ ପରିକ୍ରମା କଲାପରେ ରଥାରୂଢ଼ ହୋଇଥିଲେ ଭଗବାନ। ରଥାରୂଢ଼ ହେଲା ପରେ ତାଙ୍କୁ ରଥ ଉପରେ ମହାଶୃଙ୍ଗାର ବେଶ କରାଗଲା, ମହାଶୃଙ୍ଗାର ବେଶ ପରେ ତାଙ୍କୁ ପଞ୍ଚପଚାର ପୂଜା ପୂର୍ବକ ବିଶେଷ ଭୋଗ ଗଜାମୁଗ ପଇଡ଼ ତାଙ୍କୁ ଲାଗି କରାଗଲା। ଏହାପରେ ଭଗବାନଙ୍କର ସାର୍ଥୀମାନଙ୍କୁ ଡାକି ଆଜ୍ଞା ଆଜ୍ଞା ମାଳ ଦେଲା ପରେ ସାର୍ଥୀମାନେ ଗୀତ ଗାୟନ କରିଥିଲେ, ଆଉ ରଥ ଆଗକୁ ଯାଇଥିଲେ।
0: ଏ ପରିପ୍ରେକ୍ଷୀରେ ଆମେ କିଛି ଶ୍ରଦ୍ଧାଳୁଙ୍କ ପ୍ରତିକ୍ରିୟା ସଂଗ୍ରହ କରିଥିଲୁ, ଆସନ୍ତୁ ଶୁଣିବା ସେମାନେ କଣ କହୁଛନ୍ତି। ସେହିପରି ଏଥର ପ୍ରଥମ ଥର ପାଇଁ ବରଗଡ଼ରେ ସମ୍ମିଳିତ ରଥଯାତ୍ରା ଆୟୋଜନ କରାଯାଇଥିଲା। ବାନ୍ଦୁ ଟିକ୍ରା ଛକରୁ ଗାନ୍ଧୀ ଛକ ଯାଏ ବଡ଼ଦାଣ୍ଡର ବ୍ୟବସ୍ଥା କରାଯାଇ ସହରରେ ଆୟୋଜିତ ସବୁ ରଥ ଗୋଟିଏ ସ୍ଥାନକୁ ଅଣାଯାଇଥିଲା। ଏପରିକି ପ୍ରଥମ ଥର ପାଇଁ ପୁରୀରୁ ଏକ 16 ଚକିଆ ବିଶିଷ୍ଟ ରଥ ଅଣାଯାଇ ପ୍ରଭୁଙ୍କୁ ରଥାରୂଢ଼ କରାଯାଇଥିଲା। ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଶ୍ରଦ୍ଧାଳୁଙ୍କ ମୁହଁରୁ। ସମ୍ବଲପୁରରେ ରଥଯାତ୍ରାର ପରମ୍ପରା ବହୁ ପୁରୁଣା। ସହରର ଝାଡ଼ୁଆପଡ଼ା, ମୁଦିପଡ଼ା, ଗୋବିନ୍ଦତୋଲା, ଭୂତାପଡ଼ା, ବୁଢ଼ାରଜା, ସାକ୍ଷୀପଡ଼ା ଓ ଐଣ୍ଠାପାଲି ଆଦି ସମେତ 25 ସ୍ଥାନରେ ରଥଯାତ୍ରା ପାଳିତ ହେଉଛି। 16 ତାରିଖରେ 3 ଠାକୁରଙ୍କୁ ପହଣ୍ଡି ପରେ ରଥାରୂଢ଼ କରାଯାଇ ଶ୍ରୀମନ୍ଦିରକୁ ନିଆଯାଇଥିଲା। ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ରଥ ଆୟୋଜନକୁ ନେଇ ଐଣ୍ଠାପାଲି ଶୁଭଶ୍ରୀ ବିହାରବାସୀ କହନ୍ତି,
6: ମୋର ନାଁ ଜ୍ୟୋତିରାଦିତ୍ୟ ମହାନ୍ତି। ଆମେ ଶୁଭଶ୍ରୀ ବିହାରରେ 6 ବର୍ଷ ହେଲା ରଥଯାତ୍ରା କରିଆସୁଛୁ। ଅବିକଳ ପୁରୀ ବାଗିର ତ ହେଇ ନା ପାରେ, ଫିର୍ ବି ଆମର ପୁରା ଚେଷ୍ଟା ରହେସି କି ଆମେ ପୁରୀର ହି ରୀତିନୀତି ଯେନ୍ତା ହେସି ସେନ୍ତା ଆମେ ଇନ ସମ୍ବଲପୁରରେ କରିପାରମୁ ବୋଲି। ଇ ରଥଯାତ୍ରାରେ ଆମର ଯେତିକି ପରିବାର, ଆମର କଲୋନୀରେ ଯେତିକି ଲୋକ ଅଛନ୍, ଆମେ ସମସ୍ତଙ୍କେ ମିଶେଇକରି କରବାର ଚେଷ୍ଟା କରୁଛୁ। ଜଗନ୍ନାଥ ସଂସ୍କୃତି କେନ୍ତା ବେଶୀରୁ ବେଶୀ ଲୋକମାନଙ୍କେ ପହଞ୍ଚି ପାରବା, ସେମାନେ ଠିକ ଜିନିଷଟା ଜାଣିପାରବେ ତାର ଚେଷ୍ଟା କରିଥିସୁଁ। ଆଉ ଇନ ରହିକରି ସମ୍ବଲପୁରରେ ରହିକରି ସେମାନେ ଶ୍ରୀକ୍ଷେତ୍ରର ଅନୁଭବଟା ଯେନ୍ତା ପାଇପାରିବେ, ଆମେ ସେ ଚେଷ୍ଟା କରିଥିସୁ ସବୁବେଳେ। ଆଉ 3 ରଥ ଅବିକଳ ପୁରୀରେ ଯେନ୍ତା ହେସି, 14 ଚକ ବିଶିଷ୍ଟ ତାଳଧ୍ୱଜ, 12 ଚକ ବିଶିଷ୍ଟ ଦର୍ପଦଳନ, ଆଉ 16 ଚକ ବିଶିଷ୍ଟ ନନ୍ଦୀଘୋଷ ରଥ, ଆଉ ତା ସାଙ୍ଗେ 4-4 ଘୋଡ଼ା ଯେନ୍ତା ପୁରୀରେ ଅବିକଳ ହେସି ସେନ୍ତା ଢାଞ୍ଚାରେ ପୁରୀ ବାଗିର ହିଁ ଇନୁ ଆମେ ଆୟୋଜନ କରିଥିସୁ ରଥ। ଆପଣମାନେ ଇନୁ ଆସିକରି ବାହୁଡ଼ା ଯାତ୍ରା ଦର୍ଶନ କରିବେ ଯେନ୍ତା ପୁରୀରେ ହେସି। ସନ୍ଧ୍ୟା ଦର୍ଶନରେ ଏଥର ମହାପ୍ରଭୁଙ୍କର ରଘୁନାଥ ବେଶ ହେବା, ଯେନ୍ତାକି ପୁରୀରେ 100 ବର୍ଷ ଆଗରୁ ହେଇଥିଲା, ଏବେ ନାଇଁ ହେଇପାରବାର ପୁରୀରେ। ବଟ୍ ଆମେ ଏଇଟା ଚେଷ୍ଟା କରୁଛୁ ଏଥର ଇନୁ ରଘୁନାଥ ବେଶ ନବମୀ ଦିନ ସନ୍ଧ୍ୟା ଦର୍ଶନ ଦିନ ହେବା, ଆଣ୍ଡ ତାପରେ ପରେ ସୁନା ବେଶ ଏକାଦଶୀ ଦିନ ହେବା। ସେଦିନ ବି ବହୁତ ସୁନ୍ଦର ଆୟୋଜନ ରଖାଯାଇଛି, ପରେ ପରେ ଅଧରପଣା, ଆଉ ତାପରେ ନୀଳାଦ୍ରି ବିଜୟ।
0: 17 ପ୍ରଭୁ ମାଉସୀ ମନ୍ଦିରରେ ପ୍ରବେଶ କରିଥିଲେ। ଗତକାଲି 20 ହେରା ପଞ୍ଚମୀ ଥିଲା। ଆସନ୍ତା 24 ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା, 25 ସୁନାବେଶ ଏବଂ 26 ନୀଳାଦ୍ରି ବିଜେ ହେବ। ତେବେ ରଥଯାତ୍ରାର ନିଆରା ପରମ୍ପରା ରଥ ଛୁଆଁ ଅନନ୍ୟ। ଶିଶୁଙ୍କୁ ଜଗନ୍ନାଥଠାରେ ସ୍ପର୍ଶ କରାଇଲେ ପବିତ୍ର ହେବାର ବିଶ୍ୱାସକ୍ରମେ ଛୋଟ ଛୋଟ ଶିଶୁମାନଙ୍କୁ ପରିବାର ଲୋକେ ଆଣି ପ୍ରଭୁଙ୍କୁ ଛୁଆଁଇଥାନ୍ତି। ଆସନ୍ତୁ ମୁଦିପଡ଼ା ଜଗନ୍ନାଥ ମନ୍ଦିର ପୂଜକ ବ୍ୟୋମକେଶ ପଣ୍ଡାଙ୍କଠାରୁ ଶୁଣିବା ରଥ ଛୁଆଁ ପରମ୍ପରା ସମ୍ପର୍କରେ।
7: ଜଗନ୍ନାଥ ମନ୍ଦିର ପୂଜକ ଆମର ପଶ୍ଚିମ ଓଡ଼ିଶାରେ ଜଗନ୍ନାଥ ସଂସ୍କୃତିଟା ପ୍ରାୟ 1200 ପୁରୁଣା ହେ। ଆଉ ପୂର୍ବ ଓଡ଼ିଶା ଆଉ ପଶ୍ଚିମ ଓଡ଼ିଶା ଭିତରେ ଗୋଟେ ସାମାନ୍ୟ ପାର୍ଥକ୍ୟ ଦେଖାଦେସି। ଆମର ପଶ୍ଚିମ ଓଡ଼ିଶାରେ ଆମର ଗୋଟେ ନିଆରା ଗୋଟେ ପରମ୍ପରା ଅଛି, ନବଜାତକ ମାନଙ୍କର ରଥ ଛୁଆଁ ପରମ୍ପରା। ରଥ ଛୁଆଁ ପରମ୍ପରା ବେଲେ ଯେତେବେଳେ ଶିଶୁଟି ଆମର ଜନ୍ମ ହଉଛି, ଯେ ପୁଅ ହଉ ଅଥବା ଝିଅ ହଉ, ତାକେ ଯେତେବେଳେ 6-7 ହେସି ତାର ଅନ୍ନପ୍ରାସନ୍ନ କରାହେସି। ଅନ୍ନପ୍ରାସନ୍ନ ପରେ ପରେ ଯେତେବେଳେ ପ୍ରଥମ ରଥ ପଡ଼ସି, ରଥ ପଡ଼ୁ କିମ୍ବା ବାହୁଡ଼ା ଯାତ୍ରାରେ ପ୍ରାୟତଃ 2 ଆମର ଦିଗ ରହିଛେ। କିଛି ଜଣ ରଥ ବେଳେ ଛୁଆଁଛନ୍, ପ୍ରାୟତଃ ଯଦି ସେଟା ଦେଖ୍ମା ବେଲେ ବ୍ରାହ୍ମଣ ମାନେ ରଥ ବେଳେ ସେଟା ଛୁଆକେ ଛୁଆଁଛନ୍, ଆଉ ଅନ୍ୟମାନେ ବି ଛୁଆଁଛନ୍ ଏନ୍ତା। କିନ୍ତୁ ଯେତେବେଳେ ପରୁଆ ପୁଅ କିମ୍ବା ବଡ଼ ପୁଅ ହେଇଥିସି, ତାକେ ବାହୁଡ଼ା ବେଳେ ରଥ ଛୁଆଁ ହେସି। ଏଇ ପରମ୍ପରାଟା ଆଜିର ନୁହେଁ, ପ୍ରାୟ ଦୀର୍ଘ ଶତାବ୍ଦୀ ଧରିକରି ଚାଲିଆସିଛି। ଆଉ ଜନଶ୍ରୁତି ଅଛି, ଲୋକମାନଙ୍କ ମନରେ ଗୋଟେ ବିଶ୍ୱାସ ଅଛି ଯେ ଯେତେବେଳେ ପ୍ରଥମ ନବଜାତକ ଆମର ଯେତେବେଳେ ଅନ୍ନ ଛୁଇଁଛି, ଅନ୍ନ ଛୁଇଁଲା ପରେ ଜଗନ୍ନାଥଙ୍କୁ ଛୁଇଁଲେ, ଜଗନ୍ନାଥଙ୍କୁ ଛୁଇଁଲେ ତାଙ୍କର ଛୁଆମାନଙ୍କର ମଙ୍ଗଳ କାମନା ମଙ୍ଗଳେସି, ଏଇ ଦୃଷ୍ଟିରୁ ଏଇଟା ଆଜି ନାହିଁ ଛୁଆମାନଙ୍କର ମଙ୍ଗଳ ମନାସିକରି ଦୀର୍ଘ କାହିଁ କେତେ ଶତାବ୍ଦୀ ଧରିକରି ସବୁ ପରମ୍ପରା ଚାଲିଆସିଛି। ପଶ୍ଚିମ ଓଡ଼ିଶାର ଯେନ୍ଟା ମୁଖ୍ୟ ଆମର କୁହାଯାଉଛି ଭଟଲିର ଦଧିଭାବନ ମନ୍ଦିର ହଉ କିମ୍ବା ସମ୍ବଲପୁରର ମୁଖ୍ୟ ବ୍ରହ୍ମପୁରା ମନ୍ଦିର ହଉ କିମ୍ବା ଯେତେ ବି ଜଗନ୍ନାଥ ମନ୍ଦିର ଅଛି ଆମର ପଶ୍ଚିମ ଓଡ଼ିଶାରେ, ଯେତେବେଳେ ରଥଯାତ୍ରା ହେସି ଏ ରଥ ଛୁଆଁ ପରମ୍ପରାଟା ଏଇଟା ପ୍ରାୟ ରଥ ବାହାଡ଼ା ବେଳେ କରାହେସି। ଏଇଟା ଗୋଟେ ଆମର ପୂର୍ବ ଓଡ଼ିଶାର ଗୋଟେ ଭିନ୍ନ ପରମ୍ପରା ହେ, ଆଉ ବର୍ତ୍ତମାନ ତ ଅନ୍ୟ ଅଞ୍ଚଳ କେ ବିଟା ପରିବ୍ୟାପ୍ତ ହେଲାନ।
0: ଓଡ଼ିଶା ରାଜ୍ୟ ବ୍ୟାଡ୍ମିଣ୍ଟନ ଆସୋସିଏସନ୍ ଓ ବରଗଡ଼ ଜିଲ୍ଲା ବ୍ୟାଡ୍ମିଣ୍ଟନ ଆସୋସିଏସନ୍ର ମିଳିତ ଆନୁକୂଲ୍ୟରେ ବରଗଡ଼ର ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ୍ଠାରେ ଆୟୋଜିତ ହୋଇଥିଲା ରାଜ୍ୟ ଜୁନିୟର ବ୍ୟାଡ୍ମିଣ୍ଟନ ର୍ୟାଙ୍କିଙ୍ଗ୍ ଟୁର୍ଣ୍ଣାମେଣ୍ଟ। 19 ତାରିଖ ରବିବାର ଏହା ଉଦ୍ଯାପିତ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ମିକ୍ସଡ୍ ଡବଲ୍ ବର୍ଗରେ ସୌମ୍ୟଜିତ ସାହୁ, ଐଶ୍ୱିକା ମିଶ୍ର ଚାମ୍ପିଅନ୍ ହୋଇଥିବାବେଳେ ଦିବ୍ୟାମ୍ କେଜରିୱାଲ ଓ ସ୍ୱିଟି ପ୍ରିୟା ପ୍ରଧାନ ଉପବିଜେତା, ବାଳିକା ଡବଲ୍ସ ବର୍ଗରେ ନିମିଷା ଓଝା ଓ ସ୍ୱାତି ନାୟକ ବିଜେତା, ଐଶ୍ୱିକା ମିଶ୍ର ଓ ସ୍ୱିଟି ପ୍ରିୟା ପ୍ରଧାନ ଉପବିଜେତା, ବାଳକ ଡବଲ୍ସ ବର୍ଗରେ ଦିବ୍ୟାମ୍ କେଜରିୱାଲ ଓ ଶୁଭକେତନ ମଲ୍ଲିକ ବିଜେତା ଓ ବାପୁନ ରାଉତ ଓ ଜୟକୃଷ୍ଣ ଗର୍ଡିଆ ଉପବିଜେତା, ବାଳିକା ସିଙ୍ଗଲ୍ସ ବର୍ଗରେ ଖୋର୍ଦ୍ଧାର ନିମିଷା ଓଝା ବିଜେତା ଓ କଟକର ସ୍ୱାତି ନାୟକ ଉପବିଜେତା, ତଥା ବାଳିକା ବିଭାଗର ବଲାଙ୍ଗୀରର ଦିବ୍ୟାମ୍ କେଜରିୱାଲ ବିଜେତା ଓ ଖୋର୍ଦ୍ଧାର ସୌମ୍ୟଜିତ ସାହୁ ଉପବିଜେତା ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଯୋଗଦେଇ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରିଥିଲେ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଏହି ସପ୍ତାହର କାର୍ଯ୍ୟକ୍ରମ ସମ୍ବଲବାଣୀ। କାର୍ଯ୍ୟକ୍ରମ ପ୍ରଯୋଜନା ସନ୍ତୋଷ ପିଙ୍ଗ, ତଥ୍ୟ ସଂଗ୍ରହ ଓ ସମ୍ପାଦନା ଶୁଭେନ୍ଦ୍ର କୁମାର ସାହୁ, ଏବଂ ଉପସ୍ଥାପନାରେ ଥିଲି ମୁଁ ବିନୋଦ କୁମାର ବେହେରା। ନମସ୍କାର।

ଶୁଣୁଥିଲେ ସାପ୍ତାହିକ କାର୍ଯ୍ୟକ୍ରମ ସମ୍ବଲବାଣୀ, ଆକାଶବାଣୀ ସମ୍ବଲପୁର। ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ରୋଶନ ଖାନଙ୍କ କଣ୍ଠରେ ଗୋଟିଏ ଜଣାଣ ଶୁଣନ୍ତୁ, ଶରତ ଚନ୍ଦ୍ର ମହାପାତ୍ରଙ୍କ ରଚନାରୁ।

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ ରୋଶନ ଖାନଙ୍କ କଣ୍ଠରେ ଗୋଟିଏ ଜଣାଣ ଶୁଣିଲେ। ଗୀତ ରଚନା କରିଥିଲେ ଶରତ ଚନ୍ଦ୍ର ମହାପାତ୍ର।

ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଲୀଳା ଯେମିତି ମହତ୍ତ୍ୱପୂର୍ଣ୍ଣ ସେମିତି ରହସ୍ୟାତ୍ମକ। କେବଳ ଲୀଳା କାହିଁକି, ନାମ ରୂପ ଗୁଣ ଓ ତତ୍ତ୍ୱ ମଧ୍ୟ ଅନନ୍ତ ତଥା ଅଚିନ୍ତ୍ୟ। ଭଗବାନଙ୍କର ଏହି ଲୀଳା ସାଧାରଣତଃ ଚାରି ଭାଗରେ ବିଭାଜିତ, ଯଥା ଐଶ୍ୱର୍ଯ୍ୟମୟୀ, ମାଧୁର୍ଯ୍ୟମୟୀ, ଔଦାର୍ଯ୍ୟମୟୀ ଏବଂ ପ୍ରେମମୟୀ। ଏହିସବୁ ଲୀଳା ତରଙ୍ଗ ବାର ମାସରେ ତେର ଯାତ୍ରାକୁ ମାଧ୍ୟମ କରି ପ୍ରଭୁ ସମ୍ପାଦନ କରିଥାନ୍ତି। ତେଣୁ ତ କଲ୍ୟାଣ କଳ୍ପତରୁ ଆନନ୍ଦକନ୍ଦ ଭଗବାନ ଶ୍ରୀଜଗନ୍ନାଥଙ୍କ ଲୀଳାସାଗରରେ ଅବଗାହନ କରି ମୁକ୍ତିଲାଭ ନିମିତ୍ତ ପୁଣ୍ୟଭୂମି ଭାରତବର୍ଷରେ ଜନ୍ମଗ୍ରହଣ କରିଥିବା ଅନେକ ସାଧୁ ସନ୍ଥ ମହାତ୍ମା ମହାପୁରୁଷମାନେ ସେମାନଙ୍କର ଅନନ୍ୟ ଭାବନା ସହ ନୀଳାଚଳ ଧାମକୁ ଆସି ନିଜକୁ ପ୍ରଭୁଙ୍କ ପାଦରେ ସମର୍ପଣ କରିଛନ୍ତି।

0: ଯେତେ ମହାପୁରୁଷ ଶ୍ରୀକ୍ଷେତ୍ରକୁ ଆସି ଶ୍ରୀଜଗନ୍ନାଥଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି ସେମାନଙ୍କ ମଧ୍ୟରୁ ଶ୍ରୀଚୈତନ୍ୟ ଅନ୍ୟତମ। ପୁରୁଷୋତ୍ତମ ଧାମର ଆକାଶ ବତାସ ଶ୍ରୀଚୈତନ୍ୟଙ୍କ ଜଳଦମନ୍ଦ୍ର ଆହ୍ୱାନରେ ଚିରନିନାଦିତ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା ସମେତ ସମସ୍ତ ପର୍ବପର୍ବାଣି ଦର୍ଶନ କରି ଆଉ ସେଥିରେ ସ୍ୱୟଂ ଅଂଶଗ୍ରହଣ କରି ସେ ଅତ୍ୟନ୍ତ ଆନନ୍ଦ ପାଉଥିଲେ। ଶ୍ରୀ ଚୈତନ୍ୟଙ୍କ ଅଜସ୍ର ଲୀଳା କାହାଣୀର ସ୍ମୃତି ବହନ କରିଛି ପରମ ତୀର୍ଥ ପୁରୁଷୋତ୍ତମ କ୍ଷେତ୍ର। ସେହିସବୁ ସ୍ମୃତି ମଧ୍ୟରୁ ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ଅନ୍ୟତମ। ତେବେ କ'ଣ ଏହି ମାର୍ଜନା ଲୀଳା? ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା ହେଉଛି ଆଜି ଆମର ଆଲୋଚନାର ମୁଖ୍ୟ ପ୍ରସଙ୍ଗ। ଏ ସମ୍ପର୍କରେ ଆଲୋକପାତ କରିବେ ଆମ ଗହଣରେ ଉପସ୍ଥିତ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ।
1: ଚୈତନ୍ୟ ମହାପ୍ରଭୁ ଯେତେବେଳେ ଥିଲେ ସେତେବେଳେ ତତ୍କାଳୀନ ରାଜଗୁରୁ କାଶୀ ମିଶ୍ର ଏବଂ ତତ୍କାଳୀନ ପରିଛା ଆଉ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ନେଇ ଗୋଟିଏ ପ୍ରସ୍ତାବ ଥୋଇଥିଲେ ଯେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଆସିବା ପୂର୍ବରୁ ବର୍ଷ ବର୍ଷ ଧରି ଯାହା ସେ ମଇଳା ଆବର୍ଜନା ହୋଇ ପଡ଼ି ରହିଛି ତାକୁ ସଫା ସୁତୁରା କରି ପ୍ରସ୍ତୁତ କରିବାର ସେବା ଆମକୁ ମିଳୁ। ଏଥିରେ ତତ୍କାଳୀନ ରାଜା ପ୍ରତାପରୁଦ୍ରଦେବ ମଧ୍ୟ ସ୍ୱୀକୃତି ଦେଇଥିଲେ। ସେଇଦିନଠାରୁ ଏପର୍ଯ୍ୟନ୍ତ ଗୁଣ୍ଡିଚା ମାର୍ଜନ ଲୀଳା ହେଇ ଆସୁଛି, ତା ପୂର୍ବରୁ ହେବାର କୌଣସି ପ୍ରମାଣ ମିଳୁନି। ଚୈତନ୍ୟ ମହାପ୍ରଭୁ ସହସ୍ରାଧିକ ଭକ୍ତଙ୍କ ସହ ମାଠିଆରେ ଜଳ ଏବଂ ସମାର୍ଜନୀ ଅର୍ଥାତ୍ ନଡ଼ିଆ ଖଡ଼ିକାର ଛାଞ୍ଚୁଣି ନେଇ ଗଛ ଲତା ଘାସ ଇତ୍ୟାଦି ସବୁ ଗୁଣ୍ଡିଚା ମନ୍ଦିରରୁ ଉପାଡ଼ି ଆଉ ସିଂହାସନ ପ୍ରଭୃତି ମନ୍ଦିର ପ୍ରଭୃତି ମନ୍ଦିର ଚଟାଣ ପ୍ରଭୃତି ଧୁଆ ଧୋଇ ସଫା ସୁତୁରା କରି ଧୂଳି ମଇଳା ସବୁ ଦୂର କରି ସଂକୀର୍ତ୍ତନ ମାଧ୍ୟମରେ ଏ ସମସ୍ତ କାର୍ଯ୍ୟ ନିର୍ବାହ କରିଥିଲେ ଏବଂ ସ୍ୱହସ୍ତରେ ମଧ୍ୟ କରିଥିଲେ। ଗୁଣ୍ଡିଚା ମାର୍ଜନ ମହୋତ୍ସବର ଉଦ୍ଦେଶ୍ୟ ଓ ତାତ୍ପର୍ଯ୍ୟ ବଡ଼ ମହାନ। ଏହା ତ ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ ହୋଇଛି। ଚୈତନ୍ୟ ମହାପ୍ରଭୁ ନିଜକୁ ଗୋପୀ ଭାବରେ ଭାବୁଥିଲେ ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ କୃଷ୍ଣ ରୂପେ ଗ୍ରହଣ କରିଥିଲେ। ତେଣୁ ମୋ ମନ୍ଦିରକୁ ମୋ ଗୃହକୁ ଆମ ବ୍ରଜକୁ ଆମ ଗୋପକୁ କୃଷ୍ଣ ରୂପୀ ଶ୍ରୀ ଜଗନ୍ନାଥ ଆସିବେ, ତା ପୂର୍ବରୁ ତାର ପ୍ରସ୍ତୁତି ତାଙ୍କର ସ୍ୱାଗତ ଓ ତାଙ୍କର ଅଭିବାଦନ ଓ ତାଙ୍କର ସେବା ଶୁଶ୍ରୂଷା ନିମନ୍ତେ ଯେଉଁ ପ୍ରସ୍ତୁତି ତାହା ହିଁ ଏ ଗୁଣ୍ଡିଚା ମାର୍ଜନ ଲୀଳାର ତାତ୍ପର୍ଯ୍ୟ।

0: ସମ୍ପ୍ରତି ସେହି ସ୍ମୃତିକୁ ବଜାୟ ରଖି ଝାଞ୍ଜପିଟା ମଠରୁ ଗୋଟିଏ ଦଳ, ରାଧାକାନ୍ତ ମଠରୁ ଆଉ ଗୋଟିଏ ଦଳ, ଏହିପରି ଦୁଇ ଦଳଙ୍କର ପ୍ରଚେଷ୍ଟାରେ ସମସ୍ତ ବୈଷ୍ଣବ ସମ୍ପ୍ରଦାୟ ଗୁଣ୍ଡିଚା ମାର୍ଜନ ଲୀଳା ସମ୍ପାଦନ କରନ୍ତି। ହାତରେ ଝାଡ଼ୁ ମାଠିଆ ଧରି ସଂକୀର୍ତ୍ତନ ଗାନ କରି ସେମାନେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି ସମୁଦାୟ ମନ୍ଦିର ପରିସରକୁ ସଫା କରି ଧୋଇଦେଇ ଶ୍ରୀଜୀଉମାନଙ୍କର ଆଗମନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରିଦେଉଛନ୍ତି। ଶ୍ରୀ ଚୈତନ୍ୟଙ୍କ ସ୍ମୃତିରେ ପୂର୍ବରୁ ଯାହା କରାଯାଉଥିଲା ଠିକ୍ ସେହିପରି ଆଜି ବି ଏହି ମାର୍ଜନ ସେବାକୁ ସମ୍ପନ୍ନ କରାଯାଏ।
1: ଯେତେବେଳେ ପ୍ରଥମ କରି ଚୈତନ୍ୟ ମହାପ୍ରଭୁ ଏହି ଲୀଳା ସମ୍ପାଦନ କରିଥିଲେ ସେତେବେଳେ ରାଜା ପ୍ରତାପ ରୁଦ୍ରଦେବ ମଧ୍ୟ ବଡ଼ ଖୁସି ହୋଇଥିଲେ ଏବଂ ମହାପ୍ରଭୁଙ୍କର କଠୋର ପରିଶ୍ରମ, ଭକ୍ତମାନଙ୍କର ମଧ୍ୟ କ୍ଳାନ୍ତ ଶ୍ରାନ୍ତ ଅବସ୍ଥାରେ ଥିବା ପରିଶ୍ରମକୁ ଲକ୍ଷ୍ୟ କରି ସେମାନଙ୍କ ଭୋଜନ ନିମନ୍ତେ ପ୍ରତାପ ରୁଦ୍ରଦେବ ଦହି ପଖାଳ ଓ ଅନ୍ୟାନ୍ୟ ମହାପ୍ରସାଦ ଏବଂ ଖଜା ପିଠା ପ୍ରଭୃତି ପଠାଇ ଦେଇଥିଲେ। ସେହି ସ୍ମୃତି ଚାରଣ କରି ବର୍ତ୍ତମାନ ଝାଞ୍ଜପିଟା ମଠ ତରଫରୁ ମଧ୍ୟ ଏହି ଦିନ ପ୍ରାୟ 40 ହାଣ୍ଡି ମହାପ୍ରସାଦର ଦହି ପଖାଳ ବ୍ୟବସ୍ଥା ହୋଇଥାଏ। ଆଗନ୍ତୁକ ସହସ୍ରାଧିକ ଭକ୍ତ ଏବଂ ସମସ୍ତ ସାଧୁ ସନ୍ନ୍ୟାସୀ ସେଠାରେ ଏ ମହାପ୍ରସାଦ ସେବନ କରନ୍ତି ଏବଂ ଗୁଣ୍ଡିଚା ମନ୍ଦିରକୁ ଧୋଇଧାଇ ସଫା କରନ୍ତି। ଏଥିରେ ମହାପ୍ରଭୁଙ୍କର ସ୍ମରଣ ନିମନ୍ତେ ସେ ଯାହା ଯାହା କରିଥିଲେ ତା ତ ହେଉଛି, ତା ଛଡ଼ା ଆଉ ଅଧିକା ହିସାବରେ ଏତିକି ହେଉଛି ଯେ ଆଗନ୍ତୁକ ଭକ୍ତମାନଙ୍କୁ ଯିଏ ଆସିପାରିଲେ ସେମାନଙ୍କ ପାଇଁକି ପ୍ରସାଦ ବ୍ୟବସ୍ଥା ହେଉଛି। ଆଉ ଦିନକୁ ଦିନ କୀର୍ତ୍ତନରେ ମଧ୍ୟ କିଛି ସଂସ୍କାର ହୋଇ ନୂଆ ନୂଆ

ଗୁଣ୍ଡିଚା ମାର୍ଜନ ଲୀଳାର ଏକ ମହାନ ପ୍ରଭାବ ସାମୂହିକ ସମାଜ ଉପରେ ଅବଶ୍ୟ ରହିଛି। ଚିନ୍ତା କଲେ ଦେଖାଯାଏ, ରଥଯାତ୍ରା ଏକ ଧାର୍ମିକ ବ୍ୟବସ୍ଥା ଏବଂ ଧାର୍ମିକ ଚେତନା ସୃଷ୍ଟି କରିବା ଏହାର ଲକ୍ଷ୍ୟ। ଧାର୍ମିକ ଚେତନା ମନରେ ରହିଲେ ମନୁଷ୍ୟର ଚରିତ୍ରବକ୍ତା ସୃଷ୍ଟି ହୁଏ, ସେ ଦୁଷ୍ଟକର୍ମରୁ ନିବୃତ୍ତ ହୁଏ, ଅତଏବ ସମାଜରେ ଶାନ୍ତି ଶୃଙ୍ଖଳା ସହାବସ୍ଥାନ ସହାନୁଭୂତି ପ୍ରଭୃତି ବିରାଜେ। ଏହି ମୂଳ ଉଦ୍ଦେଶ୍ୟକୁ ନେଇ ରଥଯାତ୍ରାର ଯେପରି ପ୍ରାଧାନ୍ୟ ରହିଛି, ଗୁଣ୍ଡିଚା ମର୍ଜନ ଲାଳାର ମଧ୍ୟ ତାଠୁ ଅଧିକ ପ୍ରାଧାନ୍ୟ ରହିଛି ଯେ କୌଣସି ଅନୁଷ୍ଠାନ ରଥଯାତ୍ରା ପ୍ରଭୃତି କରିବା ପୂର୍ବରୁ ତାର ପୂର୍ବ ପ୍ରସ୍ତୁତି, ମାନସିକ ପ୍ରସ୍ତୁତି, କେବଳ କାର୍ଯ୍ୟ ନୁହେଁ ମାନସିକ ପ୍ରସ୍ତୁତି ମଧ୍ୟ। ଗୁଣ୍ଡିଚା ମାର୍ଜନ ଦିନ ପୁରୀ ଧାମରେ ଥିବା ଲକ୍ଷ ଲକ୍ଷ ଭକ୍ତ ଉଦ୍ବୁଦ୍ଧ ହୋଇ ଆନନ୍ଦରେ ନାଚୁଥାନ୍ତି। କାଲି ଜଗନ୍ନାଥ ଆସିବେ, କାଲି ରଥରେ ଆମେ ଜଗନ୍ନାଥଙ୍କୁ ଦର୍ଶନ କରିବା, ପୁରୀ ଆସିବାର ଶ୍ରମ ଆମର ସାର୍ଥକ ହେବ, ଏହି ଉନ୍ମାଦନା ମନ ଭିତରେ ଆସେ, ଏକ ମାନସିକ ପ୍ରସ୍ତୁତି ସୃଷ୍ଟି ହୁଏ। ଉତ୍ତମ ମାନସିକ ପ୍ରସ୍ତୁତି ଦ୍ୱାରା ରଥଯାତ୍ରାକୁ ଯେପରି ଉତ୍ତମ ରୂପେ ଉପଭୋଗ କରିହୁଏ, ମାନସିକ ପ୍ରସ୍ତୁତି ନଥିଲେ କୌଣସି କାର୍ଯ୍ୟ ହୁଏ ନା। ତେଣୁ ସମାଜର ସାମୂହିକ ଭାବରେ ଧର୍ମଚେତନା ମୂଳକ ମାନସିକ ପ୍ରସ୍ତୁତିକୁ ଉନ୍ମୋଚିତ କରେ ଏହି ଗୁଣ୍ଡିଚା ମାର୍ଜନ ଲୀଳା। ଏବଂ ସର୍ବସାଧାରଣ ରଥଯାତ୍ରା ପାଇଁ ବ୍ୟାକୁଳିତ ଓ ବ୍ୟଗ୍ରଚିତ୍ତରେ ଏହି ଦିନଠାରୁ ହିଁ ଅପେକ୍ଷା କରନ୍ତି।

ନୀଳାଚଳର ନୀଳସାଗରର ବେଳାଭୂମିରେ ମହାପ୍ରଭୁଙ୍କର ଅଜସ୍ର ଲୀଳାବିଳାସ ସଂଘଟିତ ହୋଇଛି। ଏହି ପୁଣ୍ୟକ୍ଷେତ୍ରରେ ବହୁ ଭକ୍ତ ସନ୍ନ୍ୟାସୀ ପଣ୍ଡିତ ମହାପୁରୁଷ ପ୍ରଭୁଙ୍କର ଦର୍ଶନ ନିମନ୍ତେ ଆବିର୍ଭୂତ ହୋଇ ତାଙ୍କର ନାମ ସଂକୀର୍ତ୍ତନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ନିଜକୁ ଧନ୍ୟ କରିବା ସହିତ ସେବା ଧର୍ମର ମହତ୍ତ୍ୱକୁ ଯୁଗେ ଯୁଗେ ପ୍ରତିଷ୍ଠା କରିଛନ୍ତି।

ଶ୍ରୀମନ୍ଦିରର ଭିତର ବେଢ଼ାର ଚାରିଦ୍ୱାର ମଧ୍ୟରୁ ସବୁଠୁ ସୁଦୃଶ୍ୟ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ହେଲା କୁର୍ମବେଢ଼ା। ସିଂହଦ୍ୱାର ବାଟେ ବାଇଶି ପାହାଚ ଅତିକ୍ରମ କଲାବେଳେ କୁର୍ମବେଢ଼ା ସମ୍ମୁଖରେ ପଡ଼େ। ପ୍ରକୃତରେ ମନ୍ଦିରର ଚାରି ପ୍ରବେଶ ଦ୍ୱାରର ଠିକ୍ ପଶ୍ଚାତରେ ପ୍ରଧାନ ଦ୍ୱାରଗୁଡ଼ିକ ସହ ଗୋଟିଏ ସରଳରେଖାରେ ଭିତର ବେଢ଼ା ପାଚେରୀ ସହ ସଂଯୁକ୍ତ ହୋଇ ରହିଛି ଚାରିଗୋଟି ଦ୍ୱାର। ମନ୍ଦିରର ବାହାର ବେଢ଼ା ପରିସରରୁ ଭିତର ବେଢ଼ା ପରିସରକୁ ଯିବାକୁ ହୁଏ ଏହି ଦ୍ୱାରଗୁଡ଼ିକ ଦେଇ। ପୂର୍ବପଟେ ସିଂହଦ୍ୱାର ସହ ଗୋଟିଏ ସରଳରେଖାରେ ରହିଥିବା ଭିତର ବେଢ଼ାର ଦ୍ୱାରଟିକୁ କୁହାଯାଏ କୁର୍ମବେଢ଼ା ଦ୍ୱାର। ସାଣ ପଥରରେ ନିର୍ମିତ ଏବଂ ବହୁ ଭାସ୍କର୍ଯ୍ୟ ପରିଶୋଭିତ ଏହି ଦ୍ୱାରଟି ଅନ୍ୟ ସମସ୍ତ ଦ୍ୱାରଠାରୁ ଯଥେଷ୍ଟ ଅଧିକ ସୁନ୍ଦର। ପାଚେରୀ ମଝିରେ ଥିବା ଦ୍ୱାର ପଥର ପ୍ରସ୍ତ ପ୍ରାୟ 6 ଫୁଟ। ଦ୍ୱାରର ଉଭୟ ପାର୍ଶ୍ୱର କାନ୍ଥ ଉତ୍ତର ଦକ୍ଷିଣ ହୋଇ ରହିଛି ଏବଂ ଉଭୟ ପାର୍ଶ୍ୱରେ 10 ଫୁଟ ଆକ୍ରାନ୍ତରେ ପ୍ରାଚୀରଟି କାରୁକାର୍ଯ୍ୟ ସମ୍ପନ୍ନ ହୋଇଛି। ବେଢ଼ାରେ ଖୋଦିତ ଭାସ୍କର୍ଯ୍ୟଗୁଡ଼ିକର ସୌନ୍ଦର୍ଯ୍ୟ ଏବଂ ବୈଚିତ୍ର୍ୟ ଏହି ବେଢ଼ାକୁ ଏକ ସ୍ୱତନ୍ତ୍ର ମର୍ଯ୍ୟାଦା ପ୍ରଦାନ କରିଛି। ପୁରୀ ମନ୍ଦିର ବିଷ୍ଣୁଙ୍କ ଆବାସ ରୂପେ ପରିଗଣିତ ହୋଇଥିବାରୁ କୁର୍ମବେଢ଼ାରେ ପ୍ରଧାନତଃ ଶ୍ରୀକୃଷ୍ଣଙ୍କ ଲୀଳା ରୂପାୟିତ ହୋଇଛି। ପ୍ରାଚୀରର ଉତ୍ତର ଭାଗରେ 2 ରାଧାକୃଷ୍ଣ ଯୁଗଳମୂର୍ତ୍ତି ରହିଛି। ପ୍ରାଚୀରର ଦକ୍ଷିଣପଟ ଅଂଶରେ ବଂଶୀ ବାଦନରତ ଶ୍ରୀକୃଷ୍ଣ, ରାମ ଲକ୍ଷ୍ମଣ ଏବଂ ସେମାନଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ବାନର ସେନାଙ୍କ ଭାସ୍କର୍ଯ୍ୟ ବିଦ୍ୟମାନ। ପ୍ରବେଶ ଦ୍ୱାରର ଦ୍ୱାରବନ୍ଧଟି ମଧ୍ୟ ସୂକ୍ଷ୍ମ ଖୋଦନରେ ସୁଶୋଭିତ ହୋଇଛି। ଲତା, ପୁଷ୍ପ, ସରୀସୃପ ପ୍ରଭୃତି ଆକୃତି ଧାଡ଼ି ଧାଡ଼ି ଭାସ୍କର୍ଯ୍ୟ ଦ୍ୱାରବନ୍ଧର 3 ଯାକ ପଟକୁ ସୁଦୃଶ୍ୟ କରିଛି। କୁର୍ମବେଢ଼ାର ସମସ୍ତ ଭାସ୍କର୍ଯ୍ୟ ଉପରେ ଗେରୁଆ ରଙ୍ଗର ପ୍ରଲେପ ମଧ୍ୟ ରହିଛି। ଗବେଷକମାନଙ୍କ ମତରେ ମହାରାଜା ପୁରୁଷୋତ୍ତମ ଦେବ ତାଙ୍କ ରାଜତ୍ୱର 7 ଅଙ୍କରେ ଅର୍ଥାତ୍ 1470 ସାଲରେ କୁର୍ମବେଢ଼ା ନିର୍ମାଣ କରିଥିଲେ।

0: ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ। ଆଜି ଏଥିରେ ବିଷୟ ଥିଲା ଶ୍ରୀଗୁଣ୍ଡିଚା ମନ୍ଦିରର ମାର୍ଜନା ଲୀଳା। ଏ ସମ୍ପର୍କରେ ଆଲୋଚନା କଲେ ଗବେଷକ ସଚ୍ଚିଦାନନ୍ଦ ଦାସ ମହାରାଜ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।
1: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେଗୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଦୀପ କୁମାର ପଣ୍ଡାଙ୍କ କଣ୍ଠରେ ଶୁଣନ୍ତୁ ଏ ଗୀତଟି, ଅଭିରାମ ପରମହଂସଙ୍କ ରଚନାରୁ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଏଥର ସବିତା ହୋତାଙ୍କ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତିକାର ହୃଷିକେଶ ତ୍ରିପାଠୀ।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା

ସୁଗମ ସଙ୍ଗୀତ କାର୍ଯ୍ୟକ୍ରମରେ କେତୋଟି ଜଣାଣ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ପ୍ରଦୀପ କୁମାର ପଣ୍ଡା, ସବିତା ହୋତା ଓ ଶରତ ଚନ୍ଦ୍ର ପାଢ଼ୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ କଥାଚିତ୍ର ରାଜର ଏହି ଗୀତ ଶୁଣନ୍ତୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଓ ଉଦିତ ନାରାୟଣ। ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଏଥର ଶୁଣନ୍ତୁ କଥାଚିତ୍ର ଧଡ଼କନର ଏ ଗୀତ। କଣ୍ଠଧାନ କରିଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଓ କୁମାର ସାନୁ। ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶୁଣନ୍ତୁ। କଥାଚିତ୍ର ସୋଲଜର କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଗୀତିକାର ସମୀର, ସଙ୍ଗୀତ ଅନୁ ମଲ୍ଲିକ।

ଏଥର କଥାଚିତ୍ର ହମରାଜର ଏ ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଗୀତିକାର ସୁଧାକର ଶର୍ମା, ସଙ୍ଗୀତ ହିମେଶ ରେଶମିଆ।

ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କଥାଚିତ୍ର ମିଶନ କାଶ୍ମୀରର ଏହି ଗୀତ। କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ, ଅଲକା ୟାଗ୍ନିକ ଓ ସାଥୀ, ଗୀତିକାର ସମୀର, ସଙ୍ଗୀତ ଶଙ୍କର ଏହସାନ ଲୟ।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଏଥର ଶୁଣନ୍ତୁ କଥାଚିତ୍ର ମହବତର ଏ ଗୀତ। କଣ୍ଠଦାନ କରିଛନ୍ତି କବିତା କୃଷ୍ଣମୂର୍ତ୍ତି, ଗୀତ ରଚନା ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ସଂଘର୍ଷ। କଣ୍ଠଦାନ କରିଛନ୍ତି ସୋନୁ ନିଗମ, ଗୀତ ରଚନା ସମୀର, ସଙ୍ଗୀତ ଯତୀନ ଲଲିତ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଆପଣମାନେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଥାଚିତ୍ର ମୋହରା। ଦ୍ୱୈତ କଣ୍ଠରେ ଗାଇଛନ୍ତି ଅଲକା ୟାଗ୍ନିକ ଓ ଉଦିତ ନାରାୟଣ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ବିଜୁ ଶାହା।

କାର୍ଯ୍ୟକ୍ରମ ଶେଷରେ କଥାଚିତ୍ର ବୋର୍ଡରରେ ଗୀତ ଶୁଣନ୍ତୁ। କଣ୍ଠଦାନ କରିଛନ୍ତି ସୋନୁ ନିଗମ ଓ ଅଲକା ୟାଗ୍ନିକ। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ଅନୁ ମଲ୍ଲିକ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଇହାଦେ ସୁନମା ସିନେମା ରୁମ୍କୁ ଝୁମାନାର ଇ ଗୀତ ଗାଇଛନ୍ ରତିକାନ୍ତ ଶତପଥୀ, ଗୀତ ଲେଖିଛନ୍ ଅରୁଣ ମନ୍ତ୍ରୀ, ସଙ୍ଗୀତ ସଜେଇଛନ୍ ବୈଦ୍ୟନାଥ ଦାସ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମ ଶେଷେ ଶୁନମା ସିନେମା ଅଗସ୍ତ୍ୟାର ଏ ଗୀତ ଗାଇଛନ୍ ଅନନ୍ୟା ଶ୍ରୀତମ ନନ୍ଦ, ଗୀତିକାର ସୁବ୍ରତ ସ୍ୱାଇଁ, ସଙ୍ଗୀତ ସଜେଇଛନ୍ ପ୍ରେମ ଆନନ୍ଦ।

ଆକାଶବାଣୀ ସମ୍ବଲପୁର ଏହାଦେ ମୂଲ କରୁଛୁ ଆମର ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଗୋଟେ ହିନ୍ଦୀ ସିନେମା କ୍ରମଥି ଶ୍ରୋତାମାନେ ଆଜି ଶୁଣିପାରବେ ଚଲତେ ଚଲତେ ସିନେମାର ଗୀତମାନଙ୍କୁ। କାର୍ଯ୍ୟକ୍ରମର ପହିଲା ଗୀତକେ ଶୁଣୁନ୍ ଅଭିଜିତ ଆର୍ ଅଲକା ୟାଗ୍ନିକର କଣ୍ଠନୁ। ଗୀତକେ ଲେଖିଛନ୍ ଜାଭେଦ ଅଖ୍ତର ଆର୍ ସଙ୍ଗୀତର ସୁର ଦେଇଛନ୍ ଯତୀନ ଲଲିତ।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ଅଭିଜିତ ଆର୍ ଅଲକାଇ ଆଗ୍ନିକର କଣ୍ଠରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତକେ ଶୁଣୁନ। ସଙ୍ଗୀତ ଦେଇଛନ୍ ଯତୀନ ଲଲିତ, ଗୀତକେ ଲେଖିଛନ୍ ଜାଭେଦ ଅଖତର।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: ବୀରେନ୍ଦ୍ରନାଥ ନାଗ ଗାଇଥିବାର ଇ ଗୀତକେ ଶୁଣୁନ୍। ଗୀତକେ ଲେଖିଛନ୍ ଧର୍ମୁଦନ ସେନା।

0: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ ମକା କପା ଅଦା ମାଣ୍ଡିଆ ଚିନାବାଦାମ ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ ଲ୍ୟାମ୍ପସ ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
1: କାର୍ଯ୍ୟକ୍ରମର ଶେଷ ଗୀତକେ ଶୁଣୁନ୍ ଗୋପାଳ ସାହୁଙ୍କର କଣ୍ଠନୁ। ଗୀତକେ ଲେଖିଛନ୍ ଅରକ୍ଷିତ ଧରୁଆ।

ଆକାଶବାଣୀ ସମ୍ବଲପୁର ଏହା ଦେଶୁନମା କେତେଟା ହିନ୍ଦୀ ସିନେମାର ଗୀତ ମୂଲକର୍ମା ଆପଣମାନଙ୍କର ପସନ୍ଦର କାର୍ଯ୍ୟକ୍ରମ ଖୋଲା ଝରକା କାର୍ଯ୍ୟକ୍ରମର ପହେଲା ଗୀତକେ ଶୁଣୁନ୍। କିସି କା ଭାଇ କିସି କି ଜାନୁ ଗୀତକେ ଗାଇଛନ୍ କମଲ ଖାନ ଆର୍ ପଲକ ମୁଚ୍ଛଲ। ଗୀତକେ ଲେଖିଛନ୍ ସବିର ଅହମ୍ମଦ, ସଙ୍ଗୀତ ଦେଇଛନ୍ ହେମେଶ ରେଶମିଆ।

ଏ ବର୍ଷା ଦିନେ ଯଦି ପାଣିର ଶୁଦ୍ଧତା ବାବଦେ ଆପଣଙ୍କୁ ଟିକେ ବି ସନ୍ଦେହ ହେଲା, ହେଲେ ତାକେ ଫୁଟେଇ କରି କି ସେଥି ହେଲୋଜେନ୍ ବଟିକା ଗୋଟେ ଲିଟର ପାଏନ୍ଥି ଗୋଟେ ବଟିକା ପକେଇ କରି ଅଧା ଘଣ୍ଟା ପରେ ସେ ତାକେ ପିଉନ୍। ଶୌଚ ଲାଗି ଖାଲି ପାଇଖାନା ବ୍ୟବହାର କରୁନ୍। ବାହାରେ ଶୌଚ ହେଲେ ପାଏନ୍ର ଜଳ ଉତ୍ସ ସଂକ୍ରମିତ ହେବାର ଆଶଙ୍କା ରହିଥିସି। ଖାଇବାର ଆଘନୁ ଆର୍ ଶୌଚ ହେଲା ପରେ ହାତକେ ସାବୁନ୍ଥି ଭଲ୍ କରି ଧୁନ୍। ଇହାତେ ସୁନ୍ମା ସୁନ୍ ସିନେମା କୋଇ ଆପ୍ ସାନୁ ଇ ଗୀତକେ ଗୀତକେ ଗାଇଛନ୍ ସାନ୍ ସୁନିଧି ଚୌହାନ୍, ଗୀତକେ ଲେଖିଛନ୍ ସମୀର, ସଙ୍ଗୀତ ଦେଇଛନ୍ ହିମେଶ ରେଶମିଆ।

ସନମ୍ରେ କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠ ଦେଇଛନ୍ତି ଅମାଲ ମଲ୍ଲିକ, ଅରମାନ ମଲ୍ଲିକ ଏବଂ ପଲକ ମୁଚ୍ଛଲ। ଗୀତ ରଚନା ମନୋଜ ଯାଦବ, ସଙ୍ଗୀତ ନିର୍ଦ୍ଦେଶନା ଅମାଲ ମଲ୍ଲିକ।

ନମସ୍ତେ ଇଂଲଣ୍ଡ କଥାଚିତ୍ରରୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠ ଦେଇଛନ୍ତି ଆତିଫ୍ ଅସ୍ଲାମ ଏବଂ ଆକାଂକ୍ଷା ଭଣ୍ଡାରୀ, ସଙ୍ଗୀତ ନିର୍ଦ୍ଦେଶନା ମନନ ସାହା।

କମଲ ଖାନ ଏବଂ ସୁନିତା ରାଓଙ୍କ ମିଳିତ କଣ୍ଠରେ ଶୁଣନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ। ଗୀତ ରଚନା ରାଜେଶ ମଲ୍ଲିକ, ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ, କଥାଚିତ୍ର କହିଁ ପ୍ୟାର ନା ହୋ ଯାଏ।

ଆପଣମାନେ ଇହାଦେ ଶୁଣୁଥିଲେ ସିନେମା ଏୟାରଲିଫ୍ଟ ନୁଇ ଗୀତକେ ଅମାଲ ମଲ୍ଲିକ ଅରିଜିତ ସିଂ ଆର୍ ତୁଲସୀ କୁମାରକର କଣ୍ଠନୁ ଏହାଦେ ଶୁଣୁନ୍ ଟ୍ୟୁବ୍ଲାଇଟ୍ ସିନେମାନୁ କାର୍ଯ୍ୟକ୍ରମର ଶେଷ ଗୀତକେ କଣ୍ଠ ଦେଇଛନ୍ତି ଆତିଫ ଅସଲମ ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

ଏଇଠି ଶେଷ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଏନ୍ସିଇଆର୍ଟି ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଆଜି ଶୁଣିବେ ଏହାର 1332 ଭାଗ।

0: பாமாடி.
1: ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ତରଫରୁ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀମାନଙ୍କୁ ସୂଚିତ କରାଯାଉଛି ଯେ ଚଳିତ 2026 ମସିହା ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ନିଜ ଫସଲ ଧାନ, ମକା, କପା, ଅଦା, ମାଣ୍ଡିଆ, ଚିନାବାଦାମ, ହଳଦୀ ଓ ହରଡ଼ ଚାଷର ବୀମା ପଞ୍ଜୀକରଣ କରାଇ ନିଅନ୍ତୁ। ଭାଗ ଚାଷୀ, ଋଣୀ ଓ ଅଣଋଣୀ ଚାଷୀ ସମସ୍ତେ ନିଜ ଫସଲର ବୀମା ପଞ୍ଜୀକରଣ ନିର୍ଦ୍ଧାରିତ ତାରିଖ 31 ଜୁଲାଇ ସୁଦ୍ଧା ନିକଟସ୍ଥ କୃଷି ସମବାୟ ସମିତି ଯଥା ପ୍ୟାକ୍ସ, ଲ୍ୟାମ୍ପସ, ବ୍ୟାଙ୍କ ଶାଖା କିମ୍ବା ଜନସେବା କେନ୍ଦ୍ରରେ କରାଇପାରିବେ। ଚାଷୀ ପିଛା 5 ଏକର ଜମିର ଫସଲ ବୀମା ପଞ୍ଜୀକରଣ ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ପ୍ଲଟ୍ ପିଛା କେବଳ 1 ଟଙ୍କା ଦେବାକୁ ପଡ଼ିବ। ଅଧିକ ବିବରଣୀ ପାଇଁ ନିକଟସ୍ଥ କୃଷି ସମବାୟ ସମିତି, ଯେକୌଣସି ବ୍ୟାଙ୍କ ଶାଖା କିମ୍ବା କୃଷି ଓ ସମବାୟ ଅଧିକାରୀଙ୍କୁ ଯୋଗାଯୋଗ କରନ୍ତୁ।
2: କାର୍ଯ୍ୟକ୍ରମ ଶେଷରେ ଜିତେନ୍ଦ୍ର ହରିପାଲ ଏବଂ ରୀନା ଦାସଙ୍କ ମିଳିତ କଣ୍ଠରେ ଶୁଣନ୍ତୁ ଏହି ଗୀତଟି, ରଜନୀ ଭୂଇଙ୍କ ଲେଖାରୁ। ସଙ୍ଗୀତ ନିର୍ଦ୍ଦେଶନା ପ୍ରଭୁଦତ୍ତ ପ୍ରଧାନ।

ଏଇଠି ଶେଷ କରୁଛୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀମାନେ ଥିଲେ ଜିତେନ୍ଦ୍ର ହରିପାଲ ଏବଂ ରୀନା ଦାସ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ଘର ସଂସାର କାର୍ଯ୍ୟକ୍ରମ।

0: ନୀଳାଚଳ ନାଥ ବିଶ୍ୱର ବନ୍ଧୁ ଭକ୍ତ ବତ୍ସଳ ଶ୍ରୀଜଗନ୍ନାଥ ସେ କେବଳ ପୁରୀର ଦେବତା ନୁହନ୍ତି, ସମଗ୍ର ମାନବ ଜାତିର ଆସ୍ଥା ଆଶା ଏବଂ ଆଦର୍ଶର ପ୍ରତୀକ। ବର୍ଷର ବିଭିନ୍ନ ନୀତିକାନ୍ତି ମଧ୍ୟରୁ ରଥଯାତ୍ରା ଏକ ଏଭଳି ଅଦ୍ଭୁତ ମହୋତ୍ସବ ଯେଉଁଠି ଈଶ୍ୱର ନିଜେ ମନ୍ଦିର ଛାଡ଼ି ଭକ୍ତଙ୍କ ପାଖକୁ ଆସନ୍ତି। ଆଜି ଆମର ଲାଇଭ୍ ଫୋନ୍ ଇନ୍ର ବିଷୟ ରହିଛି କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ। ଏହା କେବଳ ଏକ ପ୍ରଶ୍ନ ନୁହେଁ, ଭକ୍ତ ହୃଦୟର ଆକୁଳ ଡାକ। ଆଜିର ଆମର ସ୍ୱତନ୍ତ୍ର ଲାଇଭ୍ ଫୋନ୍ ଇନ୍ ମାଧ୍ୟମରେ ଆମେ ଆଲୋଚନା କରିବା ଜଗନ୍ନାଥଙ୍କର ଏହି ଅନନ୍ୟ ଭାବଧାରା ଏବଂ ପରମ୍ପରାକୁ ନେଇ। ଆପଣମାନେ ଯୋଡ଼ି ହୁଅନ୍ତୁ, ବାଣ୍ଟନ୍ତୁ ଆପଣଙ୍କ ଅନୁଭୂତି ଏବଂ ଭକ୍ତିର ଏହି ମଧୁର ଆସରକୁ କରନ୍ତୁ ଆହୁରି ସମୃଦ୍ଧ। ଆମର ଫୋନ୍ ନମ୍ବର ଦୁଇଟି ହେଲା 0663241123 ଏବଂ 0663241120। ହ୍ୟାଲୋ
1: ହ୍ୟାଲୋ
0: ଆଜ୍ଞା ନମସ୍କାର, ଘର ସଂସାର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଉଛି।
1: ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
0: ନମସ୍କାର, କେମିତି ଅଛନ୍ତି ମ୍ୟାଡ଼ାମ?
1: ମ୍ୟାଡ଼ାମ ମୁଁ ବରଗଡ଼ କଟାପାଲିରୁ ସ୍ୱର୍ଣ୍ଣ ପ୍ରଭାକର କହୁଛି।
0: ଆଜ୍ଞା, ବହୁତ ଦିନ ପରେ ଆପଣଙ୍କ ସାଙ୍ଗେ କଥା ହେଲି ମ୍ୟାଡ଼ାମ।
1: ହଁ ମ୍ୟାଡ଼ାମ
0: ଭଲ ଅଛନ୍ତି?
1: ହଁ ମୁଁ ଭଲ ଅଛି ମ୍ୟାଡ଼ାମ, ଆପଣ ମାନେ ସମସ୍ତେ ଭଲ ଥିବେ ବୋଲି ମୁଁ ଆଶା କରୁଛି।
0: ସମସ୍ତେ ଠିକ ଅଛୁ? ଆପଣଙ୍କର କେମିତି ଯାଉଛି ସେପଟେ ରଥଯାତ୍ରା, କେମିତି ହେଲା, କଣ କେମିତି ଠାକୁରଙ୍କୁ ଦର୍ଶନ କଲେ କୁହନ୍ତୁ।
1: ହଁ ନିଶ୍ଚିତ ମ୍ୟାମ, ଆମର ରଥଯାତ୍ରା ତ ଆମ ଗାଁରେ ବହୁତ ବଢିଆ ଭାବରେ ଆମେ ଭଲ ଭାବରେ ପାଳନ କଲୁ। କାରଣ ରଥଯାତ୍ରା ଦିନ ଯେମିତି ରଥଯାତ୍ରା ଦିନ ଆମ ବଡ଼ ଗାଁ 19 ୱାର୍ଡ ଅଛି ବଡ଼ ଗାଁ, ତ ଆମ ବଡ଼ ମନ୍ଦିର ବି ତ ଜଗନ୍ନାଥ ମନ୍ଦିରରେ ଆମର 12 ମାସରେ 13 ପର୍ବ, ସବୁଠି 12 ମାସରେ 13 ପର୍ବ ହଉଛି। ତ ଆମର ଜଗନ୍ନାଥ ମନ୍ଦିରରେ ବି ଜଗନ୍ନାଥ ମହାପ୍ରଭୁ ଅଛନ୍ତି, ଶ୍ରୀରାମ ଲକ୍ଷ୍ମଣ ସୀତା ମାତା ହନୁମାନ ଗିରି ମହାଦେବ ପାର୍ବତୀ ମା ସମସ୍ତ ଦେବାଦେବୀ ସେଇଠି ଗୋଟେ ମନ୍ଦିରରେ ଅଲଗା ଅଲଗା ଜାଗାରେ ଅଛନ୍ତି। ତ ବହୁତ ବଢିଆ ସ୍ନାନ ଯାତ୍ରା, ଦେବ ସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଜଗନ୍ନାଥଙ୍କର ଯାହା ବି ଅଛି ନୀତିକାନ୍ତି ସବୁ ଭଲ ଭାବରେ ପାଳନ ହେଲା ମ୍ୟାଡ଼ାମ। ଆଉ ଆମ ମନ୍ଦିର ଦେବ ସ୍ନାନ ପୂର୍ଣ୍ଣିମାରେ ଯାହା ବି ଦେବ ତାଙ୍କର ସ୍ନାନ ପୂର୍ଣ୍ଣିମା ଯାହା ଥିଲା ତ ସେଇଟା ବି ସବୁ ରୀତିନୀତିରେ ପାଳନ କଲେ। ତାପରେ ଅଣସରୋବର ପ୍ରଭୁ ରହିଲେ, ତାପରେ ଏକାଦଶୀ ଦିନ, ତାପରେ ନବଯୌବନ ବେଶ
0: ଦର୍ଶନ କଲେ, ନବଯୌବନ ଦର୍ଶନ କଲେ ଠାକୁରଙ୍କର।
1: ଏଇଟା ବି ସବୁ ବଢିଆ ଭାବେ ପାଳନ କଲା ହେଲା, ଆମେ ସବୁଥିରେ ଯୋଗଦାନ କରିଛୁ, ଆମେ ସବୁବେଳେ ମନ୍ଦିର ଯାଉଛୁ, ତ ଆମେ ସବୁ ସେଟା ଭଲ ଭାବରେ ପାଳନ ହେଲା, ଆମେ ବି ଯାଇଥିଲୁ। ତ ଏବେ ଯୋଉ ରଥଯାତ୍ରା ହେଲା ମ୍ୟାଡ଼ାମ, କି ରଥଯାତ୍ରା ତ ବଢିଆ ହେଲା, ଆମେ ସମସ୍ତେ ଯାଇଥିଲୁ ଭଜନ କୀର୍ତ୍ତନ, ଆମେ ତ ଭଜନ କୀର୍ତ୍ତନ ପାର୍ଟି ଅଛୁ ମ୍ୟାଡ଼ାମ, କି ଆମେ ମୁଁ ବି ସେଇ ଭଜନ କୀର୍ତ୍ତନରେ ମୁଁ ବି ମିଶିଛି, ଆମେ ଗୋଟେ ମହିଳାମାନେ ସଂକୀର୍ତ୍ତନ ଦଳ କରିଛୁ। ତ ସେଇଠି ଆମକୁ ସୁଯୋଗ ମିଳିଲା ମହାପ୍ରଭୁଙ୍କର ଯେତେବେଳେ ପହଣ୍ଡି ବିଜେ ହେଲା ରଥଯାତ୍ରାରେ, ତ ଆମେ ସମସ୍ତେ ମିଶିକି ଲେଡିଜ ଜେଣ୍ଟ ମାନେ ସମସ୍ତେ ପୁରା କୀର୍ତ୍ତନ କଲୁ ପହଣ୍ଡି ବିଜେରେ, ଯୋଉ ମା ଜଗନ୍ନାଥଙ୍କୁ ଯୋଉ ପହଣ୍ଡି ବିଜେ କରିକି ରଥ ଉପରକୁ ନିଆଯାଏ, ତ ଆମେ କୀର୍ତ୍ତନ ଭଜନ କରିକି ବହୁତ ଆନନ୍ଦରେ ବହୁତ ଖୁସିରେ ଆମେ ପର୍ବ ପାଳନ କଲୁ। ପୁରା ଆତ୍ମବିଭୋର ଏବେ ଭଗବାନଙ୍କ ଠାରେ ତାଙ୍କର ଯୋଉ ପଦ୍ମ ପଦ୍ମରେ ତାଙ୍କ ଆସ୍ଥା କରିକରି ଶ୍ରୀ ଜଗନ୍ନାଥଙ୍କର ଭଜନ କୀର୍ତ୍ତନ ଯେତେବେଳେ ହୁଏ ପୁରା ଆମକୁ ବିଭୋର ହେଇଯାଉ, କି ତାଙ୍କ ଆମେ ପୁରା ଭାବାବେଗ ହେଇଯାଉ, କି ବିହୁଳ ହେଇଯାଉ ତାଙ୍କ ଭକ୍ତିରେ, ଭକ୍ତିର ତ ମହାପ୍ରଭୁଙ୍କର ଏମିତି ଗୋଟେ ଅଛି କି ତାଙ୍କର ଚକା ଚକା ଆଖି ତ ସମସ୍ତେ ଜାଣୁଛୁ, ସେ ଚକା ଚକା ଆଖିରେ ସମସ୍ତଙ୍କୁ ଟାଣି ନିଅନ୍ତି।
0: ଆଉ ବର୍ଷରେ ଥରେ ସେ ଆମ ପାଖକୁ ଆସନ୍ତି, ବର୍ଷ ସାରା ତ ଆମେ ଯାଉ ତାଙ୍କ ପାଖକୁ, କିନ୍ତୁ ବର୍ଷରେ ଥରେ ସେ ଭକ୍ତମାନଙ୍କ ପାଖକୁ ଦୌଡ଼ି ଆସନ୍ତି।
1: ହଁ ସେ କିନ୍ତୁ ରଥଯାତ୍ରାରେ ବର୍ଷକ ଥରେ ସିଏ ବାହାରନ୍ତି, ତାଙ୍କ ମନ୍ଦିରରୁ ବାହାରନ୍ତି, ଆଉ ସମସ୍ତ ଭକ୍ତମାନଙ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କୁ ସେ ଦର୍ଶନ ଦିଅନ୍ତି, ସମସ୍ତଙ୍କର ଦୁଃଖ ବୁଝନ୍ତି। ସେ କାଳିଆ ଠାକୁର, ସେ ଜଗତର ନାଥ ଜଗନ୍ନାଥ, କୋଟି ହୃଦୟର ମୌଳମଣି ସେ ଜଗନ୍ନାଥ, ଆମର ଜଗନ୍ନାଥ ସଂସ୍କୃତି ଆମର ପରମ୍ପରା ଯାହା ଅଛି ସେଇଟା ନିଶ୍ଚିତ ଆମ ପାଇଁ ଗର୍ବ ଗୌରବର ବିଷୟ। ଆମ ଓଡ଼ିଶା ମାଟିରେ ଜଗନ୍ନାଥ ସଂସ୍କୃତି ଯାହା ଅଛି ଆମେ ନିଶ୍ଚିତ ଆମେ ପର୍ବ ପାଳନ କରିବା, ସେ ଜଗନ୍ନାଥଙ୍କର ଯାହା ପରମ୍ପରା ଅଛି ରୀତିନୀତି ସେ ବିଷୟରେ ଅବଗତ ହେବା, ଆମେ ସେଥିରେ ସାମିଲ ହେବା, ଆଉ ପ୍ରତ୍ୟେକ ପର୍ବପର୍ବାଣି ଆମେ ନିଜକୁ ସେଇଠି ସାମିଲ କରି ଆମେ ଖୁସି ଅନୁଭବ ଆନନ୍ଦ ଅନୁଭବ କରିବା, ତାପରେ ଆମର ଯାହା ଅନୁଭୂତି ଅଛି ଆମେ ବାଣ୍ଟି ପାରିବା ଅନ୍ୟ ପାଖରେ। ତ ଏମିତି ତାଙ୍କର ଲୀଳା ସବୁ ଅଛି ମ୍ୟାଡମ। ଆଉ
0: ଜଗନ୍ନାଥ
1: ଯୋଉ ପ୍ରସଙ୍ଗଟି ଅଛି, ପ୍ରଭୁକୁ କିଏ କେହିନି ଯିବ? ସିଏ ତ ଜଗନ୍ନାଥ, ସେ ସମସ୍ତଙ୍କର ନାଥ, ତାଙ୍କୁ କିଏ ନେଇପାରିବ? ସେ ଯୋଉଠି ଥିଲେ ବି ସେ ଯେତେବେଳେ ଆମର ସେଇଠି ଯୋଉ ଲୁଚେଇଥିଲେ ପାତାଳି ଶ୍ରୀକ୍ଷେତ୍ରରେ ଯେତେବେଳେ ଜଗନ୍ନାଥ ମାନେ ଆକ୍ରମଣ କଲେ ଲୁଚେଇଥିଲେ ପ୍ରଭୁଙ୍କୁ, ତ ସେଇଠି ସେ ଗୋଟିଏ ସ୍ଥାନରେ ରହିବେ କି ମହାପ୍ରଭୁ? ସେ ତ ଗୋଟିଏ ବ୍ରହ୍ମାଣ୍ଡର ନାଥ, ସବୁଆଡେ ସେ ଅଛନ୍ତି। ତ ସେ କେନେ ଘେନି କେହି ଘେନି ଯାଇପାରିବେ ନାହିଁ ସେ ଜଗନ୍ନାଥଙ୍କୁ, ସମସ୍ତଙ୍କ ହୃଦୟରେ ଅଛନ୍ତି। ତ ଯିଏ ନେଇଥିଲେ ବି ସେ ପଳେଇ ଆସିବେ ଭକ୍ତ ମାନଙ୍କ ପାଖକୁ, ତାଙ୍କର ଲାଗିଛି।
0: ପୁଣି ବାହୁଡ଼ାକୁ ଅପେକ୍ଷା, ବାହୁଡ଼ା ସରିଲେ ପୁଣି ଲୋକମାନେ ବର୍ଷ ଯାକ ଅପେକ୍ଷା କରନ୍ତି ପୁଣି କେତେବେଳେ ଠାକୁର ତାଙ୍କ ପାଖକୁ ଆସିବେ ବୋଲି। ନିଶ୍ଚିତ ଭାବରେ ଆଶା କରୁଛୁ ଆପଣ ରଥ ବହୁତ ଭଲରେ ଯାଇଥିବ, ଠାକୁରଙ୍କ ଆଶୀର୍ବାଦ ଆପଣଙ୍କ ପାଖରେ ସବୁବେଳେ ରହୁ।
1: ନିଶ୍ଚିତ ମ୍ୟାମ, ଆଉ ଆଗାମୀ ବାହୁଡ଼ା ଯାତ୍ରା ପାଇଁ ମଧ୍ୟ ସମସ୍ତଙ୍କୁ, ଆପଣମାନଙ୍କୁ ସମସ୍ତଙ୍କୁ, ସମସ୍ତ ଶ୍ରୋତା ଭାଇ ଭଉଣୀ, ଅଗଣିତ ଶ୍ରୋତା ବନ୍ଧୁଙ୍କୁ ମୋର ଆଗାମୀ ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି। ଆଉ ସମସ୍ତେ ମହାପ୍ରଭୁଙ୍କର ଏଇ ଯାତ୍ରାରେ ଯାହା ବି ହଉଛି ନିଜ ଗାଁରେ, କି ଯିଏ ଅନ୍ୟ ଜାଗାକୁ ଯାଇ ବି ପାରୁଛି, କିଏ ପୁରୀ ବି ଯାଇପାରୁଛି, ପୁରୀ ଯାଇ ନ ପାରିଲେ ବି ଆମର ନିଜ ଗାଁରେ ଯୋଉ ଠାକୁର ଅଛନ୍ତି, ଯାହା ପର୍ବ ହଉଛି ସେଥିରେ ନିଶ୍ଚିତ ସାମିଲ ହୁଅନ୍ତୁ, ଯୋଗଦାନ କରନ୍ତୁ, ପ୍ରଭୁଙ୍କର ଭକ୍ତି ରସରେ ସମସ୍ତେ ନିମଜ୍ଜିତ ହୁଅନ୍ତୁ। ସେ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କୁ କଲ୍ୟାଣ କରିବେ, ସମସ୍ତଙ୍କର ସେ ମଙ୍ଗଳ କରିବେ।
0: ନିଶ୍ଚିତ ଭାବରେ ବହୁତ ବହୁତ ଧନ୍ୟବାଦ, ବହୁତ ଭଲ ଲାଗିଲା ଆପଣଙ୍କ ସାଙ୍ଗେ କଥା ହେଇକି, ପୁଣି କଥା ହେବା। ଆଜ୍ଞା ରହୁଛି, ନମସ୍କାର ମ୍ୟାଡମ।
1: ନମସ୍କାର।
0: ହ୍ୟାଲୋ।
2: ହ୍ୟାଲୋ।
0: ଆଜ୍ଞା ନମସ୍କାର ସାର।
2: ନମସ୍କାର, ମୁଁ ରିମାଞ୍ଚଳ କହୁଛି, ବଲାଙ୍ଗୀର ଜିଲ୍ଲାର।
0: ଆଜ୍ଞା ନମସ୍କାର ସାର, ମ୍ୟାଡମ ନାହାନ୍ତି ପାଖରେ?
2: ତୁମ ନାହାନ୍ତି
0: ବୋଲି ସାର, ମ୍ୟାଡମ ନାହାନ୍ତି, ଘର ସଂସାର କାର୍ଯ୍ୟକ୍ରମ, ଆମେ ନିହାତି ଭାବରେ ଇଚ୍ଛା କରିବୁ ମ୍ୟାଡମଙ୍କ ସାଙ୍ଗରେ ଥରେ କଥା ହେବା ପାଇଁ।
2: ତୁମ ନାହାନ୍ତି
0: ହ୍ୟାଲୋ, ଘର ସଂସାର କାର୍ଯ୍ୟକ୍ରମ।
2: ହ୍ୟାଲୋ।
0: ଆଜ୍ଞା ନମସ୍କାର।
2: ନମସ୍କାର ଆଜ୍ଞା, ମୁଁ ଜିଲ୍ଲା ସୁନ୍ଦରଗଡ଼ରୁ କହୁଥିଲି।
0: ଆଜ୍ଞା ବହୁତ ବହୁତ ସ୍ୱାଗତ ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ। ସାର୍ ଆପଣ ଘର ସଂସାର କାର୍ଯ୍ୟକ୍ରମ ଶୁଣୁଛନ୍ତି ସବୁବେଳେ? ସାର୍ ତାହେଲେ ଏଇଟା ଆମେ ମୁଖ୍ୟତଃ ରଖିଛୁ ଗୃହିଣୀମାନଙ୍କ ସାଙ୍ଗରେ, ମା ଭଉଣୀମାନଙ୍କ ସାଙ୍ଗରେ କଥା ହେବା ପାଇଁ। ଆପଣ ଫୋନ୍ କଲେ ବହୁତ ଖୁସି ଲାଗିଲା, ଆପଣଙ୍କ ସାଙ୍ଗରେ ବି ନିହାତି କଥା ହେବୁ, କିନ୍ତୁ ପାଖରେ ଯଦି କିଏ ଅଛନ୍ତି ତାହେଲେ କଥା ହେବା ତାଙ୍କ ସହିତ।
2: ଆଚ୍ଛା
0: ତାହେଲେ କୁହନ୍ତୁ ସାର୍, କେମିତି ଗଲା ରଥ ଆପଣଙ୍କର?
2: ଆମ ଗାଁରେ ବହୁତ ସୁନ୍ଦର ହେଲା ରଥଯାତ୍ରା, ଆମ ଦ୍ୱିତୀୟ ଦିନ ହୁଏ ରଥଯାତ୍ରା, ଆଉ ଦଶମୀ ଦିନ ହବ ବାହୁଡ଼ା ଯାତ୍ରା।
0: ଆଜ୍ଞା ସମସ୍ତଙ୍କୁ ସେଇଟା ଅପେକ୍ଷା ରଥର, ଘରେ ନିହାତି ଭାବରେ ଯାତ୍ରାରେ ଲୋକଙ୍କର ଗହଳି ହେଇଥିବ, ଆଶା କରୁଛୁ ଆପଣ ଖୁବ୍ ସୁନ୍ଦର ଭାବରେ ଉପଭୋଗ କରିଥିବେ ଯାତ୍ରାଟିକୁ।
2: ହଁ ମ୍ୟାଡମ
0: ନିହାତି। ସାର୍ ପୁଣି କଥା ହେବା, ବହୁତ ବହୁତ ଧନ୍ୟବାଦ ଫୋନ୍ କରିଥିବାରୁ।
2: ନମସ୍କାର ମ୍ୟାଡମ।
0: ହ୍ୟାଲୋ, ଘର ସଂସାର କାର୍ଯ୍ୟକ୍ରମ
3: ମ୍ୟାଡମ ନମସ୍କାର।
0: ନମସ୍କାର ମ୍ୟାଡମ, କିଏ କହୁଛନ୍ତି, କୋଉଠୁ କହୁଛନ୍ତି, ଟିକେ ପରିଚୟ ଦେଇଦେବେ ଆମ ଶ୍ରୋତା ଭଉଣୀ ମାନଙ୍କୁ?
3: ସବିତା କହୁଥିଲି ଜଗତସିଂହପୁରରୁ।
0: ଆଜ୍ଞା ବହୁତ ବହୁତ ସ୍ୱାଗତ ଆପଣଙ୍କୁ,
3: ଧନ୍ୟବାଦ ମ୍ୟାଡମ।
0: କୁହନ୍ତୁ ସେପଟେ ରଥ ଆପଣଙ୍କର କେମିତି ଗଲା, ପାଗ କେମିତି ରହିଲା, ଠାକୁରଙ୍କୁ କେମିତି ଦର୍ଶନ କଲେ, ତାଙ୍କର କେମିତି ଆପଣଙ୍କର ଅନୁଭୂତି କେମିତି ରହିଲା?
3: ମ୍ୟାଡମ ପୁରୀରେ ଯେମିତି ବର୍ଷା ଜୋରସୋରରେ ହଉଥିଲା, ଠାକୁର ବାହିକି ଯାଉଥିଲେ।
0: ଆଜ୍ଞା
3: ଆମର ଏପଟେ ବି ସେମିତି ଜୋରସୋର ବର୍ଷାରେ ଠାକୁର ଓଦା ହେଇକି ଯାଇଛନ୍ତି, ଆଉ ସମସ୍ତେ ଯେତେ ଭକ୍ତ ଥିଲେ ସମସ୍ତେ ବି ଓଦା ହେଇଛନ୍ତି।
0: ଆଚ୍ଛା ତାହେଲେ ବର୍ଷାରେ ଠାକୁର ବାହାରିଛନ୍ତି, ସିଏ ଭିଜିଛନ୍ତି ମାନେ ଭକ୍ତ ମାନେ ବି ଭିଜିବେ?
3: ରହିପାରିବେନି, ଭଗବାନଙ୍କ ପ୍ରତି ଏତେ ଆସକ୍ତି ଆମ ଲୋକମାନଙ୍କର, ସେମାନେ ଦେଖିଲେ ଭଗବାନ ଭିଜିଛନ୍ତି ମାନେ ସିଏ ବି ଭିଜିବେ, ତେଣୁ ସମସ୍ତେ ଭିଜି ଭିଜିକି ରଥ ଟଣା ହେଇଛି।
0: ରଥ ଟଣା ହେଇଛି କିନ୍ତୁ ଭକ୍ତ ମାନଙ୍କ ଭିଡରେ କୌଣସି ଅଭାବ ନଥିବ?
3: ନା ଭିଡରେ ଅଭାବ ନାହିଁ, ତତେ গাড়ি মটর সব বন্ধ, ট্রাফিক না, তেমনি গাড়ি মটর সব বন্ধ এপর সেপর যেতে সময় রথ যাই পুরো দুই ঘন্টা।
4: আপনার রথে কিছু অনুভূতি আছে যাহা আপনার আমার শ্রোতা ভাই ভনী মানক সাথে বাটিয়া পাই চাইবে ম্যাডাম?
3: আজ্ঞা,
4: মু কইলি আপনার রথরে এতে বর্ষ হেলানি রথ দেখুছন্তি, সেমতি কিছু ছোট দিনরু এ যায় কিছু এমতি অনুভূতি আছে কি যাহা আপনার বাটিবা পাই চাইবে?
3: নাই ম্যাডাম, সেমতি কিছু নাই, সেমতি কইলে বহুত আছে, সেমতি কইলা বলে কিছু নাই, সব বর্ষ তো রথ বাহারন্তি আমি দর্শন করু, আর ভাল লাগে দেখিয়া কেতে সময় ঠাকুর আসন্তি মানে আমাকে পাস করে যাতে সেতে সময় আমি দেখু বাউডারে সে গুন্ডিচার বি সেয়া আর অনুভূতি কর এই তো জগন্নাথ দেখলে তো খুশি হয়ে যায় মন রোম ফোম টাঙ্কুরে গোটে আখির লুহ বাহার যায় এইটা হচ্ছে অনুভূতি।
4: তাঙ্কু দেখিলা মানে আখিরো ধার ধার লুহ সেমতি বাহারি যিব
3: ম্যাডাম? রথে তো বামনাং দুষ্ট পুনর্জন্ম নর্লব্ধতে এইটা আছে আমার মানে আমার গোটে বিশ্বাস আছে রথরে যদি আমি দেখিব আমার পুনর্জন্ম নাহি কিছু নাই, পুনর্জন্ম হোক কি না হোক জগন্নাথ যেহেতু আমি ঠাকুর দর্শন করিয়া যাও জগন্নাথ কু দেখুন সে আমাকে দর্শন দেবে বলে বাহারকু আসছেন মন্দির থেকে তেমন এইটা বেশি ভালো লাগে।
4: তাহলে আপন এত্রি তো জায়গা জায়গারে রথ যো হুয়ে রথর বাহুড়া ভিতরে যো সময়টা থাকে তা ভিতরে অনেক জায়গায় ভজন সন্ধ্যা হুয়ে কিংবা সেমতি কোনসি মানে ভক্তির আসর জমে
3: আপন ভক্তির আসর পুরো ঠাকুরঙ্কর রথ গড়া হলা বলতো যাহাঙ্কর রথ আছে যে মানে রিপেয়ারিং করছেন কিন্তু রথ হব মানে সমস্ত উৎসুকতা চাইছে তো কেমন জগন্নাথ মহাদেব সুরেন্দ্র আমি দেখিও বরদান করি
4: পাখুর দেখুছি কালিয়াকু সতরে
3: পরিষ্কার ভাবে আমি দেখুছি সে যাহা আছে রীতিনীতি সব আমি পরিষ্কার ভাবে টেলিভিশন রে দেখুছি আর সেটি গলে দলা চক্তারে দেখন্তু কেমতি মানে কেমতি সব হচ্ছন্তি আর সমস্ত কোন যাইপারিবে সেমতি সাহায্য না হব থব সেমানে পুরী যাই দর্শন করিকিরি আসিবে ভগবানক কৃপা যাহা পরে থিব সেমানে যাই পুরীরে দর্শন করিকিরি আসিবে আমি এমতি দর্শন করছু টেলিভিশন
4: রে এবি টেলিভিশন রে দর্শন বি সেই ঠাকুরঙ্ক হি কৃপা ঘর সংসার কার্যক্রম নমস্কার আপনার ঘর সংসার কার্যক্রম জনাওছি হ্যালো
5: হ্যালো নমস্কার
4: নমস্কার আপনার স্বাগত জনাওছি স্যার কার্যক্রম আজ্ঞা স্বাগত রথযাত্রার ঠাকুর দর্শন করলে স্যার বর্ষা হলে ঠাকুর আজ্ঞা আশা করছো ঠাকুর সেমতি আপনার কৃপা করতে সমস্ত কৃপা করে থাকে ভালরে থাকে স্যার পুঁ কথা হওয়া বহুত বহুত ধন্যবাদ ফোন করে

ଏଇଠି ଶେଷ କରୁଛୁ ଆମର ଘର ସଂସାର କାର୍ଯ୍ୟକ୍ରମର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ପ୍ରତି ମଙ୍ଗଳବାର ଆପଣମାନେ ଫୋନ୍ କରି ଆମ ସହିତ ଆପଣଙ୍କର ଅନୁଭୂତି ବାଣ୍ଟିପାରିବେ। ଆମର ଫୋନ୍ ନମ୍ବର ଦୁଇଟି ହେଲା 0663241123 ଏବଂ 0663241120।

0: ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣାରେ ପୁନରାବୃତ୍ତି ନ ହେବା ଲାଗି ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ସିକ୍କିମରେ ନିର୍ମାଣାଧୀନ ଟନେଲ ଭୁଷୁଡ଼ି, 9 ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଏବଂ ଓଡ଼ିଶା ସମେତ କେତେକ ରାଜ୍ୟରେ ଆସନ୍ତା 3 ପର୍ଯ୍ୟନ୍ତ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ସେ କହିଥିଲେ ଶୂନ୍ୟକାଳ ସଦସ୍ୟମାନଙ୍କ ଲାଗି ଉଦ୍ଦିଷ୍ଟ ଏବଂ ସାରା ଦେଶ ଗୃହର କାର୍ଯ୍ୟକଳାପ ଅନୁଧ୍ୟାନ କରୁଛନ୍ତି। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଗୃହ କାର୍ଯ୍ୟ ଆଜି ସକାଳ 11 ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ ମଧ୍ୟାହ୍ନ 12 ଯାଏଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମେ ମୁଲତବୀ, ପରେ ମଧ୍ୟାହ୍ନ 12 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପୂର୍ବରୁ ଆଜି ରାଜ୍ୟସଭାର ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ ପ୍ରସଙ୍ଗ ଉତ୍ଥାପନ ପାଇଁ ଅନୁମତି ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ଗତକାଲି ନୂଆଦିଲ୍ଲୀରେ ଛାତ୍ରଛାତ୍ରୀମାନଙ୍କ ପ୍ରତିବାଦ ବିଷୟରେ ଉପସ୍ଥାପନ କରିଥିଲେ। ତେବେ ଅନ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଗୃହକୁ ପ୍ରଥମ ପର୍ଯ୍ୟାୟରେ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରିବା ଏବଂ ଯୁବପିଢ଼ିର ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି ଏହା କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଏହି ଘଟଣାରେ ଜଡ଼ିତ ସମସ୍ତଙ୍କୁ ଗିରଫ କରାଯାଇଛି ଏବଂ 13 ଅଭିଯୁକ୍ତ ଏବେ ଜେଲ୍ରେ ଅଛନ୍ତି। ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ କଠୋର ଦଣ୍ଡବିଧାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଥିବା ଶ୍ରୀ ରିଜିଜୁ କହିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି, ବିଭିନ୍ନ ଦେଶ ସହ ଭାରତ ସ୍ୱାକ୍ଷର କରିଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ବିଷୟରେ ବୈଠକରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକଟି ମୁକ୍ତ ବାଣିଜ୍ୟ ଚୁକ୍ତିନାମାରେ ଦେଶର କୃଷକମାନଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯାଇଛି। ଚଳିତ ମୌସୁମୀ ଅଧିବେଶନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ଏନ୍ଡିଏ ବିଭିନ୍ନ ବିଧେୟକର ଆଲୋଚନା ସମୟରେ ଗଠନମୂଳକ ଭୂମିକା ନିର୍ବାହ କରିବେ। ଶ୍ରୀ ରିଜିଜୁ ଏହି ଅବସରରେ ବିରୋଧୀ ଦଳଗୁଡ଼ିକୁ ସଂସଦରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ସଦସ୍ୟମାନେ ଦେଶକୁ ଚଳାଇବା ଲାଗି ନିର୍ବାଚିତ ହୋଇଥିବାରୁ ସେମାନଙ୍କୁ ଦେଶର ବୃହତ୍ତର ସ୍ୱାର୍ଥ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। ବୈଠକରେ ଏନ୍ଡିଏର ସହଯୋଗୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ଦୀର୍ଘ ସମୟର କାର୍ଯ୍ୟକାଳ ପାଇଁ ଏକ ଶୁଭେଚ୍ଛା ପ୍ରସ୍ତାବ ଗ୍ରହଣ କରିଥିଲେ। ଏନ୍ଡିଏ ବୈଠକରେ ଯୋଗ ଦେଇଥିବା ସାଂସଦଗଣ, ବିଶେଷକରି ରାଷ୍ଟ୍ରୀୟ ଲୋକମୋର୍ଚ୍ଚାର ଅଧ୍ୟକ୍ଷ ଉପେନ୍ଦ୍ର କୁଶୱା, ବିଜେପି ରାଜ୍ୟସଭା ସଦସ୍ୟ ଅଶୋକ ମିତଲ, ସଦସ୍ୟ ଜନାର୍ଦ୍ଦନ ସିଂହ ସିଗ୍ରିୱାଲ ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷାରେ ସଂସ୍କାର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସିକିମ୍ର ନମ୍ଚି ଜିଲ୍ଲା ଅନ୍ତର୍ଗତ ସମରଦୁମ୍ଠାରେ ଏକ ଜଳବିଦ୍ୟୁତ୍ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍ ଭୁଶୁଡ଼ି ପଡ଼ିବା ଫଳରେ 9 ଜଣଙ୍କର ମୃତ୍ୟୁ ଘଟିଛି। ଟନେଲ୍ ଭିତରେ ପ୍ରାୟ 25 ଜଣ ଫସି ରହିଥିବା ଜଣାପଡ଼ିଛି। ଭୂସ୍ଖଳନ ଯୋଗୁଁ ନିର୍ମାଣାଧୀନ ଟନେଲ୍ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଭାବେ କୁହାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ରାଷ୍ଟ୍ରପତି ଟନେଲ୍ ଭିତରେ ଫସି ରହିଥିବା ଲୋକମାନଙ୍କୁ ଶୀଘ୍ର ଉଦ୍ଧାର ଲାଗି ପ୍ରାର୍ଥନା କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରଗୁଡ଼ିକୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣା ସମ୍ପର୍କରେ ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଗୋଲେଙ୍କ ସହ କଥା ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ବୋଲି ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୃତକଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ଶ୍ରୀ ମୋଦି ମୃତକଙ୍କ ପରିବାର ପିଛା ପିଏମ୍ ରାଷ୍ଟ୍ରୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଓ ଆହତମାନଙ୍କୁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍କ ସହ ଟନେଲ୍ ଦୁର୍ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି। ସେଠାରେ ଚାଲିଥିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଶ୍ରୀ ତମାଙ୍ଗ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିଥିବା ଜଣାପଡ଼ିଛି। ଶ୍ରୀ ଶାହା କହିଛନ୍ତି ଉଦ୍ଧାର କାର୍ଯ୍ୟ ଏବଂ ପ୍ରଭାବିତ ଲୋକମାନଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3 ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତି ବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ଏ ଅବସରରେ ଆଇସିଏମ୍ଆର୍ର ମହାନିର୍ଦ୍ଦେଶକ ଡକ୍ଟର ରାଜୀବ ବହଲ କହିଛନ୍ତି ସମ୍ପୃକ୍ତ ପ୍ରତିଷ୍ଠାନଗୁଡ଼ିକ ଏ କ୍ଷେତ୍ରରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକର ସମାଧାନ କରିବା ଦିଗରେ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁକ୍ତରାଜ୍ୟର ନୂତନ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଆଣ୍ଡି ବର୍ନହାମ୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଏବଂ ୟୁକେ ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ବହନ କରୁଛନ୍ତି ଏବଂ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜିନିବେଶ, ପ୍ରଯୁକ୍ତି ବିଦ୍ୟା, ପ୍ରତିରକ୍ଷା ଆଦି କ୍ଷେତ୍ରରେ ସହଯୋଗ ରହିଛି। ଏ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଭାରତ ୟୁକେ ଅର୍ଥନୈତିକ ବାଣିଜ୍ୟ ଚୁକ୍ତି ଚଳିତ ମାସରୁ କାର୍ଯ୍ୟକାରୀ ହେଉଥିବା କହିଛନ୍ତି। ଆଗାମୀ ଦିନରେ ଭାରତ ୟୁକେ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଭାଗିଦାରିତା ଓ ସହଯୋଗ ଆହୁରି ଦୃଢ଼ ହେବ ବୋଲି ସେ କହିଛନ୍ତି। ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍ ଆଣ୍ଡ ସିରିଆ ଆଇଏସ୍ ଆତଙ୍କବାଦୀ ଗୋଷ୍ଠୀରେ ଲୋକମାନଙ୍କୁ ସାମିଲ କରିବା ଘଟଣାରେ ବାଙ୍ଗାଲୋର ଜୋନ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଇଡି 8 ସ୍ଥାନରେ ଚଢ଼ଉ କରିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଦ୍ୱାରା ଦାଖଲ ଏତଲା ଉପରେ ଭିତ୍ତି କରି ଏହି ଚଢ଼ଉ କରାଯାଇଥିବା ଜଣାପଡ଼ିଛି। ଆଇଏସ୍ଆଇଏସ୍ରେ ଲୋକମାନଙ୍କୁ ଭର୍ତ୍ତି କରିବା ଲାଗି ବାଙ୍ଗାଲୋର ସ୍ଥିତ ଇକ୍ରା ୱେଲ୍ଫେୟାର ଟ୍ରଷ୍ଟ, ଗାଇଡେନ୍ସ ଫର୍ ମ୍ୟାନ୍କାଇଣ୍ଡ ଏବଂ ଅନ୍ୟ ବ୍ୟକ୍ତିବିଶେଷ ନିଯୁକ୍ତି ପ୍ରକ୍ରିୟା ଆୟୋଜନ କରୁଥିବା ଜଣାପଡ଼ିବା ପରେ ଇଡି 5 ଜଣଙ୍କୁ ଗିରଫ କରିଛି। ଏନ୍ଆଇଏ ପକ୍ଷରୁ ବେନିୟମ କାର୍ଯ୍ୟକଳାପ ନିବାରଣ ଆଇନ ଅଧୀନରେ ଚାର୍ଜସିଟ୍ ଦାଖଲ କରାଯାଇଛି। ସମ୍ପୃକ୍ତ ବ୍ୟକ୍ତି ଓ ସଂଗଠନଗୁଡ଼ିକ ଆଇଏସ୍ଆଇଏସ୍ ସହିତ ଜଡ଼ିତ ଥାଇ ବେଙ୍ଗାଲୁରୁ ମୁସଲିମ୍ ସମ୍ପ୍ରଦାୟର ଯୁବକମାନଙ୍କୁ ସେଥିରେ ଯୋଗଦେବା ଲାଗି ପ୍ରବର୍ତ୍ତାଉଥିବା କୁହାଯାଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ଲଦାଖ ଓ ମୁଜାଫରବାଦକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ଏହାବ୍ୟତୀତ ଦିଲ୍ଲୀ, ହରିୟାଣା, ଚଣ୍ଡିଗଡ଼, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଅନ୍ୟ 6 ରାଜ୍ୟକୁ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ଆହୁରି 3 ପର୍ଯ୍ୟନ୍ତ ଓଡ଼ିଶା ସମେତ କେତେକ ରାଜ୍ୟରେ ବଜ୍ରପାତ ଓ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ଜନିତ ପରିସ୍ଥିତିରେ ଗତକାଲି 11 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଜଣେ ମହିଳା ଏବଂ ତାଙ୍କର 2 ସନ୍ତାନ ଅନ୍ତର୍ଭୁକ୍ତ। ଏଥିସହ ଗତ 3 ମଧ୍ୟରେ ମୃତ୍ୟୁ ସଂଖ୍ୟା 23 ବୃଦ୍ଧି ପାଇଛି। ସ୍ଥାନୀୟ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁଯାୟୀ ଲଗାତାର ପ୍ରବଳ ବର୍ଷା ଯୋଗୁଁ ପ୍ରଭାବିତ ରାଜୌରୀ ଏବଂ ପୁଞ୍ଚ ଜିଲ୍ଲାରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଅପରାହ୍ନ 2 পর্যন্ত মুলতবী। ভবিষ্যতের প্রশ্নপত্র প্রঘট ভাল ঘটনার পুনরাবৃত্তি নহবা লাগি সমন্বিত পদক্ষেপর আবশ্যকতা উপরে প্রধানমন্ত্রী গুরুত্বারোপ। সিকিম্রে নির্মাণাধীন টনেল ভুষুড়ি 9 মৃত্যু ঘটনার দুঃখ প্রকাশ কলে রাষ্ট্রপতি, উপরাষ্ট্রপতি ও প্রধানমন্ত্রী। যুক্তরাজ্যের নূতন প্রধানমন্ত্রী আন্ডি বর্নহামকু প্রধানমন্ত্রী শুভেচ্ছা এবং ওড়িশা সমেত কতক রাজ্যের আসন্তা 3 পর্যন্ত বজ্রপাত ও বর্ষা হওয়া নিয়ে পাণিপাগ বিভাগের পূর্বানুমান। সংবাদ শেষ হল।
2: Good afternoon. This is Akashwani and I am Valsa Williams with the midday news. The headlines. Prime Minister Narendra Modi calls for coordinated efforts to prevent paper leaks in future examinations. Reiterates government's commitment to ensuring strict action against those involved in NEET paper leak. Proceedings in both houses of parliament disrupted amid opposition uproar on various issues.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା ତିନି ରଥ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଆଜି ମଧ୍ୟାହ୍ନ 12:00 ପ୍ରଥମ ମୁଲତବୀ ପରେ ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ ମଧ୍ୟ ଗୃହରେ ହଟ୍ଟଗୋଳ ଜାରି ରହିଥିଲା। ପରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ କରାଯାଇ ଗୃହ କାର୍ଯ୍ୟ ପୁନଃ ଆରମ୍ଭ କରାଯାଇଥିଲେ ମଧ୍ୟ ପରିସ୍ଥିତିରେ କୌଣସି ସୁଧାର ନ ଆସିବାରୁ ଆସନ୍ତାକାଲି 11:00 ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ ରଖାଯାଇଛି। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକୃଷ୍ଣନ୍ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ପରେ ରାଜ୍ୟସଭାକୁ ମଧ୍ୟ ଆସନ୍ତାକାଲି 11:00 ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେପରି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଆଜି ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ, ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ନେଇ ଭୁବନେଶ୍ୱରଠାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ ଅଧ୍ୟକ୍ଷତା କରି କହିଛନ୍ତି, ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଅକ୍ଟୋବର ମାସ 26 ତାରିଖରୁ ନଭେମ୍ବର ମାସ 7 ତାରିଖ ପର୍ଯ୍ୟନ୍ତ ଘରକୁ ଘର ସର୍ଭେ କରାଯାଇ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଫେବୃଆରୀ 10 ତାରିଖ ସୁଦ୍ଧା ସମସ୍ତ ୱାର୍ଡର ଭୋଟର ତାଲିକା ପ୍ରକାଶ ପାଇବ। ଘରକୁ ଘର ସର୍ବେକ୍ଷଣ କରାଯିବା ପାଇଁ ଚଳିତ ମାସ 31 ତାରିଖ ସୁଦ୍ଧା ଏକ ଦଳ ଗଠନ ହେବ। ଏହି ଦଳରେ ବ୍ଲକସ୍ତରୀୟ ଅଧିକାରୀ, ବିଏଲ୍ଓ, ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ସାମିଲ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।
1: ଆମ ଗୋଟେ କ୍ଲିନ୍ ଭୋଟର ଲିଷ୍ଟ ଆମ ପଞ୍ଚାୟତ ନିର୍ବାଚନ ବା ଆମ ପୌରାଞ୍ଚଳ ନିର୍ବାଚନ ପାଇଁ ତିଆରି କରିବା, ତାହା ହିଁ ଥିଲା ଆଜିର ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ ଆମେ ଡୋର ଟୁ ଡୋର ସର୍ଭେ କରିବୁ। ଅକ୍ଟୋବର ଦ୍ୱିତୀୟ ଫର୍ଟନାଇଟ୍ରେ ଏହି ଡୋର ଟୁ ଡୋର ସର୍ଭେ ହେଇ ତା ନଭେମ୍ବର ମାସ ପର୍ଯ୍ୟନ୍ତ ଚାଲିବ ଏବଂ ସେହି ଡୋର ଟୁ ଡୋର ସର୍ଭେ ମାଧ୍ୟମରେ ଆମର ଭୋଟର ଲିଷ୍ଟ ତିଆରି ହେବ।
0: ଜନଗଣନା ପାଇଁ ପଞ୍ଚାୟତ ଓ ପୌର ନିର୍ବାଚନରେ ସାମାନ୍ୟ ବିଳମ୍ବ ହେବ। ପୁରୁଣା ବାଲଟ ବକ୍ସର ମରାମତି, ନୂଆ ବାଲଟ ବକ୍ସ କ୍ରୟ ନେଇ ବୈଠକରେ ନିଷ୍ପତ୍ତି ହୋଇଛି। ଜଣେ ଭୋଟର ଦୁଇଟି ସ୍ଥାନରେ ଯେପରି ଭୋଟ୍ ନ ଦେଇପାରିବେ ସେ ନେଇ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ କହିଛନ୍ତି। ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ରାଜ୍ୟ ମୁଖ୍ୟ

0: ନିର୍ବାଚନ ଅଧିକାରୀ ଆର୍ ସନ୍ଥଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା 27 ତାରିଖ ସୋମବାର ଦିନ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ସେଥିପାଇଁ ଆସନ୍ତାକାଲିଠାରୁ ଅନ୍ଲାଇନ୍ ପଞ୍ଜୀକରଣ ଆରମ୍ଭ ହେବ। ଜନସାଧାରଣ ଜନଶୁଣାଣୀ .odisha.gov.in ପୋର୍ଟାଲରେ ପଞ୍ଜୀକରଣ କରିପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ CDPO ଅଧୀନରେ ପରିଚାଳନା କମିଟି ଗଠନ କରାଯିବ। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଅଧୀନରେ ଏହି କମିଟି ଗଠନ କରାଯିବ। ସୁପରଭାଇଜର ଅଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିବା ସହ ଅଙ୍ଗନବାଡ଼ି କର୍ମୀ ସଦସ୍ୟ ତଥା ଆବାହକ ରହିବେ ବୋଲି ଚିଠିରେ ଉଲ୍ଲେଖ ରହିଛି। ନବଦିନାତ୍ମକ ଘୋଷଯାତ୍ରା ଅବସରରେ ଜନ୍ମବେଦୀରେ ଚତୁର୍ଦ୍ଧାମୂର୍ତ୍ତି ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଗତକାଲି ପୁରୀରେ ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଶ୍ରୀଜୀଉଙ୍କୁ ପୁଣି ରତ୍ନବେଦୀକୁ ପାଛୋଟି ନେବା ପାଇଁ ଆଜି 3 ରଥର ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ୱାର ସମ୍ମୁଖରେ ରଖାଯାଇଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି 3 ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ କରାଯାଇଛି। ହେରାପଞ୍ଚମୀ ନୀତି ପରେ ରଥର ଦକ୍ଷିଣ ମୋଡ଼ ସମ୍ପର୍କରେ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସୌମ୍ୟ ପଣ୍ଡା ଆକାଶବାଣୀକୁ କହିଛନ୍ତି,
1: ମହାପ୍ରଭୁ ଦକ୍ଷିଣ ମୋଡ଼ କରିବେ। ଯାତାୟତର ଦ୍ୱୟର ମଧ୍ୟ ସପ୍ତାହ ମଣ୍ଡପ ସ୍ଥିତ ମହାପ୍ରଭୁ 7 ଦିନ ଅବସ୍ଥାନ କରିସାରିଲା ପରେ ଦକ୍ଷିଣାୟନ ଯାତ୍ରାକୁ ଆରମ୍ଭ କରିଥାନ୍ତି। ତାହାର ପୂର୍ବ ପ୍ରସ୍ତୁତି ଅନୁସାରେ ମହାପ୍ରଭୁଙ୍କର ଦକ୍ଷିଣ ମୋଡ଼ ଯାତ୍ରା ସ୍ୱତନ୍ତ୍ର ଭାବର ସହିତ ସପ୍ତମୀ ଦିନ ଆଜ୍ଞାମାଳ ପ୍ରଦାନ କରି ମହାପ୍ରଭୁ ରଥକୁ ଦକ୍ଷିଣ ମୋଡ଼ ଆଡ଼କୁ ଗମନ କରିଥାନ୍ତି। ସେଥିପାଇଁ ଅଧର ଚୁମ୍ବିତ ମାଳ ସକାଳ ଧୂପ ପରେ ପରେ ମହାପ୍ରଭୁଙ୍କର ଅଧର ଚୁମ୍ବିତ ମାଳକୁ ପ୍ରଦାନ କରି ମହାପ୍ରଭୁ ପ୍ରଥମେ ଦେବୀ ସୁଭଦ୍ରାଙ୍କର ରଥ ଦକ୍ଷିଣ ମୋଡ଼, ତାପରେ ବଡ଼ବାଡ଼ ସାମନ୍ତଙ୍କର ଦକ୍ଷିଣ ମୋଡ଼, ତାପରେ ଜଗନ୍ନାଥଙ୍କର ରଥକୁ ମଧ୍ୟ ଦକ୍ଷିଣ ମୋଡ଼ କରାଯାଇଥାଏ।
0: ନୂଆପଡ଼ା ଜିଲ୍ଲା ଖଡ଼ିଆଳର ପ୍ରଭୁ ଦଧିବାମନ ଓ ପତିତ ପାବନ ନବଦିନାତ୍ମକ ଯାତ୍ରାରେ ମାଉସୀମା ମନ୍ଦିରକୁ ଯାଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ସ୍ୱର୍ଣ୍ଣ ଅଳଙ୍କାରରେ ଭୂଷିତ ଶ୍ରୀଜଗନ୍ନାଥ ବାମନ ରୂପେ ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଜନ୍ମମଣ୍ଡପରେ ବିରାଜମାନ ଅଛନ୍ତି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ କାରାଗାର ବିକାଶ ବୋର୍ଡର 4ର୍ଥ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମତୀ ଗର୍ଗ ରାଜ୍ୟରେ ଥିବା କାରାଗାରଗୁଡ଼ିକର ସୁରକ୍ଷା ବ୍ୟବସ୍ଥାର ଆଧୁନିକରଣ ଓ ଅନ୍ତେବାସୀଙ୍କ କଲ୍ୟାଣ ପାଇଁ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପର ସମୀକ୍ଷା କରିଛନ୍ତି। 20ଟି କାରାଗାରରେ କୃତ୍ରିମ ବୁଦ୍ଧିମତ୍ତା, AI ଆଧାରିତ CCTV ଓ ଭିଡ଼ିଓ ଆନାଲିଟିକ୍ସ ବ୍ୟବସ୍ଥା ସ୍ଥାପନ, କାରାଗାର ପ୍ରାଚୀର ଉଚ୍ଚତା ବୃଦ୍ଧି ସହ ଡ୍ରୋନ୍, ବଡି କ୍ୟାମେରା ଓ ମୋବାଇଲ୍ ଫୋନ୍ ଚିହ୍ନଟ ପାଇଁ ବିଭିନ୍ନ ଆଧୁନିକ ସୁରକ୍ଷା ଉପକରଣ ବ୍ୟବହାର ଉପରେ ବୈଠକରେ ଆଲୋଚନା ହୋଇଥିଲା। ଏହାସହ କାରାଗାରରେ ଗୁଇନ୍ଦା ୟୁନିଟ୍ ଗଠନ ଏବଂ କର୍ତ୍ତବ୍ୟରେ ଅବହେଳା କ୍ଷେତ୍ରରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଅନ୍ତେବାସୀଙ୍କ ଜୀବନଧାରଣ ମାନର ଉନ୍ନତି ଏବଂ ମୁକ୍ତି ପରେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଭଦ୍ରକ ଜିଲ୍ଲା ଲାଙ୍ଗୁଡ଼ିସ୍ଥିତ ଘରୋଇ ମୁକବଧିର ବାଳିକା ଉଚ୍ଚ ବିଦ୍ୟାଳୟରେ କର୍କଟ ରୋଗ ସଚେତନତା ଓ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଡାକ୍ତର, ନାଗରିକ, ସାମାଜିକ କର୍ମୀ ଯୋଗଦେଇ କର୍କଟ ରୋଗର ନିରାକରଣ, ସଠିକ୍ ସମୟରେ ରୋଗ ଚିହ୍ନଟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସ୍ୱଚ୍ଛ ସବୁଜ ପରିବେଶ ସୃଷ୍ଟି ପାଇଁ ବିଦ୍ୟାଳୟ ପରିସରରେ ଚାରାରୋପଣ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟ ଜାରି ରହିଛି। ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଉଦ୍ଦିଷ୍ଟ 12 ପ୍ରମାଣପତ୍ର ମଧ୍ୟରୁ ଆଧାର କାର୍ଡ଼ ସହିତ ଯେକୌଣସି ଗୋଟିଏ ପ୍ରମାଣପତ୍ର ଦାଖଲ କରି ତାଲିକାରେ ନାମ ସାମିଲ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ କୁହାଯାଇଛି। ଖଡ଼ିଆଳ ତହସିଲରେ ଏ ସମ୍ପର୍କିତ ଏକ ଯାଞ୍ଚ କାର୍ଯ୍ୟ କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 20 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି କେନ୍ଦୁଝର, ସୁନ୍ଦରଗଡ଼ ଓ ମୟୂରଭଞ୍ଜରେ ଅଧିକ ବର୍ଷାର ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ରେ ଝଡ଼ ବର୍ଷା ହୋଇପାରେ। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି 12:00 ସୁଦ୍ଧା 613.50 ଘନଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 1,23,109 ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ

95,025 ଘନଫୁଟ ଜଳ ନିଷ୍କାସିତ ହେଉଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ପ୍ରଘଟର ପୁନରାବୃତ୍ତି ନ ହେବା ପାଇଁ ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ନେଇ ଆସନ୍ତା ଅକ୍ଟୋବର 26 ତାରିଖରୁ ଆରମ୍ଭ ହେବ ଘରକୁ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକୁ ସୁଦୃଢ଼ କରିବା ପାଇଁ ଗଠନ ହେବ ପରିଚାଳନା କମିଟି ଏବଂ ଶ୍ରୀଜୀଉଙ୍କର ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ ନେଇ ଆଜି ଦକ୍ଷିଣ ମୋଡ଼ ନେଲା 3 ରଥ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣିବା କେତୋଟି ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମ ପ୍ରଥମରେ ଶୁଣନ୍ତୁ କଥାଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍ରୁ। ଏହି ଗୀତଟି କଣ୍ଠ ଦେଇଛନ୍ତି କବିତା କ୍ରିଷ୍ଣମୂର୍ତ୍ତି, ଗୀତ ରଚନା ମେହବୁବ, ସଙ୍ଗୀତ ନିର୍ଦ୍ଦେଶନା ଇସ୍ମାଇଲ ଦରବାର।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ହର୍ ଦିଲ୍ ଜୋ ପ୍ୟାର୍ କରେଗା କଥାଚିତ୍ରରୁ କଣ୍ଠ ଦେଇଛନ୍ତି ପିଙ୍କି, ପ୍ରୀତି ଏବଂ ପ୍ରଶାନ୍ତ। ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ କଥାଚିତ୍ର ଖାକିରୁ ଏହି ଗୀତଟି କଣ୍ଠ ଦେଇଛନ୍ତି ସୋନୁ ନିଗମ, ଶ୍ରେୟା ଘୋଷାଲ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ରାମ ସମ୍ପଥ।

ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257 IFSC କୋଡ୍ SBIN00005। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-2410961 ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ, 0663-2410961। ସୂଚନାଟି ଏତିକିରେ ଶେଷ ହେଲା।

ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ଆକୁନ୍ ନାମ ଗୀତ ପଦେ ମେନତ୍। ଇ ଗୀତ ବନ୍ ତାମ ନିଜେ ପାଡ଼କାନାର ଅଶୋକ ଛତ୍ରୀ ଆଜ୍ଞା ଘର ଆରୁଣ୍ଟା କଥା ଯେ ତାମ ଗୀତ ତ ପାଡ଼କାନାର ତାଙ୍କେ ସାଙ୍ଗେ ସାଙ୍ଗେ ତାମ ବଇଁସି ବି ଆଚକାନାର ଆରୁ ଇନ୍ନୁ ଯେନ୍ ହେଲୁ ଆଚକାନାର ଆଜ୍ଞା ଘର ମାନାନାର ଦେବାରଚନ୍ କିଷାନ ଆଉ ଝୁମକା ଛୁମ୍ ଛୁମ୍ ଯେନ୍ ଆଚକାନାର ଆର୍ ମାନାନାର ସୁମତୀ ବାଗ ଭଉଣୀ ଘର ତା ବାରା ଏ ଗୀତ ପଦେନ୍ ମେନତ୍।

ତେଙ୍ଗା ଖାତିର କିଛି ଯେ ଆଲାର ଗୁଠି ସାମାଜିକ ପ୍ରାଣୀ ବୁଲିକିରି ଅଣ୍ଟା ପରିବାରଗେ ଆର ଅଣ୍ଟା ପରିବାରଗେ କାନେ ସମ୍ପର୍କ ରହି ଇ ପଦ୍ଦାନ୍ତାର ହାପଦ୍ଦାଗେ କାନାର ତେଙ୍ଗନା କଥା ମଞ୍ଜା ଯେ ନାମ ଅଣ୍ଟା କଠାନୁ ରାଗେ ଭଲ ଆଖଦାତ ଆଉ ନାମେ ଭିତରେ ଅଣ୍ଟା ଭଲ ସମ୍ପର୍କ ରହି ନାମ ଭଲ ମନ୍ଦ ବିଚାର କାମାଙ୍ଗଦାତ ବୁଲିକିରି ନାମ ସମାଜନୁ ରାଦାତ ନେଖେ ସୁବିଧା ଅସୁବିଧା ମଞ୍ଜା ହେଲେ ନାମ କାଦାତ ବାରଦାତ ଆରୁ ଅସୁବିଧା ବନ ସୁବିଧା ଭିଲ୍ ନାନ୍ଦାତ ଆର୍ ଉଣ୍ଟା କଥାତ୍ ଯେ ନାମେ ଅଣ୍ଟା ବିଶ୍ୱାସ ହେଲି ଯେ ଭବିଷ୍ୟତ ବଂଶଧର ଏକାନିକିରି ବାଢ଼ ଆଉ ପରିବାର ବୋଧ ଏକାନିକିରି ହନ୍ନେ ଏତେ ତିଲକ ପିଢ଼ିନ୍ତି ପିଢ଼ି ଆ କଥାନ୍ ଭି ନାମ ଚିନ୍ତା କାମଦାତ ହେଲେ ଯେତେବେଳେ

0: ନାମେ ପରିବାରନୁ ହାଦୁ ବଚ୍ଚୁ ମନ୍ନାର ନାମ ପାଲନ ପୋଷଣ ନନ୍ଦାତ ଆରୁ ବଡ଼କା କାମଦାତ ଆର ତାଙ୍ଗାନ ଅଣ୍ଟା ଭଲ ଆଲାସ ହିସାବେ ଗଢ଼ଧାତ ହେଲେ କଥା ମାଞ୍ଜା ଯେ ଯେତେବେଳେ କୁକୁସ ଅଣ୍ଟା ହଉ କା କୁକା ଅଣ୍ଟା ହଉ ପୁନାକିରି ଜନମ ମନାଲି ହେଲେ ତାଙ୍କେ ଯତନ ହନା ବୋଧ ବଢ଼େଟି କଥା ଦୁ ଯତନ ତା ନାମ ହୁଆଲ ଦାତ ହେଲେ ଆରୁଣ୍ଟା ବଢ଼େଟି କଥା ଦ୍ରାଚା ଯେ ମାଗି ଗୁରସ ହାପ୍ତାନା କଥା ବୋଧ ନାମ ଗୁଠି ନେ ପଦାନୁ ରାଲ ଦାତ ଭିନ୍ ଭିନ୍ ନାମେ ବିଶ୍ୱାସ ଆତଲି ଆ ବିଶ୍ୱାସ ହିସାବ ନୁ ବି ଆଦାନ ନାମ ଚାଲାବାଲ ଦାତ ନେ ନେ ବାନାର ଯେ ପହେଲା ଗୁରସ ବନ୍ ନିନ୍ ଆମକି ହାପ୍ତା ନେ ନେ ବାଲନାର ଯେ ପହେଲା ଗୁରସ ବନ୍ ହାପ୍ତାନା କଥା ଆର ନେଖେ ନେଖେ ଇନ୍ନେ ଭି ଅଣ୍ଟା ମନ୍ନୁ ଆତଲି ଯେ ଏନ୍ ଯଦି ହାତ ଦୁଗି ଗୁରସ ହାପ୍ତନ ସବୁବେଳେ ହେଲେ ହୁଏତ ଏନ୍ ଯେନ୍ତା ଏଥରା ଲେନ୍ ହନ୍ନେ ଭବିଷ୍ୟତନୁ ଭାଲ ମାଲା ଏଥରେନ୍ ବୁଲିକିରି ଗୁରସ ଭି ଘା ଘା ମାଲ ହାପ୍ତାନାର ଆଧାର ଘା ଘା ଇନ୍ନେ ଭାବନାର ଯେ ଆକୁନ୍ ତାକୁଠି ଭିନ୍ ଭିନ୍ ମୋହନା ହାକରାଲି ଛୋଟି ଛୋଟି ହାତ ଦାର୍ଗେ ଆଦା ନନ୍ଦର ତାରୁ ମହତତ୍ ହେଲେ ଆ ହାତଦୁତ୍ କା ବଚୁତ୍ ଭି ଭଲକିରି ବାଢ଼ ତାଙ୍କେ ମେହଦୁତ୍ ଭଲର ଆଉ ଠିକ୍ ହିସାବନୁ ତାଙ୍କେ ମେହଦୁଦୁର ଇତ୍ୟାଦି ଭାବତାତ୍ ଘା ଘାଏ ଆଉ ଯାହା ବି ମାନ୍ନା ହେଲେ ଭି ଅଣ୍ଟା କଥାଦ ସତୁତ୍ ଯେ ଆୟାଙ୍ଗ ଯେତେବେଳେ ଜନମ ନାଞ୍ଜିକିଛି ଅଣ୍ଟା ହାତ ଦୁବନ୍ ତାଙ୍କେ ଗୁରସ ବନ୍ ହାପ୍ତାନା ଜରୁରୀ ଦୁ ଇଦାନ ଯେତେ ତେଙ୍ଗାଲନାର ହେଲେ ନା ମାହାନା କଥା ଯେ ମା ଗେ ଗୁରସ ବଦ ଏକାନେ ହାତ ଦୁଗେ ଲଗାନ୍ ଅମୃତ ଦୁ ଆ କଥା ବନ୍ ଆମେ ଆହନା ଜରୁରୀଦ ତା ମା ଗେ ଗୁରସ ବଦ ହାତ ଦୁଗେ ଏନ୍ଦିର କାମଚି ଆର୍ ଯଦି ମା ବଦ ଗୁରସ ହାପ୍ତ ହାତ ଦୁଗେ ହେଲେ ମା ଗେ ବି ଏନ୍ଦିର ଲାଭ ମାନି ଆ ଯେତେ କଥା ବନ୍ ଆଲୋଚନା ନାନା ଗେ ଇନ୍ନା ଇ ଆକାଶବାଣୀ ଷ୍ଟୁଡ଼ିଓ ନୁ ଆତଲନାର ଦେବେଇପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଯେନ୍ ଆତଲି ଆସାନ ହେଲ୍ଥ ସୁପରଭାଇଜର ହିସାବନୁ ଯେନ୍ ନାଲଖୁ ନାନାଲନାର କନ୍ଦ ବାଘ ଭଉଣୀଘାର ତା ବାରା ତାମେସ୍ତି ମେନତ ଯେ ମା ଗେ ଗୁରସ ବଦ ଏକାନିକିରି ହାତ ଦୁ ବଚୁରକେ ଲଗାନ୍ ଅମୃତ ଦୁ ଆ ବିଷୟ ନୁ
1: ମା ଘି ଗୁରସ ବଦ ହାତ ଦୁଘି ଲାଗେନ୍ ଅମୃତ ସଙ୍ଗେ ସାମାନ ମା ଆରୁ ହାତ ଦୁଘି ଗୁରସ ହାପ୍ତାଚକୁନ୍ ସ୍ନେହ ମମତା ତାହା ବଢ଼କି ରହିଦ ଆଉ ହାତ ଦୁ ଠିକ୍ ସେ ରହିଦ ମାଆସ୍ତି ହାତ ଦୁ ଜନମାଞ୍ଚା ଅନ୍ ଘଣ୍ଟା ଭିତରେ ହାତ ଦୁଗେ ପହିଲା କଷ ଗୁରସ ବା କ୍ଲଷ୍ଟର ବାଲନାର ଆ ଗୁରସ ବନ୍ ହାତ ଦୁଗେ ହାପ୍ତାଚକୁନ୍ ହାତ ଦୁଗେ ଛଅ ମାସ ପର୍ଯ୍ୟନ୍ତ କୌଣସି ଥଣ୍ଡା କାଶ ସର୍ଦି ଇସବୁ ଜିନିଷକୁ ମା ମାନିଦ ହେଲେ ମା ହାତ ଦୁଗେ ଗୁରସ ଠିକ୍ ସମୟନୁ ଚିଏନା କଥା ଯଦି ହାତ ଦୁ ଜନମାଞ୍ଚା ଆଉ ହାତ ଦୁଘି ଉଜନ ଯଦି ଅଢ଼େଇ କେ ଜିନ୍ତି ଉପର ମାଞ୍ଚା 3 kg କା 3.5 kg ମାଞ୍ଜା ହେଲେ ହାତ ଦୁଗେ ପ୍ରତି 2-2 ଘଣ୍ଟାନୁ ଥରେ ଲେଖା ମା ଯଦି ହାତ ଦୁଗେ ଗୁରସନ୍ତ ହେଲେ ହାତ ଦୁ କିଛି ଅସୁବିଧା ମା ମାନି ଯଦି କମ୍ ଉଜନ ହାତ ଦୁ ଜାନମାର କ୍ଷୀର 1.5 kg 2 kg 1.7 kg ଏନେ ତ ହାତ ଦୁ ଯଦି ଜନ୍ମାର କ୍ଷୀର ହେଲେ ଆ ହାତ ଦୁଗେ ଟିକେ ଅସୁବିଧା ମାନି ଆ ହାତ ଦୁ ବନ ଏନ୍ଦିର କାମନାର ଜନ୍ମ ମାଞ୍ଚକୁନ୍ କି ସାଙ୍ଗେ ସାଙ୍ଗେ ଉଜନ କାମନାର ଯଦି କମ୍ ଉଜନ ରାଚା ହେଲେ ଆ ହାତ ଦୁ ବନ ହନାରୁ ଏସେନ୍ସୁନୁ ଉଇନାର ହେଲେ ଆଏସେନ୍ସୁନୁ ଉଇକୁନ୍ ହିଁ ମା ତାହା ଗୁରସ ବନ୍ ଗିନାନୁ ଟିକେ ଅଥରଦାରୁ ହାତ ଦୁଗେ ତାମହା ଯେତେବେଳେ ତେଙ୍ଗରକା ନିମା ଗୁରସ ଅନ୍ଦ୍ରା ଆରୁ ହାତ ଦୁଗେ ହାପ୍ତା ବର ଆର ତେଙ୍ଗର ଆଜ୍ଞା ଗିନା ଆରୁ ଚାମୁଚନୁ ହଦାରୁ ମା ଦାଦାନ ଆ ହାତ ଦୁଗେ ହାପ୍ତ ଯଦି କମ୍ ଉଜନ୍ ତା ହାତ ଦୁ ରଦ ହେଲେ ତାଙ୍କାଗେ ଅନ୍ ଘଣ୍ଟାନୁ ଥରେ ଥରେ ଲେଖା ହାପ୍ତାଗେ ଖାତ୍ରି ଏନ୍ତାକି ଅଣ୍ଟା ଅଣ୍ଟା ଥିଲି ମା ଗୁଠିଆର ନର୍ମାଲ ଡେରିଭରି ମା ମାନ୍ନାର ତାମାନେ ଅପରେସନ୍ ଲାଗି ଦାରୁ ମାଞ୍ଚକାରନାର ହେଲେ ତାମହା ଏଡ଼ପାନ୍ତା ତାମହା ମା ହଉ ସାସ୍ ହଉ ଯିଏ ଭି ତାମହା ଗାର୍ଡ଼େନର ରର୍ ଆର୍ ତାଙ୍ଗାନ୍ ହାତ ଦୁ ବନ୍ ଠିକ୍ରି ସଫା ସୁତୁରା କାମରାରୁ ମା ଘି ତାହା କୁଲୁନୁ ତାହା ଉଜରାରୁ ମା ଘି ଗୁରସ ବନ୍ ହାପ୍ତାଙ୍ଗର ଆରୁ ଯଦି ଠିକ୍ ମାଞ୍ଚା ହେଲେ ଫେର୍ ଅକାରୁ ଯଦି ନର୍ମାଲ ମାଞ୍ଚକାରର ହେଲେ ମା ହବାକେ ନିହିଁ ହାନ୍ଦ୍ରକୁନ୍ ହିଁ ଆଉ ତାମହା ସାଙ୍ଗେ ଆରୁ ଯେନ୍ ରର୍ ତାମ ଟିକେ ମା ବନ୍ ଏଜାବର ଆରୁ ପ୍ରତି 2-2 ଘଣ୍ଟାନୁ ଥରେ ଲେଖା ଅକରାରୁ ଗୁରସ ହାପ୍ତର ଚୁତର ଆରୁ ଗୁରସ ହାପ୍ତାଚକୁନ୍ ଅସୁବିଧା ମାନି ତାମହା ହାଦୁର୍ ଘି କା ବାଡ଼କା ଆଲାର୍ ଘି ଯେତେର୍ ଘି ଆମେ ଖାଦ୍ୟ ନୁଲି ଅଣ୍ଟାତଲି ଆରୁ ଶ୍ୱାସ ନୁଲି ଅଣ୍ଟାତଲି ହାଦୁ ତା ବାଲଦାସି ନେଘା ଖାଦ୍ୟ ନୁଲିକା ଶ୍ୱାସ ନୁଲି ବୋଲିକିରି ହେଲେ ଚୁତ ତାରୁ ମା' ଯଦି ଗୁରସ୍ ହାପ୍ତ ହେଲେ ହାଦୁସ୍ କି ଖାଦ୍ୟ ନୁଲି ବାଟେ ଗୁରସ୍ ମା' ଯାଇକିରି ଶ୍ୱାସ ନୁଲି ବାଟେ ଯଦି ଗୁରସ୍ ତାହେଁ କଦ ହେଲେ ସାଟକାରସ୍ କସ୍ ଏକାସାନ୍ ଅସୁବିଧା ମାନ ଆଜ୍ଞେ ମା' ବଦ ମା' ହାବାକେ ନିହିଁ ମା' ଚୁତ ଦାରୁ ଦୁଇ ଦୁଇ ଘଣ୍ଟାନୁ ଉସ୍କାର ଦାରୁ ଅକ ଦାରୁ ଗୁରସ୍ ଅନ୍ତ ଡେଲିଭରି ମାଞ୍ଚା ହେଲେ ଅଣ୍ଟା ଅଣ୍ଟା ମା' ଗୁଠିଆର୍ ଘି ସାଙ୍ଗେ ସାଙ୍ଗ ନାମେ ଏଦେର୍ ବାନାର୍କା ଫୁଲ୍ ମା' ଖାତ୍ରିତ୍ ବାନାର୍ ଫୁଲ୍ ବାନାବାଗେ ଆମେ ନାମେ ଇଏ ସାଇନ୍ସ ତି ବାଲନା ନାମେ ପ୍ଲାସେଣ୍ଟା କିନ୍ତୁ ନାମେ ଗାଁ ଗହଲିନୁ ମେଲାପରେ ପୁପୁ ମେଲା ଖାତ୍ରୁତ୍ କା ଫୁଲ୍ ମେଲା ଖାତ୍ରୁତ୍ ବାହାରୁ ଟେଙ୍ଗାଲନାର୍ ହେଲେ ହୁ ବାକେ ନେନ୍ଦେର୍ କାମର୍ ମା' ଘିସ୍ତି ହାଦୁ ବନ୍ ତମେ ନାହି ବନ୍ ଠିକ୍ସେ ତମ୍ହା ଭଲ୍ ସୂତାଥି ସୂତାନୁ ଗୁଢ଼ାବର୍ ଆରୁ ହିଅର୍ ଚର୍ ଆନ୍ତିନ୍ ଅନ୍ଧ୍ରରୁ ସଫା ସୁତୁରା କାମର୍ ମା' ଘି ସ୍ତନ ଭିନ୍ ଭଲ୍କିରି ସଫା ସୁତୁରା କାମତର୍ ଆରୁ ହାପ୍ତାଚକୁନ୍ ଆ ଫୁଲ୍ ବା ପ୍ଲାସେଣ୍ଟା ବିଦି ଖାତ୍ରିକିଦ୍ ଆସଙ୍କଚନ ପ୍ରସାରଣ ମାନତ୍ ଆରୁ ଆ ଫୁଲ୍ ବି ଖାତ୍ରିକିଦ୍ ଯଦି ହାଦୁବ ଛଅ ମାସ ତକ୍ ମା' ଘି ଗୁରସ୍ ଯଦି ଠିକ୍ ମାନାଲକିର ଛଅ ମାସ ତକ୍ ଯଦି ମା' ଘି ଗୁରସ୍ ଯଦି ହାପାଲକିର ହେଲେ ମା' ଘି ଗର୍ଭଧାରଣ ହିଁ ମା' ମାନିଦ୍ ଆରୁ ଯଦି ହାଦୁ ଯଦି ମା' ଘି ଗୁରସ୍ ଠିକ୍ରି ଜନି ହାପାଲକିର ହେଲେ ଉନ୍ଦୁଲ୍କେ ପାଞ୍ଚ ଥର କି ଛଅ ଥର ଯଦି ଏକ ମାଞ୍ଚା ହେଲେ ନା ମାହଜ କି ହାଦୁକେ ଠିକ୍ ଗୁରସ୍ ମନାଲି ବୋଲିକିରି ଆରୁ ଗୁରସ୍ ହାପ୍ତା ନା ଦିହି ତାହା ଆତ୍ଲି ଏମାନେ ମମତା ଦିବସ ଉଠି କାମନା ଆଜ୍ଞା ତାହା ନିପୁଲ ବଦ ଫ୍ଲାଟ୍ ନିପୁଲ ଆତ୍ଲି କା କ୍ରେକ୍ ନିପୁଲ ଆତ୍ଲି ଆଦାମ ତାମ ପରୀକ୍ଷା କାମର ଆରୁ ତାମେ ଏମନା ବାକେ ଏନ୍ତାମ ସାଫା ତୁଲାତି ଟିକେ ଟାଣରାରୁ ଠିକ୍ ସାଫା କାମରାରୁ ଉଇକାର ହେଲେ ହାଦୁ ଜନ ମାଞ୍ଚକୁନ୍ କି ଗୁରସ୍ ଯେନ୍ତା ତାନ୍ ହାପା ଆଙ୍ଗ ହୁ ସମୟନୁ ଯଦି ଗୁରସ୍ ଯଦି ମା' ଠିକ୍ରି ଯଦି ହାପ୍ତ କାମ ହେଲେ ବ୍ରେଷ୍ଟ କ୍ୟାନ୍ସର୍ ହି ମା ମାନେ ଆରୁ ମା' ବଦକା ନେନ୍ ଯଦି ହାଦୁସ୍କେ ଏହା ଗୁରସ୍ ହାପ୍ତନ୍ ହେଲେ ନେନ୍ ଏହା ଚେହେରା ବଦ ଡାଉନ୍ ମାନଙ୍କ ନେନ୍ ଦୁର୍ବଲ ମାନଙ୍କ ପାଚ ଲେଖା ଏଥରନ୍ ବରା ତେଙ୍ଗ ଦାରୁ ତାହା ଗୁରସ୍ ଯଦି ହାଦୁକେ ମା' ହାପ୍ତାଚକୁନ୍ ଅସୁବିଧା ମାନନ୍ ହାଦୁସ୍କେ ମା' ଘି ଗୁରସ୍ ବଦ ଛଅ ମାସ ମାଞ୍ଚା ହେଲେ ହାଦୁକେ ମା' ଗୁରସ୍ ସାଙ୍ଗେ ନାନ୍ ଏଡ଼ପାନୁ ଯାହା କାମାଲକିର ତାଙ୍ଗାଗେ ଅଲଗା ବାହାରିଆ ଖାଦ୍ୟ ବି ହାଦୁକେ ଚିଆଙ୍ଗ ଛଅ ମାସ ତକ୍ ମା' ଘି ଗୁରସ୍ ବଦ ହାଦୁକେ କୁଲୁ ବଦ ଉଡ଼ିତ ଛଅ ମାସ ମାଞ୍ଚା କଲା ହେଲେ ମା' ଘି ଗୁରସ୍ ବଦ ଆସ୍ତେ ଆସ୍ତେ କମ୍ ମାନିକିତ୍ ଆରୁ ହାଦୁସ୍ଗେ ଆଉ ଟିକେ ତାଙ୍କ ପୁଷ୍ଟିକର ଖାଦ୍ୟ ଆଉ ଟିକେ ତାଙ୍କାଗେ ଦରକାର ଖାତ୍ରିତ୍ ହେଲେ ନାମେ ଆତ୍ଲିତ୍କା ଛଅ ମାସ ମଞ୍ଚା କଲା ହେଲେ ଯେତେ ଅନ୍ନପ୍ରସନ୍ନ କାମତ୍ ବର ଆରୁ ଅଙ୍ଗନବାଡ଼ି ସେଣ୍ଟର୍ ମାନୁ ହିଁ ଅନ୍ନପ୍ରସନ୍ନ ତାହେଁ କାମନାର୍ ଆଉ ହାଦୁଗେ କ୍ଷୀରି ଟିକେ କାମନାର୍ ଆରୁ ପହିଲାକିରି ଆରମ୍ କାମନାର୍ ଆରୁ ଏଡ଼ପାନୁ ହିଁ ହାଦୁସ୍କେ ହିଁ ହନେ ତାହେଁ ବ୍ୟବସ୍ଥା କାମଚିକାରାଇ ଆନ୍ତିକେ ତମେ ଯେନ୍ତା ସୁବିଧା ମାନନ୍ ଏକାବକେନ୍ ଆଲୁ ହଉ କା ପନିପରିବା ଯେତେନ୍ ମିଶାବର ଆରୁ ସିଝା ବେକୁ ଟିକେ ହଲ୍ଦି ଟିକେ ଚରାରୁ ସିଝାବର ଆରୁ ମହତ ଆଙ୍ଗର ମାଣ୍ଡି ବନ୍ ଯେନ୍ତା ନାମ ଅନାଲଦାତ ହୁଦିନ୍ ତେହେ ତା ମାଣ୍ଡି ଟିକେ ନରମ ଡାନା କଥା ନରମ ମାଞ୍ଚକିନ୍ ଏକାକି ହାଦୁ ହଦମ କାମ କମ୍ କମ୍ କିରି ହାଦୁଗେ ତିନି ଥର ଚାର ଥର କିରି ଯେତେ ଇଚ୍ଛତ୍ ହେଲେ ହାଦୁ ଠିକ୍ କିରି ଅନଦାରୁ ତାହେ ମା' ଘି ଗୁରସ୍ ବନ୍ ଭି ଆସ୍ତେ ଆସ୍ତେ ସେ କାମ କାମ ତେଲ କର ହାଦୁଗେ ମା' ଘି ଗୁରସ୍ ବଦ ଛଅ ମାସ ତକ୍ ତ ଖାଲି ମା' ଗୁରସ୍ ହାପଦ କିନ୍ତୁ ଛଅ ମାସ ପରେ ହିଁ ମା' ଘି ଗୁରସ୍ ବନ୍ ହାପଦ କିନ୍ତୁ ତିନ ବରଷ ତକ୍ ହାଦୁଗେ ମା' ଗୁରସ୍ ହାପାଙ୍ଗ ଯେନ୍ ହାଦୁ ଗୁରସ୍ ମା' ଘି ଗୁରସ୍ ହାପକିରି ଆ ହାଦୁସ୍ ବୁଦ୍ଧିମାନ ଆଉ ଭଲ୍ସେ ତାହେଁ ଯେନ୍ ଶାରୀରିକ ମାନସିକ ଅଭିବୃତ୍ତି ମାନିବେ ଜନ୍ମ ତିନି ମାସ ଚାରି ମାସ ମାନଙ୍କ ଧାଲେ ହିଁ ଅଣ୍ଟା ଅଣ୍ଟା ହାଦୁର ତାହା ଯେନ୍ତା ଉଲ୍ଟାରର୍ ଅକର୍ ଯେଟା ତାହା ଯେତ୍କେ ଯେତ୍କେ ମାସନୁ ମାନ୍ନା କଥା ଯଦି ମାଘ ଗୁରସ୍ ହାପକାର ହେଲେ ତାହା ଠିକ୍ ସମୟ ନୁ ତାହା ସବୁକିଛି ମାନେ ଅଣ୍ଟା ଅଣ୍ଟା ଆତ୍ଲାର୍ ମାଘ ଉଠାର୍ ଯେ ହାଦୁ ଜନମାଞ୍ଚା ହେଲେ ଆକୁ ନି ଏକାସନ୍ ଗୁରସ୍ ମାନତ୍ ଆଉ ମହୁ ଟିକେ ହାଦୁକେ ହାପତଚ୍ କର୍ ଯେ ପହଲାକରି ଯେନ୍ ହାଦୁସ୍କେ କଲା ଝାଡ଼ା ମାନିତ୍ ଆ ପାଚା ଝାଡ଼ା ମାନିତ୍ ହୁଦ୍ ମାନତ୍ ବାନାରୁ ମହୁ ଟିକେ ହାପ୍ତା ନେ ଚିହ୍ନା ଇସବୁ ଏନ୍ଦେର୍ ହିମା ଚିହ୍ନା କଥା ମହୁ ହେଉ ଚିନି ହେଉ ମିଶ୍ରି ହେଉ ଇସବୁ ବାହାରିଆ ଗାଈ ଗୁରସ୍ ହେଉ ଏନ୍ଦେର୍ ହି ସବୁ ମା ଚିହ୍ନା କଥା ମା ହିଁ ଗୁରସ୍ ବଧ ସବୁନୁ ବଢ଼ିଆ ମା ଘି ଗୁରସ୍ ଛଡ଼ା ଚିନି ଆମ୍ବୁ ହେଉ କି ଆମ ମିଶ୍ରି ମହୁ ଇସବୁ ଚିଚକୁନ୍ ହାଦୁସ୍କେ ଥଣ୍ଡା ସର୍ଦି କାଶ ଇସବୁ ମା ନାଙ୍ଗ ମା ଯେନ୍ତା ଗର୍ଭର ଆଚାବା କେନ୍ ମା ଗେ ଯେନ୍ତା ତା ଜଡ଼େ ମିଲ୍ ବନ୍ ଅନାଲଗା ଯେନ୍ତା ହାଦୁସ୍ ଅଣ୍ଟା ଆର୍ ତାଙ୍ଗା ଅଣ୍ଟା ବୋଲିକିରି ଡବଲ୍ ମିଲ୍ ଯା ତାଙ୍ଗା ଗେ ଚିଆ ଲଗା ଲଗା ଆକୁନ୍ ହିଁ ତାଙ୍ଗା ଏଦ୍ର କାମଦଗା ତା ଡେଲିଭରି ମାଞ୍ଚିକିଚିତ୍ ହେଲେ ତାଙ୍ଗା ଏ ଖାଲି ଅଣ୍ଡକୁ ତା ମା ମାନେ ତାହା ସେନ୍ ତା ହାଦୁସ୍ ଗୁରସ୍ ହାପାଲ ଗୁରସ୍ ହେଲେ ହାଦୁସ୍ ଗି ଲାଗନ୍ ବୋଲିକିରି ତାଙ୍ଗା ହି ଡବଲ୍ ମିଲ୍ ଚିଆ ଖାତରତ୍ ହେଲେ ଖାଲି ମା ଗେ ଖାଲି ଅନା ବହନା ବଧ ଧ୍ୟାନ ଚିହ୍ନା କଥା ଖାଲି ମାଣ୍ଡି ଖାଲି ଅନ୍ଥାଡ଼ି ଚର୍ ଲାଗର୍ ଆଢ଼ା ଆଢ଼ୁ ଏନ୍ଧେରି ମା ଚର୍ ହେଲେ ମା ଦାରୁ ଏସ୍କେ ମାଣ୍ଡି ଖାଲି ଅନଦ ମାଣ୍ଡି ଖାଲି ଅଣ୍ଡୁକୁନ୍ ଖାଲି ତାହା କୁଲୁ ଖାଲି କାନ ଉଡ଼ଦ ହେଲେ ତାହା ପୁଷ୍ଟିକର ଖାଦ୍ୟ ସାନ୍ ଆକାଶ ନା ଖଦ ହେଲେ ଆ ତାହା ସାଙ୍ଗେ ଆଢ଼ା ଚାହିଁଲା ହି ଚିଆ ଖାତରିତ ହେଲେ ତାମ ଯଦି ସବୁ ହେନେ ମାଣ୍ଡି ସାଙ୍ଗେ ଆଢ଼ା ଚାହିଁଲା ସବୁ ଚର୍ ଆରୁ ଅନର୍ ମୋହର ହେଲେ ତାହା ତାମାନେ ଗୁରସ୍ ବି ଠିକ୍ ମାନର୍ ହେଲେ ଅଣ୍ଟା ଅଣ୍ଟା ଆନ୍ଦେର କାମନାର ଡେଲିଭରି ମାଞ୍ଚା ହେଲେ ଆକୁନମାନଙ୍କର ପାଏରି ଡେଲିଭରି ମାଞ୍ଚିକିଛି ଆର ଅନ୍ଦୁଲ ପାଏରି ବାକେନ୍ ମାଣ୍ଡି ଚର୍ ଆ ମା ଯେ ଡେଲିଭରି ମାଞ୍ଚକୁନ୍ ଯେନ୍ତା କିଡ଼ା ଲାଗି ଆ ମା ହିଁ ଆହିତ ଆ ତାହା କୁଲୁ ଅଦ ପୁରା ଖାଲି ମାଞ୍ଚିକି ରଦ ଯେତେ ତାଙ୍କୁ ଅଣ୍ଡୁକୁନ୍ ହିଁ ଆଠ ଦିନ ତାକର ମା ଘି ଝାଡ଼ା ମା ମାନି ଏକାତ୍ରା ମାଣ୍ଡି ଏତକତ୍କ ଅନିଦ ମୁହିଦ ଏକାତ୍ରା କାଇ ଯେ ଆ ମା ହିଁ ଆହିତ କିନ୍ତୁ ମା ଗେ ଅଣ୍ଟା ଅଣ୍ଟା ତଲାର ଯେ ଅନ୍ବିଡ଼ି ଖାଲି ଅନାଗେ ଚିହ୍ନାର ବେଡ଼ାଗେ ଖାଲି ଚର୍ ମାଣ୍ଡି ଜଡ଼େ ଆରୁ ଆଢ଼ା ଆଡ଼ୁ ଯାହା ତାଙ୍ଗା ଚିହ୍ନା କଥା ଚର୍ କିନ୍ତୁ ପାଏରି ବିଡ଼ି ଏକାସନ୍ ଶାଗୁ କାଟେ କାମରର ଚର୍ ଆରୁ ବିଡ଼ପୁତନା କା ମା ହବାକେ ତାଙ୍ଗାଗେ ପାରୁଟି ଗୁରସ୍ ମାଲା ହେଲେ ରୁଟି ପଟେ ଦୁଇ ପଟ ଚର୍ ହେଲେ ମା ଦେନ୍ଦେର ବୋଧ ଏଗା ତ ବେଡ଼ାଗେ ଥରେ ଖାଲି ମାଣ୍ଡି ଚିଆଲନାର ଆରୁ ଦୁଇ ବେଡ୍ ତ ଖାଲି କୁଲୁନୁ ରାହାଲେନ୍ ବୋଧ ଆରୁ ଏନ୍ଦ୍ର କାମ ବେଡ଼ାଗେ ଅନ୍ନା ବାକେନ୍ ବେଶିକିରି ଅନଚତ୍ ହେ ତାହା କୁଲୁ ତାହା ପୁରା ହଜମ କାମା ବାଗ୍ୟ ଅନଚତ୍ ହଜମ କାମା ପଲ୍ଲୀ ଦିନ ହେଲେ ଏଡ଼ପାନୁ ଯାହାର ତେଙ୍ଗର ଘା ହଁ ହାଦୁ ଆକୁ ଛୋଟେଟ ଆଚିଲିଦ ଆର୍ ଅନା ଚାଲିଯେ ଜହ ଚହ ଆରୁ ହଜମ କାମ ଅଙ୍ଗତ୍ ବୋଧ ହେଲେ ଆ ମାତ କାନ ହାଲି ଦେଶକେ ତାଙ୍କ କିଡ଼ା ଲଗାଲି ଯେ ତାଙ୍କାକେ ଯଦି ତିନି ବଡ଼ ଚର୍ ନେ ଆଉ ଜଡ଼େ ଜଡ଼େ ଅନୁ ଆଉ ଥରେ ଏକା ସାଙ୍ଗେ ଏନେକିରି ଅନ ଜଡ଼େ ଜଡ଼େ ଅନୁ ବର ତେଙ୍ଗର ନେ ହେଲେ ଆଗ ମାଗେ ଏନ୍ଦେରକେ ଅନ୍ଦା ଅସୁବିଧା ମାନଦ ନେ ହେଲେ ତାଙ୍କାକେ ଅନ୍ବିଡ଼ି ଖାଲି ଅନାଗେ ଚର୍ ତିନି ବେଳେ ଯଦି କମ୍ କମ୍ କିରି ଅନଦ ଆଉ ଗୁରସ୍ ହାଦୁକେ ଠିକ୍ ମାନନ୍ ଅନାଗୁ ମାଛିଚକୁନ୍ ଗୁରସ୍ ଏକା ତାତି ମାନନ୍ ଗୁରସ୍ ମାନ୍ନାଗି ଲାଗାନ୍ ତାଙ୍କାଗେ ସବୁ ପ୍ରକାର ଜିନିଷ୍ ଅନା ମହନାଗେ ଖାତରଦ ଆଉ ହାଦୁଗେ ଛଅ ମାସ ଯାଏ କେବଲ୍ ମା ଗୁରସ୍ ଛଅ ମାସ ଯାଏ ଯଦି ମା ଗୁରସ୍ ହାପକିର ହେଲେ ବିଭିନ୍ନ ପ୍ରକାର ସଂକ୍ରାମକ ରୋଗନୁ ମୁକ୍ତି ହାଖରତ୍ ରୋଗ ପ୍ରତିରୋଧ ଶକ୍ତି ତାମାନେ ଛଅ ମାସ ପର୍ଯ୍ୟନ୍ତ ତାହା ଭରପୁର ରାଇତ୍ ଆନ୍ତି ମା ଯଦି ଛଅ ମାସ ପର୍ଯ୍ୟନ୍ତ ଯଦି ଠିକ୍ ଭାବରେ ତାହା ହାଦୁସ୍କେ ଲାଲନ ପାଲନ କାମ ଆରୁ ଗୁରସ୍ ଠିକ୍ ସମୟରେ ଏକାବାକେ ହିଁ ତାନ୍ ଠିକ୍ ଦୁଇ ଦୁଇ ଘଣ୍ଟାନୁ ଯଦି ଗୁରସ୍ ହାପ୍ତତ୍ ଆର୍ ଠିକ୍ କିରି ଉଇଦ ହେଲେ ଛଅ ମାସ ପର୍ଯ୍ୟନ୍ତ ହାଦୁସ୍କେ କୌଣସି ରୋଗ ପ୍ରତି ରୋଗବାଗ ମା ମାନିତ୍ ଥଣ୍ଡା କାଶ ସର୍ଦି ଇସବୁ ମା ମାନିତ୍ ଇସବୁ ଯଦି ଯେତେ ମା ଉଠିଆ ଯଦି ନିଜର ମା ଘି ଗୁରସ୍ ବନ୍ ହାପ୍ତର୍ ଆରୁ ନିଜର ହାତ ଦୁଷ୍କେ ଲାଲନ ପାଲନ କାବର ସ୍ନେହ ମମତା ହି ମାଘ ହି ତାହା ମୁହିଁ ବନ ଏରସ ହାତ ଦୁଷ ଆରୁ ହାତ ଦୁଷ କି ମୁହଁ ବନ ମା ଦେରଦ ହେଲେ ତାହା ମା ଆରୁ ହାତ ଦୁଷ କି ଦୁଇ ଜଣଙ୍କର ସ୍ନେହ ମମତା ବଢ଼ରଦ ତା ମା ଧି ତାହା ନେରରୁ ତାହା ଯେତ୍କି ଥକା ଯେତ୍କି ତାହା ଲାଗାଲକିର ଆଧିନ ଯେତେ ତା ମଦ ରଚଦ ମା ଧି ଯେତ୍କି ଦୁଃଖ ରାଜକୁନ ହିଁ ହାତ ଦୁଷି ନେରଦାରୁ ମଦ ରଚଦ ମାନ୍ତି ହି ନେଧି ବଡ଼କା ମାଲକାରୀ
0: ଆକୁନ୍ତ ମେଞ୍ଜକାତ ଯେ ଆୟାଙ୍ଗି ଗୁରସ ବଦେକାନେ ହାଦୁ ବଚୁରଗେ ଲାଗାନ ଅମୃତ ଆ କଥାନ ବିଶେଷ ଭାବରେ ଆଲୋଚନା ନାଞ୍ଜାର ଇ ନାମେ ଦେବେପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନୁ ଯେନ୍ ନାଲଖୁନା ନାଲନାର ସ୍ୱାସ୍ଥ୍ୟ ସୁପରଭାଇଜର କନ୍ଦ ବାଘ ଆର୍ସ୍ତିନ ହେଲେ ଆକୁନବାରା ଗୀତୁ ପଦୀ ମେନତ ଇ ଗୀତୁ ବନ ପାଡ଼କାନାର ଶୁଭାରାମ ପ୍ରଧାନ ଆଉ ତମେ ସାଥୀ ଗୁଠିଆର ତା ମେନତ

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆମର ପର୍ଯ୍ୟବେସିତ କିଷାନ ଭାଷାର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମାକାପୁପୁ ଛକାଛକା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ପ୍ରଥମରେ ଶୁଣନ୍ତୁ କଥାଚିତ୍ର ଫନାରୁ। ଏହି ଗୀତଟି କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ସୁନିଧି ଚୌହାନ। ଗୀତ ରଚନା ପ୍ରସୂନ ଯୋଶୀ, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। କଥାଚିତ୍ର କଭି ଅଲବିଦା ନା କେହନାରୁ କଣ୍ଠ ଦେଇଛନ୍ତି ସୋନୁ ନିଗମ ଏବଂ ଅଲକା ୟାଗ୍ନି। ଗୀତ ରଚନା ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣନ୍ତୁ। ଅଲକା ୟାଗ୍ନିକ ଏବଂ ସାନ୍ଙ୍କ କଣ୍ଠରେ, ଗୀତ ରଚନା ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ, କଥାଚିତ୍ର କଲ୍ ହୋ ନା ହୋ।

0: ସୁବେଦାର ସାହେବ, ସୁବେଦାର ସାହେବ, ଆପଣଙ୍କୁ ଓସି ସାହେବ ସାଲାମ ଦେଇଛନ୍ତି।
1: ଯଶବନ୍ତ, ତୁ ଆଉ ଡିସୋଜା ପଛରେ ଆସ, ମୁଁ ଓସି ସାହେବଙ୍କୁ ଦେଖା କରିଫେରେ। ଚାଲ ରଣଧ୍ୱଜ।
2: ଭାଇ ଯଶୁ, ଗଲା 3 ବର୍ଷ ଧରି ଆମେ 3 ଜଣ, ମାନେ ତୁ, ମୁଁ ଆଉ କେଶବ, ଏକାଠି ରହିଛେ। ଆମ ଭିତରେ ବନ୍ଧୁତା ଅଛି। ତେବେ ବି ମୁଁ ଏପର୍ଯ୍ୟନ୍ତ ଜାଣିପାରିଲିନି କେଶବ ଏମିତି ସବୁବେଳେ ମନମରା ହେଇଥାଏ କାହିଁକି।
3: ସେ କଥା ମୁଁ ବି ଜାଣିନି, ଯେତେବେଳେ ଦେଖୁଛି ସେ ଉଦାସ ହେଇ ବୁଲୁଛି, ମୁହଁ ସବୁବେଳେ ଶୁଖିଲା।
2: ମୋର କ'ଣ ମନେ ହେଉଛି ଜାଣୁ, ହୁଏତ ତା ଛାତି ଭିତରେ ଅତୀତର ଏଭଳି କୌଣସି କ୍ଷତ ରହିଛି ଯାହାକୁ ସମୟ ବି ଶୁଖାଇ ପାରିନି। ତୁ ତ ଜାଣୁ ଏଇ କେଶବ କେଡ଼େ ସରଳ ଓ ଭଦ୍ର, ଅଳ୍ପ ସମୟ ଭିତରେ ପରକୁ ଆପଣାର କରିନେବ, କିନ୍ତୁ ଦିନକୁ ଦିନ ତାର ତିକ୍ତତା ବଢ଼ୁଛି, ସେ କେମିତି ଚିଡ଼ା ଚିଡ଼ା ହେଇଯାଉଛି ଦେଖୁଛୁ ତ।
3: ହୁଏତ ତୁ ଠିକ୍ ଅଛୁ ଡିସୋଜା, କେଶବ ମୋତେ ଏ ଭିତରେ କେତେଥର କହିସାରିଲାଣି ଜୀବନ ପ୍ରତି ତାର କୌଣସି ମୋହ ନାହିଁ।
2: ତୁ ତାକୁ କେବେ ଏହାର କାରଣ ପଚାରିନୁ?
3: ଥରେ ନୁହେଁ, ଅନେକ ଥର ପଚାରିଛି, ତେବେ ସବୁଥର ସେ କେମିତି ଏଡ଼ାଇ ଯାଇଛି।
2: ତୋର ସେ ଘଟଣା ମନେ ଅଛି ନା?
3: କେଉଁ ଘଟଣା?
2: କେତେ ବର୍ଷ ପୂର୍ବରୁ କେଶବ ନିଜ ରିଭଲଭର୍ରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା।
3: ହଁ ଡିସୋଜା, ମନେ ପଡ଼ିଲା। ଆରେ ଭାଇ, ସେଦିନ ଯଦି ତୁ ମୋତେ ପାଟି କରି ଡାକିନଥାନ୍ତୁ ତେବେ ନିଶ୍ଚୟ 12 ଭିତରେ ଗୋଟେ ରକ୍ତାକ୍ତ କାଣ୍ଡ ହୋଇଯାଇଥାନ୍ତା।
2: ସେଦିନ ରାତିରେ ବିଛଣାରେ ଶୋଇ କେଶବ ବହୁତ ବେଳେ ଯାଇ ଏପଟ ସେପଟ ହେଉଥିଲା। ଭାବିଲି ଡେରିରେ ଶୋଇବା ତାର ଅଭ୍ୟାସ, ଏହା ଭିତରେ କେତେବେଳେ ମୋତେ ନିଦ ହୋଇଯାଇଛି। ହଠାତ୍ ନିଦ ଭାଙ୍ଗିଗଲା, ଦେଖିଲା ବେଳକୁ କେଶବ ନିଜ ରିଭଲଭର୍ରୁ କାନ ପାଖକୁ ନେଉଛି। ମୋର ତ ହଲକ ଶୁଖିଗଲା, ସାଙ୍ଗେ ସାଙ୍ଗେ ତା ହାତରୁ ରିଭଲଭର୍ ଛଡ଼େଇବାକୁ ଚେଷ୍ଟା କଲି। ତୁ କ'ଣ କରୁଛୁ କେଶବ, ପାଗଳ ହେଇଗଲୁ ନା କ'ଣ?
3: କ'ଣ ହେଇଛି ଡିସୋଜା?
2: ଶୀଘ୍ର ଆ ଯଶୁ, କେଶବ ହାତରୁ ରିଭଲଭର୍ ଛଡ଼େଇନେ।
3: ଡିସୋଜା ମୋ ଛାଡ଼ ମୋତେ। ଓ ସାବଧାନ ଡିସୋଜା, ଗୁଳି ଚାଲି ଯାଇପାରେ। କେଶବ କେଶବ, ଏ କ'ଣ ହେଉଛି କେଶବ, ପାଗଳ ବନ୍ଦ କର।
1: ଯଶୁ, ଯଶବନ୍ତ,
3: ମୁଁ ଠିକ୍ ଅଛି, ଡିସୋଜାକୁ ଦେଖ।
1: ଡିସୋଜା, ଆରେ ତୋର କିଛି ହେଇନି ତ?
2: ନା, ମୁଁ ଠିକ୍ ଅଛି, କାହାରି କିଛି ହେଇନି।
1: ଉଫ୍, 3 ଜଣ ଯାକ ଭଲ ଅଛି ତେବେ।
2: ଥ୍ୟାଙ୍କ ଗଡ୍, ତୋର ଏଇ ପାଗଳିମ ପାଇଁ ଆମ 3 ଜଣଙ୍କ ଭିତରୁ ଆଜି କାହାର ହେଲେ ଜୀବନ ଚାଲିଯାଇଥାନ୍ତା।
3: ଏଇ ଦେଖ, ବୁଲେଟ୍ ଯାଇ କାନ୍ଥରେ ଲାଗିଛି, ଯଦି କମାଣ୍ଡିଂ ଅଫିସର ଏ କଥା ଜାଣିପାରନ୍ତି ତେବେ ତୋ ଅବସ୍ଥା କ'ଣ ହେବ ଜାଣିଛୁ?
1: ଜାଣେ, କୋର୍ଟ ମାର୍ଶାଲ ହେବ। ମୁଁ କାଲି ସକାଳେ ମିସ୍ତ୍ରୀ ଡକି ଏ କାନ୍ଥ ମରାମତ କରିଦେବି, ଏଥର ମୋତେ ଟିକେ ଶୋଇବାକୁ ଦିଅ। ଗୁଡ୍ ନାଇଟ୍।
2: ଇଡିଅଟ୍, କେଡ଼େ ସହଜରେ କହିଥିଲା ଗୁଡ୍ ନାଇଟ୍! ଦେଖୁ ଯଶୁ, କମଳରେ ମୁହଁ ଘୋଡ଼େଇ ଏମିତି ବାହାନା କରୁଛି ଯେମିତି କିଛି କରିନି।
4: କିଏ? ମୁଁ ସାହେବ ଗାର୍ଡ ସାହେବ। ଗୁଳିର ଆବାଜ ଶୁଣିଲି।
3: ଗୁଳି କେଉଁଠି?
4: ଏଇଠୁ ସେଇଠୁ ଯେମିତି ଶୁଣାଗଲା ସାହେବ।
3: ଭୁଲ ଶୁଣିଛ, କାହିଁ? ମୁଁ ତ ସେମିତି ଆବାଜ ଶୁଣିନି।
4: ଠିକ୍ ଅଛି ସାହେବ,
3: ଆତ୍ମହତ୍ୟା କରିବାକୁ ତୁ କାହିଁକି ଚେଷ୍ଟା କରୁଥିଲୁ କେଶବ?
1: ନା, ସେମିତି କୌଣସି ଚେଷ୍ଟା ମୁଁ କରିନି।
3: ତେବେ ରିଭଲଭର୍ଟା ହାତରେ ନେଇ କ'ଣ କରୁଥିଲୁ?
2: କହୁନୁ କାହିଁକି,
3: ତୋର ଏମିତି କ'ଣ ଦୁଃଖ ଯେ ଶେଷରେ ଆତ୍ମହତ୍ୟା କରି ବାହାରି ପଡ଼ିଲୁ?
2: ଜବାବ ଦେ କେଶବ।
1: ଓଃ, ୱିଲ୍ ୟୁ ପ୍ଲିଜ୍ ସଟ୍ ଅପ୍ ୟୋର୍ ମାଉଥ୍।
2: ବୁଝିଲୁ ଯଶବନ୍ତ, ସେ ଘଟଣା ଏବେ ବି କେହି ଜାଣନ୍ତିନି। ଭଗବାନଙ୍କୁ ଧନ୍ୟବାଦ, ତାପରେ କେଶବ ଆଉ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିନି।
3: କରିଥିଲା ଆଉ ଥରେ, ତେବେ ସେ ଘଟଣା ତା ପାଇଁ ସାପେବର ଭଳି ସାବ୍ୟସ୍ତ ହୋଇଛି।
2: କରିଥିଲା କେବେ, କେଉଁଠି?
3: କହୁଛି ଶୁଣ, ଆରେ ଅଫିସ ବେଳ ହୋଇଗଲାଣି, ଚାଲ ବାଟରେ କଥାବାର୍ତ୍ତା ହୋଇଯିବା।
2: ଆଚ୍ଛା ଚାଲ, ଏଥର କହ କେଶବ କ'ଣ କଲା?
3: ତୋର 1971 ଭାରତ ପାକିସ୍ତାନ ଯୁଦ୍ଧ କଥା ମନେ ଅଛି?
2: ଭଲ ଭାଇ ମନେ ଅଛି।
3: ସେଇ ଲଢ଼େଇରେ କେଶବ ଶତ୍ରୁ ମେସିନ୍ ଗନ୍ ପୋଷ୍ଟକୁ ଗ୍ରେନେଡ଼୍ରେ ଉଡ଼ାଇ ଦେବାକୁ ଏକୁଟିଆ ବାହାରି ପଡ଼ିଥିଲା। ଏହାକୁ ଆତ୍ମହତ୍ୟା ନ କହି ଆଉ କ'ଣ କୁହାଯିବ? ୱେଟ୍ ଏ ମିନିଟ୍ ଡିସୋଜା, ଅଫିସରେ ହାଜିରଟା ଦେଇଦିଏ। ରଣଧୋଷ
5: ଜି ସାହେବ,
3: କେଶବ ସାହେବ ଫେରିନାହାନ୍ତି?
5: ନା ସାର୍, ସେ ତ ଓସି ସାହେବଙ୍କ ସାଙ୍ଗରେ ବାହାରକୁ ଯାଇଛନ୍ତି।
3: ଠିକ୍ ଅଛି, ତମେ ଥର ଯାଇପାର।
5: ଜି ସାର୍।
3: ଡିସୋଜା ଶୁଣ, ହଁ, ଗୋଟିଏ ହାତରେ କୁକୁର ନେଇ କେଶବ ଏକୁଟିଆ ଦୁଶ୍ମନ ଉପରେ ଚଢ଼ାଉ କଲା, ମୋର ଏବେ ବି ମନେ ଅଛି। ଆଗରେ ଦୁଶ୍ମନ ପୋଷ୍ଟରୁ ବର୍ଷାର ଧାରା ଭଳି ଗୁଳି ବର୍ଷୁଥାଏ।
1: ଯଶବନ୍ତ, ଯେପର୍ଯ୍ୟନ୍ତ ଦୁଶ୍ମନର ମେସିନ୍ ଗନ୍କୁ ନଷ୍ଟ କରି ଦିଆନଯାଇଛି ସେ ପର୍ଯ୍ୟନ୍ତ ଆମେ ଆଉ ଆଗେଇ ପାରିବାନି।
3: କ'ଣ କରିବା, ଆମେ ତ ଟ୍ରେନ୍ସରୁ ମୁଣ୍ଡ ବି କାଢ଼ିପାରୁନେ।
1: ଚିନ୍ତା କରନା, ମୁଁ ସିଧା ଆକ୍ରମଣ କରି ଦୁଶ୍ମନର ପୋଷ୍ଟକୁ ଗ୍ରେନେଡ଼୍ରେ ଉଡ଼େଇଦେବି। ଆଚ୍ଛା, ମୁଁ ତେବେ ଚାଲିଲି, ବିଦାୟ।
3: ରହ କେଶବ, ଆରେ ଏଇଠି ପାଗଳ ମୁଁ, ଏକୁଟିଆ ଶତ୍ରୁ ଇଲାକାରେ ପାଗଳ ହେବାର ପରିଣାମ ଜାଣିଛୁ? ଏଇଟା ସେଟା ସୁଇସାଇଡ଼। ମୁଁ କହୁଛି ଆଗକୁ ଆଗା ନା କେଶବ କେଶବ।
1: ମୃତ୍ୟୁକୁ ମୋର ଭୟ ନାହିଁ ରେ ଯଶୁ, କେତେ କାଳରୁ ମୁଁ ଏହି ମୁହୂର୍ତ୍ତର ପ୍ରତୀକ୍ଷା କରୁଥିଲି। ଅନ୍ତତଃ ମୋର ଯନ୍ତ୍ରଣା ତ ଶେଷ ହୋଇଯିବ, ଏ ଅଲୋଡ଼ା ଜୀବନ ସହିଦ ହେବାର ଗୋଟେ ସୁଯୋଗ ତ ପାଇବ, ମୁଁ ସେଇଆ ଚାହେଁ।
3: ସେତେବେଳେ ମୁଁ କେଶବକୁ ବାଧା ଦେଇପାରିନଥିଲି। କିଛି ସମୟ ପରେ ଦେଖିଲି ଶତ୍ରୁର ଦିଦିଟା ମେସିନ୍ ଗନ୍ ପୋଷ୍ଟ ଧ୍ୱଂସ କରି ସେ ବିରଭାବରେ ଲଢ଼ି ଚାଲିଛି। ସତ ଯେମିତି ମହାଭାରତର ଅଭିମନ୍ୟୁ ଚକ୍ରଭୂୟ ବେଦ କରିବା ଲାଗି ବଦ୍ଧପରିକର। ହଠାତ୍ ତା ବାହୁରେ ଗୁଳି ଲାଗିଲା, ସେଥିରେ ବି ସେ ଦବିଗଲାନି, ହାତରେ ଖୋଲା କୁକରି ନେଇ ଶତ୍ରୁର ବଙ୍କର ଭିତରକୁ ଢୁକିଗଲା। ଯେତେବେଳେ ମୁଁ ସେଠି ପହଞ୍ଚିଲି, କେଶବ ରକ୍ତାକ୍ତ ଅବସ୍ଥାରେ ବେହୋସ ହୋଇ ପଡ଼ିଥିଲା, ଆଗରେ ତାର ମୁଣ୍ଡହୀନ ଦୁଇଟି ଶତ୍ରୁର ଶବ। ମୁଁ ତାକୁ ଗୁଳି ବର୍ଷା ଭିତରୁ ଉଦ୍ଧାର କରି ରେଡ଼କ୍ରସ କ୍ୟାମ୍ପରେ ପହଞ୍ଚାଇଥିଲି।
2: ହଁ, ଏକଥା ମୋର ମନେ ଅଛି ଯଶୁ, ତୁ ତାର ଜୀବନ ବଞ୍ଚାଇ ସରକାରଙ୍କଠାରୁ ବୀରଚକ୍ର ଉପାଧି ପାଇଛୁ।
3: ଆଉ କେଶବର ଅପୂର୍ବ ବୀରତ୍ୱ ପାଇଁ ସେ ବି ତ ପାଇଛି ମହାବୀର ଚକ୍ର।
2: ହଁ ଭାଇ,
3: ଗୋଟାଏ କଥା କିନ୍ତୁ ଏତେଦିନ ପର୍ଯ୍ୟନ୍ତ ବୁଝିପାରିଲିନି, ସେଦିନ କେଶବ ଜାଣିଶୁଣି ଶହୀଦ ହେବାକୁ ଚାହିଁଥିଲା କାହିଁକି? କାହିଁକି ସେମିତି ନିଜକୁ ନିଜେ ଶେଷ କରିଦେବାକୁ ଚାହୁଁଥିଲା? ଏ କ'ଣ ଆତ୍ମହତ୍ୟା ନୁହେଁ?
2: ହୁଏତ ତୋ କଥା ଠିକ୍।
3: କେଶବ, ଆମେ ତୋର ବନ୍ଧୁ, ତୋର ଏତେ ସନ୍ଦେହ ଅଛି?
1: ଆରେ ସନ୍ଦେହ ନା ତ,
3: ଆମ କଥା ତୁ ତ ଜାଣୁ, ହେଲେ ତୋ କଥା ଆମକୁ ଏପର୍ଯ୍ୟନ୍ତ କହିନୁ କାହିଁକି?
1: କେଉଁ କଥା କହିନି? ଆରେ ସବୁ ତ କହିଛି, ମୁଁ ଏକାକୀ, ସମ୍ପୂର୍ଣ୍ଣ ନିଃସଙ୍ଗ, ଆତ୍ମୀୟ ସ୍ୱଜନ କେହି ନାହାନ୍ତି। ଦାର୍ଜିଲିଂ ଜିଲ୍ଲାର ତିସ୍ତା ବଜାରରେ ମୋର ଗୋଟିଏ ପୁରୁଣା ଘର ଅଛି, ଆଉ ବାପା ଚାଲିଗଲା ପରେ ସେ ବି ଏମିତି ବନ୍ଦ ହୋଇ ପଡ଼ିଛି। ବାସ୍, ଆଉ କ'ଣ କହିବାର ଅଛି?
3: କେଶବ, ମୋର ମନେ ହେଉଛି ତୁ ଅତୀତରେ କୌଣସି ଦୁଃଖଦ ଘଟଣାର ସ୍ମୃତି ଏବେ ବି ତୁ ଛାତି ଭିତରେ ଲୁଚାଇ ରଖିଛୁ। ଆରେ ଆମେ ତୋର ଭଲ ଚାହୁଁ, ତତେ ସୁଖୀ କରିବାକୁ ଚାହୁଁ, ଏମିତି କି ଘଟଣା ଯାହା ତୁ ଆମ ପାଖରେ ଲୁଚାଇ ରଖିଛୁ?
2: ଯେପର୍ଯ୍ୟନ୍ତ ବର୍ଷା ହୋଇ ଆକାଶ ସଫା ନ ହୋଇଯାଇଛି, ସେ ପର୍ଯ୍ୟନ୍ତ ଅନନ୍ତ ଆକାଶର ନୀଳିମା କାହା ଆଖିରେ ଭା ପଡ଼େ? କେଶବ, ମୁଁ ତୋର ହାତ ଯୋଡ଼ୁଛି, ତୋର ଦୁଃଖ ତୁ ଆମ ପାଖରେ ପ୍ରକାଶ କର, ହୁଏତ ତାରି ଭିତରେ ତୁ ପାଇବୁ ବଞ୍ଚିବାର ନୂଆ ଖୋରାକ।
1: ଆରେ ନା ଭାଇ, ମୋର ସେମିତି କିଛି ଦୁଃଖ ନାହିଁ।
2: ଭଲ କଥା, ମୋର ଗୋଟେ ପ୍ରସ୍ତାବ, ତୁ ଏଥର ବାହା ହେଇ ପଡ଼, ଏ ଜୀବନକୁ ତୁ ଯଦି ନିୟନ୍ତ୍ରଣ ନ ରଖୁ, ତେବେ ଛିଣ୍ଡା ଗୁଡ଼ି ଭଳି ସେ ଯାଇକି କେଉଁଠି ଲାଗିବ ତାହା କହିହେବନି।
1: ବିବାହ ତା ମୁଁ କରିପାରିବିନି।
2: କରିପାରିବୁ ନାହିଁ କାହିଁକି? ଏ ତୋର କ'ଣ କିଛି ଶାରୀରିକ ତ୍ରୁଟି?
1: ସେସବୁ କିଛି ନୁହେଁ ରେ ଭାଇ, ମୁଁ ସୁସ୍ଥ ସବଳ, ବିପଦ ମୁକ୍ତ, ମୋତେ ଭୁଲ ବୁଝନି, କିନ୍ତୁ ମୁଁ ଶପଥ ନେଇଛି।
3: ଶପଥ?
2: କି ଶପଥ? ତୁ କାହା ପାଖରେ ଶପଥ କରିଛୁ?
1: ପୁଷ୍ପା ପାଖରେ।
2: ପୁଷ୍ପା?
3: ସେ କି?
1: ତା କଥା କହିବାକୁ ହେଲେ ମୋର ଅତୀତକୁ ନେଇ ତମ ପାଖରେ ଖୋଲିଦେବାକୁ ପଡ଼ିବ।
2: ଅସୁବିଧା କ'ଣ? ଆମେ ତ ତୋର ବନ୍ଧୁ।
1: ଶୁଣିବ ତେବେ, ଠିକ୍ ଅଛି। ହିମାଳୟ ବକ୍ଷରୁ ବାହାରିଛି ଦୁଇଟି ନଦୀ, ତିସ୍ତା ଆଉ ରଙ୍ଗିତ, ନାଚି ନାଚି ଡେଇଁକୁଦି ଏଇ ଦୁଇ ନଦୀ ଆସି ମିଳିତ ହୋଇଛନ୍ତି ଯେଶୋକ ଅରଣ୍ୟ ଭିତରେ। ସେଇଠୁ କିଛି ଦୂର ତିସ୍ତା ନଦୀ କୂଳରେ ତିସ୍ତା ବଜାର, କାଲିମପଙ୍ଗ ବା ସିକିମ୍ ଗଲାବେଳେ ଏଇ ବାଟ ଦେଇ ଯିବାକୁ ହୁଏ। ପୁଷ୍ପା ସାଙ୍ଗରେ ମୁଁ ମୋ ଜୀବନର କେତୋଟି ମଧୁର ମୁହୂର୍ତ୍ତ ଏଇଠି କଟାଇ ଦେଇଥିଲି। ସମୟର ସ୍ରୋତରେ ମା, ଆମେ ବି ଦିନେ ବଡ଼ ହେଲୁ, ତାର ବୟସ ହେଲା 18 ଆଉ ମୋର 19, ମନରେ ପ୍ରାଣେ ଆମେ ଥିଲୁ ଏକ, ଆଉ ଏକା ସ୍ୱପ୍ନ ବି ଦେଖିବାକୁ ଆରମ୍ଭ କରିଥିଲୁ। ପୁଷ୍ପା, କ'ଣ ଭାବୁଛୁ?
6: ତଳ ଆଡ଼କୁ ଅନାଥ ପାହାଡ଼ର ଖାଇ ଭିତର ଦେଇ ବହିଯାଉଥିବା ଏ ଦୁଇ ନଦୀର ସଙ୍ଗମ କି ଚମତ୍କାର ନୁହେଁ?
1: ଖୁବ୍ ଚମତ୍କାର।

0: କେଜାଣି କାହିଁକି ଏ ଦୃଶ୍ୟ ମୋତେ ବାରମ୍ବାର ରୋମାଞ୍ଚିତ କରିଦିଏ। ମନ ହୁଏ ସବୁବେଳେ ଏ ଦୃଶ୍ୟ ଏମିତି ଦେଖୁଥାନ୍ତି କି।
1: ଆଉ ମୋ ମନ କଥା ଜାଣିଛୁ
0: କ'ଣ?
1: ମୋର ମନେ ହୁଏ ଅନନ୍ତ କାଳ ପର୍ଯ୍ୟନ୍ତ ତୁ ଆଉ ମୁଁ ହାତଧରାଧରି ହେଇ ପାହାଡ଼ରୁ ପାହାଡ଼କୁ, ଅରଣ୍ୟରୁ ଅରଣ୍ୟକୁ, ପତଳା କୋହଳିର ଆବରଣ ଭିତର ଦେଇ ଏମିତି ଧାଇଁ ବୁଲୁଥାନ୍ତି ଏଇ ନଦୀ ସହିତ।
0: ଚାଲ ତେବେ ଦୌଡ଼ିବା।
1: ଠିକ ଅଛି ଚାଲ।
0: ଆଗରେ ସେ ଯୋଉ ପଥର ଦେଖୁଛୁ ନା, ଠିକ ଗୋଟେ ଚଟାଣ ଭଳି, କିଏ ଯାଇ ଆଗ ତାକୁ ଛୁଇଁବ ଦେଖିବା। ଆଉ ମୁଁ ଏପଟୁ ଯାଉଛି, ଆଉ ତୁ ସେପଟୁ ଆସ।
1: ଠିକ ଅଛି ଆରମ୍ଭ ହଉ।
0: ରେଡି, ୱାନ୍ ଟୁ ଥ୍ରୀ। ଦେଖ କେଶବ, ପ୍ରଥମେ ମୁଁ ପହଞ୍ଚିଲି ନା।
1: ତୁ ଯେ ଜିତିବୁ ଏକଥା ମୁଁ ଆଗରୁ ଜାଣିଥିଲି।
0: ଜାଣିଥିଲୁ କେମିତି?
1: ତିସ୍ତା ଆଉ ରଙ୍ଗିତ ସେ ବି ଦିନେ ଏମିତି ଯଶୋକ ଜଙ୍ଗଲକୁ ଲକ୍ଷ୍ୟ କରି ଦୌଡ଼ ଆରମ୍ଭ କରିଥିଲେ, ପ୍ରଥମେ କିନ୍ତୁ ପହଞ୍ଚିଲା ତିସ୍ତା।
0: ତୁ କେମିତି ଜାଣିଲୁ?
1: ଏଠିକାର ଲୋକ କଥାରୁ, ବହୁତ ଦିନ ତଳର କଥା। ତିସ୍ତା ଆଉ ରଙ୍ଗିତଙ୍କ ଭିତରେ ହେଲା ପ୍ରଗାଢ଼ ପ୍ରେମ। ଏମାନେ ଯଶୋକର ଦୀର୍ଘ ଅରଣ୍ୟ ଭିତରେ ବିବାହ କରିବେ ବୋଲି ସ୍ଥିର କଲେ। ଗୋଟିଏ ସାପ ତିସ୍ତାକୁ, ଆଉ ଗୋଟିଏ ଡାପ ପକ୍ଷୀ ରଙ୍ଗିତକୁ ଯଶୋକ ପର୍ଯ୍ୟନ୍ତ ବାଟ ଦେଖିବାର ଦାୟିତ୍ୱ ନେଲେ। ତେବେ ତିସ୍ତା ହିଁ ପ୍ରଥମେ ଆସି ପହଞ୍ଚିଗଲା। ପୁଷ୍ପା, ତୁ ମୋର ସେଇ ତିସ୍ତା, ମୁଁ ହେଉଛି ରଙ୍ଗିତ।
0: ତାପରେ ତାପରେ କ'ଣ ହେଲା?
1: ତିସ୍ତା ରଙ୍ଗିତର ପ୍ରତୀକ୍ଷା କରିବାକୁ ଲାଗିଲା। ସୁନସାନ ନିର୍ଜନ ଅରଣ୍ୟ, ତାକୁ ବହୁତ ଡର ଲାଗୁଥାଏ। ଅନେକ ବିଳମ୍ବରେ ରଙ୍ଗିତ ଯେତେବେଳେ ସେଠି ଆସି ପହଞ୍ଚିଲା, ତିସ୍ତା ରାଗିଯାଇ ତା ସହିତ କଥାବାର୍ତ୍ତା ବି କଲାନି। ରଙ୍ଗିତ ତାକୁ ବୁଝାଇବାକୁ ବହୁତ ଚେଷ୍ଟା କଲା, ମାତ୍ର ସବୁ ବ୍ୟର୍ଥ।
0: ତାପରେ
1: ହାରିଯାଇ ଶେଷରେ ରଙ୍ଗିତ ହିମାଳୟ ଆଡ଼କୁ ଫେରିବାକୁ ଆରମ୍ଭ କଲା। ତାର ପ୍ରଚଣ୍ଡ ବେଗରେ ଅତଡ଼ାମାନ ଖସିବାକୁ ଲାଗିଲା। ବନ ଉପବନ ଜନପଦ ସବୁ ରଙ୍ଗିତର ଗର୍ଭରେ ଡୁବିବାକୁ ଲାଗିଲେ। ତାର ପ୍ରଳୟଙ୍କରୀ ରୂପ ଦେଖି ତିସ୍ତା ନମ୍ର ହୋଇଗଲା, ଆଉ ରଙ୍ଗିତକୁ କ୍ଷମା ମାଗିଲା।
0: କ୍ଷମା ପାଇଲା ତ?
1: ପାଇଲା। ପ୍ରେମିକ ଯୁଗଳଙ୍କର ପୁନର୍ମିଳନ ହେଲା, ଆଉ ଉଭୟ ଏକତ୍ର ଅନନ୍ତ ଯାତ୍ରାରେ ବାହାରିଲେ। କ'ଣ ଭାବୁଛୁ?
0: ଭାବୁଛି ସଂସାରର ସମସ୍ତ ପ୍ରେମିକ ପ୍ରେମିକାଙ୍କ ପାଇଁ ଏମାନେ ହେଉଛନ୍ତି ପ୍ରେରଣାର ଉତ୍ସ। ଆ କେଶବ,
1: କୁଆଡ଼େ?
0: ମା ତିସ୍ତାଙ୍କ ମନ୍ଦିରକୁ
1: ଚାଲ।
0: ମା, ଆଜି ତୋରି ମନ୍ଦିରରେ ତତେ ସାକ୍ଷୀ ରଖି ମୁଁ ଏଇ ଶପଥ ନେଉଛି, ଜୀବନରେ କେବଳ ଜଣେ ପୁରୁଷ, କେବଳ ଏଇ କେଶବକୁ ମୋର ମନ ଆଉ ହୃଦୟ ସମର୍ପଣ କରିବି। ମା ଲୋ, କେଶବର ସହଧର୍ମିଣୀ ହେବି, ଏତିକି ମାତ୍ର ମୋର କାମନା। କେଶବ, ତୁ ବି କିଛି କହ।
1: ହେ ମା ତିସ୍ତା, ତତେ ସାକ୍ଷୀ ରଖି ଆଉ ପୁଷ୍ପାର ହାତ ଧରି ମୁଁ ଏଇ ଶପଥ କରୁଛି, ମୋ ଜୀବନରେ କେବଳ ଜଣେ ମାତ୍ର ନାରୀ, ଏଇ ପୁଷ୍ପା ହେବ ମୋର ସହଧର୍ମିଣୀ। ତା ଛଡ଼ା ମୁଁ ଆଉ କୌଣସି ନାରୀକି ମୋ ହୃଦୟରେ ସ୍ଥାନ ଦେବି ନାହିଁ। ପୁଷ୍ପା, ତିନି ଦିନ ହୋଇଗଲା, ମୂଷଳଧାରାରେ ବର୍ଷା ଚାଲିଛି ଯେ ଚାଲିଛି, ଉଫ୍, ବାଟଘାଟ ବି ଦେଖାଯାଉନି। ତୋର ମାର ଅବସ୍ଥା ବେଳକୁ ବେଳ ଖରାପ ହେବାରେ ଲାଗିଛି। ମୁଁ ତତେ ଆଗରୁ କହିଛି ମାଆକୁ କାଲିମପଙ୍ଗ ହସ୍ପିଟାଲ ନେଇଯିବା, ତୁ ତ ମୋ କଥା ଶୁଣିଲୁନି। ଏଇ ଗୁଣିଗାରେଡ଼ି ଝଡ଼ାଫୁଙ୍କାରେ କ'ଣ ରୋଗ ଭଲ ହେବ?
0: ଗୁଣିଆ କକାଙ୍କୁ ତ ଗାଁର ସବୁ ଲୋକ ମାନନ୍ତି, ଆଉ ତାଙ୍କରି ଔଷଧରେ ମା ଦେହ ଆମର କେତେ ଭଲ ହୋଇଗଲାଣି। ଦିନରେ ଦୁଇଥର ଲେଖା ସେ ଝଡ଼ାଫୁଙ୍କା କରିଦେଇକି ଯାଉଛନ୍ତି, ଆଉ ତାଙ୍କ ଘର ବି ଏ ପାଖରେ, ମ ବେଳ ଅବଳରେ ଡାକିଦେଲେ ଆସି ପହଞ୍ଚି ଯାଉଛନ୍ତି। ଖାଲି ରାତି ବିକାଳି ନଈ କୂଳେ କୂଳେ ଥୋଡ଼ାଏ ବାଟ ଯାଇ ଯାହା ତାଙ୍କୁ ଡାକିବାକୁ ପଡ଼ିବ, ଏତିକି ଯାହା ଅସୁବିଧା।
1: ଆହା, ମୋ କଥା ଭଲ କରି ଶୁଣ ପୁଷ୍ପା, ମାଆଙ୍କୁ ଯଦି ହସ୍ପିଟାଲ ନେଇଯାଆନ୍ତେ।
2: ଆରେ ପୁଅ, ମୁଁ ମୋଟେ ସେ ହାସ୍ପାତାଲ ଯିବିନି, ମରିବାର ହେଲେ ଏ ଘରେ ମରିବି।
1: ନାଇଁ ମା, ହସ୍ପିଟାଲରେ ରୋଗର ଭଲ ଚିକିତ୍ସା ହୁଏ,

0: କାନ୍ଦ ନା କେଶୁ, ତୁ ନିହ
1: କେଶୁ, କହ କେଶୁ, ତାପରେ କ'ଣ ହେଲା? ପୁଷ୍ପା ମିଳିଲା
2: ନା? ସେ ରାତିରେ ପାଗଳ ଭଳି ମୁଁ ତାକୁ କେତେ ଖୋଜିଲି, ଶେଷରେ ଚେତା ହଳାଇ ନଈକୂଳରେ ପଡ଼ିଗଲି। ଚେତା ଆସିଲା ବେଳକୁ ଦେହରେ ନିଆଁ ଜଳୁଛି, ରାତି ସାରା ବର୍ଷାରେ ତିନିଥିବା ଫଳରେ ଜ୍ୱର ଆସିଯାଇଛି, ଜଣାଗଲା ଟାଇଫଏଡ୍। 20-25 ଦିନ ପର୍ଯ୍ୟନ୍ତ ବିଛଣାରେ ପଡ଼ି ରହିଲି। ଏହାରି ଭିତରେ ଝିଅକୁ ଝୁରି ଝୁରି ପୁଷ୍ପାର ମା ଆଖି ବୁଝିଦେଲା। ଭଲ ହୋଇ ପୁଣି ପାଗଳ ଭଳି ତିସ୍ତାର କୁଳେ କୁଳେ ପୁଷ୍ପାକୁ ଖୋଜି ବୁଲିଲି, କିନ୍ତୁ କାହିଁ ପୁଷ୍ପା? ଗୋଟିଏ 10 ବର୍ଷର ମୁକ ଝିଅ କମଳା, ସେଇ ମୋତେ ଯାହା ସାନ୍ତ୍ୱନା ଦେଉଥିଲା। ପୁଷ୍ପା ଏଇ ଝିଅକୁ ଅତି ଭଲ ପାଉଥିଲା। ମୁଁ ଏକୁଟିଆ କାନ୍ଦିବାକୁ ବସିଲେ କମଳା ତାର ଛୋଟ ଛୋଟ ହାତରେ ମୁଁ ଲୁହ ପୋଛି ଦେଉଥିଲା। ଏହା ଭିତରେ ତାର ତ ବିବାହ ବୋଧେ ହୋଇଯାଇଥିବ।
1: ବାସ୍ତବିକ କେଶ, ତୋ କାହାଣୀ ଖୁବ୍ ଦୁଃଖଦାୟକ। ତୁ ତେବେ ଆର୍ମିରେ ଭର୍ତ୍ତି ହେଲୁ କେମିତି?
2: ପୁଷ୍ପା ତ ଗଲା, ଏମିତି ଏକା ଏକା ଏଠି ସେଠି ବୁଲୁଥାଏ। ଦିନେ କାଲିମପଙ୍ଗ ଯାଇଥାଏ, ସେଠି ଜାଣିଲି ଆର୍ମି ପାଇଁ ଯବାନ ରିକ୍ରୁଟ୍ କରାଯାଉଛି। ଭାବିଲି ମୁଁ ବି ଭର୍ତ୍ତି ହୋଇଯାଏ। ପୁଷ୍ପାର ତ କୌଣସି କାମରେ ଲାଗିପାରିଲିନି, ଦେଖେ ଏଥର ଦେଶର କାମରେ ଯଦି ଲାଗିପାରେ, ଏଇଆ ଭାବି ଆର୍ମିରେ ଭର୍ତ୍ତି ହୋଇଗଲି। ଆଉ ସେଇଦିନଠୁ ତ ଅଛି।

0: କେଶବ ଆରେ
1: ମୁଁ ଏଇଠି ଅଛି, ଗରମ ପାଣି ଟିକେ ହାତଟା ସେକୁଛି।
2: ଆରେ ହାତ କ'ଣ ହେଲା
1: କେଜାଣି, ଦେଖୁନୁ ବାହାମୂଳଟା କେମିତି ଫୁଲି ଯାଇଛି।
2: କେବେ କେଉଁଠି ବାଜିଥିଲା ନା କ'ଣ?
1: ଆରେ ମନେ ତ କିଛି ପଡ଼ୁନି,
2: ଡାକ୍ତରଙ୍କୁ ଦେଖିଛୁ?
1: ହଁ, ସାଙ୍ଗେ ସାଙ୍ଗେ ଡକ୍ଟର ସାକ୍ସେନାଙ୍କ ପାଖରୁ ଆସୁଛି।
2: କେଶୁ, ଆମ ଘରୁ ଚିଠି ଆସିଛି।
1: ଆଚ୍ଛା, ଆରେ ସମସ୍ତେ ଭଲ ଅଛନ୍ତି ତ?
2: ମୁଁ ମୋ ମା ଆଉ ଭଉଣୀ ପାଖକୁ ତୋର ସବୁ କଥା ଲେଖିଥିଲି, ତାକୁ ପଢ଼ି ସେମାନେ ତୋ ବିଷୟରେ ଯାହା ଲେଖିଛନ୍ତି ମୁଁ ପଢ଼ି ଶୁଣାଉଛି। ମା ତୋତେ ବହୁତ ଆଶୀର୍ବାଦ ପଠେଇଛି।
1: ଯଶୁ, ଆରେ ମୋତେ ତ ପଞ୍ଜାବୀ ଭାଷା ଲେଖି ପଢ଼ି ଆସେନି, ଯେତେବେଳେ ତୁ ଉତ୍ତର ଦେବୁ ନା ସେତେବେଳେ ମାଆଙ୍କୁ ମୋର ପ୍ରଣାମ ଜଣାଇବୁ। ଆଉ ଭଉଣୀ କ'ଣ ଲେଖିଛି?
2: ଲେଖିଛି, କେଶୁ ଭାଇ ଭଉଣୀର ପ୍ରଣାମ ନେବ, ତମର କରୁଣା କାହାଣୀ ଶୁଣି ମନ ମୋର ଭାରି ହୋଇଗଲା। ହେଲେ ଭାଇ, କେତେଦିନ ଏମିତି ଦୁଃଖର ପାହାଡ଼ ମୁଣ୍ଡରେ ଲଦି ବୁଲିବ, ସେଥିରେ ଲାଭ ବା କ'ଣ ହେବ? ମନେ କରିନିଅ, ଅତୀତ ଗୋଟିଏ ଦୁଃଖପୂର୍ଣ୍ଣ ସ୍ୱପ୍ନ, ଏଥର ନୂଆ ଜୀବନକୁ ନୂଆ ବାଟରେ ଚଳାଇବାକୁ ଉଦ୍ୟମ କର, ନୂଆ ଅଧ୍ୟାୟଟି ଆରମ୍ଭ ହେଉ, ସେଥିରେ ତୁମେ ବହୁ କଥା ଜାଣିବାକୁ ପାଇବ। ତୁମର ସୁସ୍ୱାସ୍ଥ୍ୟ ଆଉ ଦୀର୍ଘାୟୁ କାମନା କରି ରହିଲି। ଇତି ତୁମର ଭଉଣୀ ମନବିତର।
1: ଏଥର ମୁଁ ଭଉଣୀ ପାଖକୁ ନିଜ ହାତରେ ଚିଠି ଲେଖିବି, ମୋ ହାତ ଫୁଲି ଯାଇ ଭାରି ଭାରି ଲାଗୁଛି। ଆଚ୍ଛା, ଏ ଚିଠି ତୋର ଘରୁ କେବେ ଆସିଛି, ତାରିଖଟା ଦେଖିଲୁ?
2: 5 ତାରିଖରେ ଲେଖା ହେଇଛି, ଆଜି 16 ତାରିଖ।
1: ଆରେ, ତାମାନେ ୟା ଭିତରେ ପୁରା 11 ଦିନ ବିତିଗଲାଣି। ଆରେ ଲାଗୁଛି ତୋ ଚିଠି ପଞ୍ଜାବରୁ ଏଠି ଗୁରୁଣ୍ଡି ଗୁରୁଣ୍ଡି ଆସିଛି ନା କ'ଣ?
3: ସୁବେଦାର ସାର୍, ଆପଣଙ୍କ ଟେଲିଗ୍ରାମ।
2: ଟେଲିଗ୍ରାମ?
1: ଆରେ ଘରେ ସମସ୍ତେ ଭଲ ଅଛନ୍ତି ତ?
2: ଏଇନେ ପୁରା ଚିଠିରୁ ସବୁ ଶୁଣିଲୁ।
1: ଆରେ ବୋକା, ସେ ଚିଠି ପୁରା 11 ଦିନ ତଳର।
3: ସାର୍, ରସିଦରେ ଦସ୍ତଖତ କରନ୍ତୁ।
2: ଆଣ।
4: ହେ ଭଗବାନ, ହେ ଭଗବାନ, ଏ କ'ଣ କଲ?
1: କ'ଣ ହେଲା, କ'ଣ ହେଲା ଯଶୁ, ମୋତେ ଦେଖେଇଲୁ? ଆତଙ୍କବାଦୀମାନଙ୍କ ହାତରେ ମା ଆଉ ଭଉଣୀ ମୃତ, ଶୀଘ୍ର ଆସ ବାପା।
4: ହେ ଆତଙ୍କବାଦୀମାନେ କ'ଣ ମଣିଷ ନୁହନ୍ତି? ମୋ ନିରୀହ ମା ଆଉ ଫୁଲ ପରି ଭଉଣୀକୁ ମାରି ଏମାନେ କ'ଣ ପାଇଲେ? ଯେତେବେଳେ ଦିନ ଦୁଇପରେ ନିର୍ଦ୍ଦୋଷ ଅବଳାଙ୍କୁ ହତ୍ୟା କରାଯାଉଥିଲା ସେତେବେଳେ କ'ଣ କରୁଥିଲେ ପୋଲିସ ମାନେ?
1: ନିଜକୁ ସମ୍ଭାଳି ନେ ଯଶୁ, ଧୈର୍ଯ୍ୟ ଧର।
4: ଯେଉଁ ଭୀରୁ ଗୁଡ଼ାକ ମୋ ମା ଆଉ ଭଉଣୀକୁ ହତ୍ୟା କରିଛନ୍ତି, ଥରେ ଯଦି ସେମାନଙ୍କୁ ପାଆନ୍ତି ତେବେ ସେମାନଙ୍କ ରକ୍ତ ପିଇ ଯାଆନ୍ତି।
1: ଯଶୁ, ଏମାନେ ହତ୍ୟାକାରୀ, ଏମାନଙ୍କ ଆଖିରେ ନର ନାରୀ ସବୁ ସମାନ। ନିଜ ସ୍ୱାର୍ଥ ପାଇଁ ଏମାନେ ହସି ହସି ଅନ୍ୟ ଗଳାରେ ଛୁରୀ ଦେଇପାରନ୍ତି, କେତେ ଯେ ନିରୀହ ଲୋକ ଏମାନଙ୍କର ଶିକାର ହେଲାଣି।
2: ସରକାର ତ ଆତଙ୍କବାଦୀ ଦୂର କରିବା ପାଇଁ ବଦ୍ଧପରିକର, ଏତିକି ବେଳେ ଜନତା ସାହସ ଆଉ ଧୈର୍ଯ୍ୟ ହରାଇଲେ ଚଳିବ?
1: ସାହସର ସହିତ ପରିସ୍ଥିତିର ମୁକାବିଲା କରିବାକୁ ହେବ।
2: ଜଣେ ନୈରାଶ୍ୟବାଜୀ ବନ୍ଧୁ ଆଜି ମୋତେ ଧୈର୍ଯ୍ୟର କଥା ଶୁଣାଉଛି, ଆଶ୍ଚର୍ଯ୍ୟ।
1: ମରୁଭୂମିର ଉତ୍ତପ୍ତ ବାଲୁକା ରାଶିରେ ବି କାକ୍ଟସ୍ ଫୁଲ ଫୁଟେ ବନ୍ଧୁ, ନୂଆ ଜୀବନ ପାଇଁ ମୋ ଭିତରେ କ'ଣ ଆକାଂକ୍ଷା ସୃଷ୍ଟି ହେବା ଏତେ ବଡ଼ କଥା?
2: ଛାଡ଼, ତୁ 2 ମାସ ଛୁଟି ନେଇ ଶୀଘ୍ର ଘରକୁ ଯା, ଦେଖେ

0: ହ୍ୟାଲୋ କେଶବ, ଏ କେମିତି ଅଛୁ?
1: ଭଲ ଅଛି ଡିସୋଜା।
0: ଯଶୋବନ୍ତର କିଛି ଖବର ମିଳିଲା?
1: ଆରେ ନା, ସେ ଘରକୁ ଯିବାର 15 ଦିନ ହେଇଗଲା, ଚିଠି ଖଣ୍ଡେ ବି ଦେଇନି।
0: ତୁ ହସ୍ପିଟାଲ ଅଛୁ ବୋଲି ତାକୁ ଲେଖିଛୁ ତ?
1: ଆରେ ଡାହାଣ ହାତ ତ ଉଠେଇ ପାରୁନି, ଆପଣ ଲେଖନ୍ତି କେମିତି? ତୁ ଲେଖିଦେ, 15 ଦିନ ପରେ ମୋ ହାତରେ ଅପରେସନ।
0: ତୁ ଚିନ୍ତା କରନା, ଚିଠି ଲେଖି ମୁଁ ଯଶୋବନ୍ତୁ ତୋ ଖବର ସବୁ ଜଣାଇଦେବି, ପ୍ରଭୁ ଯୀଶୁଙ୍କ ପାଖରେ ତୋ ପାଇଁ ପ୍ରାର୍ଥନା ବି କରିବି।
1: ଧନ୍ୟବାଦ ବନ୍ଧୁ, ପ୍ରକୃତ ବନ୍ଧୁଠାରୁ ଏତିକି ତ ଆଶା କରାଯାଏ।
0: ମୁଁ ତେବେ ଯାଉଛି ହସ୍ପିଟାଲରୁ, ଯେଉଁଦିନ ରିଲିଭ୍ ହେବୁ ସେଦିନ ତୋତେ ନେବାକୁ ଆସିବି।

0: ନମସ୍କାର ଡକ୍ଟର।
1: ଆସ ମିଷ୍ଟର କେଶବ, ବସ। ତମେ ଏବେ ସମ୍ପୂର୍ଣ୍ଣ ସୁସ୍ଥ। ଆଜି ହସ୍ପିଟାଲରୁ ତମକୁ ରିଲିଭ କରାଯାଉଛି। ମନେ ରଖିବ, ଏ ହାତରେ କିଛି ଭାରି ଜିନିଷ ଉଠେଇବ ନାହିଁ।
0: ଧନ୍ୟବାଦ ଡକ୍ଟର। ହ୍ୟାଲୋ ହ୍ୟାଲୋ ଡିସୁଜା, ହେ କିଏ ରଣଧୋଜ? ଡିସୁଜା ସାହେବ ଏପର୍ଯ୍ୟନ୍ତ ଫେରିନାହାନ୍ତି କ'ଣ? ହଁ ହଁ, ଓ ନୋ, ଆରେ କେମିତି? ହଁ ହଁ, ଆଉ ତା ନିଜ ଲୋକ କି କିଏ ଆସିଥିଲେ? ବଡ଼ ଭାଇ? ଆରେ ମୋତେ ଟିକେ ଖବର ଦେଲନି? ନା ମୁଁ ଜାଣିନି, ମୁଁ ଆସୁଛି ମୁଁ ଆସୁଛି।
1: କ'ଣ ହେଲା ମିଷ୍ଟର କେଶବ?
0: ଡକ୍ଟର,
1: ତମ ଆଖିରେ ଲୁହ।
0: ଡକ୍ଟର, ମୋ ବନ୍ଧୁ ଡିସୋଜା, ଯିଏ କେତେ ଦିନ ପୂର୍ବେ ଅହମ୍ମଦାବାଦର ଦଙ୍ଗାଗ୍ରସ୍ତ ଇଲାକାକୁ ଯାଇଥିଲା।
1: କ'ଣ ହେଲା ତାଙ୍କର?
0: ବମ୍ ଫାଟି ତାର ମୃତ୍ୟୁ ହୋଇଯାଇଛି।
1: ଓ ଗଡ୍,
0: ମୁଁ ଏତେ ଅଭାଗା ଯେ ମୋ ବନ୍ଧୁର ଶେଷ ଦର୍ଶନ ବି କରିପାରିଲିନି। ଏବେ ମୁଁ ପ୍ରଥମେ ତା ସମାଧି ପାଖକୁ ଯିବି। ଜୟ ହିନ୍ଦ।
1: ଜୟ ହିନ୍ଦ।

0: ଡିସୋଜା, ତୁ ମୋତେ କଥା ଦେଇଥିଲୁ ହସ୍ପିଟାଲରୁ ଘରକୁ ନେଇଯିବୁ ବୋଲି, ଆରେ କଥା ରଖିଲୁନି କାହିଁକି? ଯଦି ମୋର କିଛି ଭୁଲ ହେଇଥାଏ ତେବେ ମୋତେ କ୍ଷମା କରିଦେବୁ। ବନ୍ଧୁ, ତୋ ଆତ୍ମା ଶାନ୍ତି ପାଉ। ବିଦାୟ ବନ୍ଧୁ, ବିଦାୟ।
1: ସୁବେଦାର ସାର୍, ଆପଣଙ୍କ ଆପ୍ଲିକେସନ୍ ସିଓଙ୍କ ପାଖକୁ ପଠାଇ ଦେଇଛନ୍ତି। ମୁଁ ଆପଣଙ୍କର ମେଡ଼ିକାଲ ରିପୋର୍ଟ ବି ଦେଖିଛି, ତଥାପି ଯଦି ଆପଣ ଚାହାନ୍ତି ତେବେ ମୁଁ ଆପଣଙ୍କ ପାଇଁ।
0: ସାର୍, ମୁଁ ମାନସିକ ଆଉ ଶାରୀରିକ ଉଭୟ ଦୃଷ୍ଟିରୁ ଭାରି କ୍ଳାନ୍ତ। ଆଉ ଚାକିରି କରିବାର ଇଚ୍ଛା ନାହିଁ, ଏଥର ଘରକୁ ଯିବି।
1: ତଥାପି ଆଉ ଥରେ ବିଚାର କରି ଦେଖନ୍ତୁ।
0: ଏ ମୋର ଶେଷ ବିଚାର ସାର୍, ଆପଣ ଯଦି ମୋର ଆପ୍ଲିକେସନ୍ଟା ଫରୱାର୍ଡ଼ କରିଦିଅନ୍ତି ତେବେ ଭାରି ଖୁସି ହେବି।
1: ଠିକ୍ ଅଛି, ଫରୱାର୍ଡ଼ କରିଦେଉଛି।
0: ଥ୍ୟାଙ୍କ ୟୁ ସାର୍, ଥ୍ୟାଙ୍କ ୟୁ ଭେରି ମଚ୍।

ଏଇ ମୋ ଘର କେତେ ପୁରୁଣା ଆଉ ଉଜୁଡ଼ା ଦେଖାଯାଉଛି। କେହି କୁଆଡ଼େ ନାହାନ୍ତି, ଚାରିଆଡ଼େ ଶୂନଶାନ। ଏ ଘର ଆଉ ମୋ ଜୀବନ ଦୁଇଙ୍କ ଭିତରେ କେତେ ସାମଞ୍ଜସ୍ୟ। ଚାରିଆଡ଼େ ଧୂଳିରେ ଭର୍ତ୍ତି, କାନ୍ଥ ସାରା ବୁଢ଼ିଆଣୀ ଜାଲ, ସବୁ ମୋତେ ସଫା କରିବାକୁ ହେବ। ପ୍ରଥମେ ନଦୀରେ ଭଲକରି ଗାଧୋଇ ପଡ଼େ, କ୍ଳାନ୍ତି ଦୂର ହେବ। ଏ କ'ଣ ପୁଷ୍ପା, ଘର ଜାଗାରେ କାହାର କୋଠା ତିଆରି ହୋଇଗଲାଣି? ଗୁଣିଆର ଘର ବି କେଉଁଠି ଦେଖାଯାଉନି। ସେଠି ପଣ ହୋଇଗଲାଣି, ନଈଆର ପାରିରେ ଜଙ୍ଗଲ କେତେ ପତଳା ହୋଇଗଲାଣି। ଆଖି ବୁଜା ଜଙ୍ଗଲ କଟାର ଫଳ ଇଏ। କେତେ ସୁନ୍ଦର ପାହାଡ଼, କିଭଳି ନଣ୍ଡା ଦେଖାଯାଉଛି, ଚାରିଆଡ଼େ ସବୁ ବଦଳି ଗଲାଣି।

0: ଆରେ ଆରେ ଘର କିଏ ସଫା କଲା?
1: ଜିନିଷପତ୍ରକୁ ଏମିତି ସଜାଡ଼ି କିଏ ରଖିଲା କି ଜଣାପଡ଼ୁନି? ଏସବୁ କୌଣସି ସ୍ତ୍ରୀ ଲୋକର ନିଶ୍ଚୟ କାମ। ଏଠିକି ସ୍ତ୍ରୀଟି ଆସିବୁ କୁଆଡ଼ୁ? ଆଉ କ'ଣ ପୁଷ୍ପା? ନା ନା, ସେ ବା ଆସିବ କେମିତି? ତେବେ ଏ କାମ କଲା କିଏ? କିଛି ତ ବୁଝାଯାଉନି। କିଏ ଆରେ ଏ ତ ସ୍ତ୍ରୀ ଲୋକଟିଏ, କବାଟ ଖୋଲି କେମିତି ସ୍ୱଚ୍ଛନ୍ଦରେ ଭିତରକୁ ଚାଲିଗଲା? ସେ କିଏ? ଆଜି ନିଶ୍ଚୟ ଜାଣିବାକୁ ହେବ କାହିଁକି ସେ ମୋ ଘରର ସବୁ କାମ ଏମିତି କରିଯାଉଛି। ତମେ କିଏ? କିଏ ତମେ? ଆରେ କାହିଁକି ଏଠିକି ଆସୁଛ? ଆରେ ପ୍ରଥମ ଦିନ ତ ଘର ସଫା କଲ, ଦ୍ୱିତୀୟ ଦିନ ଲୁଗାପଟା ସଫା କରିଦେଲ, ମୁଁ ନଥିବା ବେଳେ ଏସବୁ କାମ କାହିଁକି କରୁଛ? କୁହ, ଜବାବ ଦିଅ। ଆରେ କି ଆଶ୍ଚର୍ଯ୍ୟ, ଆରେ କାନ୍ଦୁଛ କାହିଁକି? ଆଚ୍ଛା ଆଚ୍ଛା, ବୋଧେ ମୁଁ ଜୋରରେ ତୁମ ହାତକୁ ଟାଣିଦେଲି। ଆଚ୍ଛା ଆଚ୍ଛା, ମୋର ଦୋଷ ହେଇଛି, ଏଥର ଲୁହ ପୋଛି ପକା। ହଁ, ଏଥର ତୁମ ନାଁ କୁହ। ଆରେ ମୁଁ ତ ତୁମକୁ ଚିହ୍ନି ପାରିଲିନି। ଆରେ ରେ, ଇଏ କ'ଣ ପଳଉଛ କାହିଁକି? ଆରେ ଶୁଣ ଶୁଣ,
2: କ'ଣ ହେଇଛି ଆଜ୍ଞା?
1: ଏଇ ସଙ୍ଗେ ସଙ୍ଗେ ମୋ ଘରୁ ଜଣେ ସ୍ତ୍ରୀ ଲୋକ ବାହାରିଗଲେ, ତମେ କ'ଣ ତାକୁ ଚିହ୍ନ?
2: ହଁ, ସେ ତ କମଳା।
1: କମଳା? ଏଇ ତେବେ କମଳା? ଏତେ ଟିକେ ପିଲା ଥିଲା, କଥାବାର୍ତ୍ତା କହିପାରୁନଥିଲା, ସବୁବେଳେ ପୁଷ୍ପା ସାଙ୍ଗରେ ଖେଳୁଥିଲା, ସେ ଏବେ ଏତେ ବଡ଼ ହେଇଗଲାଣି?

0: ପଣ୍ଡିତ ମହାଶୟ, ପଣ୍ଡିତ ମହାଶୟ, ଏ ଆପଣଙ୍କ ପାଖକୁ ଗୋଟେ ଜରୁରୀ କାମରେ ଆସିଛି।
1: କହ ପୁଅ।
0: ମୁଁ ଆପଣଙ୍କ ଝିଅକୁ ବିବାହ କରିବାକୁ ଚାହେଁ।
1: ତୁ ତ କମଳା ବିଷୟରେ ଜାଣୁ ବାବୁ, ଈଶ୍ୱର ସିନା ତାକୁ ରୂପ ଦେଇଛନ୍ତି, ହେଲେ ଭାଗ୍ୟ ଦେଇନାହାନ୍ତି।
2: ଆପଣଙ୍କ ଝିଅ ଯଦି ଭାଗ୍ୟବତୀ ହେଇନଥାନ୍ତା ତେବେ ଆମେ ଏଠାକୁ ଆସିନଥାନ୍ତୁ। ଇଏ ତ ତାର ଭାଗ୍ୟ ଯେ କେଶବ ତାକୁ ବିବାହ କରିବାକୁ ଚାହେଁ। ଆପଣ ଆପଣ ମନା କରନ୍ତୁନି।
1: ମୁଁ ମନା କରୁନି। କେତେ କେତେ ବ୍ରାହ୍ମଣ ଗୋସିତ ଆକୁ ଦେଖି ମୁହଁ ଆଡ଼ି ଚାଲିଗଲେ। ତା ଭାଗ୍ୟରେ ଯଦି କେଶବ ଭଳି ସ୍ୱାମୀ ପାଇବା ପାଇଁ ଲେଖା ଥାଏ, ତେବେ ମୁଁ ମନା କରିବାକୁ କିଏ। ହେ, ତୁମେମାନେ ବ୍ୟବହାରର ବ୍ୟବସ୍ଥା କର, ଝିଅର ସୁଖରେ ମୁଁ ସୁଖୀ।

0: କେଶୁ, ବିବାହ ଏଭଳି ଏକ ମୋଡ଼ ଯେଉଁଠି ସବୁ ଖୋଲା ରାସ୍ତା ଶେଷ ହୋଇଯାଏ, ସେଇଠି ଆରମ୍ଭ ହୁଏ ଏକ ନୂଆ ରାସ୍ତା। ଭାରସାମ୍ୟ ହରାଇଥିବା ମଣିଷ ସେଠି ପଡ଼ିଯାଏ, ମୋର ଏଇ କଥାଟି ମନେ ରଖିଥିବୁ।
1: ଆରେ କମଳା, ଯଦି କଥାବାର୍ତ୍ତା କରିପାରୁଥାନ୍ତା ତେବେ କେଜାଣି ହବା ମୋ ଗୋଡ଼ ଖସି ଯାଇଥାନ୍ତା।
0: ଆଜି ଯଦି ଡିସୋଜା ଥାନ୍ତା ତେବେ ତୋର ଏ ଖୁସି ଦେଖି ସେ ନିଜେ କେତେ ଖୁସି ହୋଇଥାନ୍ତା କହିହେବନି।
1: ଯଦି ତୁ କେବେ ଡିସୋଜାର ସମାଧି ପାଖକୁ ଯାଉ ତାକୁ

0: ବିବାହ କଥା ନିଶ୍ଚୟ ଜଣେଇଦେବୁ।
1: ଆଚ୍ଛା କେଶବ, ଆଜି ମୁଁ କେତେ ଖୁସି ହେଇ ଫେରୁଛି ତାହା ମୁଁ କହିପାରିବିନି। ଦେଖ ଭାଇ, କମଳକୁ ପୁଷ୍ପାର ପ୍ରତିରୂପ ମନେ କରି ତାକୁ ସବୁବେଳେ ଖୁସି ରଖିବୁ। ଥା ଭଉଣୀ କମଳା, ଆଶୀର୍ବାଦ କରୁଛି ତମେ ଦୁହେଁ ସୁଖୀ ହୁଅ।

0: ଶୁଣୁଥିଲେ ନାଟକ ଆତ୍ମଦାହ, ଓଡ଼ିଆରେ ଅନୁବାଦ କରିଥିଲେ ଡକ୍ଟର ହେମନ୍ତ କୁମାର ଦାସ, ମୂଳ ନେପାଳୀ ଭାଷାରେ ରଚନା ପୂର୍ଣ୍ଣ ଗୁରୁଙ୍ଗ, ପ୍ରଯୋଜନା କରିଥିଲେ ହିମାଂଶୁ ଭୂଷଣ ସାବତ, ବିଭିନ୍ନ ଭୂମିକାରେ ଥିଲେ କେଶବ ରବି ମିଶ୍ର, ଯଶୋବନ୍ତ ଭୂମିକାରେ ରଘୁନାଥ ବେହେରା, ଡିସୋଜା ଭୂମିକାରେ ବାସୁଦେବ ସାମଲ, ରଣଧ୍ୱଜ ଭୂମିକାରେ ଦାମୋଦର ମହାପାତ୍ର, ଡାକ୍ତର ଭୂମିକାରେ ବ୍ରହ୍ମାନନ୍ଦ ପଣ୍ଡା, ସୈନିକ ଭୂମିକାରେ ରାଜକିଶୋର ଶତପଥୀ, ପୁଷ୍ପା ଶୋଭନା ମିଶ୍ର, ପୁଷ୍ପାର ମା ଭାରତୀ।
1: ଶୁଣନ୍ତୁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଅବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଅବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257, IFSC କୋଡ୍ SBIN00059 ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ, 1086175257, IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀ

କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ବିରୋଧୀ ଦଳମାନଙ୍କର ତରଫୁ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହୋହଲ୍ଲା ଲାଗି ସଂସଦର ଦୁଇ ଗୃହ ଆଇବାକାଲି ତକ ହେଲା ମୁଲତବୀ। ଭବିଷ୍ୟତରେ ପ୍ରଶ୍ନପତ୍ର ଯେନ୍ତା କେବେ ଲିକ୍ ନାଇଁ ହୁଏ ସେଥିଲାଗି ସମ୍ମିଳିତ ପଦକ୍ଷେପ ଜରୁରୀ କହିଲେ ପ୍ରଧାନମନ୍ତ୍ରୀ। ସିକିମ୍ନ ତିଆରି ହେଉଥିବା ଗୋଟିଏ ଟନେଲ୍ ଭାଙ୍ଗିଯିବାରୁ ନଜନଙ୍କର ଗଲା ଜୀବନ, ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ବ୍ରିଟେନ୍ର ନୂଆ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ୍ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପଞ୍ଚାୟତ ଆଉ ପୌର ନିର୍ବାଚନ ଲାଗି ଭୋଟର ତାଲିକା ପ୍ରସ୍ତୁତି ବାବଦ ଆଇବା ଅକ୍ଟୋବର 26 ତାରିଖରୁ ମୂଲ ହେବା ଘରକେ ଘର ସର୍ଭେ। ତୃଣମୂଳ ସ୍ତରରେ ଅଙ୍ଗନବାଡ଼ି ସେବାକେ ବରକସ କରବାର୍ ଲାଗି ଗଠନ ହେବା ପରିଚାଳନା କମିଟି। ଶ୍ରୀଜୀଉମାନଙ୍କର ଶ୍ରୀମନ୍ଦିର ଫେରିବାର୍ ଲାଗି ଆଇଜ ଦକ୍ଷିଣ ମୋଡ଼ ହେଲା ତିନି ରଥ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଇବା 27 ତାରିଖ ସୋମବାର ଦିନ ଭୁବନେଶ୍ୱରଠାରେ କରିବେ ଜନ ଅଭିଯୋଗ ଶୁଣାଣି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶ ଥି ଆଇଜ ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ ସମନ୍ୱୟ କମିଟି ହେଲା ଉଚ୍ଚସ୍ତରୀୟ ବୈଠକ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତା ଥି ଆଇଜ କାରାଗାର ବିକାଶ ବୋର୍ଡର ହେଲା 4 ନମ୍ବର ସମୀକ୍ଷା ବୈଠକ। ଭାରତରେ ପହିଲା ଥର ଲାଗି ଡେଙ୍ଗୁ ଟିକାକେ ଅନୁମୋଦନ ପ୍ରଦାନ କଲା କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ। ସ୍କଟଲାଣ୍ଡର ଗ୍ଲାସ୍ଗୋଠାରେ ହେବାର୍କେ ଥିବା ରାଜ୍ୟଗୋଷ୍ଠୀ ଖେଲ ପ୍ରତିଯୋଗିତାର ଲାଗି 26 ଜଣିଆ ଭାରତୀୟ ପାରା ଖେଳାଳି ଦଳ ହେଲା ଘୋଷଣା। ଆଉ ଓଡ଼ିଶା ସହିତ ଅଲଗା କେତେଟା ରାଜ୍ୟନ ଆଇବା ତିନି ଦିନ ହୋଇପାରେ ଜବର ବର୍ଷା, ଅନୁମାନ କଲା ପାଣିପାଗ ବିଭାଗ। ଏଛିନ ମୁଖ୍ୟ ଖବର ନେ ଶେଷ ହେଲା। ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ 6:05।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଗାନ୍ଧୀ ଚର୍ଚ୍ଚା, ଗାନ୍ଧିଜୀଙ୍କ ଜୀବନ ଓ ଦର୍ଶନ। ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ଶ୍ରୀକାନ୍ତ ଦାସ।

ସେ ଏକ ଟ୍ୟାକ୍ସି ଭିତରେ ବସିଥିବା ଜଣେ ସ୍କୁଲ ଶିକ୍ଷକ କହିଲେ, ଗାନ୍ଧୀ ମରିଯାଇଛନ୍ତି। ଦୁଃଖରେ ମ୍ରିୟମାଣ ହୋଇ ଗାଡ଼ି ଚାଳକ କହିଲେ, ଶେଷରେ ସେହି ନିରୀହ ଲୋକଟାକୁ ମଧ୍ୟ ମାରିବାର ଥିଲା। ଜଗତର ଯେଉଁ କୋଣରେ ଥାଇ ଲୋକେ ମୋହନଦାସଙ୍କୁ ଆଣ୍ଠୁ ଲୁଚୁ ନଥିବା ଖଦି ବସ୍ତ୍ର ପରିହିତ ଧୂସର ମଣିଷଟିଏ ବୋଲି କହୁଥିଲେ, ତାଙ୍କ ମୃତ୍ୟୁ ପରେ ପରେ ସେହି ଲୋକେ ସ୍ୱୀକାର କଲେ ଯେ ତାଙ୍କ ଚେତନା ଭିତରକୁ ଗାନ୍ଧୀ ଯଥେଷ୍ଟ ଭାବରେ ପ୍ରବେଶ କରିସାରିଛନ୍ତି। ପୋରବନ୍ଦରରେ ଜନ୍ମିତ ଏକ ଶିଶୁର ଜୀବନ ନିଜର ନିର୍ବାପନ ବେଳେ ଦେଇଗଲା ଏକ ଅଭୂତପୂର୍ବ ଏବଂ ଅଶ୍ରୁତପୂର୍ବ ଦର୍ଶନ। ଓଲ୍ ଡ୍ୟୁରାଣ୍ଟଙ୍କ ବର୍ଣ୍ଣନା ଅନୁସାରେ ଏହି ଅଧଲଙ୍ଗଳା ବୁଣାକାର ବା ନେକେଡ୍ ୱିଭର 32 କୋଟି ଭାରତୀୟଙ୍କ ଆତ୍ମିକ ଏବଂ ରାଜନୈତିକ ପ୍ରତିନିଧି ଥିଲେ। ସେ ଯେତେବେଳେ ଜନତା ସଙ୍ଗରେ ମିଶୁଥିଲେ, ଭିଡ଼ ଭିତରୁ ପ୍ରତ୍ୟେକ ତାଙ୍କର ଦେହର ଲୁଗାକୁ ବା ପାଦ ଦୁଇଟିକୁ ଛୁଇଁବାକୁ ଯେପରି ଧୈର୍ଯ୍ୟହୀନ ହୋଇ ଉଠୁଥିଲେ, ଗୌତମ ବୁଦ୍ଧଙ୍କ ପରେ ଆଉ କୌଣସି ବ୍ୟକ୍ତିଙ୍କୁ ବୋଧ ହୁଏ ଭାରତବାସୀ ଏପରି ସମ୍ମାନ ଦେଇନାହାନ୍ତି। ପ୍ରତ୍ୟେକ ବ୍ୟକ୍ତିର ଏକ ଜୀବନ ଏବଂ ଦର୍ଶନ ଥାଏ, କାରଣ ଜୀବନର ଅନ୍ୟ ନାମ ଦର୍ଶନ। ଜୀବନର ପ୍ରତ୍ୟେକଟି ଆଘାତ ପ୍ରତିଘାତ, ହସ କାନ୍ଦ, ଉଠାଣି ଗଡ଼ାଣି, ସଫଳତା ବିଫଳତା, ମାନ ଅଭିମାନ ଅପମାନ, ତା ନିଜ ଦର୍ଶନର ଏକ ଏକ ଅବିଚ୍ଛେଦ୍ୟ ଏବଂ ନିଷ୍ଠୁର ଉପାଦାନ ହୋଇ ରହିଯାଏ। ତେଣୁ ଜୀବନ ବିହୀନ ଏକ ଦର୍ଶନର ଯେପରି କଳ୍ପନା କରାଯାଇ ନପାରେ, ଠିକ୍ ସେପରି ଏକ ଦର୍ଶନହୀନ ଜୀବନର ସ୍ଥିତି ମଧ୍ୟ ଅସମ୍ଭବ। ଏପରି ସଂଜ୍ଞାକୁ ଭିତ୍ତି ରୂପେ ଗ୍ରହଣ କରି ଗାନ୍ଧୀଜୀଙ୍କ ଜୀବନ ଓ ଦର୍ଶନ ବିଷୟରେ କିଛି ଆଲୋଚନା କରିବା। ମୋହନଦାସ ଗୋଟିଏ ରାତିରେ ମହାତ୍ମା ହୋଇଯାଇ ନାହାନ୍ତି, ତାରି ଭିତରେ ରହିଯାଇଛି ଅନେକ ବାଟ, ଅନେକ ବର୍ଷ। ମୋହନଦାସ ଜନ୍ମ ହୁଅନ୍ତି ଏକ ସାଧାରଣ ପରିବାରରେ ଏବଂ ତାଙ୍କର ପ୍ରତିପାଳନରେ ମଧ୍ୟ ସେପରି କିଛି ଅସାଧାରଣତା ନାହିଁ। ଅନ୍ୟ ଶିଶୁଙ୍କ ଭଳି ତାଙ୍କ ଶୈଶବରେ ମଧ୍ୟ ସେ ପିତାମାତାଙ୍କ ଆଦର୍ଶ ଦ୍ୱାରା ପ୍ରଭାବିତ ହୁଅନ୍ତି। ବିଶେଷତଃ ମା ଧର୍ମପ୍ରାଣ ଥିବାରୁ ତାଙ୍କ ଧର୍ମ ପରାୟଣତା ଏବଂ ଭଗବତ ବିଶ୍ୱାସ ଶିଶୁର ଜୀବନରେ ଗଭୀର ଭାବରେ ରେଖାପାତ କରେ। ଶୈଶବାବସ୍ଥାରୁ ବିଭିନ୍ନ ଗଳ୍ପ ଓ ଲୋକକଥା, ଧର୍ମଶାସ୍ତ୍ର, ବିଶେଷତଃ ଭଗବତ ଗୀତା ଆଦି ପାଠ କରି ଶୁଣାଇ ତାଙ୍କ ମନରେ ଏହି ବିଶ୍ୱାସ, ଯାହା ପରବର୍ତ୍ତୀ କାଳରେ ଆସ୍ଥାରେ ପରିଣତ ହୋଇଥିଲା, ଜନ୍ମାଇ ଦିଆଯାଇଥିଲା କି ଭଗବାନ ଅଛନ୍ତି, ସେ ସର୍ବଜ୍ଞତା ଜୀବନ୍ତ ଶକ୍ତି। ବୟକ୍ରମେ ମୋହନଦାସ ବୌଦ୍ଧ ଧର୍ମ ଗ୍ରନ୍ଥ, ଟଲଷ୍ଟୟଙ୍କ ଜୀବନୀ ଏବଂ ରଚନାବଳୀ ପଢ଼ି ଏବଂ ରାୟଚାନ୍ଦ ଭାଇଙ୍କ ସଂସ୍ପର୍ଶରେ ଆସି ଏପରି ଏକ ଧାରଣାକୁ ଦୃଢ଼ୀଭୂତ କରିଥିଲେ। ତାଙ୍କର ଦୃଢ଼ ବିଶ୍ୱାସ ଥିଲା ଯେ ଭଗବାନ ଦୟାଳୁ ଏବଂ ଭକ୍ତର ପ୍ରାର୍ଥନା ଶୁଣି ତାର ମନୋବାଂଛା ପୂର୍ଣ୍ଣ କରନ୍ତି। ତାଙ୍କ ନିଜ ଭାଷାରେ, ଆଇ କ୍ୟାନଟ୍ ରିକଲ୍ ଏ ସିଙ୍ଗିଲ୍ ଇନ୍ଷ୍ଟାନ୍ସ ହ୍ୱେନ୍ ଆଟ୍ ଦ 11th ଆୱାର ହି ମିନ୍ସ ଗଡ୍ ହେଜ୍ ଫର୍ ସେକେଣ୍ଡ ମି, ଯାହାର ଅର୍ଥ ହେଲା, ମୁଁ ଏପରି କୌଣସି ଗୋଟିଏ ମଧ୍ୟ ମୁହୂର୍ତ୍ତ ମନେ ପକାଇ ପାରୁନି ଯେତେବେଳେ ଶେଷ ମୁହୂର୍ତ୍ତରେ ଭଗବାନ ମୋତେ ବିଚଳିତ କରିଛନ୍ତି। ଟଲଷ୍ଟୟଙ୍କ ପରେ ଆଉ ଯଦି କେହି ତାଙ୍କ ରଚନା ମାଧ୍ୟମରେ ଗାନ୍ଧୀଜୀଙ୍କ ଜୀବନରେ ଛାପ ରଖିଥିଲେ, ସେ ହେଉଛନ୍ତି ଥୋରିଓ। ମାତ୍ର ଆଲବର୍ଟ ଆଇନଷ୍ଟାଇନ୍ କହନ୍ତି, ମୁଁ ଭାବେ ଯେ ଗାନ୍ଧୀ, ଥୋରିଓ ଏବଂ ଟଲଷ୍ଟୟଙ୍କ ବିନା ମଧ୍ୟ ଗାନ୍ଧୀ ହୋଇପାରିଥାନ୍ତି। ଗାନ୍ଧୀଙ୍କ ମୃତ୍ୟୁରେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ସେ କହନ୍ତି, ଭବିଷ୍ୟତର ପିଢ଼ି ସବୁ କ୍ୱଚିତ ବିଶ୍ୱାସ କରିବେ ଯେ ରକ୍ତ ମାଂସରେ ଗଢ଼ା ଏପରି ଜଣେ ବ୍ୟକ୍ତି ଅର୍ଥାତ୍ ଗାନ୍ଧୀଜୀ ପୃଥିବୀ ପୃଷ୍ଠରେ ପଦଚାରଣ କରୁଥିଲେ। ଗାନ୍ଧୀଜୀଙ୍କ ଜୀବନରେ ବା ଗାନ୍ଧୀବାଦରେ କ'ଣ ଏପରି ଅଛି ଯାହାକୁ ତାଙ୍କ ସମସାମୟିକ ସବୁ ନାମ ଭୁଲିଯିବା ବେଳକୁ ଆସନ୍ତା ଶତାବ୍ଦୀ ସବୁ କେବଳ ଗାନ୍ଧୀଙ୍କ ନାମ ହିଁ ସ୍ମରଣ କରିବେ? ଏହି ପ୍ରଶ୍ନର ଉତ୍ତରରେ ଗାନ୍ଧୀଙ୍କ ଜୀବନର କେତେକ କାର୍ଯ୍ୟାବଳୀ ଏବଂ ଗାନ୍ଧୀବାଦର କେତେକ ନିର୍ଦ୍ଦିଷ୍ଟ ଉପାଦାନର ଉଦାହରଣ ନିଆଯାଇପାରେ। ପ୍ରଥମତଃ, ଇଂଲଣ୍ଡ ପହଞ୍ଚିବାର ଠିକ 2 ଦିନ ପରେ ଅର୍ଥାତ୍ 13/9/1931 କଲମ୍ବିଆ ବ୍ରଡ଼କାଷ୍ଟିଂ ସିଷ୍ଟମ୍ସର ଅନୁରୋଧ କ୍ରମେ ଗାନ୍ଧୀଜୀ ଆମେରିକାବାସୀଙ୍କୁ ସମ୍ବୋଧନ ବେଳେ ତାଙ୍କ ଲକ୍ଷ୍ୟ ବିଷୟରେ କହିଥିଲେ ଯେ ଭାରତର ଜନସଂଖ୍ୟା ବିଶ୍ୱ ଜନସଂଖ୍ୟାର 1/5, ଆଦିମ କାଳରୁ ଏକ ସ୍ୱର୍ଣ୍ଣିମ ସଭ୍ୟତାର ଆଶ୍ରୟ, ଜହିଁରେ ସଂଖ୍ୟାହୀନ ସଂସ୍କୃତି, ପରମ୍ପରା, ଐତିହ୍ୟର ଅବକ୍ଷୟ ହୋଇନାହିଁ ହଜାର ହଜାର ବର୍ଷର ବ୍ୟବଧାନରେ ମଧ୍ୟ। ତେଣୁ ଭାରତରେ ବର୍ତ୍ତମାନ ଯେଉଁ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇଛି, ତାର କାରଣ ହେଲା, ଭାରତ ଯଦି ଅତୀତ ଗୌରବର ପୁନରୁଦ୍ଧାର ପାଇଁ ଚେଷ୍ଟା କରେ, ତେବେ ତାହା କେବଳ ତାର ସ୍ୱାଧୀନତା ଦ୍ୱାରା ହିଁ ସମ୍ଭବ ହେବ। ତେଣୁ ଭାରତର ସ୍ୱାଧୀନତା ଥିଲା ତାଙ୍କର ସର୍ବପ୍ରଥମ ଏବଂ ଏକମାତ୍ର ଲକ୍ଷ୍ୟ। ଏହି ଲକ୍ଷ୍ୟକୁ ସେ ପ୍ରାଥମିକତା ଦେଇଥିଲେ 2ଟି ପରୀକ୍ଷାଗାରରେ ନିରବଚ୍ଛିନ୍ନ ଭାବେ ଦୀର୍ଘ 55 ବର୍ଷ ଧରି ପରୀକ୍ଷା ନିରୀକ୍ଷା ପରେ। 1893

1914 ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଏବଂ 1915ରୁ 1948 ପର୍ଯ୍ୟନ୍ତ ଭାରତରେ। ଦକ୍ଷିଣ ଆଫ୍ରିକାରେ ପ୍ରବାସୀ ଭାରତୀୟଙ୍କ ଅଧିକାର ପାଇଁ ତାଙ୍କ ସଂଗ୍ରାମ ଭାରତୀୟଙ୍କ ପାଇଁ ଜଣେ ଭାରତୀୟଙ୍କ ନୁହେଁ, କାରଣ ଗାନ୍ଧୀଜୀ କହୁଥିଲେ ମଣିଷ ମାତ୍ରେ ସମସ୍ତେ ସ୍ୱାଧୀନ ଏବଂ ସମାନ। ଏପରି ଏକ ମାନବୀୟ ଆଦର୍ଶର ପ୍ରତିଷ୍ଠା ପାଇଁ ସଂଗ୍ରାମ ଜାରି ରଖିଥିବାରୁ ସିଏଫ୍ ଆଣ୍ଡ୍ରିଉଜ୍ଙ୍କ ଭଳି ଜଣେ ଖ୍ରୀଷ୍ଟିଆନ ଯୋଗୀ ତାଙ୍କ ଶିଷ୍ୟ ଏବଂ ଅନୁଗାମୀ ହୋଇପଡ଼ିଥିଲେ। ଦ୍ୱିତୀୟଟି ହେଉଛି ଭାରତର ସ୍ୱାଧୀନତା ସଂଗ୍ରାମରେ ଗାନ୍ଧୀଜୀଙ୍କ କୌଶଳ ବା ଟେକ୍ନିକ୍। ଗାନ୍ଧୀଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ ଲକ୍ଷ୍ୟ ଯେତିକି ଉପାଦେୟ, ଲକ୍ଷ୍ୟ ହାସଲର ପନ୍ଥା ମଧ୍ୟ ଠିକ୍ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହିସବୁ ସମ୍ବୋଧନ ବେଳେ ଗାନ୍ଧୀଜୀ ଆମେରିକାବାସୀଙ୍କୁ କହିଥିଲେ ଯେ ଭାରତର ସ୍ୱାଧୀନତା ସଂଗ୍ରାମ ଯଦି ବିଶ୍ୱ ଜନମାନସକୁ ଆକୃଷ୍ଟ କରିଛି, ତାର କାରଣ ନୁହେଁ ଯେ ଭାରତୀୟମାନେ ତାଙ୍କ ନିଜ ମୁକ୍ତି ପାଇଁ ସଂଗ୍ରାମ କରୁଛନ୍ତି, ତାର କାରଣ ହେଉଛି ଭାରତୀୟଙ୍କ ପାଇଁ ମୁକ୍ତି ପାଇଁ ଅନୁସରଣ କରୁଥିବା ପନ୍ଥା ସତ୍ୟ ଏବଂ ଅହିଂସା, ଯାହା ବିଶ୍ୱବାସୀଙ୍କ ପାଇଁ ଥିଲା ଅଜଣା ଓ ଅଶୁଣା। ତାଙ୍କ ନିଜ ଭାଷାରେ ବର୍ତ୍ତମାନ ସୁଦ୍ଧା ରାଷ୍ଟ୍ର ସବୁ ପଶୁଙ୍କ ଭଳି ଯୁଦ୍ଧ କରୁଛନ୍ତି ଏବଂ ପ୍ରତିଶୋଧ ପରାୟଣ ହୋଇ ଶତ୍ରୁ ବୋଲି ଭାବୁଥିବା ପକ୍ଷ ଉପରେ ଅମାନବୀୟ ଅତ୍ୟାଚାର କରୁଛନ୍ତି। ଏପରି ଏକ ପନ୍ଥାର ସମ୍ପୂର୍ଣ୍ଣ ବିପରୀତ ପନ୍ଥା ଗାନ୍ଧୀଜୀ ଅନୁସରଣ କଲେ ଭାରତରେ ସ୍ୱାଧୀନତା ସଂଗ୍ରାମ ବେଳେ। ତାହା ହେଲା ଦି ମିନ୍ସ ଆଡପ୍ଟେଡ୍ ବାଇ ଆର୍ ନଟ୍ ଭାଓଲେନ୍ସ, ନଟ୍ ବ୍ଲଡ୍ସେଟ୍, ନଟ୍ ଡିପ୍ଲୋମେସି, ବଟ୍ ଦେ ଆର୍ ପିଓରଲି ଆଣ୍ଡ ସିମ୍ପଲି ଟ୍ରୁଥ୍ ଆଣ୍ଡ ନନ୍ ଭାଓଲେନ୍ସ। ଅନ୍ୟତ୍ର କହନ୍ତି, ବ୍ୟକ୍ତିଗତ ଭାବେ ମୁଁ ବରଂ ଭାରତର ସ୍ୱାଧୀନତାକୁ ଯୁଗ ଯୁଗ ଧରି ଅପେକ୍ଷା କରିବି, ମାତ୍ର ତାକୁ ଶୀଘ୍ର ହାସଲ କରିବାକୁ ରକ୍ତପାତର ଆଶ୍ରୟ ନେବି ନାହିଁ। ମୋ ହୃଦୟର ଅବସର ସମୟରେ ମୁଁ ଭାବେ ପୃଥିବୀ ରକ୍ତପାତ ଏବଂ ରକ୍ତ ହୋରି ଭରା ମୃତ୍ୟୁରେ ବିଭକ୍ତ ହୋଇସାରିଛି ଏବଂ ଏଥିରୁ ନିସ୍ତରିବା ପାଇଁ ପଥ ଖୋଜୁଛି। ମୁଁ ଯଦି ବଡ଼େଇ ନ କରେ, ଏପରି ଏକ ରକ୍ତ ଏବଂ ମୃତ୍ୟୁରଞ୍ଜିତ କ୍ଷୁଧିତ ବିଶ୍ୱକୁ ଆଦିମତମ ଭୂଖଣ୍ଡର ଭାରତ ହିଁ ମାର୍ଗଦର୍ଶକ ହେବ। ତୃତୀୟତଃ ଗାନ୍ଧୀଜୀଙ୍କ ଧର୍ମ, ଧାର୍ମିକ ଏବଂ ଧାର୍ମିକତା ଉପରେ ତତ୍ପର ଥିଲା ବେଦାନ୍ତ ଏବଂ ଉପନିଷଦର ତତ୍ପ। ତାଙ୍କ ମତରେ ଭଗବାନଙ୍କ ସଂଜ୍ଞା ଅନେକ, କାରଣ ତାଙ୍କ ରୂପ ଏବଂ ଅବତାର ଅନେକ, ମାତ୍ର ମୁଁ ଭଗବାନଙ୍କୁ କେବଳ ସତ୍ୟ ରୂପରେ ହିଁ ପୂଜା କରେ। କହିବା ବାହୁଲ୍ୟ, ଗାନ୍ଧୀଜୀଙ୍କ ଏପରି ଧର୍ମତତ୍ଵ ଧର୍ମକୁ ବିଶ୍ୱଧର୍ମ ରୂପେ ପରିଚିତି ଦେଇଥିଲା ଏବଂ ସେହି ଧର୍ମଧ୍ୱଜାର ସ୍ତମ୍ଭକୁ ପୃଥିବୀ ଜନସଂଖ୍ୟାର ଏକ ପଞ୍ଚମାଂଶ ଭାରତବାସୀ ଧରି ରଖିବାକୁ ଏକତ୍ରିତ ହୋଇଥିଲେ। ଚତୁର୍ଥତଃ, ଗାନ୍ଧୀଜୀଙ୍କ ନେତୃତ୍ୱ ଥିଲା ଅନନ୍ୟ। ଭାରତ ସର୍ବଦା ବିଭିନ୍ନ ଭାଷା, ଜାତି, ଧର୍ମ, ଆଞ୍ଚଳିକତା, ଚଳନୀ ଆଦିକୁ ନେଇ ନିଜର ଇତିହାସକୁ ଅନେକ ସମୟରେ ଚଞ୍ଚଳ କରିଛି, ମାତ୍ର ଗାନ୍ଧୀଜୀଙ୍କ ସ୍ୱାଧୀନତା ସଂଗ୍ରାମରେ ଆବିର୍ଭାବ ପରେ ତତ୍କାଳୀନ 32 କୋଟି ଭାରତୀୟ ଯେପରି ଗାନ୍ଧୀ ମନ୍ତ୍ରରେ ଦୀକ୍ଷିତ ହୋଇଗଲେ, ଭାରତବାସୀଙ୍କ ଏକତା ଗାନ୍ଧୀଜୀଙ୍କ ନେତୃତ୍ୱର ଏକ ନିଖୁଣ ନିଦର୍ଶନ। ଗାନ୍ଧୀଜୀଙ୍କ ନେତୃତ୍ୱର ଆଉ ଏକ ଦିଗ ଥିଲା ଅନନ୍ୟ। ସ୍ୱାଧୀନତା ସଂଗ୍ରାମ ବେଳେ ଯେତେବେଳେ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭା ବସେ, ସେତେବେଳେ ସେ ଏପରି ସଭାରୁ ନିଜକୁ ଦୂରେଇ ରଖନ୍ତି। ସଦସ୍ୟମାନେ ପରସ୍ପର ପ୍ରତି ଅରାଜି ହେବା ଯାଏ ଅପେକ୍ଷା କରନ୍ତି ଏବଂ ଶେଷକୁ ଏକ ସୂତ୍ର ବାହାର କରି ସମସ୍ତଙ୍କୁ ରାଜି କରାଇବାକୁ ଏବଂ ଏକମତ ହେବାକୁ। ଜନ୍ ଗୁଣ୍ଠରଙ୍କ ଭାଷାରେ, ସେତେବେଳେ ଏପରି ଏକ ବିଜ୍ଞାନକୁ ସାରା ଭାରତରେ ମହାତ୍ମା ବିଜ୍ଞାନ ବା ମହାଥମେଟିକ୍ସ ବୋଲି କୁହାଯାଉଥିଲା। ପଞ୍ଚମତ, ଗାନ୍ଧୀଜୀ ଭାରତବାସୀଙ୍କୁ କେବଳ ଶିକ୍ଷା ଦେଇନଥିଲେ, ତାଙ୍କ ମନରେ ଜାଗରୁକତା ସୃଷ୍ଟି କରିଥିଲେ କେତେଗୁଡ଼ିଏ ସମାଜ ବ୍ୟବସ୍ଥାର ଅପକାରିତା ବିଷୟରେ। ସେଗୁଡ଼ିକ ଥିଲା ଅସ୍ପୃଶ୍ୟତା, ମନ୍ଦିରଗୁଡ଼ିକରେ ଦେବଦାସୀ ନାମରେ ଚାଲିଥିବା ବ୍ୟଭିଚାର, ବାଲ୍ୟ ବିବାହ, ବିବାହର ଅଧିକାର ହରାଇ ବସିଥିବା ବିଧବା, ନିଶାଦ୍ରବ୍ୟର ବ୍ୟବସାୟ ଇତ୍ୟାଦି। ତେଣୁ ୱିଲ୍ ଡୁରାଣ୍ଟ କହନ୍ତି, ଭାରତବାସୀଙ୍କୁ ଏକ କରିବାର ବ୍ୟକ୍ତି ଜଣକ ଜଣେ ରାଜନୈତିକ ନେତା ହୋଇପାରିବେ ନାହିଁ, ତାଙ୍କୁ ଜଣେ ସନ୍ନ୍ୟାସୀ ହେବାକୁ ପଡ଼ିବ। ପ୍ରାଚ୍ୟ ବା ଭାରତୀୟ ସଂସ୍କୃତିର ପ୍ରବକ୍ତା ମହାତ୍ମା ଗାନ୍ଧୀଙ୍କୁ ପାଶ୍ଚାତ୍ୟ ସଂସ୍କୃତି ବା ସଭ୍ୟତାରୁ କିଛି ଶିଖିବାର ଥିଲା କି? ଏପରି ଏକ ପ୍ରଶ୍ନକୁ ଟିକେ ଅଲଗା ପ୍ରକାରେ ପଚାରିଲେ ହେବ, ଆଜି ଯଦି ଗାନ୍ଧୀଜୀ ବଞ୍ଚିଥାନ୍ତେ, ତେବେ ବିଶ୍ୱାୟନ ବା ଜଗତୀକରଣ ଉପରେ କି ପ୍ରକାର ମତ ପୋଷଣ କରନ୍ତି? ପାଶ୍ଚାତ୍ୟ ବିଶେଷତଃ ଆମେରିକା ଉପରେ ଗାନ୍ଧୀଜୀଙ୍କ ମତକୁ ଉଦ୍ଧୃତ କରାଯାଉ। ପାଶ୍ଚାତ୍ୟରୁ ଆସୁଥିବା ଆଲୁଅରୁ ଲାଭ ପାଇବାକୁ ଆମ ପାଇଁ କୌଣସି ବାଧା ନାହିଁ, ଆମେ କେବଳ ଏତିକି ଯତ୍ନ ନେବା ଦରକାର ଯେ ପାଶ୍ଚାତ୍ୟର ଚାକଚକ୍ୟରେ ଆମେ ଯେପରି ନିଜସ୍ୱକୁ ହରାଇ ନ ବସୁ, ଭୁଲ ବଶତଃ ଚାକଚକ୍ୟକୁ ଯେପରି ସତ୍ୟର ଆଲୋକ ବୋଲି ବୁଝି ନ ବସୁ। ଅନ୍ୟତ୍ର ଗାନ୍ଧୀଜୀ କହନ୍ତି, ଯେତେବେଳେ ଆମେରିକାବାସୀ ମୋ ପାଖକୁ ଆସନ୍ତି ଏବଂ ପଚାରନ୍ତି,
ଯେ ସେମାନେ କେମିତି ସାହାଯ୍ୟ କରିପାରିବେ ମୁଁ କହେ, ତୁମେ ଆମକୁ ତୁମର ଟଙ୍କା ବା ଡଲାର ଦେଖେଇଲେ ଆମକୁ ଭିକ୍ଷକ କରିଦେବ। ମାତ୍ର ଗୋଟିଏ ବିଷୟରେ ମୁଁ ମୋର ଦାରିଦ୍ର୍ୟ ପ୍ରକାଶ କରିବାରେ କୁଣ୍ଠା ରଖିବି ନାହିଁ। ମୁଁ ତୁମର ବୈଜ୍ଞାନିକ ଜ୍ଞାନ ଭିକ୍ଷା କରୁଛି। ଆପଣମାନେ ଆପଣଙ୍କ ଯନ୍ତ୍ରୀ ଏବଂ କୃଷି ବିଶେଷଜ୍ଞମାନଙ୍କୁ ଆମକୁ ସାହାଯ୍ୟ କରିବାକୁ କୁହନ୍ତୁ। ସେମାନେ ଆମ ପାଖକୁ ମାଲିକ ବା ପ୍ରଭୁ ହୋଇ ନ ଆସି ସ୍ୱେଚ୍ଛାସେବୀ ହୋଇ ଆସନ୍ତୁ। ଗାନ୍ଧୀଜୀଙ୍କ ଅର୍ଥନୀତି ମଧ୍ୟ ଥିଲା ଅନନ୍ୟ। ଗ୍ରାମକୁ ଫେରିଚାଲର ଆହ୍ୱାନ ଭିତରେ ଥିଲା ଉଜୁଡ଼ି ଯାଇଥିବା ଗ୍ରାମ୍ୟ ସ୍ୱାବଲମ୍ବନଶୀଳତାର ପୁନରୁଦ୍ଧାର। ତାଙ୍କର ଗ୍ରାମ ସାଧାରଣତନ୍ତ୍ର ବା ଭିଲେଜ୍ ରିପବ୍ଲିକ୍ର ମୂଳରେ ଥିଲା 1900 ମାଇଲ ଲମ୍ବ ଏବଂ 1500 ମାଇଲ ବିସ୍ତୃତ ଭାରତବର୍ଷର 7 ଲକ୍ଷ ଗ୍ରାମରେ ଥିବା ଗ୍ରାମବାସୀ, ଯିଏକି ବର୍ଷକୁ 6 ମାସ କାମ ନ ପାଇ ଅର୍ଦ୍ଧପକ୍ଷୁ ହୋଇ ରହିଥିଲେ, କାରଣ ଇଂରେଜ ଶାସନରେ ଗ୍ରାମ୍ୟ ଶିଳ୍ପ ଲୋପ ପାଇଯାଇଥିଲା। କୁଟୀର ଶିଳ୍ପ ଏବଂ କ୍ଷୁଦ୍ର ଶିଳ୍ପର ବିଲୟରେ, ଖାଦ୍ୟ ଏବଂ ବସ୍ତ୍ରରେ ଏକଦା ସ୍ୱାବଲମ୍ବୀ ଗ୍ରାମ ବୁଭୁକ୍ଷୁ ଏବଂ ଅର୍ଦ୍ଧନଗ୍ନ ଜନତାର ସମାହାର ମାତ୍ର ଥିଲା। ଗ୍ରାମ୍ୟ ମଣିଷର ଏହି 2ଟି ମୌଳିକ ଆବଶ୍ୟକତା ପୂରଣ ହେବ କିପରି? ଗାନ୍ଧୀଜୀ ବୁଝିଥିଲେ ଯେ ଗୁରୁ ବା ଭାରୀ ଶିଳ୍ପର ମଧ୍ୟ ଆବଶ୍ୟକତା ରହିଛି। ମାତ୍ର ସେ ଚାହୁଁଥିଲେ ଗୁରୁ ବା ଭାରୀ ଶିଳ୍ପ ଜାତୀୟକୃତ ହୋଇ ରାଷ୍ଟ୍ର ମାର୍ଫତରେ ରହୁ ଏବଂ ଧନିକ ଗୋଷ୍ଠୀ ସ୍ୱ ଇଚ୍ଛାରେ ଗରିବଙ୍କ ମାର୍ଫତଦାର ହୋଇ ରୁହନ୍ତୁ, ପ୍ରିନ୍ସିପଲ୍ ଅଫ୍ ଟ୍ରଷ୍ଟିସିପ୍। ଠିକ୍ ସେପରି ଚରଖା ଅନ୍ତ୍ୟୋଦୟର ଏକ ମାଧ୍ୟମ ଥିବାବେଳେ ସ୍ୱାବଲମ୍ବନଶୀଳତା ଏବଂ ସ୍ୱାଭିମାନର ମଧ୍ୟ ପ୍ରତୀକ ଥିଲା। ସତ୍ୟ ଏବଂ ଅହିଂସାର ଆଜୀବନ ଉପାସକ ଓ ପୂଜାରୀ ଗାନ୍ଧୀଜୀ ଅସତ୍ୟ ଏବଂ ହିଂସାର ଶିକାର ହୋଇଗଲେ। ତାଙ୍କ ମୃତ୍ୟୁରେ ଆଇନଷ୍ଟାଇନ୍ କହିଥିଲେ, ମୁଁ ଆଜୀବନ ଜଣେ ଶାନ୍ତିକାମୀ ଏବଂ ଗାନ୍ଧୀଙ୍କୁ ଏ ଯୁଗର ଜଣେ ମାତ୍ର ସାର୍ଥକ ବିରାଟ ରାଜନୈତିକ ବ୍ୟକ୍ତିତ୍ୱ ବୋଲି ଜାଣେ। ଜନ୍ ହୋମ୍ସ ଆହୁରି ମର୍ମସ୍ପର୍ଶୀ ଭାଷାରେ କହନ୍ତି, ମୁଁ ଯେତେବେଳେ ଗାନ୍ଧୀଙ୍କ କଥା ଭାବେ ଖ୍ରୀଷ୍ଟଙ୍କୁ ମନେ ପଡ଼େ। ସେ ଜୀବନକୁ ବଞ୍ଚନ୍ତି, କଥା କୁହନ୍ତି, କଷ୍ଟ ସହନ୍ତି, ପୁଣି କର୍ମପ୍ରବଣ ହୁଅନ୍ତି ଏବଂ କୌଣସି ଦିନ ପୃଥିବୀ ପୃଷ୍ଠରେ ସ୍ୱପ୍ନର ପ୍ରାସାଦ ପାଇଁ ପବିତ୍ର ମରଣ ବରଣ କରିବେ।

0: ଶୁଭ ସନ୍ଧ୍ୟା ଶ୍ରୋତା ବନ୍ଧୁ, ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଓ ଅଭିନନ୍ଦନ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ତେବେ ଶ୍ରୋତା ବନ୍ଧୁ, ଆଜି ଆଲୋଚନା କରିବା କରାଚୀ ପୂଜା ବିଷୟରେ ଏବଂ ଜଳବାୟୁ ପରିବର୍ତ୍ତନ ବିଷୟରେ ଶୁଣିବା ଜଣେ ବାର୍ତ୍ତା ଗୋଟେ ବାର୍ତ୍ତା ଏବଂ ମନୋରଞ୍ଜନ ପାଇଁ ଶୁଣିବା କିଛି ଗୀତ। ତେବେ ଶ୍ରୋତାବନ୍ଧୁ, ଆମେ ଯଦି ଜଳବାୟୁ ପରିବର୍ତ୍ତନକୁ ଦେଖିବା, ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମୟର ସବୁଠାରୁ ଗମ୍ଭୀର ବିଶ୍ୱସ୍ତରୀୟ ସମସ୍ୟା ମଧ୍ୟରୁ ଗୋଟିଏ। ପୃଥିବୀର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଛି, ହିମବାହଗୁଡ଼ିକ ତରଳୁଛନ୍ତି, ସମୁଦ୍ର ପତନ ବଢ଼ୁଛି ଏବଂ ବନ୍ୟା, ମରୁଡ଼ି, ଘୂର୍ଣ୍ଣିଝଡ଼, ଅତ୍ୟଧିକ ବର୍ଷା ଓ ଉତ୍ତାପ ପ୍ରବାହ ଭଳି ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ି ଚାଲିଛି। ଏହା କେବଳ ପରିବେଶ ପାଇଁ ନୁହେଁ, ବରଂ ମଣିଷର ସ୍ୱାସ୍ଥ୍ୟ, କୃଷି, ଅର୍ଥନୀତି, ଜୈବ ବିବିଧତା ଏବଂ ସମଗ୍ର ଜୀବଜଗତ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଦୀର୍ଘ ସମୟ ଧରି ପୃଥିବୀର ତାପମାତ୍ରା, ବର୍ଷା, ପବନ ଓ ଅନ୍ୟାନ୍ୟ ପାଣିପାଗ୍ୟ ପରିସ୍ଥିତିରେ ହେଉଥିବା ସ୍ଥାୟୀ ପରିବର୍ତ୍ତନକୁ ଜଳବାୟୁ ପରିବର୍ତ୍ତନ କୁହାଯାଏ। ଏ ବିଷୟରେ ଅଧିକ ଜାଣିବା ପାଇଁ ଆସନ୍ତୁ ଶୁଣିବା ଶତାବ୍ଦୀ ବହିଦାରଙ୍କ ମୁଖରୁ ଏକ ବାର୍ତ୍ତା।
1: ଆଜି ଆମେ ଏପରି ଏକ ବିଷୟ ଉପରେ ଆଲୋଚନା କରିବାକୁ ଯାଉଛୁ ଯାହା କେବଳ ବିଜ୍ଞାନର ବିଷୟ ନୁହେଁ, ବରଂ ଆମ ଜୀବନ, ଆମ ପରିବାର, ଆମ ସମାଜ ଏବଂ ସମଗ୍ର ପୃଥିବୀର ଭବିଷ୍ୟତ ସହ ଜଡ଼ିତ। ଆଜିର ଆଲୋଚନାର ବିଷୟ ହେଉଛି ଜଳବାୟୁ ପରିବର୍ତ୍ତନ ଓ ବୈଜ୍ଞାନିକ ସମାଧାନ। ପ୍ରିୟ ବନ୍ଧୁ, ଆମେ ସମସ୍ତେ ଅନୁଭବ କରୁଛୁ ଯେ ଆଜିର ପାଗ ପୂର୍ବଭଳି ରହିନାହିଁ। ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ, ବର୍ଷା ଋତୁରେ ଅନିୟମିତ ବର୍ଷା, କେବେ ଭୟଙ୍କର ବନ୍ୟା ତ କେବେ ଦୀର୍ଘ ମରୁଡ଼ି, ଶୀତ ଋତୁରେ କମ୍ ଶୀତ, ଏସବୁ ଆମକୁ ଗୋଟିଏ ସ୍ପଷ୍ଟ ସନ୍ଦେଶ ଦେଉଛି ଯେ ପ୍ରକୃତିର ସନ୍ତୁଳନ ଧୀରେ ଧୀରେ ବଦଳୁଛି। ଏହି ପରିବର୍ତ୍ତନକୁ ଆମେ ଜଳବାୟୁ ପରିବର୍ତ୍ତନ ବୋଲି କହୁ। ଆଜି ଏହା କେବଳ କୌଣସି ଗୋଟିଏ ଦେଶର ସମସ୍ୟା ନୁହେଁ, ବରଂ ସମଗ୍ର ବିଶ୍ୱର ସମସ୍ୟା। ପୃଥିବୀରେ ବଢ଼ୁଥିବା ତାପମାତ୍ରା, ଗଳିଯାଉଥିବା ହିମବାହ, ସମୁଦ୍ର ପତନ ବୃଦ୍ଧି, ବାରମ୍ବାର ଘୂର୍ଣ୍ଣିଝଡ଼, ଜଙ୍ଗଲରେ ଅଗ୍ନିକାଣ୍ଡ ଏବଂ ଜୀବ ବିବିଧତାର କ୍ଷୟ, ଏସବୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ। ଏହାର ପ୍ରଭାବ କେବଳ ପରିବେଶ ଉପରେ ନୁହେଁ, ବରଂ କୃଷି, ସ୍ୱାସ୍ଥ୍ୟ, ଖାଦ୍ୟ, ସୁରକ୍ଷା, ଜଳ ସମ୍ପଦ ଓ ଅର୍ଥନୀତି ଉପରେ ମଧ୍ୟ ପଡ଼ୁଛି। ଆମ ରାଜ୍ୟ ଓଡ଼ିଶା ମଧ୍ୟ ଏହାରୁ ବାଦ ପଡ଼ିନାହିଁ। ବାରମ୍ବାର ଘୂର୍ଣ୍ଣିଝଡ଼, ଅତ୍ୟଧିକ ବର୍ଷା, ବନ୍ୟା, ମରୁଡ଼ି ଏବଂ ଗ୍ରୀଷ୍ମରେ ଅସାଧାରଣ ଉତ୍ତାପ ଆମକୁ ଚିନ୍ତିତ କରୁଛି। ଏହାର ସବୁଠାରୁ ଅଧିକ ପ୍ରଭାବ ପଡ଼ୁଛି ଚାଷୀ, ମତ୍ସ୍ୟଜୀବୀ, ଶ୍ରମିକ ଏବଂ ସାଧାରଣ ଲୋକଙ୍କ ଉପରେ। ତେଣୁ ଜଳବାୟୁ ପରିବର୍ତ୍ତନକୁ ବୁଝିବା ଏବଂ ଏହାର ସମାଧାନ ଖୋଜିବା ଆମ ସମସ୍ତଙ୍କ ଦାୟିତ୍ୱ। ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱର ବୈଜ୍ଞାନିକମାନେ ନିରନ୍ତର ଗବେଷଣା କରୁଛନ୍ତି। ସେମାନେ କହୁଛନ୍ତି ଯେ ଯଦି ଆମେ ଏବେଠାରୁ ସଚେତନ ହେବା, ସ୍ୱଚ୍ଛ ଶକ୍ତି ବ୍ୟବହାର କରିବା, ବନ ସଂରକ୍ଷଣ କରିବା, କାର୍ବନ ନିଷ୍ପରଣ କମାଇବା ଏବଂ ପ୍ରକୃତି ସହ ସନ୍ତୁଳନ ରଖି ଜୀବନଯାପନ କରିବା, ତେବେ ଏହି ବିପଦକୁ ବହୁ ପରିମାଣରେ ନିୟନ୍ତ୍ରଣ କରିହେବ। ଆଜିର ଏହି ରେଡ଼ିଓ ଆଲୋଚନାରେ ଆମେ ଜାଣିବା ଜଳବାୟୁ ପରିବର୍ତ୍ତନ କ'ଣ, ଏହାର ପ୍ରମୁଖ କାରଣ କ'ଣ, ଏହାର ପ୍ରଭାବ ଆମ ଜୀବନ ଉପରେ କିପରି ପଡ଼ୁଛି ଏବଂ ବୈଜ୍ଞାନିକମାନେ କେଉଁ କେଉଁ ସମାଧାନ ପ୍ରସ୍ତାବ କରିଛନ୍ତି। ସେହି ସହିତ ଆମେ ଏହା ମଧ୍ୟ ବୁଝିବା ଯେ ଜଣେ ସାଧାରଣ ନାଗରିକ ଭାବରେ ଆମେ କିପରି ନିଜ ଦୈନନ୍ଦିନ ଜୀବନରେ ଛୋଟ ଛୋଟ ପଦକ୍ଷେପ ନେଇ ପରିବେଶ ସୁରକ୍ଷାରେ ଅବଦାନ କରିପାରିବା। ତେବେ ଆସନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ବିସ୍ତୃତ ଆଲୋଚନା କରିବା। ପୃଥିବୀ ଆମର ଏକମାତ୍ର ବାସସ୍ଥାନ, କିନ୍ତୁ ଆଜି ଏହି ସୁନ୍ଦର ପୃଥିବୀ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ। ବିଶ୍ୱ ଉଷ୍ମାୟନ, ଅନିୟମିତ ବର୍ଷା, ଘୂର୍ଣ୍ଣିଝଡ଼ର ବୃଦ୍ଧି, ବନ୍ୟା, ମରୁଡ଼ି ଏବଂ ସମୁଦ୍ର ପତ୍ତନ ବୃଦ୍ଧି ପରି ଘଟଣା ଆଜି ଆମ ସମସ୍ତଙ୍କ ଜୀବନକୁ ପ୍ରଭାବିତ କରୁଛି। ଜଳବାୟୁ ପରିବର୍ତ୍ତନର ପ୍ରମୁଖ କାରଣ ହେଉଛି ମାନବ କାର୍ଯ୍ୟକଳାପ। କୋଇଲା, ପେଟ୍ରୋଲ ଓ ଡିଜେଲ ପରି ଜୀବାଶ୍ମ ଇନ୍ଧନର ଅତ୍ୟଧିକ ବ୍ୟବହାର, ବନ ଧ୍ୱଂସ, ଶିଳ୍ପାୟନ ଓ ବାୟୁ ପ୍ରଦୂଷଣ ଫଳରେ ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ଼, ମିଥେନ ଓ ଅନ୍ୟାନ୍ୟ ଗ୍ରୀନହାଉସ୍ ଗ୍ୟାସ୍ର ପରିମାଣ ବଢ଼ୁଛି। ଏହି ଗ୍ୟାସ୍ଗୁଡ଼ିକ ପୃଥିବୀର ଉତ୍ତାପକୁ ବାହାରକୁ ଯିବାରେ ବାଧା ଦେଇ ପୃଥିବୀର ତାପମାତ୍ରା ବଢ଼ାଇ ଦେଉଛି। ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ପରିବେଶରେ ସୀମିତ ନୁହେଁ, ଏହା କୃଷି, ସ୍ୱାସ୍ଥ୍ୟ, ଜଳସମ୍ପଦ, ଜୈବ ବିବିଧତା ଏବଂ ଅର୍ଥନୀତି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଉଛି। ଚାଷୀମାନେ ଠିକ୍ ସମୟରେ ବର୍ଷା ପାଉନାହାନ୍ତି, ଫସଲ ନଷ୍ଟ ହେଉଛି, ଅତ୍ୟଧିକ ଗରମ ଯୋଗୁଁ ହିଟ୍ ଷ୍ଟ୍ରୋକ୍ ଭଳି ରୋଗ ବଢ଼ୁଛି, ବନ୍ୟଜନ୍ତୁଙ୍କ ବାସସ୍ଥାନ ନଷ୍ଟ ହେଉଛି। ଭାରତ ପରି ଦେଶରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଅଧିକ ଦେଖାଯାଉଛି। ଓଡ଼ିଶା ଘୂର୍ଣ୍ଣିଝଡ଼ ପ୍ରବଣ ରାଜ୍ୟ ହୋଇଥିବାରୁ ବାରମ୍ବାର ବାତ୍ୟା, ଅତି ବର୍ଷା ଓ ବନ୍ୟାର ସମ୍ମୁଖୀନ ହେଉଛି। ଏହା ଆମକୁ ସଚେତନ କରୁଛି ଯେ ପ୍ରକୃତି ସହ ସନ୍ତୁଳନ ରକ୍ଷା କରିବା ଅତ୍ୟନ୍ତ ଆବଶ୍ୟକ। ଏବେ ପ୍ରଶ୍ନ ଉଠୁଛି, ଏହାର ସମାଧାନ କ'ଣ? ବିଜ୍ଞାନ ଆଜି ଆମକୁ ଅନେକ ସମାଧାନ ଦେଉଛି। ପ୍ରଥମେ, ନବୀକରଣ ଯୋଗ୍ୟ ଶକ୍ତିର ବ୍ୟବହାର। ସୌରଶକ୍ତି, ପବନ ଶକ୍ତି ଓ ଜଳବିଦ୍ୟୁତ୍ ପରି ପରିବେଶ ବନ୍ଧବ ଶକ୍ତିର ବ୍ୟବହାର ବଢ଼ାଇଲେ କାର୍ବନ ନିର୍ଗମନ କମିପାରିବ। ଦ୍ୱିତୀୟରେ, ବୃକ୍ଷରୋପଣ। ଗଛ କାର୍ବନ ଡାଇଅକ୍ସାଇଡ୍ ଶୋଷଣ କରି ଅମ୍ଳଜାନ ଛାଡ଼େ, ତେଣୁ ଅଧିକରୁ ଅଧିକ ଗଛ ଲଗାଇବା ଏବଂ ବନ ସଂରକ୍ଷଣ କରିବା ଆବଶ୍ୟକ। ତୃତୀୟରେ, ଶକ୍ତି ସଞ୍ଚୟ। ଆବଶ୍ୟକ ନଥିଲେ ବିଦ୍ୟୁତ୍ ବନ୍ଦ କରିବା, ଶକ୍ତି ସଞ୍ଚୟକାରୀ ଉପକରଣ ବ୍ୟବହାର କରିବା ଏବଂ ସାଧାରଣ ପରିବହନକୁ ପ୍ରାଧାନ୍ୟ ଦେବା ଉଚିତ। ଚତୁର୍ଥରେ, ବୈଜ୍ଞାନିକ କୃଷି। ଜଳସଞ୍ଚୟ ପ୍ରଣାଳୀ, ଡ୍ରିପ୍ ସେଚନ, ଉନ୍ନତ ବିହନ ଏବଂ ପାଣିପାଗ ଆଧାରିତ କୃଷି ପରାମର୍ଶ ଚାଷୀଙ୍କୁ ସାହାଯ୍ୟ କରିପାରିବ। ପଞ୍ଚମରେ, ବର୍ଜ୍ୟବସ୍ତୁ ପରିଚାଳନା। ପ୍ଲାଷ୍ଟିକର ବ୍ୟବହାର କମାଇବା, ପୁନଃ ବ୍ୟବହାର

0: ଓ ପୁନଃ ଚକ୍ରୀକରଣକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ଆଜି ବୈଜ୍ଞାନିକମାନେ ଉପଗ୍ରହ, କମ୍ପ୍ୟୁଟର ମଡେଲ ଏବଂ କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ପାଣିପାଗର ପୂର୍ବାନୁମାନ କରୁଛନ୍ତି। ଏହା ଫଳରେ ବାତ୍ୟା, ବନ୍ୟା କିମ୍ବା ଅତି ବର୍ଷା ସମ୍ପର୍କରେ ଆଗୁଆ ସୂଚନା ମିଳୁଛି, ଯାହା ଅନେକ ଜୀବନ ରକ୍ଷା କରୁଛି। ଜଳବାୟୁ ପରିବର୍ତ୍ତନର ମୁକାବିଲା କେବଳ ସରକାର କିମ୍ବା ବୈଜ୍ଞାନିକଙ୍କ କାମ ନୁହେଁ, ପ୍ରତ୍ୟେକ ନାଗରିକଙ୍କ ମଧ୍ୟ ଦାୟିତ୍ୱ ରହିଛି। ଆମେ ଯଦି ବିଦ୍ୟୁତ ସଞ୍ଚୟ କରିବା, ପାଣି ଅପଚୟ ନ କରିବା, ଗଛ ଲଗାଇବା, ପ୍ଲାଷ୍ଟିକ କମ୍ ବ୍ୟବହାର କରିବା ଏବଂ ପରିବେଶକୁ ସୁରକ୍ଷା କରିବା, ତେବେ ଏହାର ସକାରାତ୍ମକ ପ୍ରଭାବ ନିଶ୍ଚୟ ପଡ଼ିବ। ପ୍ରିୟ ବନ୍ଧୁ, ଆଜି ଆମେ ଜାଣିଲୁ ଯେ ଜଳବାୟୁ ପରିବର୍ତ୍ତନ କେବଳ ଗୋଟିଏ ପରିବେଶଗତ ସମସ୍ୟା ନୁହେଁ, ଏହା ଆମର ସ୍ୱାସ୍ଥ୍ୟ, କୃଷି, ଅର୍ଥନୀତି, ଜଳସମ୍ପଦ ଏବଂ ଆଗାମୀ ପିଢ଼ିର ଭବିଷ୍ୟତ ସହିତ ଜଡ଼ିତ। ବିଜ୍ଞାନ ଆମକୁ ସତର୍କ କରିଛି, ସେ ସହିତ ସମାଧାନର ମାର୍ଗ ମଧ୍ୟ ଦେଖାଇଛି। ଏବେ ସମୟ ଆସିଛି ଯେ ଆମେ ସେହି ବୈଜ୍ଞାନିକ ପରାମର୍ଶକୁ ନିଜ ଜୀବନରେ ପ୍ରୟୋଗ କରିବା। ପରିବେଶକୁ ସୁରକ୍ଷା କରିବା ବେଳେ ସରକାର କିମ୍ବା ବୈଜ୍ଞାନିକଙ୍କ କାମ ନୁହେଁ, ଆମ ପ୍ରତ୍ୟେକଙ୍କ ଛୋଟ ଛୋଟ ପଦକ୍ଷେପ। ଗଛ ଲଗାଇବା, ବିଦ୍ୟୁତ ଓ ପାଣି ସଞ୍ଚୟ କରିବା, ପ୍ଲାଷ୍ଟିକର ବ୍ୟବହାର କମାଇବା, ସାର୍ବଜନୀନ ପରିବହନ ବ୍ୟବହାର କରିବା ଏବଂ ପ୍ରକୃତି ପ୍ରତି ସମ୍ମାନ ରଖିବା ମିଶିକରି ବଡ଼ ପରିବର୍ତ୍ତନ ଆଣିପାରେ। ଆମେ ମନେ ରଖିବା ଉଚିତ ଯେ ପୃଥିବୀ ଆମ ପୂର୍ବଜଙ୍କଠାରୁ ମିଳିଥିବା ସମ୍ପତ୍ତି ନୁହେଁ, ବରଂ ଆଗାମୀ ପିଢ଼ିଠାରୁ ନିଆଯାଇଥିବା ଏକ ଅମାନତ। ତେଣୁ ଏହାର ସୁରକ୍ଷା କରିବା ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ। ଆସନ୍ତୁ ଆଜିଠାରୁ ଏକ ସଂକଳ୍ପ ନେବା, ପ୍ରକୃତିକୁ ଭଲ ପାଇବା, ପରିବେଶକୁ ସୁରକ୍ଷା କରିବା ଏବଂ ବୈଜ୍ଞାନିକ ଚିନ୍ତାଧାରାକୁ ଅନୁସରଣ କରି ଏକ ସବୁଜ, ସ୍ୱଚ୍ଛ ଓ ସୁରକ୍ଷିତ ପୃଥିବୀ ଗଢ଼ିବା। ଏହି ଆଶା ଓ ବିଶ୍ୱାସ ସହ ଆଜିର କାର୍ଯ୍ୟକ୍ରମକୁ ଏଠାରେ ସମାପ୍ତ କରୁଛି। ଆପଣମାନେ ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ପରିବେଶର ସୁରକ୍ଷା ପାଇଁ ସଦା ଆଗେଇ ଆସନ୍ତୁ। ଧନ୍ୟବାଦ, ନମସ୍କାର।
1: ଆଶା କରୁଛି ଏହି ବାର୍ତ୍ତାଟି ନିଶ୍ଚୟ ଆପଣଙ୍କ ପାଇଁ ସମୟ ଉପଯୋଗୀ ହୋଇଥିବ। ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ଆଲୋଚନା କରିବା କରାଚୀ ପୂଜା ବିଷୟରେ। କରାଚୀ ପୂଜା ଓଡ଼ିଶାର କେତେକ ଅଞ୍ଚଳରେ ପାଳନ କରାଯାଉଥିବା ଏକ ପାରମ୍ପରିକ ଲୋକପର୍ବ ଅଟେ। ଏହି ପୂଜା ମୁଖ୍ୟତଃ ପରିବାରର ସୁଖ, ସମୃଦ୍ଧି, ଭଲ ଫସଲ, ପଶୁଧନର ସୁରକ୍ଷା ଏବଂ ଗ୍ରାମର ମଙ୍ଗଳ କାମନାରେ ପାଳନ କରାଯାଏ। ଗ୍ରାମୀଣ ସମାଜରେ ଏହି ପର୍ବର ବିଶେଷ ମହତ୍ୱ ରହିଛି। ଏହା କେବଳ ଏକ ଧାର୍ମିକ ଆଚାର ନୁହେଁ, ବରଂ ସାମାଜିକ ଏକତା, ଭାଇଚାରା ଓ ସଂସ୍କୃତିର ପ୍ରତୀକ ଅଟେ। ଏହାର ମହତ୍ୱ ବିଷୟରେ ଯଦି ଦେଖିବା, କରାଚୀ ପୂଜା ଲୋକମାନଙ୍କ ମନରେ ଭକ୍ତି, ବିଶ୍ୱାସ ଏବଂ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରେ। ଲୋକମାନେ ବିଶ୍ୱାସ କରନ୍ତି ଯେ ଏହି ପୂଜା କଲେ ପରିବାରରେ ସୁଖ ଶାନ୍ତି ବଜାୟ ରହିବ, ଚାଷବାସ ଭଲ ହେବ ଏବଂ ପ୍ରାକୃତିକ ବିପଦରୁ ସୁରକ୍ଷା ମିଳିବ। ଏହି ପର୍ବ ଲୋକମାନଙ୍କୁ ଏକାଠି କରି ସହଯୋଗ, ସହାନୁଭୂତି ଓ ସମ୍ମିଳିତ ଜୀବନଯାପନର ଶିକ୍ଷା ଦେଇଥାଏ। କରାଚୀ ପୂଜା ଦିନ ସକାଳୁ ଘର ଓ ପୂଜାସ୍ଥଳକୁ ସଫା କରାଯାଏ। ମହିଳାମାନେ ଝୋଟି ଚିତା ଆଙ୍କି ପରିବେଶକୁ ସଜାନ୍ତି। ପୂଜା ପାଇଁ ଫୁଲ, ଫଳ, ନଡ଼ିଆ, ସିନ୍ଦୁର, ଚାଉଳ, ହଳଦୀ ଓ ବିଭିନ୍ନ ପାରମ୍ପରିକ ସାମଗ୍ରୀ ବ୍ୟବହୃତ ହୁଏ। ପୁରୋହିତ କିମ୍ବା ଗ୍ରାମର ବୟସ୍କ ବ୍ୟକ୍ତି ବିଧିବିଧାନ ଅନୁଯାୟୀ ପୂଜା ସମ୍ପନ୍ନ କରନ୍ତି। ପୂଜା ପରେ ପ୍ରସାଦ ବଣ୍ଟନ କରାଯାଏ ଏବଂ ସମସ୍ତେ ମିଶି ଆନନ୍ଦ ଉତ୍ସବ ଭାବରେ ଏହି ପୂଜାକୁ ପାଳନ କରନ୍ତି। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ରାହତ ଫତେ ଅଲ୍ଲୀ ଖାନ୍ଙ୍କ କଣ୍ଠରୁ ଏକ ଗୀତ। କଥାଚିତ୍ର କାଲିୟୁଗ, ଗୀତିକାର ଅସୀମ ରାଜା।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ତେବେ ଶ୍ରୋତା ବନ୍ଧୁ, ଆମେ ଯେମିତି ଆଲୋଚନା କରୁଥିଲେ କରାଚୀ ପୂଜା ବିଷୟରେ, କରାଚୀ ପୂଜା ସମାଜରେ ଏକତା ଓ ଭାଇଚାରାକୁ ସୁଦୃଢ଼ କରିଥାଏ। ଏହି ଅବସରରେ ଲୋକମାନେ ପରସ୍ପରଙ୍କ ଘରକୁ ଯାଇ ଶୁଭେଚ୍ଛା ବିନିମୟ କରନ୍ତି। ଅନେକ ସ୍ଥାନରେ ଭଜନ କୀର୍ତ୍ତନ

ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୁଏ। ଶିଶୁ ଓ ଯୁବପିଢ଼ି ଏହି ପର୍ବ ମାଧ୍ୟମରେ ନିଜର ପରମ୍ପରା ଓ ସଂସ୍କୃତି ବିଷୟରେ ଜାଣିବାର ସୁଯୋଗ ପାଆନ୍ତି। କରାଚି ପୂଜା ପ୍ରକୃତି ପ୍ରତି କୃତଜ୍ଞତାର ବାର୍ତ୍ତା ଦେଇଥାଏ। କୃଷି, ବୃକ୍ଷ, ପାଣି ଓ ପଶୁଧନର ସୁରକ୍ଷା ଉପରେ ଏହି ପର୍ବରେ ବିଶେଷ ଗୁରୁତ୍ୱ ଦିଆଯାଏ। ଏହା ଲୋକମାନଙ୍କୁ ପ୍ରାକୃତିକ ସମ୍ପଦର ସଠିକ୍ ବ୍ୟବହାର ଓ ସଂରକ୍ଷଣର ଶିକ୍ଷା ଦେଇଥାଏ। କରାଚି ପୂଜା ଓଡ଼ିଶାର ଲୋକ ପରମ୍ପରା ଓ ସଂସ୍କୃତିର ଏକ ମୂଲ୍ୟବାନ ଅଂଶ ଅଟେ। ଏହା ଧାର୍ମିକ ଭାବନା ସହିତ ସାମାଜିକ ସମ୍ପ୍ରୀତି, ପାରସ୍ପରିକ ସହଯୋଗ ଓ ପ୍ରକୃତି ପ୍ରତି ସମ୍ମାନର ବାର୍ତ୍ତା ପ୍ରଦାନ କରିଥାଏ। ଆଜିର ଆଧୁନିକ ଯୁଗରେ ମଧ୍ୟ ଏହିପରି ପାରମ୍ପରିକ ପର୍ବଗୁଡ଼ିକୁ ସଂରକ୍ଷଣ ଓ ପ୍ରୋତ୍ସାହନ ଦେବା ଆମ ସମସ୍ତଙ୍କର କର୍ତ୍ତବ୍ୟ ଅଟେ। ଏହି ପର୍ବ ଆମ ସାଂସ୍କୃତିକ ଐତିହ୍ୟକୁ ସଜୀବ ରଖିବା ସହିତ ନୂତନ ପିଢ଼ିକୁ ନିଜର ମୂଳ ପରମ୍ପରା ସହ ଯୋଡ଼ି ରଖିଥାଏ। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣିବା ସୋନୁ ନିଗମ, ଅପ୍ତାବ ସାବରୀ ଏବଂ ହସିମ ସାବରୀଙ୍କ କଣ୍ଠରୁ ଆଉ ଏକ ଗୀତ, କଥାଚିତ୍ର ମେ ହୁନା, ଗୀତିକାର ଜାଭେଦ ଅଖତର।

ଆଶା କରୁଛି ଗୀତଟି ନିଶ୍ଚୟ ଆପଣଙ୍କ ମନ ଛୁଆଁ ହୋଇଥିବ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ଇସାରା ଦେଲାଣି ଆଜିର ଯୁବବାଣୀ କାର୍ଯ୍ୟକ୍ରମକୁ ଏଇଠି ବିରାମ ଦେଉଛୁ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଅର୍ଚ୍ଚିତା ପାଢ଼ୀ। ନମସ୍କାର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିପାରିବେ କିଶୋର ସଂସାର କାର୍ଯ୍ୟକ୍ରମ। ଏଥିରେ ରହିଛି ଆଲୋଚନା, ଗଣିତଜ୍ଞ ଓ କମ୍ପ୍ୟୁଟର ବୈଜ୍ଞାନିକ ସୁବାସ କୋଡ୍ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଅନିନ୍ଦିତା ବାବୁ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଜିଲ୍ଲା ହାଲଚାଲ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ 7:25। 7:30 କୃଷି ସଂସାର କାର୍ଯ୍ୟକ୍ରମ, ସଂସଦ ସମୀକ୍ଷା ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ 8:00। 8:15 ରହିଛି ଆଲୋଚନା, ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଆଲୋଚନା କରିଛନ୍ତି ସରବିନ୍ଦୁ ଭୂଷଣ ହୋତା। 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ସୀତାର ବାଦନ ଶୁଣିବେ, ପରିବେଷଣ କରିବେ ଉସ୍ତାଦ ସାହିଦ ପରଫିଜ। ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ 9:15। 9:30 ଲୋକଗୀତ କାର୍ଯ୍ୟକ୍ରମରେ ଶୁଣିପାରିବେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ କିଶୋରୀ ବେହେରା ଏବଂ ସାଥୀମାନେ। 10:00 ଗୀତନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଭାରତୀ କୃଷ୍ଣ ଦାସ।

ଏଥର ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30ରେ ଆଜିର ଭବନ, ଉପସ୍ଥାପନା ଶିବାନୀ ଲାଲ। ସ୍ୱାସ୍ଥ୍ୟ ସୂଚନା ସକାଳ 7:10ରେ ବିଶ୍ୱ ମସ୍ତିଷ୍କ ଦିବସ, ଏ ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। ପରିବେଶ ସୂଚନା 7:30ରେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ, ଏ ସମ୍ପର୍କରେ କହିବେ ଡକ୍ଟର ସମାବିକା ଦାସ। ଉଦ୍ୟାନ୍ତର କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 7:35ରେ କଣ୍ଠଶିଳ୍ପୀ ହେଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦ୍ୱାରା, ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ଏହି ଥିଲା ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ କିଶୋର ସଂସାର କାର୍ଯ୍ୟକ୍ରମ।

ପିଲାଏ, ଆଜିର କାର୍ଯ୍ୟକ୍ରମକୁ ତୁମମାନଙ୍କୁ ସ୍ୱାଗତ। ପିଲାଏ, କିଶୋର ଅବସ୍ଥା ହେଉଛି ସ୍ୱପ୍ନ ଦେଖିବାର ସମୟ ଏବଂ ସେହି ସ୍ୱପ୍ନକୁ ସାକାର କରିବା ପାଇଁ ପାଦ ବଢ଼ାଇବାର ସମୟ। ଆଉ ଏହି ଯାତ୍ରାରେ ଆମ ସମାଜର ପ୍ରତିଟି ଝିଅ ମଧ୍ୟ ସମାନ ସୁଯୋଗ ପାଇବା ଦରକାର। ଆଜିର ଝିଅମାନେ କେବଳ ଘରର ଚାରିକାନ୍ଥ ଭିତରେ ସୀମିତ ନାହାନ୍ତି, ସେମାନେ ଖେଳ ପଡ଼ିଆଠାରୁ ଆରମ୍ଭ କରି ମହାକାଶ ବିଜ୍ଞାନ ପର୍ଯ୍ୟନ୍ତ ସବୁଠି ନିଜର ପରିଚୟ ସୃଷ୍ଟି କରୁଛନ୍ତି। କିନ୍ତୁ ଆଜି ବି ଆମ ସମାଜର କେତେକ ସ୍ଥାନରେ ଝିଅମାନଙ୍କ ପ୍ରତି ପାତର ଅନ୍ତର ଦେଖିବାକୁ ମିଳୁଛି। ତେଣୁକରି ଭାରତ ସରକାର ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ଆରମ୍ଭ କରିଛନ୍ତି। ଏହା କେବଳ ଏକ ସ୍ଲୋଗାନ ନୁହେଁ, ଏହା ଏକ ସଂକଳ୍ପ। ଝିଅମାନଙ୍କୁ ବଞ୍ଚିବା ଅଧିକାର ଦେବା, ସେମାନଙ୍କୁ ସୁରକ୍ଷା ଦେବା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କୁ ଉଚ୍ଚ ଶିକ୍ଷା ଦେଇ ସ୍ୱାବଲମ୍ବୀ କରିବା। ତେବେ ଏହି ଅଭିଯାନ ବିଷୟରେ ତମମାନଙ୍କୁ ମୁଁ କହିବାକୁ ଚାହୁଁଛି, ତମେମାନେ ହେଉଛ ଆସନ୍ତାକାଲିର ଭବିଷ୍ୟତ। ଯଦି ତମେମାନେ କୌଣସି ଝିଅ ଶିକ୍ଷାରୁ ବଞ୍ଚିତ ହେଉଛି ଦେଖୁଛ, କିମ୍ବା ବାଲ୍ୟ ବିବାହ ଭଳି କୁପ୍ରଥାର ଶିକାର ହେଉଛି ଦେଖୁଛ, ତାହେଲେ ଚୁପ୍ ରହନି। ତମ ପରିବାର, ସାଙ୍ଗସାଥୀ ଏବଂ ପଡ଼ୋଶୀମାନଙ୍କ ମଧ୍ୟରେ ଏହି ବାର୍ତ୍ତା ପହଞ୍ଚାଅ। ଝିଅ ପଢ଼ିଲେ ଦେଶ ବଢ଼ିବ। ଆଜିର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ସମସ୍ତେ ଏହା ଶପଥ ନେବା, ଆମେ ଝିଅମାନଙ୍କୁ ସମ୍ମାନ ଦେବା, ସେମାନଙ୍କ ପାଠପଢ଼ାରେ ସହଯୋଗ କରିବା ଏବଂ ସମାଜରେ ସମାନତା ଆଣିବା ପାଇଁ ଚେଷ୍ଟା କରିବା। ଏତିକି ମନେ ରଖିବା, ଝିଅଟିଏ ହେଉଛି ସଂସାରର ଆଲୋକ, ତାକୁ ପଢ଼ାଇବା ଆମ ସମସ୍ତଙ୍କର ଦାୟିତ୍ୱ। ଆସ ମିଳିମିଶି କାମ କରିବା, ବେଟି ବଚାଓ ବେଟି ପଢ଼ାଓ ଅଭିଯାନକୁ ସଫଳ କରିବା ଏବଂ ଏକ ସୁନ୍ଦର ସମାନ ସମାଜ ଗଠନ କରିବା। ଏହି ସୁଚିନ୍ତା ସହିତ ଶୁଣିବା କାର୍ଯ୍ୟକ୍ରମରେ ଗୀତଟିଏ। ତୁମ ପାଇଁ କଣ୍ଠ ଦେଇଛନ୍ତି ଅପା ଶ୍ରୁତି ସାଇ ତ୍ରିପାଠୀ। ତୁମ ପାଇଁ ଗୀତଟିକୁ ରଚନା କରିଛନ୍ତି ବଡ଼ ଭାଇ ଭାସ୍କର ଚନ୍ଦ୍ର ମହାପାତ୍ର।

0: ଗୀତପଦ ଶୁଣିଲ ପିଲାଏ? ପିଲାଏ, ତମେମାନେ ଯେପରି ବର୍ତ୍ତମାନ ଛାତ୍ରଛାତ୍ରୀ, ସେମିତି ଜଣେ ନିଜ ଗଣିତ ଯାଦୁରେ ସାରା ବିଶ୍ୱକୁ ଚକିତ କରିପାରିଛନ୍ତି। ସେ ମହାରାଷ୍ଟ୍ରର ଇଚଲକରଞ୍ଜିଠାରେ ଜନ୍ମଗ୍ରହଣ କରିଥିଲେ। 1995 ମସିହାରେ ଆଇଆଇଟି ପ୍ରବେଶିକା ପରୀକ୍ଷାରେ ସାରା ଭାରତରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଆଇଆଇଟି ବମ୍ବେଠାରୁ ପାଠ ପଢ଼ା ସାରି ସେ ଆମେରିକାର ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରୁ ପିଏଚ୍ଡି କରିଥିଲେ। ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର କୁରାଣ୍ଟ ଇନଷ୍ଟିଚ୍ୟୁଟ୍ରେ କମ୍ପ୍ୟୁଟର ବିଜ୍ଞାନର ପ୍ରଫେସର ଅଛନ୍ତି। ସେ ହେଉଛନ୍ତି ଭାରତୀୟ ଆମେରିକୀୟ ଗଣିତଜ୍ଞ ଓ କମ୍ପ୍ୟୁଟର ବିଜ୍ଞାନୀ ସୁଭାଷ ଖୋଟ। ତମେମାନେ ଜାଣିଛ କମ୍ପ୍ୟୁଟର ବୈଜ୍ଞାନିକମାନେ କ'ଣ କରନ୍ତି? ତମେ ଯେଉଁ ଭିଡିଓ ଗେମ୍ ଖେଳୁଛ କିମ୍ବା ଅନଲାଇନ୍‌ରେ ଜିନିଷ କିଣୁଛ, ଏସବୁ ପଛରେ କମ୍ପ୍ୟୁଟରର କୋଡିଂ ଥାଏ। କମ୍ପ୍ୟୁଟର ପାଇଁ କିଛି ସମସ୍ୟାର ସମାଧାନ କରିବା ବହୁତ କଷ୍ଟକର ହୋଇଥାଏ। ସୁଭାଷ ଖୋଟ 2002 ମସିହାରେ ଏକ ଗାଣିତିକ ସୂତ୍ର ଦେଇଥିଲେ ଯାହା ୟୁନିକ୍ ଗେମ୍ସ କଞ୍ଜେକ୍ଚର ନାମରେ ପ୍ରସିଦ୍ଧ। ଏହା କମ୍ପ୍ୟୁଟରକୁ ବୁଝାଏ ଯେ କେଉଁ ସମସ୍ୟାଗୁଡ଼ିକର ସଠିକ୍ ସମାଧାନ କେବେ ହେଲେ ସମ୍ଭବ ନୁହେଁ, ବରଂ ଆମକୁ ତାର ଆଖପାଖ ଉତ୍ତର ଖୋଜିବାକୁ ପଡ଼ିବ। ଏବଂ ଏହି ଆବିଷ୍କାର ଯୋଗୁଁ କମ୍ପ୍ୟୁଟର ନେଟୱର୍କ ଏବଂ ସୁରକ୍ଷା ବ୍ୟବସ୍ଥା ଆହୁରି ମଜବୁତ ହୋଇପାରିଛି। ପୁଣି ଯେମିତି କ୍ରିକେଟ ଖେଳରେ ବିଶ୍ୱକପ୍ ଥାଏ, ସେମିତି ଗଣିତ ଦୁନିଆରେ ସବୁଠାରୁ ବଡ଼ ପୁରସ୍କାର ହେଉଛି ନେଭାନ୍ ଲିନା ପୁରସ୍କାର। ସୁଭାଷ ଖୋଟଙ୍କୁ 2014 ମସିହାରେ ଏହି ପ୍ରତିଷ୍ଠିତ ଅନ୍ତର୍ଜାତୀୟ ପୁରସ୍କାର ମିଳିଥିଲା। ଏହା ବ୍ୟତୀତ ସେ ବିଶ୍ୱର ପ୍ରସିଦ୍ଧ ମ୍ୟାକ୍ ଆର୍ଥର ଜିନିୟସ୍ ଗ୍ରାଣ୍ଟ ମଧ୍ୟ ପାଇଛନ୍ତି। ଏକ ସାଧାରଣ ସହରରୁ ବାହାରି ସେ ବିଶ୍ୱର ସବୁଠାରୁ ବଡ଼ ଗଣିତଜ୍ଞ ସାଜିପାରିଛନ୍ତି କେବଳ ନିଜ ଚେଷ୍ଟା ଯୋଗୁଁ। କମ୍ପ୍ୟୁଟର ବିଜ୍ଞାନର ଯେଉଁ ସମସ୍ୟାକୁ କେହି ସମାଧାନ କରିପାରୁନଥିଲେ, ତାହାକୁ ସୁଭାଷ ସହଜ କରି ଦେଖାଇଛନ୍ତି। ତାହେଲେ ପିଲାଏ, ତମ ମନରେ ନିଶ୍ଚିତ ଭାବରେ ତାଙ୍କ ବିଷୟରେ ଜାଣିବା ପାଇଁ କୌତୂହଳ ସୃଷ୍ଟି ହେବଣି। ତାହେଲେ ଆସ ଏଥର ଶୁଣିବା ବଡ଼ ମଣିଷଙ୍କ କଥା କ୍ରମରେ ଗଣିତଜ୍ଞ ଓ କମ୍ପ୍ୟୁଟର ବୈଜ୍ଞାନିକ ସୁଭାଷ ଖୋଟ ତମ ପାଇଁ ଆଲୋଚନା କରୁଛନ୍ତି ଅପା ଅନିନ୍ଦିତା ବାବୁ।
1: ପିଲାଏ, ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ଯେ ଜଣେ ଜୀବନରେ ସଫଳତା ହାସଲ କରିପାରେ, ତାର ଅନେକ ଉଦାହରଣ ଆମେ ବଡ଼ ମଣିଷମାନଙ୍କ ଜୀବନରୁ ପାଇଥାଉ। ସେହିଭଳି ଜଣେ ସଫଳ ବ୍ୟକ୍ତିଙ୍କ ବିଷୟରେ ଆଜି ଆସ ଜାଣିବା। ସେ ହେଉଛନ୍ତି ପ୍ରଖ୍ୟାତ ଭାରତୀୟ ଆମେରିକୀୟ ଗଣିତଜ୍ଞ ଓ କମ୍ପ୍ୟୁଟର ବୈଜ୍ଞାନୀ ସୁଭାଷ ଖୋଟ। ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୁରାଣ୍ଟ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକାଲ ସାଇନ୍ସର ଜୁଲିୟସ୍ ସିଲଭର ପ୍ରଫେସର ଅଛନ୍ତି। ସେ କମ୍ପ୍ୟୁଟର ବିଜ୍ଞାନର ଜଟିଳ ସମସ୍ୟା ଉପରେ ଗବେଷଣା କରି ଅନେକ ନୂତନ ତତ୍ତ୍ୱ ପ୍ରଦାନ କରିଛନ୍ତି। ପିଲାମାନେ, ସୁଭାଷ ଖୋଟ 1978 ମସିହା ଜୁନ 10 ତାରିଖରେ ମହାରାଷ୍ଟ୍ରର ଇଚଲକରଞ୍ଜି ସହରରେ ଜନ୍ମଗ୍ରହଣ କରିଥିଲେ। ସେହି ସହରରେ ହିଁ ସେ ତାଙ୍କର ପ୍ରାଥମିକ ଶିକ୍ଷା ଶେଷ କରିଥିଲେ। ପିଲାଟି ଦିନରୁ ତାଙ୍କର ଗଣିତ ପ୍ରତି ପ୍ରବଳ ଆଗ୍ରହ ଥିଲା। ସେ ପିଲାଦିନରୁ ହିଁ ଜାତୀୟ ସ୍ତରୀୟ ଗଣିତ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରତିପାଦନ କରିଥିଲେ। ସେ 1994 ମସିହାରେ ହଂକଂ ଓ 1995 ମସିହାରେ କାନାଡ଼ାରେ ଭାରତର ପ୍ରତିନିଧିତ୍ୱ କରି ଆନ୍ତର୍ଜାତୀୟ ଗଣିତ ଅଲମ୍ପିଆଡ଼ରେ 2 ଥର ରୌପ୍ୟ ପଦକ ହାସଲ କରିଥିଲେ। 1995 ମସିହାରେ ସୁଭାଷ ଖୋଟ ସର୍ବଭାରତୀୟ ସ୍ତରର ସବୁଠାରୁ କଠିନ ପ୍ରବେଶିକା ପରୀକ୍ଷା ଆଇଆଇଟି

ଜେଇଇରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିଲେ। 1999 ମସିହାରେ ମୁମ୍ବାଇର ଭାରତୀୟ ପ୍ରଯୁକ୍ତି ବିଦ୍ୟା ସଂସ୍ଥାନ IIT ବମ୍ବେରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ୍ ଡିଗ୍ରୀ ହାସଲ କରିଥିଲେ। ପରେ ପରେ 2003 ମସିହାରେ ସେ ଆମେରିକାର ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରୁ ସଞ୍ଜୀବ ଅରୋଡ଼ାଙ୍କ ମାର୍ଗଦର୍ଶନରେ କମ୍ପ୍ୟୁଟର ସାଇନ୍ସରେ PhD ଡିଗ୍ରୀ ପୂର୍ଣ୍ଣ କରିଥିଲେ। ତାଙ୍କର PhD ଥେସିସ୍ ନ୍ୟୁ ଟେକ୍ନିକ୍ସ ଫର୍ ପ୍ରବାବିଲିଷ୍ଟିକାଲି ଚେକେବଲ୍ ପ୍ରୁଫ୍ସ ଆଣ୍ଡ ଇନ୍ ଆପ୍ରକ୍ସିମେବିଲିଟି ରେଜଲ୍ଟସ୍ ଥିଲା। ସୁଭାଷ ଖୋଟଙ୍କର ଗବେଷଣାର ମୂଳଦୁଆ ହେଉଛି କମ୍ପ୍ୟୁଟେସନାଲ୍ କମ୍ପ୍ଲେକ୍ସିଟି। କମ୍ପ୍ୟୁଟର କେତେ ସମୟ ଏବଂ ସମ୍ବଳ ବ୍ୟବହାର କରି କୌଣସି ଜଟିଳ ସମସ୍ୟାର ସମାଧାନ କରିପାରିବ ତାହା ଏହି ବିଭାଗରେ ଅଧ୍ୟୟନ କରାଯାଏ। ବୃତ୍ତିଗତ ଜୀବନରେ PhD ପରେ ସୁଭାଷ କିଛି ସମୟ ପାଇଁ ଇନଷ୍ଟିଚ୍ୟୁଟ୍ ଫର୍ ଆଡ଼ଭାନ୍ସ ଷ୍ଟଡିରେ କାର୍ଯ୍ୟ କରିଥିଲେ। ତାପରେ ସେ 2004ରୁ 2007 ପର୍ଯ୍ୟନ୍ତ ଜର୍ଜିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ସହକାରୀ ପ୍ରଫେସର ଭାବେ ଯୋଗ ଦେଇଥିଲେ। 2007 ମସିହାରେ ସେ ନ୍ୟୁୟର୍କ ବିଶ୍ୱବିଦ୍ୟାଳୟର କୁରାଣ୍ଟ ଇନଷ୍ଟିଚ୍ୟୁଟ୍ରେ ଯୋଗ ଦେଇଥିଲେ ଏବଂ 2012 ମସିହାରୁ ସେଠାରେ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି। ସେ ଶିକାଗୋ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧ୍ୟାପନା କରିଛନ୍ତି। ତାଙ୍କର ପ୍ରତିଭାକୁ ଦୃଷ୍ଟିରେ ରଖି ସେ IBM ରିସର୍ଚ୍ଚରେ ମଧ୍ୟ ଯୋଗ ଦେଇଥିଲେ। ସୁଭାଷ ଖୋଟ 2002 ମସିହାରେ ଏକ ଗାଣିତିକ ଅବଧାରଣା ୟୁନିକ୍ ଗେମ୍ସ କଞ୍ଜେକ୍ଚର୍ ବା UGC ଉପସ୍ଥାପନ କରିଥିଲେ। ଏହି UGC ତତ୍ତ୍ୱ କମ୍ପ୍ୟୁଟର ସାଇନ୍ସ ଏବଂ ଅପ୍ଟିମାଇଜେସନ୍ ଆଲଗୋରିଦମ୍ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛି। ଏହାର ସାହାଯ୍ୟରେ ବୈଜ୍ଞାନିକମାନେ ଜାଣିପାରୁଛନ୍ତି ଯେ କେଉଁ ସମସ୍ୟାଗୁଡ଼ିକ ସହଜରେ ଆନୁମାନିକ କରାଯାଇପାରିବ ଏବଂ କେଉଁଗୁଡ଼ିକ ମୌଳିକ ଭାବରେ ଅତ୍ୟନ୍ତ କଠିନ। ସୁଭାଷଙ୍କର ଏହି ୟୁନିକ୍ ଗେମ୍ସ କଞ୍ଜେକ୍ଚର୍ ଉପରେ କାର୍ଯ୍ୟ ଗାଣିତିକ ବିଶ୍ଳେଷଣ ଜ୍ୟାମିତି ଏବଂ ସିଦ୍ଧାନ୍ତ ନିରୂପଣ କ୍ଷେତ୍ରକୁ ସମୃଦ୍ଧ କରିଛି। ସେ 2.2 ଗେମ୍ସ ଥିଓରମ୍ ଭଳି ଜଟିଳ ଗାଣିତିକ ସମସ୍ୟାର ସମାଧାନ କରିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଗଣିତ ଏବଂ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ବିଶାଳ ଅବଦାନ ପାଇଁ ସୁଭାଷ ଖୋଟ ଅନେକ ପ୍ରତିଷ୍ଠିତ ସମ୍ମାନ ଓ ପୁରସ୍କାର ଲାଭ କରିଛନ୍ତି। 2005 ମସିହାରେ ସେ ମାଇକ୍ରୋସଫ୍ଟ ରିସର୍ଚ୍ଚ ନୂତନ ଫ୍ୟାକଲ୍ଟି ଫେଲୋସିପ୍ ପାଇଥିଲେ। ନୂତନ ଏବଂ ପ୍ରତିଭାବାନ ପ୍ରଫେସରଙ୍କ ପାଇଁ ଏହା ଏକ ପ୍ରମୁଖ ସମ୍ମାନ। ସେ 2010 ମସିହାରେ L&T ୱାଟରମ୍ୟାନ୍ ଆୱାର୍ଡ ପାଇଥିଲେ, ଯାହାକି ଆମେରିକାର ନ୍ୟାସନାଲ୍ ସାଇନ୍ସ ଫାଉଣ୍ଡେସନ୍ ଦ୍ୱାରା 40 ବର୍ଷରୁ କମ୍ ବୟସ୍କ ବୈଜ୍ଞାନିକମାନଙ୍କୁ ଦିଆଯାଉଥିବା ସର୍ବୋଚ୍ଚ ସମ୍ମାନ ଅଟେ। କମ୍ପ୍ୟୁଟର ସାଇନ୍ସର ଗାଣିତିକ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ରଲ୍ଫ ନେଭାନିଲିନା ପୁରସ୍କାର ଆନ୍ତର୍ଜାତୀୟ ଗଣିତ ୟୁନିୟନ୍ ଦ୍ୱାରା 2014 ମସିହାରେ ତାଙ୍କୁ ମିଳିଥିଲା। ଏହି ସମ୍ମାନଟି ଯୁବ ଗଣିତଜ୍ଞଙ୍କ ପାଇଁ ଏକ ବଡ଼ ସମ୍ମାନ ଭାବେ ବିବେଚନା କରାଯାଏ। ସେ 2016 ମସିହାରେ ମ୍ୟାକ୍ ଆର୍ଥର୍ ଫେଲୋସିପ୍ ପାଇଥିଲେ। ଏହି ପୁରସ୍କାରଟି ପ୍ରାୟତଃ ଜିନିୟସ୍ ଗ୍ରାଣ୍ଟ ଭାବରେ ଜଣାଶୁଣା। କେବଳ ସେତିକି ହିଁ ନୁହେଁ ପିଲାମାନେ, 2017 ମସିହାରେ ସେ ବିଜ୍ଞାନ ଜଗତର ପ୍ରାଚୀନ ଏବଂ ସମ୍ମାନଜନକ ସଂସ୍ଥା ରୟାଲ ସୋସାଇଟିର ଫେଲୋ ଭାବରେ ନିର୍ବାଚିତ ହୋଇଥିଲେ। 2023 ମସିହାରେ ନ୍ୟାସନାଲ୍ ଏକାଡେମୀ ଅଫ୍ ସାଇନ୍ସେସ୍ର ସଦସ୍ୟ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ। ପିଲାମାନେ, ପୃଥିବୀରେ ଅନେକ ପ୍ରତିଭାଶାଳୀ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ସମସ୍ୟାର ସମାଧାନ କରିପାରନ୍ତି, କିନ୍ତୁ ଏମିତି ଖୁବ୍ କମ୍ ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ କି ଲୋକମାନଙ୍କ ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀକୁ ମଧ୍ୟ ପରିବର୍ତ୍ତନ କରିଦେଇପାରନ୍ତି। ଆଉ ସୁଭାଷ ଖୋଟ

0: ହେଉଛନ୍ତି ଜଣେ ଏହିଭଳି ପରିବର୍ତ୍ତନକାରୀ ବ୍ୟକ୍ତିତ୍ୱ। ଖୋଟଙ୍କର ମାତାପିତା ଉଭୟ ପେସାରେ ଡାକ୍ତର ଥିଲେ। ଦିନେ ସୁଭାଷ ତାଙ୍କ ମାଆଙ୍କୁ କହିଥିଲେ ଯେ ମୁଁ ଜଣେ ଡାକ୍ତର ହେବାକୁ ଚାହୁଁନାହିଁ, ମୁଁ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଏବଂ ସର୍ବୋପରି ଗଣିତ ପ୍ରତି ଅତ୍ୟନ୍ତ ଆଗ୍ରହୀ। ମୁଁ ଉପଲବ୍ଧି କରିଛି ଯେ ଗଣିତ ହେଉଛି ସବୁ ବିଷୟର ମୂଳ ଆଧାର, ତେବେ ଗଣିତ କାହିଁକି ପଢ଼ିବି ନାହିଁ। ହାଇସ୍କୁଲ ପଢ଼ିବା ସମୟରେ ତାଙ୍କୁ ସବୁଠାରୁ ବେଶୀ ପ୍ରଭାବିତ କରିଥିଲେ ତାଙ୍କର ଗଣିତ ଶିକ୍ଷକ ଭି ଜି ଗୋଗେଟ। ସେ ଥିଲେ ତାଙ୍କର ପିତୃପ୍ରତିମ। ଯେତେବେଳେ ଖୋଟ ନେଭାନଲିନା ପୁରସ୍କାର ଜିତିଲେ ସେତେବେଳେ ସେ କହିଥିଲେ ଯେ ତାଙ୍କ ଗଣିତ ଶିକ୍ଷକ ଏହି ପୁରସ୍କାର ପାଇବା ଖବର ଶୁଣି ତାଙ୍କଠାରୁ ଏପରିକି ତାଙ୍କ ମାଆଙ୍କ ଠାରୁ ମଧ୍ୟ ଅଧିକ ଆନନ୍ଦିତ ହୋଇଥିଲେ। ସୁଭାଷ ଏମିତି ଏକ ସହରରେ ଜନ୍ମ ହୋଇଥିଲେ ଯେଉଁଠିକି କେହି ବି IIT ଅଥବା ଗଣିତ ଅଲମ୍ପିଆଡ଼ ବିଷୟରେ ଶୁଣିନଥିଲେ। ଗଣିତ ଏବଂ ବିଜ୍ଞାନର ଗବେଷଣା ବିଷୟରେ ମଧ୍ୟ କେହି ଜାଣିନଥିଲେ। ବର୍ତ୍ତମାନ ସୁଭାଷ ଖୋଟ ଆଧୁନିକ ତତ୍ତ୍ୱାବଧାରକ, କମ୍ପ୍ୟୁଟର ବିଜ୍ଞାନର ଜଣେ ଅଗ୍ରଣୀ ଚିନ୍ତକ। ସେ ବିଶ୍ୱର ସବୁଠାରୁ ଜଟିଳ ପ୍ରଶ୍ନଗୁଡ଼ିକର ସମାଧାନ କରି କମ୍ପ୍ୟୁଟର କ୍ଷମତା ଏବଂ ସୀମାକୁ ବୁଝିବା ପାଇଁ ନିରନ୍ତର ଗବେଷଣା ଜାରି ରଖିଛନ୍ତି। ସେ କେବଳ କମ୍ପ୍ୟୁଟର ସାଇନ୍ସ କ୍ଷେତ୍ରରେ ହିଁ ନୁହେଁ, ବରଂ ସମଗ୍ର ବିଶ୍ୱରେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକମାନଙ୍କ ପାଇଁ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି। ତାଙ୍କର ଅନୁସନ୍ଧାନ ସବୁଠାରୁ କଠିନ ସମସ୍ୟାଗୁଡ଼ିକର ସମାଧାନ ପାଇଁ ଏକ ସଠିକ ପଥ ପ୍ରଦର୍ଶନ କରୁଛନ୍ତି, ଯାହା ବିଭିନ୍ନ ପ୍ରୟୋଗ, ଯାତ୍ରା ପରିଚାଳନା ବା ନାଭିଗେସନ୍ ଏବଂ ନେଟୱାର୍କ ସିଷ୍ଟମ୍ ପାଇଁ ଅତ୍ୟନ୍ତ ଉପଯୋଗୀ। ତେବେ ପିଲାମାନେ, ଗଣିତଜ୍ଞ ଓ କମ୍ପ୍ୟୁଟର ବୈଜ୍ଞାନିକ ସୁଭାଷ ଖୋଟ କିପରି କଠିନ ପରିଶ୍ରମ କରି ଗୋଟିଏ ଛୋଟିଆ ସହରରେ ପାଠ ପଢ଼ି ଆଜି ବିଶ୍ୱସ୍ତରରେ ନିଜର ପ୍ରତିଭାକୁ ପ୍ରମାଣିତ କରିଛନ୍ତି, ସେ ବିଷୟରେ ତ ଅନେକ କଥା ଜାଣିଲ। ତୁମେ ମଧ୍ୟ ନିଜର ଆଗ୍ରହ ଅନୁସାରେ ଅଧ୍ୟବସାୟ ଓ ସାଧନା କରି ସେ ଦିଗରେ ଖୁବ୍ ଉଚ୍ଚକୁ ଯିବା ପାଇଁ ଚେଷ୍ଟା କରିବ।
1: ଶୁଣିଲ ତ ପିଲାଏ ଆଲୋଚନା ବଡ଼ ମଣିଷଙ୍କ କଥା କ୍ରମରେ ଗଣିତଜ୍ଞ ଓ କମ୍ପ୍ୟୁଟର ବୈଜ୍ଞାନିକ ସୁଭାଷ ଖୋଟ ତମ ପାଇଁ ଆଲୋଚନା କଲେ ଅପା ଅନିନ୍ଦିତା ବାବୁ। ତାହେଲେ ତମମାନଙ୍କୁ କେବଳ ଏତିକି କହିବି, ନିଜ ଭିତରେ ଥିବା ଜିଜ୍ଞାସାକୁ ଜେଜେବାପାଙ୍କ କାହାଣୀ ଭଳି ସେମିତି ସାଇତି ନ ରଖି ପ୍ରଶ୍ନ ପଚାରିବା ଶିଖ। କିଏ ଜାଣିଛି, ଭବିଷ୍ୟତରେ ତମେ ମଧ୍ୟ ସୁଭାଷ ଖୋଟଙ୍କ ଭଳି ଏକ ବିଶେଷ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବ ଏବଂ ଭାରତକୁ ଗର୍ବ ଆଣିଦେଇପାରିବ। କାର୍ଯ୍ୟକ୍ରମର ଶେଷରେ ଶୁଣିବା ଏହି ଗୀତଟି। ତମ ପାଇଁ ଗାଇଛନ୍ତି ଜ୍ୟୋତ୍ସ୍ନା ଦାସ, ରଶ୍ମି ଦାସ, ନମିତା ଦାସ ଏବଂ ରଣଧୀର ମହାନ୍ତ। ଗୀତଟିକୁ ତମ ପାଇଁ ରଚନା କରିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ।

ଗୀତର ତ ଶୁଣିଲ ପିଲାଏ, ଆଜି ତ ସମୟ ହୋଇଯାଇଛି ପୁଣି କଥା ହେବା ଏକ ନୂଆ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ହସୁଥାଅ, ପଢ଼ୁଥାଅ ଏବଂ

0: ଶେଷ ହେଲା କିଶୋର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଏବଂ ତା ପରେ ପରେ ଶୁଣିପାରିବେ। ଆଜିର ପ୍ରସଙ୍ଗ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ତାରିଖରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, ତିନି ରଥର ଦକ୍ଷିଣ ମୋଡ଼। ଦେଶରେ ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଭଳି ଘଟଣା ଯେଭଳି ପୁନରାବୃତ୍ତି ନ ହୁଏ ସେଥିଲାଗି ସମସ୍ତଙ୍କର ସମନ୍ୱିତ ପଦକ୍ଷେପର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସଂସଦୀୟ ଦଳର ବୈଠକରେ ଶ୍ରୀ ମୋଦି କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ଲୋକମାନଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ, ଯୁବପିଢ଼ିଙ୍କ ସ୍ୱାର୍ଥର ସୁରକ୍ଷା ଦିଗରେ ସରକାର ପ୍ରତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି। ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣା ସମ୍ପର୍କରେ ଅବଗତ ହେବା ପରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି।
1: प्रधानमंत्री जी ने अपील भी किया है कि उनका जो सजा है उसको सख्ती से सख्ती सजा कैसे दिया जाए उसमें सारा टॉप क्लास के वकील लोग भी साथ दें ताकि जो पेपर लीक जैसे पाप काम किया है उन लोगों को घोर सख्त सजा मिले और आगे पेपर लीक नहीं होने के लिए सख्ती से जो कदम उठाया गया है उसके बारे में भी प्रधानमंत्री जी ने जानकारी दिया।
0: ଭୁବନେଶ୍ୱର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍ ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ସନ୍ଥ ଗୋପାଳନ ଗଣମାଧ୍ୟମକୁ ଏସ୍ଆଇଆର୍ର ଅଗ୍ରଗତି ସମ୍ପର୍କରେ ସୂଚନା ପ୍ରଦାନ କରି କହିଛନ୍ତି, ମ୍ୟାପିଂ ହୋଇନଥିବା 12 ଲକ୍ଷ ଓ ତ୍ରୁଟି ପାଇଁ 46 ଲକ୍ଷ ଲୋକଙ୍କୁ ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନୋଟିସ୍ ଜାରି କରାଯାଇଛି। ଆବଶ୍ୟକୀୟ କାଗଜପତ୍ର ପ୍ରଦାନ ପରେ ଉପସ୍ଥିତ ହେବା ବାଧ୍ୟତାମୂଳକ ନୁହେଁ। ଭୋଟର ପଞ୍ଜୀକରଣ ଅଧିକାରୀ ଆବଶ୍ୟକସ୍ଥଳେ ଆଭାସୀ ଜରିଆରେ ବିବରଣୀ ସଂଗ୍ରହ କରିବେ। ଆସନ୍ତା ସେପ୍ଟେମ୍ବର 2 ତାରିଖରେ ଏସ୍ଆଇଆର୍ ପ୍ରକ୍ରିୟା ଶେଷ କରାଯାଇ 6 ତାରିଖରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଗତ 5 ତାରିଖରୁ ଆଜି ସୁଦ୍ଧା 26,745 ଫର୍ମ 6 ହସ୍ତଗତ ହୋଇଥିବା ଶ୍ରୀ ଗୋପାଳନ କହିଛନ୍ତି।
2: ନା ଆସିଲେ କିଛି ଅସୁବିଧା ନାହିଁ, ଆମକୁ ଇଆର୍ଓ ମାନଙ୍କୁ ଏଇଆର୍ଓ ମାନଙ୍କୁ ଇନ୍ଷ୍ଟ୍ରକ୍ସନ୍ ଅଛି, କାଗଜ ଯୋଉ ପଠାଇଛନ୍ତି ସେ କାଗଜ ଉପରେ ଆମେ ଡିସିସନ୍ ନେବୁ। ଯଦି ବହୁତ ଜରୁରୀ କେସ୍ରେ ଯଦି କିଛି ସନ୍ଦେହ ବୁଝିବାର ଅଛି ତାଙ୍କୁ ଫୋନ୍ କରି ବା ଭିଡ଼ିଓ କଲ୍ କରି ତାଙ୍କୁ ଇଆର୍ଓ ଏଇଆର୍ଓ ତାଙ୍କ ଠାରୁ ଯାହା ବିବରଣୀ ଗ୍ରହଣ କରିବାର ଅଛି ଗ୍ରହଣ କରିବେ। ହିୟରିଂ ପାଇଁ ଲୋକ ନିଜେ ପର୍ସନାଲି ଆସିବା ଜରୁରୀ ନୁହେଁ।
0: ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ନିର୍ବାଚନ ଆୟୁକ୍ତ ମଧୁସୂଦନ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟର ସମସ୍ତ ପୌର ନିଗମର ଆୟୁକ୍ତ, ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ନିର୍ବାଚନ ଦାୟିତ୍ୱରେ ଥିବା ଅଧିକାରୀମାନେ ଆଭାସୀ ମାଧ୍ୟମରେ ସାମିଲ ହୋଇ ନିର୍ବାଚନ ପରିଚାଳନା ସମ୍ପର୍କିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଘରକୁ ଘର ସର୍ଭେ ମାଧ୍ୟମରେ ପ୍ରକୃତ ସ୍ଥିତି ଅନୁଯାୟୀ ବୁଥ୍ସ୍ତରୀୟ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏଥିସହିତ ପ୍ରତ୍ୟେକ

ପ୍ରତ୍ୟେକ ଘରକୁ କ୍ରମିକ ନମ୍ବର ଗୋଟିଏ ପରିବାରର ସମସ୍ତ ଯୋଗ୍ୟ ଭୋଟରଙ୍କୁ କ୍ରମାନୁସାରେ ତାଲିକାଭୁକ୍ତ ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଏବଂ ବାଦ୍ ପଡ଼ିଥିବା ଯୋଗ୍ୟ ଭୋଟରଙ୍କୁ ଆଇନଗତ ପ୍ରକ୍ରିୟାରେ ସାମିଲ କରିବାକୁ ଗୁରୁତ୍ୱ ଦିଆଯାଇଥିଲା। ଏ ସମସ୍ତ ପ୍ରକ୍ରିୟା ଆସନ୍ତା 31 ତାରିଖ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସର୍ଭେ ପ୍ରକ୍ରିୟା, ବୁଥ୍ ଓ ୱାର୍ଡ ସୀମା ନିର୍ଦ୍ଧାରଣ, ଦାବି ଓ ଆପତ୍ତି, ଫର୍ମ ସଂଗ୍ରହ, ସର୍ଭେ ତଥ୍ୟର ଡିଜିଟାଇଜେସନ୍ ଏବଂ ସମୟସୀମା ଅନୁଯାୟୀ କାର୍ଯ୍ୟକ୍ରମ ସମ୍ପାଦନ ଉପରେ ବିସ୍ତୃତ ସମୀକ୍ଷା କରାଯାଇଥିଲା। ଆସନ୍ତା 10 ଫେବୃଆରୀରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବା ପାଇଁ ଲକ୍ଷ୍ୟ ରଖାଯାଇଛି। ପୂର୍ବାଞ୍ଚଳ ଆଞ୍ଚଳିକ ପୁଲିସ୍ ସମନ୍ୱୟ କମିଟିର ଉଚ୍ଚସ୍ତରୀୟ ବୈଠକ ଭୁବନେଶ୍ୱରଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସମେତ ବିହାର, ପଶ୍ଚିମବଙ୍ଗ, ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ଆରକ୍ଷୀ ମହାନିର୍ଦ୍ଦେଶକ, କେନ୍ଦ୍ରୀୟ ପୁଲିସ୍ ସଂଗଠନ ଓ ବିଭିନ୍ନ ରାଜ୍ୟର ପୁଲିସ୍ ଅଧିକାରୀମାନେ ଏଥିରେ ଉପସ୍ଥିତ ରହି ଆନ୍ତଃରାଜ୍ୟ ଅପରାଧ, ନକ୍ସଲ ଦମନ ଓ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଆଲୋଚନା କରିଥିଲେ। ଶ୍ରୀ ଖୁରାନିଆ କହିଛନ୍ତି, ବର୍ତ୍ତମାନ ସମୟରେ ସଂଗଠିତ ଅପରାଧ, ସାଇବର ଅପରାଧ, ମାଦକଦ୍ରବ୍ୟ ଚୋରା ଚାଲାଣ ଏବଂ ବାମପନ୍ଥୀ ଉଗ୍ରବାଦ ଭଳି ସୁରକ୍ଷାଜନିତ ଆହ୍ୱାନ କୌଣସି ଗୋଟିଏ ରାଜ୍ୟରେ ସୀମିତ ହୋଇ ରହିନାହିଁ। ଏହି ଆହ୍ୱାନର ମୁକାବିଲା ପାଇଁ ରାଜ୍ୟମାନଙ୍କ ମଧ୍ୟରେ ନିରନ୍ତର ଗୁଇନ୍ଦା ସୂଚନାର ଆଦାନ ପ୍ରଦାନ, ଆଧୁନିକ ପ୍ରଯୁକ୍ତିର ବ୍ୟବହାର, ପାରସ୍ପରିକ ବିଶ୍ୱାସ ଓ ମିଳିତ କାର୍ଯ୍ୟଶୈଳୀର ଆବଶ୍ୟକତା ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀରେ ଆଜି ରଥଗୁଡ଼ିକର ଦକ୍ଷିଣ ମୋଡ଼ କରାଯାଉଛି। ଶ୍ରୀଗୁଣ୍ଡିଚା ମନ୍ଦିରରେ ସକାଳ ଧୂପନୀତି ଶେଷ ହେବା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ମା' ଲକ୍ଷ୍ମୀଙ୍କ ଅଭିମାନକୁ ଦୃଷ୍ଟିରେ ରଖି ତିନି ରଥର ଦକ୍ଷିଣ ମୋଡ଼ ପାଇଁ ଆଜ୍ଞାମାଳ ପ୍ରଦାନ କରିଥିଲେ। ପୂଜାପଣ୍ଡା ସେବକମାନେ ଆଜ୍ଞାମାଳ ବିଜେ କରିବା ପରେ ପ୍ରଥମେ ମା' ସୁଭଦ୍ରାଙ୍କ ଦର୍ପଦଳନ, ପରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ କରାଯାଉଥିବା ବେଳେ ପ୍ରବଳ ବର୍ଷା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଆସନ୍ତାକାଲି ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ଏବଂ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ। ଏହି ଅବସରରେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରଦ୍ଧାଳୁମାନଙ୍କୁ ଜନ୍ମବିଧିରେ ଦର୍ଶନ ଦେଉଛନ୍ତି। ହେରାପଞ୍ଚମୀ ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା 3 ତାରିଖରୁ 3 ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରସ୍ତୁତ କାର୍ଯ୍ୟଖସଡ଼ା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁରରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପୂର୍ବରୁ ସମସ୍ତ ପ୍ରସ୍ତୁତି ସମ୍ପୂର୍ଣ୍ଣ କରି ରିପୋର୍ଟ ଦାଖଲ ପାଇଁ ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଗସ୍ତ କରି ଚିକିତ୍ସାଳୟର ସମ୍ପ୍ରସାରଣ ଓ ପୁନର୍ବିକାଶ କାର୍ଯ୍ୟର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଶ୍ରୀ ମହାଲିଙ୍ଗ ଏକ ବୈଠକରେ ଯୋଗଦେଇ ହସ୍ପିଟାଲ ଭିତ୍ତିଭୂମିର ସୁଦୃଢ଼ୀକରଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ଏବଂ ନୂତନ ବିଲ୍ଡିଂରେ କାର୍ଯ୍ୟର ଅଗ୍ରଗତି, ପିଜି ଛାତ୍ରାବାସରେ ରହିଥିବା ବିଭିନ୍ନ ସୁବିଧା ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଗୁଣାତ୍ମକ ମାନ ବଜାୟ ରଖି ନିର୍ଦ୍ଧାରିତ ସମୟ ମଧ୍ୟରେ ହସ୍ପିଟାଲ ପରିସରରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା ପାଇଁ ଶ୍ରୀ ମହାଲିଙ୍ଗ ଗୁରୁତ୍ୱାରୋପ କରିଥିଲେ। ଏଥିରେ କଟକ ସଦର ବିଧାୟକ ପ୍ରକାଶ ସେଠି, ସ୍ୱାସ୍ଥ୍ୟ ସଚିବ ଅଶ୍ୱତୀ ଏସ୍ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ନୟାଗଡ଼ ଜିଲ୍ଲାରେ ଏସ୍ଆଇଆର୍ ପ୍ରକ୍ରିୟାକୁ ସ୍ୱଚ୍ଛ ଏବଂ ନିରପେକ୍ଷ ଭାବେ ପରିଚାଳନା କରିବା ନେଇ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ସମସ୍ତ ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କର ରେଜିଷ୍ଟ୍ରାର ଜେନେରାଲ ତଥା ଜନଗଣନା ଆୟୁକ୍ତଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ଜନଗଣନା ହ୍ୟାଣ୍ଡବୁକ୍ 2027 ପ୍ରସ୍ତୁତି ନିମନ୍ତେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆଗାମୀ 3 ଦିନ ମଧ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଓ ରାଜସ୍ୱ କର୍ମଚାରୀଙ୍କ ଜରିଆରେ ପ୍ରସ୍ତାବିତ ତଥ୍ୟ ସଂଗ୍ରହ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ରଥଟି ଆଜିଠାରୁ 24 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଫସଲ ବୀମାର ଆବଶ୍ୟକତା, ଉପକାରିତା ଏବଂ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବ। ଭାରତୀୟ ଭେଷଜ ଗବେଷଣା ପରିଷଦ ଆଇସିଏମ୍ଆର୍ କର୍କଟ ଏବଂ ସଂକ୍ରାମକ ରୋଗର ଚିକିତ୍ସା ଉପାୟ ବିକାଶ କରିବା ନିମନ୍ତେ ପ୍ରମୁଖ ଭାରତୀୟ ଔଷଧ ଓ ଟିକା ନିର୍ମାତାଙ୍କୁ 3ଟି ସ୍ୱଦେଶୀ ଜୈବ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ବ୍ୟବହାର ଲାଗି ଅନୁମତି ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ପ୍ରଯୁକ୍ତିବିଦ୍ୟା ଆଗାମୀ ପିଢ଼ିର ସ୍ୱଦେଶୀ ଚିକିତ୍ସା ସମାଧାନ ଉପାୟ, ଟିକା ଏବଂ ଚିକିତ୍ସା ଉଦ୍ୟୋଗ ବୃଦ୍ଧି ଦିଗରେ ସହାୟକ ହେବ। ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 22ଟି ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ ଶୁକ୍ରବାର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର

0: ଅନୁମାନ କରିଛି। ଲଗାଣ ଓ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଫସଲ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି। କ୍ଷୟକ୍ଷତିର ଆକଳନ ପରେ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ 10 ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଜଡ଼ିତ ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ଗ୍ରହଣ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ରାଜ୍ୟରେ ଏସ୍ଆଇଆର୍ ପ୍ରକ୍ରିୟାର ସେପ୍ଟେମ୍ବର 6 ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପୂର୍ବାଞ୍ଚଳ ପୁଲିସ୍ ସମନ୍ୱୟ କମିଟି ବୈଠକରେ ସମନ୍ୱିତ ସୁରକ୍ଷା ରଣନୀତି ଉପରେ ଗୁରୁତ୍ୱ ଏବଂ ପୁରୀରେ ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ, 3 ଦକ୍ଷିଣ ମୋଡ଼। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମଳରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ମୌସୁମୀ ଆଗମନ ସହିତ ଦେଶର ବିଭିନ୍ନ ପ୍ରାନ୍ତରେ ବର୍ଷାବାହିତ ରୋଗ ବିଶେଷ କରି ଡେଙ୍ଗୁର ପ୍ରାଦୁର୍ଭାବ ବୃଦ୍ଧି ପାଇବା ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ଭାବେ ଉଭା ହେଉଛି। ସହରାଞ୍ଚଳରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ସଚେତନତା ବ୍ୟବସ୍ଥା ପ୍ରତି ଏହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଡେଙ୍ଗୁ ହେଉଛି ଏକ ଭୂତାଣୁଜନିତ ଜ୍ୱର ଯାହା ଏଡିସ୍ ନାମକ ସଂକ୍ରମିତ ମଶା କାମୁଡ଼ିବା ଦ୍ୱାରା ବ୍ୟାପିଥାଏ। ଏହି ମଶା ସାଧାରଣତଃ ଦିନବେଳେ କାମୁଡ଼ିଥାନ୍ତି। ଜମା ହୋଇ ରହିଥିବା ସ୍ୱଚ୍ଛ ଜଳରେ ଏହି ମଶା ତା'ର ବଂଶବିସ୍ତାର କରିଥାଏ। ଏହାର ମୁଖ୍ୟ ଲକ୍ଷଣ ଭିତରେ ରହିଛି ପ୍ରବଳ ଜ୍ୱର, ମୁଣ୍ଡବିନ୍ଧା, ଆଖି ପଛପଟେ ଯନ୍ତ୍ରଣା, ଗ୍ରନ୍ଥି, ମାଂସପେଶୀ ଓ ଆଣ୍ଠୁଗଣ୍ଠିରେ ଅତ୍ୟଧିକ ଯନ୍ତ୍ରଣା ହେବା, ଚର୍ମରେ ଲାଲ ଦାଗ ଦେଖାଯିବା, ଆଉ ସବୁଠାରୁ ଆହ୍ୱାନପୂର୍ଣ୍ଣ ହେଉଛି ରକ୍ତରେ ପ୍ଲାଟଲେଟ୍ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବା। ସାମ୍ପ୍ରତିକ ପରିସ୍ଥିତିରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବୃଦ୍ଧି ପାଉଥିବା ତାପମାତ୍ରା, ଅନିୟମିତ ବର୍ଷା, ଦ୍ରୁତ ସହରୀକରଣ ତଥା ନିର୍ମାଣ କାର୍ଯ୍ୟ ଦ୍ୱାରା ଡେଙ୍ଗୁ ସଂକ୍ରମଣର ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଦେଖାଦେଉଛି। ପୂର୍ବରୁ ଡେଙ୍ଗୁ କେବଳ ବଡ଼ ସହରାଞ୍ଚଳରେ ସୀମାବଦ୍ଧ ଥିବାବେଳେ ଏବେ ଏହା ଅର୍ଦ୍ଧସହର ଏବଂ ଗ୍ରାମାଞ୍ଚଳକୁ ବ୍ୟାପିବାରେ ଲାଗିଛି। ଏପରିକି ଡେଙ୍ଗୁ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି। ପାହାଡ଼ ତଥା ଥଣ୍ଡା ଅଞ୍ଚଳ ଯେପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଜାମ୍ମୁ କାଶ୍ମୀରରେ ମଧ୍ୟ ଡେଙ୍ଗୁ ଜନିତ ମାମଲା ସାମ୍ନାକୁ ଆସୁଛି। ଡେଙ୍ଗୁର ମଧ୍ୟ ବିଭିନ୍ନ ସ୍ତର ରହିଛି ଯାହାର ପ୍ରଭାବରେ ଗୁରୁତର ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଉଛି। ତେବେ ଦେଶର ଡେଙ୍ଗୁ ପ୍ରତିରୋଧ ଏବଂ ନିୟନ୍ତ୍ରଣ କ୍ଷେତ୍ରରେ ଏକ ବଡ଼ ସଫଳତା ହାସଲ ହୋଇଛି। ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷିତ ହୋଇଥିବା ଡେଙ୍ଗୁ ଟିକାର ବଜାର ପ୍ରବେଶକୁ ଅନୁମତି ମିଳିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଡେଙ୍ଗୁ ଟ୍ରେଟାଭାଲେଣ୍ଟ ଟିକା କ୍ୱାଡେଙ୍ଗାର ବିପଣନ ପ୍ରକ୍ରିୟାକୁ ମଞ୍ଜୁରୀ ପ୍ରଦାନ କରିଛି। ଏହି ଟିକା ଜର୍ମାନୀର ଆକେଡା GmbH ଦ୍ୱାରା ନିର୍ମିତ ହୋଇଛି ଏବଂ ଏହା ଟାକେଡ୍ ବାୟୋଫାର୍ମାସ୍ୟୁଟିକାଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆମଦାନୀ କରାଯିବ। ଭାରତରେ ଡେଙ୍ଗୁ ରୋଗର ପ୍ରତିରୋଧ ପାଇଁ ଅନୁମୋଦିତ ହୋଇଥିବା ଏହା ହେଉଛି ପ୍ରଥମ ଟିକା। ଔଷଧ ଓ ପ୍ରସାଧନ ଆଇନ 1940 ଏବଂ ଔଷଧ ନିୟମ 1945 ବ୍ୟବସ୍ଥା ଅଧୀନରେ ଟିକାର ଗୁଣବତ୍ତା, ସୁରକ୍ଷା ଏବଂ ପ୍ରଭାବର ବ୍ୟାପକ ବୈଜ୍ଞାନିକ ମୂଲ୍ୟାଙ୍କନ ପରେ ଏହି ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ଟିକା ପୁନଃ ସଂଯୋଜକ DNA ପ୍ରଯୁକ୍ତିବିଦ୍ୟା ଆଧାରରେ ବିକଶିତ ହୋଇଛି। ଟିକା ଏକ ଶୁଖିଲା ପାଉଡର ଭାବେ ଉପଲବ୍ଧ ହୋଇଥାଏ ଯାହାକୁ ଚର୍ମର ନିମ୍ନ ଭାଗରେ ଇଞ୍ଜେକ୍ସନ ମାଧ୍ୟମରେ ଦିଆଯାଇଥାଏ। ପ୍ରସ୍ତୁତ କରିଥିବା କମ୍ପାନୀ ଦେଇଥିବା ତଥ୍ୟ ଅନୁଯାୟୀ ଡେଙ୍ଗୁ ରୋଗକୁ ପ୍ରତିହତ କରିବା ଲକ୍ଷ୍ୟରେ 4-60 ବୟସ୍କ ବ୍ୟକ୍ତିବିଶେଷଙ୍କୁ ଏହି ଟିକା ପ୍ରଦାନ କରାଯାଇପାରିବ। ଟିକାକରଣ ସୂଚୀ ଅନୁଯାୟୀ 0.5 ପରିମାଣର 2 ଟିକା ନେବାକୁ ପଡ଼ିବ। 2 ଯାକ ଟିକା ମଧ୍ୟରେ 3 ବ୍ୟବଧାନ ରହିବ। ଟିକାର ବ୍ୟାପକ ବିଶ୍ୱସ୍ତରୀୟ କ୍ଲିନିକାଲ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଗତ ହୋଇଥିବା ନିର୍ଯ୍ୟାସ ଆଧାରରେ ଏହାକୁ ବ୍ୟବହାର କରିବା

0: ଅନୁମତି ମଧ୍ୟ ଦିଆଯାଇଛି। ଡେଙ୍ଗୁ ପ୍ରଭାବିତ ଅଣପ୍ରଭାବିତ କ୍ଷେତ୍ରରେ ଏହାର ସୁରକ୍ଷା ତଥା ପ୍ରଭାବଶୀଳତା ଦେଇ ମୂଲ୍ୟାଙ୍କନ ମଧ୍ୟ ହୋଇଛି। ବ୍ରାଜିଲ, ଥାଇଲାଣ୍ଡ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶର ଲୋକଙ୍କ ଉପରେ ଏହାର କ୍ଲିନିକାଲ ଅଧ୍ୟୟନ କରାଯାଇସାରିଛି। ପୂର୍ବରୁ ୟୁରୋପୀୟ ସଂଘ ଗ୍ରେଟ୍ ବ୍ରିଟେନ୍, ସ୍ୱିଜରଲ୍ୟାଣ୍ଡ, ଇଣ୍ଡୋନେସିଆ, ମାଲେସିଆ ଓ ଥାଇଲାଣ୍ଡ ସମେତ 42 ଦେଶ ଏହି ଟିକାର ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିସାରିଛନ୍ତି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ଏହାକୁ ଯୋଗ୍ୟ ବିବେଚିତ କରାଯାଇସାରିଛି। ଏକ ଆକଳନ ଅନୁଯାୟୀ ବିଶ୍ୱସ୍ତରରେ ଏହି ଟିକାର 24 ଅଧିକ ଡୋଜ୍ ବଣ୍ଟନ କରାଯାଇସାରିଲାଣି। ବ୍ୟବହାର ହେଉଥିବା ଦେଶଗୁଡ଼ିକରେ ବଜାର ପ୍ରବେଶ, ପରବର୍ତ୍ତୀ ତଥ୍ୟ ନିରୀକ୍ଷଣ ଏହାର ସୁରକ୍ଷାକୁ ସୁନିଶ୍ଚିତ କରିଛି। ଦେଶର ଏହି ପ୍ରଥମ ଡେଙ୍ଗୁ ଟିକାର ଅନୁମୋଦନ ଡେଙ୍ଗୁ ମୁକ୍ତ ଭାରତ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଆଶା କରାଯାଉଛି। ତେବେ ସଚେତନତା ହିଁ ସର୍ବୋତ୍ତମ ପ୍ରତିଷେଧକ ବୋଲି ଗ୍ରହଣ କରି ଆମେ ନିଜ ଗୃହ ଏବଂ ଆଖପାଖ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ପଡ଼ିବ, ତାହେଲେ ଯାଇ ଡେଙ୍ଗୁ ମୁକ୍ତ ସମାଜ ଗଠନ ସମ୍ଭବ ହୋଇପାରିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଡେଙ୍ଗୁ ଟିକାର ବଜାର ପ୍ରବେଶ, ଆଶା ଓ ସଚେତନତାର ନୂଆ ଅଧ୍ୟାୟ। ଆଲେଖ୍ୟ ମୂଳରଞ୍ଜନ ମିଶ୍ର, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ମଧ୍ୟରେ।
3: प्रसार भारती के पास है भारतीय संस्कृति की अनमोल धरोहर। इसमें शामिल हैं शास्त्रीय संगीत, नृत्य, साहित्य, नाट्य विधाएं, धारावाहिक, वृत्तचित्र और अन्य दुर्लभ रिकॉर्डिंग। और अब आप आकाशवाणी और दूरदर्शन के खजाने की डीवीडीज और सीडीज हासिल कर सकते हैं भारत में अपने संग्रह के लिए। प्रसार भारती के कार्यक्रमों का खजाना अगर है आपको पाना, तो लॉग ऑन कीजिए www.prasarbhartiarchives.co.in। याद रहे www.prasarbhartiarchives.co.in।

ମା' ସୁଭଦ୍ରାଙ୍କର ଦର୍ପଦଳନ ରଥକେ ଦକ୍ଷିଣ ମୋଡ଼ କରିଛନ୍। ତାର୍ ଉତ୍ତରୁ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଘିଚା ମୁଲ୍ ହେଇଥିଲା। ଜବର ବର୍ଷା ହେବାନୁ ରଥ ଘିଚା ବନ୍ଦ କରାଯାଇଛେ। ବଳଭଦ୍ରଙ୍କର ତାଳଧ୍ୱଜ ଆଉ ଜଗନ୍ନାଥଙ୍କର ନନ୍ଦିଘୋଷ ରଥକେ ଆଇବାକାଲି ଦକ୍ଷିଣ ମୋଡ଼ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ମିଳିଛେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲର ପ୍ରଭୁ ଦଧିବାମନ ଆଉ ପତିତ ପାବନ ନଅଦିନିଆ ଯାତ୍ରା ଥି ମା' ଅସୀମା ମନ୍ଦିରକେ ଯାଇକରି ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍। ସୁନାର ଅଳଙ୍କାର ଥି ସଜେଇ ହୋଇକରି ଶ୍ରୀଜଗନ୍ନାଥ ବାମନ ରୂପଥି ପୂଜା ପାଉଥିବା ବେଳେ ଯୋଡ଼ା ଜଗନ୍ନାଥ ବଳଭଦ୍ର ଆଉ ସୁଭଦ୍ରା ଜନ୍ମବେଦିନ ବିରାଜମାନ ଅଛନ୍। ନୂଆପଡ଼ା ଜିଲ୍ଲାର ସବୁ ତହସିଲ କାର୍ଯ୍ୟାଳୟନ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାମ ଜାରି ରହିଛେ। ଭୋଟର ତାଲିକା ଥି ନାଁ ପଞ୍ଜୀକରଣ ଲାଗିଥିବା 12 ପ୍ରମାଣପତ୍ର ଭିତରୁ ଆଧାର କାର୍ଡ଼ ସହିତ କେନ୍ସି ଗୋଟେ ପ୍ରମାଣପତ୍ର ଦାଖଲ କରିକରି ତାଲିକା ଥି ନାଁ ସାମିଲ କରବାର୍କେ ବ୍ଲକ ପ୍ରଶାସନ ତରଫରୁ କୁହାଯାଇଛେ। ଖଡ଼ିଆଲ ତହସିଲ ନଭିଲ୍ ଇ ବାବଦ ଗୋଟେ ଯାଞ୍ଚ କାମ କରାଯାଇଛେ। ବଙ୍ଗୋପସାଗରନ ହୋଇଥିବା ଘୂର୍ଣ୍ଣିବଲୟର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ 20 ଜିଲ୍ଲାନ ବର୍ଷା ଲାଗି ସତର୍କ ସୂଚନା ଜାରି କରାଯାଇଛେ। ଆଇବା ଶୁକ୍ରବାର ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛେ। ହୀରାକୁଦ ଜଳଭଣ୍ଡାର ଜଳସ୍ତର ଆଇଜ ବେଲବୁଡ଼ାର 6 ବଜେ ତକ 613.47 ଫୁଟ ରହିଥିଲା। ଇ ସମୟଥି 10 ଗେଟ୍ ଦେଇକରି ଫି ସେକେଣ୍ଡ ଥି 1,69,581 ଘନଫୁଟ ପାଣି ଛଡ଼ାଯାଉଥିବା ବେଳେ 1,47,564 ଘନଫୁଟ ପାଣି ଜଳଭଣ୍ଡାରକେ ଆସୁଛେ। ଶେଷ ମୁଖ୍ୟ ଖବର ଫେରଘାଏ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ହୋହଲ୍ଲା ହେବାନୁ ସଂସଦର ଦୁଇ ଗୃହ ହେଲା ଆଇବା କାଲି ତକ ମୁଲତବୀ। ରାଇଜେ ଏସ୍ଆଇଆର୍ ପ୍ରକ୍ରିୟା ଥି ଆଇବା 6 ସେପ୍ଟେମ୍ବର ବାହାରବା ଚୂଡ଼ାନ୍ତ ଭୋଟର ତାଲିକା ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ତୃଣମୂଳ ସ୍ତରନ ଅଙ୍ଗନବାଡ଼ି ସେବାକେ ବରକସ କରବାର୍ ଲାଗି ଗଠନ ହେବା ପରିଚାଳନା କମିଟି ଆଉ ପୁରୀନ ବାହୁଡ଼ା ଯାତ୍ରା ଲାଗି ମୂଲ ହେବା ପ୍ରସ୍ତୁତି। ଆଜ୍ଞାମାଳ ପାଇବା ଋତୁରୁ ସୁଭଦ୍ରାଙ୍କ ରଥକେ କରାଯାଇଛେ ଦକ୍ଷିଣ ମୋଡ଼। ଆଜିର ଆଞ୍ଚଳିକ ଖବର ଶେଷ ହେଲା। ଜୁହାର।

0: ଆପଣ ଅନେକ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ, କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର। ବିଭିନ୍ନ ରାଷ୍ଟ୍ର ସହ ଭାରତର ଦ୍ୱିପାକ୍ଷିକ ରାଜିନାମା ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ କରିଛି ସୁଦୃଢ଼ ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋତ୍ସାହନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ଦ୍ୱାରା କ୍ରମାଗତ ହଟ୍ଟଗୋଳ ଲାଗି ରହିବାରୁ ସଂସଦର ଉଭୟ ଗୃହକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଲୋକସଭାରେ ଆଜି 11:00 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ ନେଇ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ଗୃହ କାର୍ଯ୍ୟ ଚଳାଇବା ଲାଗି ସେମାନଙ୍କୁ ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିଥିଲେ। ଶ୍ରୀ ବିର୍ଲା ଲୋକସଭାକୁ 12:00 ଯାଏ ମୁଲତବୀ ଘୋଷଣା କରିଥିଲେ। 12:00 ଲୋକସଭା ସମ୍ମିଳିତ ହେବା ପରେ ହଟ୍ଟଗୋଳ ମଧ୍ୟରେ ବିଭିନ୍ନ କମିଟି ଲାଗି ସଦସ୍ୟ ନିର୍ବାଚନ ନିମନ୍ତେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ଗୃହରେ ଅଧ୍ୟକ୍ଷତା କରୁଥିବା ସନ୍ଧ୍ୟା ରାୟ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯାଇ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବାକୁ ନିବେଦନ କରିଥିଲେ। ତେବେ ବିରୋଧୀ ସଦସ୍ୟମାନେ ପ୍ଲାକାର୍ଡ଼ ଧରି ଗୃହର ମଧ୍ୟଭାଗରେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ନେଇ ସ୍ଲୋଗାନ ଦେଇଥିଲେ, ଫଳରେ ଗୃହକୁ 2:00 ମୁଲତବୀ ଘୋଷଣା କରାଯାଇଥିଲା। 2:00 ପରବର୍ତ୍ତୀ ଅଧିବେଶନରେ ମଧ୍ୟ ସମାନ ସ୍ଥିତି ଲାଗି ରହିବାରୁ ସଭାପତି ଗୃହକୁ ଆଜି ଦିନକ ପାଇଁ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା। ପ୍ରଥମ ମୁଲତବୀ ପରେ 12:00 ଗୃହ ଏକତ୍ର ହେବା କ୍ଷଣି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ବିରୋଧୀ ସଦସ୍ୟମାନଙ୍କୁ ସେମାନଙ୍କ ଆସନକୁ ଫେରିଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କହିଥିଲେ। ତେବେ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ, ଫଳରେ ହଟ୍ଟଗୋଳ ମଧ୍ୟରେ ରାଜ୍ୟସଭାକୁ 2:00 ମୁଲତବୀ ଘୋଷଣା କରାଯାଇଥିଲା। ପରବର୍ତ୍ତୀ ଅଧିବେଶନରେ ପୁଣି ସମାନ ସ୍ଥିତି ଉପୁଜିବାରୁ ଦିନକ ପାଇଁ ଗୃହ ମୁଲତବୀ ରହିଥିଲା। ଭାରତ ଏବଂ ଉତ୍ତର ମାସିଡୋନିଆ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ପାରସ୍ପରିକ ସମ୍ମାନ ଆଧାରରେ ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ସହମତ ହୋଇଛନ୍ତି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ମାସିଡୋନିଆର ରାଷ୍ଟ୍ରପତି ଗୋର୍ଦାନା ସିଲ୍ଜା ନୋଭାସ୍କା ଡାଭକୋଭାଙ୍କ ସହ ଆଲୋଚନା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଉଭୟ ପକ୍ଷ ଦ୍ୱିପାକ୍ଷିକ ସହଯୋଗର ସମସ୍ତ ଦିଗକୁ ସମୀକ୍ଷା କରିଛନ୍ତି ଏବଂ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି। ଭାରତ ଏବଂ ଉତ୍ତର ମାସିଡୋନିଆ ଆଇଟି ଏବଂ ଆଇଟି ଆଧାରିତ ସେବା, କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ଫାର୍ମାସ୍ୟୁଟିକାଲ୍ସ, ବୟନଶିଳ୍ପ, ଜୈବ ପ୍ରଯୁକ୍ତି, ପର୍ଯ୍ୟଟନ, ଆତିଥ୍ୟ ଏବଂ ଚଳଚ୍ଚିତ୍ର ନିର୍ମାଣ ଭଳି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା ସହିତ ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦେବା ଲାଗି ସହମତ ହୋଇଛନ୍ତି। ଭାରତ ଉତ୍ତର ମାସିଡୋନିଆ ବ୍ୟବସାୟିକ ମଞ୍ଚ ଉଭୟ ଦେଶ ମଧ୍ୟରେ ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ପ୍ରଦାନ କରିବ ବୋଲି ଦ୍ରୌପଦୀ ମୁର୍ମୁ କହିଛନ୍ତି।
2: ଆର୍ଥିକ ସହଯୋଗ ଆମର ଦ୍ୱିପକ୍ଷୀୟ ସମ୍ବନ୍ଧ କା ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସ୍ତମ୍ଭ ହେ। ହମ୍ ଆପଣେ ଦ୍ୱିପକ୍ଷୀୟ ବ୍ୟାପାର କୋ ଦୁଗୁନା କରନେ ପର ବି ସହମତ ହୁଏ। ହମନେ ଆଇଟି, କୃଷି, ଫୁଡ୍ ପ୍ରୋସେସିଂ, ଫାର୍ମାସ୍ୟୁଟିକାଲ୍ସ, ଟେକ୍ସଟାଇଲ୍ସ ତଥା ଟୁରିଜିମ, ହସ୍ପିଟାଲିଟି ଅର୍ ଫିଲ୍ମ ମେକିଂ ସହିତ ପ୍ରମୁଖ କ୍ଷେତ୍ର ମେ ସହଯୋଗ ପର ଚର୍ଚ୍ଚା। ହମ୍ ସ୍ୱାସ୍ଥ୍ୟ ସେବା ମେ ସହଯୋଗ ପର ଆପଣେ ଦ୍ୱିପକ୍ଷୀୟ ଏଗ୍ରିମେଣ୍ଟ କୋ ଭି ରିନ୍ୟୁଆଲ କର ରହେ ହେଁ।
1: ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଚିରାଗ ପାଶୱାନ କହିଛନ୍ତି। ଆଜି ସଂସଦ ଭବନ ପରିସରରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଶୱାନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିକ୍ଷା ସମେତ ସମସ୍ତ କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ଉପରେ ନିରନ୍ତର ଗୁରୁତ୍ୱ ଦେଇଆସିଛନ୍ତି। ସମସ୍ତ ମନ୍ତ୍ରଣାଳୟରେ ସଂସ୍କାର ଅଣାଯାଉ

0: ଅଛି। ପ୍ରତ୍ୟେକ କ୍ଷେତ୍ରରେ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଗଠନମୂଳକ ପରାମର୍ଶ ଦେବା ସହ ଅର୍ଥପୂର୍ଣ୍ଣ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
1: ଛାତ୍ରୋ କେ ସାଥ ଖଡେ ହେଁ ହମ ଲୋଗ ୟୁବାଓଁ କେ ସାଥ ଖଡେ ହେଁ ଐସେ ମେଁ ଔର କୈସେ ହମ ଲୋଗ ମଜବୁତି ସେ ଖଡେ ହୋ ସକେ ୟେ ସୁଝାବ ଆପ ଦିଜିଏ ଅପନାଏଁଗେ ଆପକେ ହର ସୁଝାବୋ ଜୋ ଆପ ତଥ୍ୟୋ କେ ସାଥ ରଖିଏଗା। ପ୍ରଧାନମନ୍ତ୍ରୀ ଜୀ ନେ କଲ ଅପନେ ସମ୍ବୋଧନ ମେଁ ପାର୍ଲାମେଣ୍ଟ ଖୋଲନେ ସେ ପହେଲେ ବୋଲା କୋ ତଥ୍ୟୋ କେ ସାଥ ଚର୍ଚ୍ଚା ହୋଗୀ।
0: ସଂସଦରେ ବାରମ୍ବାର ଉପୁଜୁଥିବା ବିଶୃଙ୍ଖଳା ପାଇଁ ବିରୋଧୀଙ୍କୁ ସମାଲୋଚନା କରି ଶ୍ରୀ ପାଶୱାନ କହିଛନ୍ତି, ବିତର୍କ ତଥ୍ୟ ଉପରେ ଆଧାରିତ ହେବା ଉଚିତ ଏବଂ ବିରୋଧ ପରିବର୍ତ୍ତେ ଏହା ଗୃହ ଭିତରେ ଗଠନମୂଳକ ଆଲୋଚନାରେ ସୀମିତ ରହିବା ଆବଶ୍ୟକ। କିନ୍ତୁ ବିରୋଧୀମାନେ ଏହା ନ କରି ଗୃହରେ ବାଧା ସୃଷ୍ଟି କରୁଛନ୍ତି ଏବଂ ସଂସଦ ବାହାରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ଶ୍ରୀ ପାଶୱାନ ଅଭିଯୋଗ କରିଛନ୍ତି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଏନ୍ସିବି 37 ଦେଶ ସହିତ ଦ୍ୱିପାକ୍ଷିକ ରାଜିନାମା ଏବଂ 19 ଦେଶ ସହିତ ବୁଝାମଣାପତ୍ର ଜରିଆରେ ନିଶାଦ୍ରବ୍ୟ ନିୟନ୍ତ୍ରଣ କ୍ଷେତ୍ରରେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରିଛି। ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଆଜି ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବେଆଇନ ନିଶାଦ୍ରବ୍ୟ କାରବାର ଏବଂ ନିଶାଦ୍ରବ୍ୟ ଅପବ୍ୟବହାରର ମୁକାବିଲା ପାଇଁ ଗତ ମାସରେ ଭିଜନ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029 ଜାରି କରାଯାଇଥିଲା। ମ୍ୟାମାର, ନେପାଳ, ଥାଇଲାଣ୍ଡ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ସିଙ୍ଗାପୁର ଏବଂ ଆମେରିକା ଭଳି ଦେଶଗୁଡ଼ିକ ସହିତ ଭାରତ ନିଶା କାରବାର ସମ୍ବନ୍ଧୀୟ ପ୍ରସଙ୍ଗରେ ନିୟମିତ ଭାବେ ମହାନିର୍ଦ୍ଦେଶକ ସ୍ତରୀୟ ଦ୍ୱିପାକ୍ଷିକ ଆଲୋଚନା କରିଆସୁଛି। ଏନ୍ସିବିକୁ ମଜବୁତ କରିବା ପାଇଁ ସାରା ଦେଶରେ ଆଞ୍ଚଳିକ କାର୍ଯ୍ୟାଳୟ ସଂଖ୍ୟାକୁ 13-30 ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଏଏଆଇ ଏବଂ ଷ୍ଟିଲ୍ ପ୍ରାଧିକରଣ ଲିମିଟେଡ୍ ସେଲ୍ ମଧ୍ୟରେ ଆଜି ନୂଆଦିଲ୍ଲୀରେ ରାଉରକେଲା ବିମାନବନ୍ଦର ପାଇଁ ସମ୍ପ୍ରସାରିତ ପରିକଳ୍ପନା ଏବଂ ପରିଚାଳନା ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ କରିବା ଏବଂ ଓଡ଼ିଶାର ସାମାଜିକ ଆର୍ଥିକ ବିକାଶରେ ଯୋଗଦାନ ଦେବା ପାଇଁ ଉଭୟ କର୍ତ୍ତୃପକ୍ଷଙ୍କ ମିଳିତ ପ୍ରତିବଦ୍ଧତା ଏହି ରାଜିନାମାରେ ପ୍ରତିଫଳିତ ହୋଇଛି। ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ବିପିନ କୁମାରଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି। ତୃଣମୂଳ ସ୍ତରର ଡିଜିଟାଲ ନବସୃଜନଙ୍କୁ ଚିହ୍ନଟ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜର ପାଇଲଟ ପର୍ଯ୍ୟାୟ ଆରମ୍ଭ କରିଛି। ୱେବ୍ସ ଓଟିଟି ଅନ୍ତର୍ଗତ ମାଇ ୱେବ୍ସ ପ୍ଲାଟଫର୍ମରେ ନିର୍ମିତ ଏହି ଚ୍ୟାଲେଞ୍ଜ ନାଗରିକମାନଙ୍କୁ ସେମାନଙ୍କ ଜିଲ୍ଲାର ଅନନ୍ୟ କାହାଣୀ ଏବଂ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା କ୍ଷୁଦ୍ର ଭିଡ଼ିଓ ତିଆରି କରିବାକୁ ମନ୍ତ୍ରଣାଳୟ ଆମନ୍ତ୍ରଣ କରିଛି। ଅଂଶଗ୍ରହଣକାରୀମାନେ ଆସନ୍ତା ଅଗଷ୍ଟ ମାସ 1 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ଏହି ପ୍ଲାଟଫର୍ମ ମାଧ୍ୟମରେ 1-3 ମିନିଟ୍ର ଭିଡ଼ିଓ ଦାଖଲ କରିପାରିବେ। ଏହି ପଦକ୍ଷେପ ଦେଶବ୍ୟାପୀ କାର୍ଯ୍ୟକାରୀ ହେବାକୁ ଥିବାବେଳେ ପାଇଲଟ ପର୍ଯ୍ୟାୟରେ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ଦାଦ୍ରା ଏବଂ ନଗର ହାବେଳି, ଡାମନ୍ଡ୍ୟୁ, ଗୋଆ ଏବଂ ଲଦାଖକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ପଦକ୍ଷେପରେ ପ୍ରତି ଜିଲ୍ଲା ପାଇଁ 20 ଜଣ ଡିଜିଟାଲ ସୃଜନକର୍ତ୍ତାଙ୍କୁ 50,000 ଟଙ୍କାର ଜିଲ୍ଲାସ୍ତରୀୟ ପୁରସ୍କାର, 2,00,000 ଟଙ୍କାର ରାଜ୍ୟସ୍ତରୀୟ ପୁରସ୍କାର ଏବଂ ଦେଶବ୍ୟାପୀ ପ୍ରସାରଣ ସମୟରେ 5,00,000 ଟଙ୍କାର ଜାତୀୟ ପୁରସ୍କାର ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପର ଶୁଭାରମ୍ଭ କରି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଚଞ୍ଚଲ କୁମାର କହିଛନ୍ତି, ଯୁବପିଢ଼ିଙ୍କ ସୃଜନଶୀଳତାକୁ ଆଗକୁ ଆଣିବା ସହ ଏହି ମଞ୍ଚ ପ୍ରୋତ୍ସାହନ ଯୋଗାଇବ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁଙ୍କୁ ତୁରନ୍ତ ଗୁରୁଗ୍ରାମର ସଫଦରଜଙ୍ଗ ହସ୍ପିଟାଲରୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୋନମଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ୍ ଡିକେ ଉପାଧ୍ୟାୟ ଏବଂ ଜଷ୍ଟିସ୍ ତେଜସ୍ କାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲାର ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ୱାଙ୍ଗଚୁଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବାରେ ସରକାରଙ୍କର କୌଣସି ଆପତ୍ତି ନାହିଁ। ତେବେ ଡାକ୍ତରୀ ପରାମର୍ଶ ବିରୁଦ୍ଧରେ କାର୍ଯ୍ୟକର୍ତ୍ତା ମେଦାନ୍ତ ଡାକ୍ତରଖାନାରୁ ତାଙ୍କୁ ଡିସ୍ଚାର୍ଜ କରିବା ଉଚିତ ନୁହେଁ। ମାମଲାର ଶୁଣାଣି ବେଳେ ସଫଦରଜଙ୍ଗ ହସ୍ପିଟାଲରେ ୱାଙ୍ଗଚୁଙ୍କ ଚିକିତ୍ସା ତଦାରଖ କରୁଥିବା ଏମ୍ସର ଡାକ୍ତରମାନଙ୍କ ସହ ଖଣ୍ଡପୀଠ ଆଲୋଚନା କରିଥିଲେ। ମେଦାନ୍ତରେ ସୋନମଙ୍କ ଚିକିତ୍ସା ଉପରେ ଦିନରାତି ନଜର ରଖିବା ପାଇଁ ଏକ ବିଶେଷଜ୍ଞ ଦଳ ଗଠନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ଗୀତାଞ୍ଜଳି ଯେତେବେଳେ ଚାହିଁବେ ଡାକ୍ତରଖାନାରେ ସୋନମଙ୍କୁ ଭେଟିବା ପାଇଁ ଅନୁମତି ଦିଆଯିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। କ୍ରମାଗତ 10ମ ଦିନ ପାଇଁ ଇରାନ ଓ ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣ ଜାରି ରହିଛି। ଇରାନ ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଉଭୟ ପକ୍ଷ ହର୍ମୁଜ୍ ପ୍ରଣାଳୀରେ ଅବରୋଧ ଉପରେ ନିୟନ୍ତ୍ରଣ ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଇରାନ ଏବଂ ଆମେରିକା ମଧ୍ୟରେ ଭଙ୍ଗ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣିଥରେ ଆରମ୍ଭ କରିବା ପାଇଁ କୂଟନୀତିଜ୍ଞମାନେ ଆଜି ପାକିସ୍ତାନର ମଧ୍ୟସ୍ଥତାରେ ଏକ ବୈଠକ ମଧ୍ୟ କରିଥିଲେ।

0: ଏହା ସତ୍ତ୍ୱେ ଉଭୟ ରାଷ୍ଟ୍ର ମଧ୍ୟରେ ତିକ୍ତତା ଜାରି ରହିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିଭିନ୍ନ ପ୍ରସଙ୍ଗରେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହ ଆଜି ଦିନକ ପାଇଁ ମୁଲତବୀ। ଦ୍ୱିପାକ୍ଷିକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଉତ୍ତର ମାସିଡୋନିଆ ସହମତ କହିଲେ ରାଷ୍ଟ୍ରପତି। ବିଭିନ୍ନ କ୍ଷେତ୍ରରେ ସଂସ୍କାର ନେଇ ଗଠନମୂଳକ ପରାମର୍ଶ ଆହ୍ୱାନ କଲେ କେନ୍ଦ୍ର ସରକାର ଏବଂ ତୃଣମୂଳ ସ୍ତରରେ ଡିଜିଟାଲ ନବସୃଜନକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଆରମ୍ଭ ହେଲା ଜେମ୍ସ ଅଫ୍ ଇଣ୍ଡିଆ ଚ୍ୟାଲେଞ୍ଜ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବରଗଡ଼ ସମ୍ବାଦଦାତା ଉମେଶ ଚନ୍ଦ୍ର ବିଶ୍ୱାଳ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବରଗଡ଼ ସହର ନିକଟ କଟାପାଲି ଗାଁରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କ ଉଦ୍ୟମରେ ଚାଲିଥିବା ସାନ୍ଧ୍ୟ ମୁକ୍ତ ବିଦ୍ୟାଳୟ ଏକ ବର୍ଷ ପୂରଣ କରିଛି। ପାଞ୍ଚ ଜଣ ଅବସରପ୍ରାପ୍ତ ଶିକ୍ଷକ ଓ ଦୁଇଜଣ ଉଚ୍ଚଶିକ୍ଷିତ ଯୁବତୀ ଏଠାରେ ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ 60 ଜଣ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ କରୁଛନ୍ତି। ବାର୍ଷିକ ଉତ୍ସବରେ ବିଶିଷ୍ଟ ବ୍ୟକ୍ତି ଓ ଅଭିଭାବକମାନେ ଏହି ଅଭିନବ ପ୍ରୟାସର ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ଜଣେ ଅଭିଭାବକ କହିଛନ୍ତି,
2: ଯଦି ଇନ୍କେ ଯେନ୍ ପଢି ହେଲା ରିଟାୟାର୍ଡ ଟିଚର ମାନେ ଯେନ୍ ପଢ଼ଉଛନ୍, ସେ ଟିଚର ମାନଙ୍କୁ ମୋତେ ବହୁତ ବହୁତ ଧନ୍ୟବାଦ ଦଉଛେ। ସେମାନେ ତାଙ୍କର ବହୁ ମୂଲ୍ୟ କରି ଆମର ପୁଅ ଝିଅମାନଙ୍କର ଯେନ୍ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢ଼ବାରେ ଯେନ୍ ସୁବିଧା କରୁଛନ୍, ମାନସିକ ଦକ୍ଷତାରେ ସବୁ ଜିନିଷର ସେମାନେ ବହୁତ ଶିକ୍ଷା କରୁଛେ, ତାଙ୍କର ପଢ଼ାରେ ବି ଉନ୍ନତି ହଉଛେ।
1: ଏଭଳି ଏକ ବିଦ୍ୟାଳୟ ସ୍ଥାପନର ଉଦ୍ଦେଶ୍ୟ ସମ୍ପର୍କରେ ଅବସରପ୍ରାପ୍ତ ଶିକ୍ଷକ ରଙ୍କମଣି ଖେତି ଆକାଶବାଣୀକୁ କହିଛନ୍ତି,
3: ମୁଁ May 31, 2025 ସରକାରୀ ଉଚ୍ଚ ବିଦ୍ୟାଳୟ କମଗାରୁ ଅବସର ଗ୍ରହଣ କଲି ଆଉ ବର୍ତ୍ତମାନ ଏଇ ସାନ୍ଧ୍ୟ ବିଦ୍ୟାଳୟର ଜଣେ ଶିକ୍ଷକ। ପଢ଼ୁଥିଲା ସମୟରେ ମୁଁ ଟ୍ୟୁସନ୍ ପଢ଼ିବା ପାଇଁ ମଧ୍ୟ ମୋ ପାଖରେ କୌଣସି ପ୍ରକାର ସାହାରା ନଥିଲା, ତଥାପି ମୁଁ ପରିଶ୍ରମ କରିଥିଲି। ମୋର ଶିକ୍ଷକମାନଙ୍କର ମାଗଣାରେ ମୁଁ କିଛି ଶିକ୍ଷା ପାଇ ଶିକ୍ଷକତା କଲି। ତାପରେ ଯେତେବେଳେ ଦେଖିଲି ଯେ ମୋ ପରି ବି ଅନେକ ଛାତ୍ରଛାତ୍ରୀ ଥିବେ ଯେଉଁମାନଙ୍କର ପଢ଼ିବାର ଇଚ୍ଛା ଅଛି ଅଥଚ ଅର୍ଥର ବାଧା ଥିବ, ସେଇମାନଙ୍କର କିପରି ମୁଁ ଉନ୍ନତି କରିପାରିବି, ଶିକ୍ଷାଦାନ କରିପାରିବି, ଏଇ ଭାବନା ଥିଲା।
1: ଏ ସମ୍ପର୍କରେ ଆଉ ଜଣେ ଅଭିଭାବକ ଜିତେନ୍ଦ୍ରିୟ ବାଗ କହିଛନ୍ତି,
4: କଟାପାଲିରେ ପ୍ରଥମ କରି ଗୋଟେ ଆମର ଅବସରପ୍ରାପ୍ତ ଶିକ୍ଷକମାନେ ଗୋଟେ ଫ୍ରି ଟ୍ୟୁସନ୍ ଦେବାର ବଢ଼ିଆ ପ୍ରୋଗ୍ରାମ୍ଟେ ଷ୍ଟାର୍ଟ କରିଛନ୍, ବର୍ଷେ ଖଣ୍ଡେ ହେଇଗଲାନ। ଆଉ ତାର୍ ଦ୍ୱାରା ଛୁଆମାନେ ଟିକେ ବେଶୀ ଯେନ୍ ସ୍କୁଲ୍ମାନ୍କେ ଯେନ୍ଟା ପଢ଼ା ହଉଛେ ତାର୍ଠାନୁ ଇଠାନେ ଡାଉଟ୍ କ୍ଲିୟର୍ ହେଇପାରୁଛନ୍, ତାର୍ ସାଙ୍ଗେ ସାଙ୍ଗେ ଅଧିକ ଟିକେ ଶିକ୍ଷା ପାଇପାରୁଛନ୍, ଘରେ ବି ସେଟାକେ ଟାସ୍କ ମାନେ ଯେନ୍ଟା ଦଉଛନ୍ ଘରେ ବି ଭଲ ହିସାବରେ ପଢ଼ିପାରୁଛନ୍, ଆଉ ଟିକେ ଉନ୍ନତି କଲା ବି ଲାଗୁଛେ ଆମ ଘରେ ତ ଏକଲା ପଢ଼ବା, କିନ୍ତୁ ଇନୁ କାଣା ହେବା ଛୁଆମାନଙ୍କର ସାଙ୍ଗେ ପଢ଼ବାର ଦ୍ୱାରା ଆଉ ଶିକ୍ଷକମାନେ ପଢ଼ାବାର ଦ୍ୱାରା ଟିକେ ତାଙ୍କ ଟିକେ ଉତ୍ସାହ ବଢ଼ବା, ଆଉ ଶିକ୍ଷକମାନେ ଯେନ୍ଟା ବି ମାନେ ଷ୍ଟେପ୍ଟେ ନେଇଛନ୍ ଆଜ୍ଞାମାନଙ୍କୁ ବହୁତ ବହୁତ ଧନ୍ୟବାଦ। କଟାପାଲି ଗ୍ରାମ ପଞ୍ଚାୟତର ଉନ୍ନତି ଉପରେ ଆଉ ଭବିଷ୍ୟତ ଉପରେ ବହୁତ ଚିନ୍ତା କରୁଛନ୍, ଯଦ୍ୱାରା କି ଛୁଆମାନଙ୍କୁ ଫ୍ରି ଟ୍ୟୁସନ୍ ଦେଇପାରୁଛନ୍, ଆଉ ଛୁଆମାନଙ୍କର ଭବିଷ୍ୟତ ଉଜ୍ଜଳ ହେଲେ ଗାଁର ଭବିଷ୍ୟତ ଉଜ୍ଜଳ ହେବା, ତା ସାଙ୍ଗେ ସାଙ୍ଗେ ଆମର ଗାଁର ପରିବେଶ ବି ଭଲ ରହିବା, ଗାଁର ସବୁ ଶିକ୍ଷିତ ଲୋକମାନେ ବାହାରିବେ ଯାହାଦ୍ୱାରା କି ଗାଁର ଉନ୍ନତି ହେଇପାରିବା।
1: ଭୋଟର ତାଲିକାର ସଘନ ସଂଶୋଧନ ପ୍ରକ୍ରିୟା ଅନ୍ତର୍ଗତ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଦିତ୍ୟ ଗୋୟଲ ଏହାକୁ ଉନ୍ମୋଚନ କରିଛନ୍ତି। ଚିଠା ତାଲିକା ସମ୍ପର୍କରେ ଆପତ୍ତି କିମ୍ବା ଅଭିଯୋଗ ଥିଲେ ଆସନ୍ତା ଅଗଷ୍ଟ 4 ତାରିଖ ସୁଦ୍ଧା ନିର୍ଦ୍ଧାରିତ ଫର୍ମରେ ଆବେଦନ କରାଯାଇପାରିବ। ଅମୃତ ଭାରତ ରେଳ ଷ୍ଟେସନ ଯୋଜନାରେ ବିକଶିତ ବରପାଲି ରେଳ ଷ୍ଟେସନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଛନ୍ତି। ପ୍ରାୟ 22 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟେସନରେ ଆଧୁନିକ ପ୍ରତୀକ୍ଷାଳୟ, ପ୍ଲାଟଫର୍ମ, ପାନୀୟ ଜଳ, ଆଲୋକୀକରଣ ଓ ପାର୍କିଂ ସୁବିଧା କରାଯାଇଛି। ବରଗଡ଼ ଜିଲ୍ଲାରେ ପବିତ୍ର ରଥଯାତ୍ରା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଛି। ଭଟଲି ଦଧିବାମନ ପୀଠରେ ନବଗୁଞ୍ଜର ରଥଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ବେଳେ ବରଗଡ଼ ସହରରେ ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ସାମୂହିକ ରଥଟଣା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପାଇକମାଲର ନରସିଂହନାଥ ପୀଠରେ ମଧ୍ୟ ରଥଯାତ୍ରା ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବରଗଡ଼ ଗସ୍ତରେ ଯାଇ ତୋରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରେକ୍ଷାଳୟ ଏବଂ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଉଦ୍ଘାଟନ କରିଥିଲେ। ପରେ ସେ ଏକ ବୁଦ୍ଧିଜୀବୀ ସମାବେଶରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ

0: ପ୍ରତ୍ୟାଖ୍ୟାନକାରୀ ଯୋଜନା ସମ୍ପର୍କରେ ମତ ରଖିଥିଲେ। ପଦ୍ମପୁର ବନାଞ୍ଚଳର ଚଙ୍ଗରିଆ ବୃକ୍ଷରୋପଣ ପରିସରରେ 77ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ପାଳିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସାଂସଦ ପ୍ରଦୀପ ପୁରୋହିତ ଓ ଅନ୍ୟାନ୍ୟ ଅତିଥି ଏଥିରେ ଯୋଗଦେଇ ବୃକ୍ଷରୋପଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
1: ଶ୍ରୋତାମାନେ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ କୃଷି ସଂସାର କାର୍ଯ୍ୟକ୍ରମ।

0: ବି ପକେଇ ପାରବା, ଇଟା ଦେଇକରି ବି ସେ କରିପାର।
1: ତ ଏଇଟା ତ ବଢ଼ିଆ କଥାଟେ କହିଲେ, ବେଡ୍ ଯେନ୍ ବନାବା ସେହି ସମୟ। ଆଉ ଆମର ଆଜ୍ଞା କହିଲେ ଆଗରୁ ଯେନ୍ ଗୋଟେ ବେଡ୍ରେ ଆମର 10 ବିଡ଼ା ନଡ଼ା ଲାଗ୍ବା ବୋଲି କହିଲେ, 18 ଇଞ୍ଚର ପହିଲା 3 ବିଡ଼ା ଦେବେ, ତାର ଉପରେ ଫେର ଛତି ମଞ୍ଜି ଦେଇନେବେ, ଆଉ ଛତିର ଖାଦ୍ୟ ଯେନ୍ଟା ଆମେ ବେସନ କହୁଛୁ ଓ ଚୋକଡ଼ କହୁଛୁ, ତ ସେଇଟା ଦେଇକରି ଫେର ଚାପେ ସେଟାକେ ଢାପି ନେବେ, ଫେର 3 ବିଡ଼ା ଥି, ଫେର ଚାପେ ଭାଁରେ ଦେଇକରି ଫେର ମଝେ ବି ଦିଆ ଲାଗ୍ସି, ତ ସେ ଭାଁରେ ଦେଇକରି ଫେର ଆମର ଫେର ଚାପେ ନଡ଼ା ଦେବେ, ଆଉ ତାର ଉପରେ ଦେଇକରି ଗୋଟେ ବିଡ଼ା ନଡ଼ାକେ ଆମେ ଢାପି ନେବେ। ତ ଏଇ ହିସାବେ ଆଜ୍ଞା ତାମାନେ ଛତିର ବେଡ୍ ବନାବେ ବୋଲି କହିଲେ। ଆଉ ଗୋଟେ କଥା ଆମର ଚାଷୀମାନଙ୍କୁ କହୁନ୍ ଯେ ଆପଣ ଚୁନ୍ ଆଉ ଯେ ନଡ଼ାକେ ବୁତରଉଛନ୍, ତ ଏଇଟା କେତେ ପେନ୍ଥି ବୁତରାସନ୍ ଓ ସେ କେତେ ପେନ୍ଥି କେତେ ଚୁନ୍ ଦିଆ ହେସି?
0: 150 ଲିଟର ପାଣିରେ ଗୋଟେ ବସ୍ତା ଚୁନ୍ ଦେସୁ।
1: ଆଜ୍ଞା, ଏଇଟା ତ ବଢ଼ିଆ କଥା କହିଲେ ଯେ ଆମର ଯେ ନୂଆ ଚାଷୀ ଯେନ୍ମାନେ ବି ଅଛନ୍ ବା ଛୋଟ ଚାଷୀ ଯେନ୍ମାନେ ଆରମ୍ଭ କରବାର୍ ଲାଗି ଚାହୁଁଛନ୍, ତ ସେମାନେ ଯଦି 150 ଲିଟର ପେନ୍ ଥି ଆମେ 2 କେଜି ଯଦି ଚୁନ୍ ଦେମା ବେଲେ ସେଟା ଠିକ୍ ହେବା। ତ ଏଇଥି ଆମେ କାଣା ପୁଆଲକେ ବିଶୋଧନ କର୍ମା ପହେଲା 8 ଘଣ୍ଟା ତକ, ତାର ପରେ ଛାଣିକରି ସେଟାକେ ମାନେ ଶୁଖାମା, ଯେନ୍ତାକି ମାନେ ପୁଆଲଟା ରୁ ପାଣିଟା ସବୁ ଖସି ଯିବା, ଆଉ ଛିଇଁଲେ ଖାଲି ଉଦା ଲାଗ୍ବା କିନ୍ତୁ ହାତେ ନ ଲାଗେ, ସେଟା ବତର ହେଲେ ଯେ ଛତୁ ଚାଷ ବୋଲି କହିଲି। ତ ଆଉ ଗୋଟେ କଥା କହୁନ୍ ଯେ ଗୋଟେ ଛୋଟ ଚାଷୀଟି ଯଦି ଛତୁ ଚାଷ ଆରମ୍ଭ କରବା ବେଲେ ତାହାକେ କାଁ କାଁ ଜିନିଷ ଲାଗ୍ବା, କିମ୍ବା ଛତୁ ଚାଷୀ ଚାଷ କରବାର୍ ଲାଗି ଜଣେ ଆଗ୍ରହୀ ଚାଷୀଟିଏ ବେଲେ ସେ କେନ୍ କେନ୍ ଜିନିଷ ପହେଲା ମାନେ ଠିକ୍ କରିକିରି ଛତି ଚାଷ ଆରମ୍ଭ କରବା?
0: ଆଜିକାଲି ତ ତଲେ ବି କରୁଛନ୍, ଆମର ଆମର ସେ କଟକ ସାଇଡ୍ ଆଡ଼େ ଗଜମୁଲା ବି ଛତୁ ଚାଷ କରୁଛନ୍।
1: ଆଜ୍ଞା, ତ ଛାଇ ଦରକାର,
0: ଛାଇ ଦରକାର,
1: ତ ସେ ଛାଇ ଯେନ୍ କରବା କିମ୍ବା ଛାଇ ଆମେ ଯେନ୍ କହୁଛୁ ଗଛ ତଲେ ହଉ କିମ୍ବା ଆମର ଘରେ ହଉ, ତ ଯେହେତୁ ସେ ସୁରକ୍ଷିତ ହିସାବେ କରବାର୍ ଲାଗି ଚାହୁଁଛେ, ତ ଯେନ୍ତା କଲେ ବି ତାହାକେ ତ ଯେକୌଣସି ହଉ ଛାଇଟେ ଦରକାର, ଯେନ୍ତା ଆମେ ମଡ଼ୁଆ ମାରୁଛୁ କି ଚାଲ ଘର ଟାଇପ୍ର ବନୁଛୁ, ନଡ଼ା ଛିଉଛୁ କି ଆଜବେଷ୍ଟର କିଏ ଛିଉଛେ, ତ ସେନ୍ତା ସେମାନେ କରୁଛନ୍। ତ ଗୋଟେ ଛୋଟ ଚାଷୀଟେ କେନ୍ତା କରି ତାମାନେ ତାର ଛତୁ ଚାଷଟା ଆରମ୍ଭ କରବା ବେଲେ ଯେନ୍ ଘରଟା ବନାବା ବା ଯେନ୍ ନଡ଼ା ପୁଆଲ ଦେଇକରି ସେ ଯେନ୍ ଛାଇଟା କରବା ସେଟା ସେ କେନ୍ତା କରି କାଁ କାଣା ଲାଗ୍ବା ଲଗାବା ଯେ ଯେନ୍ଟାକି ତାହାକେ ଶସ୍ତା ଥି ସେ କରିପାରବା?
0: ଦେଖ, ଛୋଟ ଚାଷୀମାନେ ସେ ମଡ଼ୁଆ ମାରିକରି ତ ଆପଣ ତ କହିଲେ ମଡ଼ୁଆ ମାରିକରି ସେ ନିଶ୍ଚିତ ରୂପରେ କରିପାରବା, ଆଉ ଆଜିକାଲି ତ ବାଉଁଶ ମିଳୁଛି।
1: ଆଜ୍ଞା,
0: ଆଉ ଯଦି ବି ନାଇଁ ମିଳିଲା ବେଲେ କେନ୍ସି ପ୍ରକାରରେ ତଳେ ବି ଆପଣ ଛତୁ ଚାଷ କରିପାରିବେ, ତଳେ ସେ ବେଡ୍ ବନେଇ ଦେଇକରି ଆପଣ ଯଦି ଜରି ଢାପି ଦେବେ ଖାଲି ତଳ ସାଇଡ଼ଟା ନେଇ ବାହାରେ ଛତୁ, କିନ୍ତୁ ସବୁଆଡ଼ୁ ବାହାର ତାପରେ ଛତୁ ବାହାରବା।
1: ଆଜ୍ଞା, ତ ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଜଣେ ଯଦି ଗଛ ତଲେ ବି କରିପାରବା ଆଜିର ସମୟ, ଜଣେ ଛତି ଚାଷ କରିକରି ତାର ପରିବାରକେ ଭରଣ ପୋଷଣ କରିପାରବା କେ?
0: ହଁ, ନିଶ୍ଚିତ ରୂପରେ କରିପାରବା, ଏଥିର୍ଲାଗି କରିପାରବା କହୁଛେ, ଗୋଟେ ଛତୁ ବେଡ୍ ଆମେ ପକାମା ସେନେ ଯଦି ଆମର ଖର୍ଚ୍ଚା ହେଉଛେ 50-70 ଟଙ୍କା।
1: ଆଜ୍ଞା,
0: କିନ୍ତୁ ଆମେ ମାର୍କେଟ ଦର ହେଉଛେ 300 ଟଙ୍କା।
1: ଆଜ୍ଞା,
0: ଯଦି ଆମର ନୁ ଆସିକରି ବେପାରୀ ନେଇକରି ଗଲା ବେଲେ ଆମେ 200 ଟଙ୍କାରେ ବିକୁଛୁ।
1: ଆଜ୍ଞା,
0: ବେଲେ ଆମେ 150-130 ଟଙ୍କା ଆମେ ପ୍ରଫିଟ୍ ପାଇପାରୁଛୁ।
1: ଆଜ୍ଞା,
0: ଜଣେ ଛୋଟ ଚାଷୀ ହେଲେ ବି ସେ 10ଟା ବେଟ୍ରୁ ଆରମ୍ଭ କରିପାରବା ନିଶ୍ଚିତ ରୂପରେ।
1: ଆଜ୍ଞା,
0: 10ଟା ବେଟ୍ ଲାଗି ତାକେ ଖର୍ଚ୍ଚା ହେନ୍ତା ତ ବେଶୀ ନେଇ ଲାଗେ, ଗୋଟେ ବେଡ୍ ପ୍ରତି ଆମେ ହିସାବ କର୍ମା ଯେ 70 ଟଙ୍କା, 50-70 ଟଙ୍କା ଖର୍ଚ୍ଚା ହେବା।
1: ଆଜ୍ଞା, ବେଲେ 500-700 ଟଙ୍କା ସେ ଖର୍ଚ୍ଚା
0: ବିଲକୁଲ,
1: ତ ସେଥି ସେ କେତେ ଲାଭ ପାଇପାରବା?
0: 500-700 ଖର୍ଚ୍ଚା କଲା ବେଲେ
1: ତ 10 କେଜି କେ 200 ଟଙ୍କା ହିସାବରେ ସେ
0: 2000 ଟଙ୍କା।
1: ତ ଏଇଟା ତ ଭଲ କଥାଟେ କହିଲେ ଯେ ଆମର ଛୋଟ ଚାଷୀ ଯେନ୍ମାନେ କି ଯାହା ଜମିବାରି ନାଇଁନ, ତ ସେମାନେ ଘରର ପଜାଡ଼େ ବି ମାନେ ଜାଗା ଟିକେ ଯଦି ଅଛେ, ତ ତାହାକେ ପୁଆଲ ପୁଲି ନଡ଼ା ନୁଡ଼ି ଛେଇ ଛୁଆ କରି ଯଦି ସେ ସୁବିଧା କରିବେ, ଆଉ ଯହ ନାଇଁ 20-30 ବେଡ୍ ଯଦି କରିପାରବେ ବେଲେ ବି ନିଜର ଅନ୍ୟ କାମ କରିକରି ବି ତାକେ ଟିକେ ସମୟ ଯଦି ଦେବେ ବେଲେ ବି ହତକା କମାନିଟେ କରିପାରବେ
0: ନିଶ୍ଚେ। ଛତୁ ଚାଷ ଲାଗି ସକାଳେ 2 ଘଣ୍ଟା ଆଉ ସଞ୍ଜବେଳେ 2 ଘଣ୍ଟା ଦରକାର ଯଦି ବେଶୀ ଆକାରରେ କରୁଛନ୍।
1: ଆଜ୍ଞା,
0: ଆଉ ଯଦି ଛୋଟ ଆକାରରେ କରୁଛନ୍ ଘଣ୍ଟେ ସମୟ ଦେଲେ ବି ଆରାମସେ ଆପଣ ପ୍ରଫିଟ୍ କମେଇ ପାରବେ।
1: ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଆପଣ କେତେଟା ବେଟ୍ କରୁଛନ୍?
0: ମୁଇଁ ପ୍ରଥମ ଆରମ୍ଭ କରିଥିଲି 20 ବେଟ୍ରୁ।
1: ଆଜ୍ଞା,
0: ତାପରେ ବଢ଼େଇକରି 40 ବେଟ୍ ତକ ଯାଇଛେ।
1: ଆଜ୍ଞା, ବେଲେ ଥରକେ 40 ବେଟ୍?
0: ହଁ, ତ ଗୋଟେ ଦିନେ 40 ବେଟ୍ ରୋଟେସନ୍ ହେସି।
1: ଆଜ୍ଞା,
0: ତାପରେ ମୋର ହେନେ ଅଛେ ଥରକେ 40 ବେଟ୍ ପକାମୁ ବେଲେ ମୁଇଁ 330 ବେଟ୍ ପକଉଛେ।
1: ଆଜ୍ଞା,
0: ମୋର ସେଟ୍ରେ
1: ଆପଣ କେତେ ଦିନ ତକ ଏଟା କଣ୍ଟିନ୍ୟୁ ମାନେ ଚାଲିଛେ ଆପଣଙ୍କର ପକାବାରଟା?
0: 300 ମୋର ବେଟ୍ର କେପାସିଟି ହଉଛେ,
1: ସବୁଦିନ ସେ କ୍ଷତି ବାହାରୁଥିବ ଆଉ ସବୁଦିନ ଆପଣ ବ୍ୟାଟ୍ ପକା ଯାଉଛନ୍ ଆଉ ତାହାକୁ ସେଇ ହିସାବରେ ଆପଣ ସେଥିରେ କାମ କରି ଯାଉଛନ୍।
0: ଛତୁଟା କାଣ ହେସି, ଥରେ ଫୁଟିଲା ପରେ ସେ ଛତୁ ଯେନ୍ ବ୍ୟାଟ୍ ଉଠିଥିବା, ଗୋଟେ ବ୍ୟାଟ୍ ପହଲା ପକା ହେଇଥିବା, ସେ ଛତୁର ସେ ପୁଆଳକେ ପୁରା ବାହାର କରାଯିବା
1: ଆଜ୍ଞା,
0: ଆଉ ସେ ତାକେ ଫେର୍ ଚୂନରେ ଘଷି ଘୁଷା କରି ବିଶୋଧନ କରିକିରି ଫେର୍ ଗାଏ ପକାଯାଏସି
1: ଆଜ୍ଞା। ବୋଲେ ସେ ତଲ୍କେ ବିଶୋଧନ କରାଯାଏସି କି କାଣା? ସେ
0: ତଲ୍କେ ବିଶୋଧନ ବି କରାଯାଏସି, ଆଉ ଯେନ୍ ବ୍ୟାଟ୍ରେ ସରିଗଲା
1: ଆଜ୍ଞା
0: ସେ ବ୍ୟାଟ୍ଟାକେ ବି ଉଠେଇ ଦିଆକରି ବିଶୋଧନ କରାଯାଏସି, ଫେର୍ ପକାଯାଏସି, ରୋଟେସନ୍ ଚାଲ୍ସି
1: ଆଜ୍ଞା ଆଜ୍ଞା। ଏଇଟା ତ ବଢ଼ିଆ କଥାଟେ କହିଲେ ଯେ ଜଣେ ଯଦି ସବୁଦିନ ତାର କ୍ଷତି ବାହାରବାର ଲାଗି ଯଦି ଚେଷ୍ଟା କରବା ବେଲେ ତ ତାର ନିକେ ବେପାରୀ ପହଞ୍ଚିବେ। ତ ଆଉ ଗୋଟେ ଯେନ୍ ଆପଣ ଯେନ୍ କରୁଛନ୍ ସବୁଦିନ ଚାଳିଶଟା ଲେଖା, ବେଲେ କେଜେ ଲେଖା ବାହାରବା ବୋଲେ ଚାଳିଶ କେଜି ବାହାରୁଥିବ ଆପଣଙ୍କର ସବୁଦିନ, ଚାଳିଶ ପଚାଶ କେଜି ଲେଖା ବାହାରୁଥିବ, ତ ତାର ବିକ୍ରିଟା କେନ୍ତା କରୁଛ?
0: ବିକ୍ରିଟା ଆସନ୍, ମୁଇଁ ତ ସମ୍ବଲପୁରରେ ମାର୍କେଟିଂ ଆମର ମୋର ନିକେ ଆସିକରି ନେଇ ଯାଇସନ୍ ବେପାରୀ ମାନେ
1: ଆଜ୍ଞା।
0: ସାଧାରଣତଃ ବର୍ଷା ମାସେ ଟିକେ କମ ରେଟ୍ ରହିଛି
1: ଆଜ୍ଞା,
0: କିନ୍ତୁ ଆମେ ଖରା ମାସ ନୁ ଆରମ୍ଭ କରୁଛୁ
1: ଆଜ୍ଞା।
0: ଖରା ମାସରେ ମାର୍କେଟ ରେଟ୍ 300 ଟଙ୍କା ରହିଛି
1: ଆଜ୍ଞା,
0: ମୁଇଁ ସେଟା 200 ଟଙ୍କା କରୁଛି, ଆଉ ବର୍ଷା ମାସ ରେଟ୍ ରହିଛି 200-220
1: ଆଜ୍ଞା,
0: ସେଟା ଆମର ନୁ ବେପାରୀ ମାନେ 150 ଟଙ୍କାରେ ଆସିକରି ନେଇଯାଏସ
1: ଆଜ୍ଞା। ତ ଏଇଟା ତ ଭଲ କଥାଟେ କହିଲେ ଯେ ଆଉ ଗୋଟେ ଅଛେ ସରକାରୀ ପ୍ରୋତ୍ସାହନ କଥା, ସରକାର ଏଥିଲାଗି କେନ୍ କେନ୍ ସୁବିଧା ସୁଯୋଗ ଦଉଛନ୍?
0: ମୁଇଁ ପ୍ରଥମେ ଆରମ୍ଭ କଲି, ଆରମ୍ଭ କଲା ପରେ ବର୍ଷେ ପରେ ମୁଇଁ ହର୍ଟିକଲଚର ଡିପାର୍ଟମେଣ୍ଟକେ ଗଲି
1: ଆଜ୍ଞା,
0: ତାଙ୍କର ଅଫିସର ମାନଙ୍କର ସାଙ୍ଗେ କଥା ଲାଗିଲି
1: ଆଜ୍ଞା।
0: ବୋଲେ ସେମାନେ ସେଡ୍ ବନେଇକରି ଆମକୁ 40% ସବସିଡି ଦଉଛନ୍
1: ଆଜ୍ଞା,
0: ଛତୁ ଚାଷ ଲାଗି ତୁମେ ସେଡ୍ ବନାବ, ସେଡ୍ ବନେଇ ଦେଲା ପରେ ସେମାନେ ଦେଖିକି ହେବେ, ଦେଖି ଆଇଲା ପରେ ଛତୁ ଚାଷ ଲାଗି ସେମାନେ ତମକୁ ଯାହା ବି ପଇସା ଦେବେ, ଯେତେ 2 ଲକ୍ଷ ଟଙ୍କାରୁ ଆରମ୍ଭ କରୁଛନ୍ ସେମାନେ
1: ଆଜ୍ଞା,
0: 2 ଲକ୍ଷ ସେନା 40% ସବସିଡି ରହୁଛି
1: ଆଜ୍ଞା। ବେଲେ 2 ଲକ୍ଷ ନୁ ମାନେ ଆମେ 80,000 ଟଙ୍କା ସବସିଡି ପାଇମା, ଆଉ ବାକି ଯେନ୍ 120,000 ଟଙ୍କା ସୁଝିବାରକେ ପଡ଼ବା। ବେଲେ ଏଇଟା ଯେନ୍ କହିଲେ 40% ସବସିଡିଟା, ତ ସେଟା କେନ୍ ହିସାବରେ ବ୍ୟାଙ୍କ ଆମକୁ ଦଉଛେ କି ସେ
0: ଆପଣ ଯେନ୍ତା ଚାହିଁବେ, ଆପଣ ଚାହିଁବେ ବ୍ୟାଙ୍କ ଆଡୁ ବୋଲେ ବ୍ୟାଙ୍କ ଆଡୁ ବି, ନା ତ ହର୍ଟିକଲଚର ବାଲେ ବି ସେଟା ଇଏ ପ୍ରୋଭାଇଡ୍ କରୁଛନ୍
1: ଆଜ୍ଞା। ଆଉ ସେ ସୁଝିବାର ଯେନ୍ ପଇସାଟା କେନ୍ତା କରି ସୁଝିବା?
0: ଆପଣ ସୁଝିବାରଟା ଥରକେ ବି ସୁଝି ପାରିବେ
1: ଆଜ୍ଞା,
0: ନା ତ କିସ୍ତି ହିସାବରେ ବି ଦେଇପାରିବେ।
1: ଆଚ୍ଛା, କିସ୍ତି ହିସାବରେ ଦେଲେ ଟିକେ ଜବ ପଡ଼ୁଥିବ?
0: ଜବ ପଡ଼ସି ଟିକେ
1: ଆଜ୍ଞା। ତ ଆପଣ କେତେ ଜଣଙ୍କୁ ସେନୁ ଲଗେଇଛନ୍ କାମରେ?
0: ମୁଇଁ ମୋର ତ ଆଇଛନ୍ 3 ଜଣ ଲାଗିଛନ୍
1: ଆଜ୍ଞା।
0: ତାପରେ ଟାଙ୍କିଟେ ବନା ହେଇଛେ, ବଡ଼ଟେ ଟାଙ୍କି
1: ଆଜ୍ଞା।
0: ତାପରେ ହର୍ଟିକଲଚର ଆରୁ ମୁଇଁ ଡିପ୍ ବୋରିଂଟେ ବି କୁଡ଼େଇଛେ ସେଥିର୍ ଲାଗି
1: ଆଜ୍ଞା,
0: ଡିପ୍ ବୋରିଂ ଥ୍ରୁରୁ ପାଣିର ସୁବିଧା କରାହେଇଛେ
1: ଆଜ୍ଞା।
0: 3 ଜଣ ଡେଲି କାମ କରୁଛନ୍, ସେମାନେ ଦିନକ ତାଙ୍କର ଯେନ୍ଟା ଅଛେ 2-2 ଘଣ୍ଟା କାମ କରିବେ, ସେମାନେ ସକାଳୁ ଆସନ୍ବେ, ସେଇ ହିସାବରେ ମୁଁ ସେମାନଙ୍କୁ ତାଙ୍କର ମଜୁରୀ ଦେସି
1: ଆଜ୍ଞା। ବେଲେ ସେମାନେ ଯେନ୍ ମଜୁରୀ କାମଟା କରୁଛନ୍ ସେଟା ସବୁଦିନ କରୁଥିବେ?
0: ସବୁଦିନ କରୁଛନ୍।
1: ଆଚ୍ଛା, ବେଲେ ଆମର ମାସିକିଆ ହିସାବରେ ସେମାନେ ତାଙ୍କର ମଜୁରୀ ନେଉଥିବେ?
0: ବିଲକୁଲ।
1: ତ ଆଉ ଗୋଟେ କଥା କହୁନ୍ ଯେ ବର୍ଷା ମାସ ଖରା ମାସ ଭିତରେ ଜଣେ ଯଦି କ୍ଷତି ଚାଷ କରବା, ତ ବର୍ଷା ମାସେ ତ ତାପମାତ୍ରାକେ କିଛି କରା ନେ ଲାଗେ, ଯେହେତୁ ବର୍ଷା ହେଇଥିସି ତାର ଯେନ୍ ବାୟୁମଣ୍ଡଲ ଥି ଜଳୀୟ ବାଷ୍ପଟା ଆର୍ଦ୍ରତା ଯେନ୍ଟା ଥିଲେ ସେଟା ରହିସି, ଖରା ମାସେ ନାଇଁ ରହେ, ଖରା ମାସେ ତ ବାୟୁ ଶୁଷ୍କ ହେଇଯାଇଥିବା, ତ ସେ ଖରା ମାସେ ଜଳୀୟ ବାଷ୍ପ ବା ଆର୍ଦ୍ରତାକେ ରଖବାର୍ ଲାଗି ଆପଣ କାଣା କରୁଛନ୍?
0: ଛତୁ ଚାଷ ଲାଗି ଆମକୁ ଟେମ୍ପରେଚର ଦରକାର ପଡ଼ସି 35-38 ଭିତରେ ରହିବାର କଥା, ତାର ଉପରକେ ହେଲେ ଛତୁ ଭଲ ନାଇଁ ହୁଏ
1: ଆଜ୍ଞା।
0: ଆଉ ହ୍ୟୁମିଡ଼ିଟି ରହିବାର କଥା 60-70 ଭିତରେ
1: ଆଜ୍ଞା।
0: ଖରା ମାସ ଏସବୁ ହେଇନପାରେ ବୋଲିକି ଆମେ କାଁ କରସୁଁ, ଯେନ୍ ବେଡ୍ ବନାସୁଁ
1: ଆଜ୍ଞା,
0: ସେନେ ବାଲି ପକାସୁଁ
1: ଆଜ୍ଞା,
0: ବାଲି ପକେଇକରି ସେନେ ପାଣି ସ୍ପ୍ରେ କଲେ ହ୍ୟୁମିଡ଼ିଟି କ୍ରିଏଟ୍ କରସି
1: ଆଜ୍ଞା,
0: ଆଉ ଛତୁଟା ହ୍ୟୁମିଡ଼ିଟି ରହେସି
1: ଆଜ୍ଞା।
0: ଏଥିର୍ଲାଗି ଆମକୁ ଜଣେ ଯଦି ଖରା ମାସ କରବା
1: ଆଜ୍ଞା,
0: ସେଥିର୍ଲାଗି ସେ ତଳେ ବାଲି ପକାବା
1: ଆଜ୍ଞା,
0: ପାଣି ସ୍ପ୍ରେ ଦରକାର
1: ଆଜ୍ଞା,
0: ଖରା ମାସେ ଟିକେ ଯତ୍ନ ବେଶୀ ନେବାର୍କେ ପଡ଼ସି, ସେ ବେଡ୍ ମାନେ ଟେମ୍ପରେଚର କେତେ ରହୁଛି
1: ଆଜ୍ଞା,
0: ବେଡ୍ ମାନେ ଗରମ ହେଲେ ସେଟାକେ ପାଣି ସ୍ପ୍ରେ କରବାର କଥା, ପ୍ରତ୍ୟେକ 2 ଘଣ୍ଟାରେ ଆସିକରି ଦେଖିବାର କଥା
1: ଆଜ୍ଞା,
0: ଯଦି ବେଡ୍ ଗରମ ଅଛେ ବୋଲେ ପାଣି ସ୍ପ୍ରେ କରବାର କଥା
1: ଆଜ୍ଞା,
0: ଏସବୁ ମେଣ୍ଟେନ୍ କରବାର୍କେ ପଡ଼ସି।
1: ତ ଏଇଟା ତ ଭଲ କଥା କହିଲେ ଯେ ମାନେ ବାୟୁର ଆର୍ଦ୍ରତାକେ ଦେଖିକରି ସେଟାକେ ସବୁବେଳେ ଦେଖବାର୍କେ ପଡ଼ସି, ସେଥିଲାଗି ଆପଣ ମେସିନ୍ ବି ଲଗେଇଥିବେ?
0: ହଁ, ନିଶ୍ଚୟ ଫଗର ମେସିନ୍ ଲଗେଇଛେ।
1: ଆଚ୍ଛା, ମାନେ ଆର୍ଦ୍ରତା ସେଇଟା ଜଣାପଡ଼ୁଥିବା ଆଉ ସେଦିନ ଯଦି କମ୍ ଆର୍ଦ୍ରତା ରହିଲା ଆମେ ଛତି ଯେନ୍ଟାକି ନା ଫୁଟିପାରେ ବୋଲି ଜାଣିଲା ବୋଲେ ସେ ଜାଗାରେ ଆମେ ପେନ୍ ସ୍ପ୍ରେ କରିକି ପେନ୍ ଛିଟି କରି ଏଇଟା ତାର ଆର୍ଦ୍ରତାକେ ବଢ଼େଇକରି ରଖମା ଆଉ ତଲେ ସବୁଦିନ ସେ ତଲର ପ୍ରସ୍ତି ବେଲ୍ ପକେଇକରି ତାର ଉପରେ ପେନ୍ ଦେମା ତ ଯାହା ଆମର ବୈଠକିକି ଆସିକରି ଏ ଛତି ଚାଷ ବାବଦ ଆମର ଚାଷୀମାନଙ୍କୁ ଏତିକି ଜିନିଷ କହିଥିବା ଲାଗି ଆପଣଙ୍କୁ ଧନ୍ୟବାଦ ଆଜ୍ଞା ଜୁହାର
0: ଜୁହାର
2: ଶୁଣିଲୁ
3: ହଁ ଦାଦା ବଢିଆ ଲାଗିଲା ଆଜ୍ଞା ଛତି ଚାଷ ବାବଦେ କେତନି କେତେ କଥା ଆମକୁ କହିଲେ
2: ଛତି ଚାଷ ବାବଦେ କେତନି କେତେ କଥା କହିଲେ କେତେଟି କରୁଛନ୍ ସେ ଆଉ ତାପରେ ତିନି ଜଣ ଲୋକ ଲଗେଇଛନ୍ ସେମାନେ ବି ଯେନ୍ ତିନି ଲୋକ ରଖିଛନ୍ ସେମାନେ ବି କିଛି କିଛି ପଇସା କମଉଛନ୍ ଇ ବି ତାଙ୍କର ଚଲିଛନ୍ ଆଉ ବେପାରୀ ବି ସବୁଠୁ ବଢିଆ କଥା ହଉଛେ ସେ କାଣା ବୋଇଲେ ଛତିଟା ହଉଛି ଗୋଟେ ଲାଭଜନକ ଚାଷ ତାହେଲେ ଆମର ଯେନ୍ତା ଧାନ ଏଇଟା ହେଲା ସେ ଭିତରୁ ଗୋଟେ କମ୍ ପଇସା ଲାଗିକିରି ତାରଣ ଭଲ ଦାମ ଥି ଯେନ୍ତା ବିକ୍ରି ହେଇପାରବା ଭଲ ଦୁଇ ପଇସା କମାନି ହେଇପାରବା ହେନ୍ତା ଜିନିଷ୍ଟେ ଇଟା ବି ଯେନ୍ମାନଙ୍କର ମନେକର ଚାଷବାସ କରୁଛନ୍ ଯେନ୍ମାନେ ଭିନ୍ନ ଭିନ୍ନ ରକମର ଚାଷ କରୁଛନ୍ ତାର ସାଙ୍ଗେ ଛତି ଚାଷ ବି ମନେକର ଜଣେ କରଲା ବୋଲେ ଏଥିବି କାଣା ଆଉ ଇ ଖାଲି ଇ ଗୋଟେ ଚାଷ କରିକିନା ବି ଜଣେ ଯଦି ଭଲସେ କରିପାରିଲେ ତାର ପରିବାର ବି ଆରାମସେ ସେ ଭଲସେ
3: ଚଲେଇପାରବା
2: ଆରାମସେ ଯେ ଶୁନ ତ ଆଇ ତ ତୋର ପହିଲା ଦିନେ କାମ କର ଭଲ ଗୀତ ପଦେ ଶୁନା ତ ଦେଖମା କେନ୍ତା ଗୀତ ପଦେ ଶୁନ
3: ବେଲେ ଚାଲ ସିନେ ଦାଦା ଗୀତଟା ଶୁନମା ଗୀତଟାକେ ଗାଇଛନ୍ ଗୋପାଳ କୃଷ୍ଣ ଦାସ ଆର୍ ଲେଖିଛନ୍ ଶଙ୍କର୍ଷଣ ମିଶ୍ର

0: ମନେ ସୁନ୍ଦର ଗୀତ ପଦେ ଶୁଣାଲୁ ବୋ,
1: ବଢ଼ିଆ ଲାଗ୍ଲା କେ
0: ଦାଦା? ବଢ଼ିଆ ବଢ଼ିଆ। ଆଉ ଦେଖି ତାର ମାନେ ଚାଷବାସ କରିବୁ, ଆମର ତ ଜାଣୁ ଚାଷବାସ କରିକିନି କେତେ ତାର ମାନେ ଶାରୀରିକ ପରିଶ୍ରମ ହେଇକିନି ସେଟା ଯେତେବେଳେ ଅଥା ବିଥା ଲାଗି ଯାଉଥିବା, ରେଡ଼ିଓ ଟିକେ ଶୁଣୁଥିବୁ, ଆମର ବୈଠକି ଟିକେ ଯାଉଥିବୁ, ତାପରେ ଗୀତ ପଦେ ଶୁଣିଦେଲେ ସେଟା ଗୋଟେ ଅଲଗା ଆନନ୍ଦ ମଜା
1: ପୁରା ତୃପ୍ତ ଲାଗି ଯାଇସି ନେଇ କେ।
0: ଆରାମସେ ନିଜର କାମ ବୁତା କଲୁ, ଖଟି ଖୁଟାକେ ଡାଇଲୁ, ଖାଇ ପିଇକିରି ସେଥିରେ ମହାପ୍ରଭୁଙ୍କର ଭଗବାନଙ୍କର ଭଜନ ଟିକେ ହେଲା, କି ଭାଗବତ ଟିକେ ହେଲା ପଢ଼ିଲା, ପଢ଼ି ପୁଢ଼ା କିରି ଇଟା ଗୋଟେ ମନକେ ବି ଭଲ ମନୋରଞ୍ଜନ ଜିନିଷଟେ, ମନଟା ଗୋଟେ ପରଛା ଲାଗ୍ସି
1: ପୁରା।
0: ତାହେରୁ ଖାଇ ପିଇକିରି ମୁଠେ ଆରାମସେ ମହାପ୍ରଭୁଙ୍କର ନାଁ ନେଇକିରି ଫେର ଶୁଇ ପଡ଼ିକିରି ତାର ସକାଳୁ ଫେର ବାହାରିବାର କଥା। ନାଇଁ ଆର କାଣା କହ, ଗୀତକୁତା ତ ଶୁଣିଲା ଆଉ ସମୟ ବି ହେଲାନ, ଯିବା ଥିଲ
1: ଚାଲ ସିନା ଦାଦା
0: ଯାଉ
1: ଯାଉ।
2: ଶୁଣନ୍ତୁ ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା। ସମ୍ବଲପୁର ବଜାରରେ ମୋଟା ଚାଉଳର ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା, ଚିନାବାଦାମ 8,500 ଟଙ୍କାରୁ 9,500 ଟଙ୍କା, ସୋରିଷ 10,000 ଟଙ୍କାରୁ 11,000 ଟଙ୍କା, ସୋରିଷ ତେଲ 16,466 ଟଙ୍କାରୁ 22,857 ଟଙ୍କା, ଗୁଡ଼ 4,800 ଟଙ୍କାରୁ 5,400 ଟଙ୍କା ଏବଂ ଆଳୁ 800 ଟଙ୍କାରୁ 1,060 ଟଙ୍କା। ଏଥର ଶୁଣନ୍ତୁ ସମ୍ବଲପୁର ବଜାରରେ ମୋଟା ଚାଉଳର ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 53 ଟଙ୍କାରୁ 60 ଟଙ୍କା, ସୋରିଷ ତେଲ 170 ଟଙ୍କାରୁ 235 ଟଙ୍କା, ଆଳୁ 15 ଟଙ୍କାରୁ 20 ଟଙ୍କା, ଅଟା 35 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 100 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 105 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 150 ଟଙ୍କାରୁ 155 ଟଙ୍କା, ପିଆଜ 30 ଟଙ୍କାରୁ 40 ଟଙ୍କା ଏବଂ ଚିନି 50 ଟଙ୍କାରୁ 55 ଟଙ୍କା। ଏଇଥିଲା ଦୈନିକ ବଜାର ପରିସ୍ଥିତି ସମ୍ପର୍କରେ ସୂଚନା।

ଶ୍ରୋତାମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର।

ଶ୍ରୋତାମାନଙ୍କ ପାଇଁ ଏଠି ଗୋଟିଏ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170527।

0: आईएफएससी नंबर SBIN 00000 59 जमा करिवे एवं आवेदन पत्र रे ट्रांजेक्शन नंबर एवं तारीख दर्शाइबे। डिमांड ड्राफ्ट नगद किंबा अन्य कोनोसी आकार रे फी ग्रहणीय नुहे। आवेदन करिवार ठिकाणा हैला कार्यक्रम मुख्य आकाशवाणी कचेरी रोड संबलपुर 768001। आवेदन करिवार शेष तारीख 15 अगस्त 2026। मन रखिबे यह संपूर्ण सामयिक कार्य स्थायी निजुक्ति नुहे। लिखित परीक्षा कंठ परीक्षा एवं साक्षात्कार रे कृतकार्य होइतिबा प्रार्थी प्रार्थिनी को आकाशवाणी रो आवश्यकता अनुजाई कार्यक्रम उपस्थापन रो सुजोग दिया जिवो। सविशेष विवरणी पई केन्द्र रो टेलीफोन नंबर 0663241091 रे जोगाजोग करिपरिबे। सूचना डी एतिक्रे शेष हला। आकाशवाणी संबलपुर सुनंतु आलोचना मनुष्य देहे दिव्य ज्ञान। आलोचना करिछन्ति शरदिंदु भूषण होता।
1: मानव जीवन को देखि शुणी बुझि द्रष्टा पुरुष मैंने जो तत्व ठौरेछन्ति ताकु ही प्रकाश करी कही जाइछन्ति मनुष्य देहे दिव्य ज्ञान। केवल कही दे कथा सरी नाहन्ति ता संगरे जोड़ी पुणी आह्वान देइछन्ति दिव्य ज्ञान उपलब्धि पाई। ସେଇଠାରେ ହିଁ ମଣିଷ ପାଇଁ ଅସଲ ସମସ୍ୟାଟି ସୃଷ୍ଟି ହୋଇଯାଏ। କାରଣ ଅଭ୍ୟସ୍ତ ଧାରାରେ ଆମ ଭିତରେ ଏକ ଧାରଣା ପୈଟି ଯାଇ ବଦ୍ଧମୂଳ ହୋଇସାରିଥାଏ ଯେ ଦିବ୍ୟତ୍ୱ ବୋଲିବା ଜିନିଷଟି ଏଠୁ ବାହାରି ଯାଇ କୌଣସି ଏକ ନିକାଞ୍ଚନ ବା ନିସଙ୍ଗ ଲୋକରେ ଚକା ପକାଇ ବସିଯାଇଛି। ତାକୁ ଛୁଇଁବା ବା ପାଇବା ଆମର ସାଧ୍ୟାତୀତ। ସେ ସବୁଦିନ ପାଇଁ ଆମ ହାତ ପାହାନ୍ତାର ବାହାରେ। ତତ୍ତ୍ୱଦ୍ରଷ୍ଟାମାନେ ଏହି ଅଭ୍ୟସ୍ତ ଧାରଣା ଉପରେ ହିଁ ଠୋକର ମାରି ଭାଙ୍ଗି ଦେଇଛନ୍ତି। ସଫା ସଫା ଜଣାଇ ଦେଇଛନ୍ତି ଯେ ଦିବ୍ୟତ୍ୱ ବାହାରେ କେଉଁ ଅପହଞ୍ଚ ଡାଳର ଫଳ ରୂପେ ରହିନାହିଁ, ଖୋଦ୍ ଆମ ଭିତରେ ହିଁ ରହିଛି, ଚାରିପାର୍ଶ୍ୱରେ ବ୍ୟାପ୍ତ ବିରାଜିତ ହୋଇ ରହିଛି। ଭ୍ରାନ୍ତ ଧାରଣା ଆମକୁ ନେଇ ଚେତନାହତ ଅବସ୍ଥାରେ ପକାଇ ଦେଉଥିବାରୁ ତା ସହିତ ଆମର କ୍ଷୟ ଛିଣ୍ଡି ଯାଉଛି। ସେହି କାରଣରୁ ଆମେ ଭେଦ ଦେଖୁଛୁ ଓ ତାରି ଆମରି ଭିତରେ ଜାତିବାରି ବଡ଼ ଶୁଚିବାୟୁଗ୍ରସ୍ତ ମାନସିକତାରେ ହିଡ଼ବାଡ଼ ପକାଇ ତଫାତ୍ ସୃଷ୍ଟି କରୁଛୁ। ତେଣୁ ଅସଲ ସମସ୍ୟାଟି ହେଉଛି କ୍ଷୟ ଛିଣ୍ଡିଯିବାର ସମସ୍ୟା ଏବଂ ତାରି ପରିଣାମରେ ନାନା ପ୍ରକାରର ଶଙ୍କା ଓ ଆଶଙ୍କାରେ ପଡ଼ିଯିବାର ସମସ୍ୟା। ଆମ ଅସ୍ତିତ୍ୱରେ ହୀନସ୍ଥା ଅବସ୍ଥା ତତ୍ତ୍ୱଦ୍ରଷ୍ଟାମାନଙ୍କ ଦୃଷ୍ଟି ଅନ୍ତରାଳରେ ରହିନାହିଁ। ସେମାନେ ତାହାର କାର୍ଯ୍ୟକାରଣକୁ ବିଶ୍ଳେଷଣ କରି ନିରାକରଣୀ ବ୍ୟବସ୍ଥା ସ୍ୱରୂପ ସର୍ବପ୍ରଥମେ ଆମର ଚେତନାହତ ଅବସ୍ଥାକୁ ସଜାଡ଼ି ତହିଁରେ ଲୁପ୍ତ ପ୍ରତ୍ୟୟର ପୁନଃପ୍ରତିଷ୍ଠା କରିଛନ୍ତି ଏବଂ ଆମ ପାଇଁ ଅପହୃତ ଦିବ୍ୟତ୍ୱ ବୋଧକୁ ପୁଣି ଗୋଟାମୋଟା ଉପଲବ୍ଧି କରିପାରିବାର ପଥ ପରିଷ୍କାର କରିଦେଇଛନ୍ତି। ସେଭଳି ବେତ୍ତାପୁରୁଷମାନଙ୍କ ଉଦ୍ବୋଧନରେ ମାନବ ଚେତନା ସାମାନ୍ୟ ସାଷ୍ଟମ ହେବା ପରେ ପୁଣି ଏକ ଜିଜ୍ଞାସା ଉଙ୍କି ମାରେ ଯେ ଯଦି ଦିବ୍ୟତ୍ୱ ଆମରି ଭିତର ବାହାର ଆବରି ଚାରିପାର୍ଶ୍ୱରେ ଏମିତି ସଚରାଚର ବିରାଜିତ ତେବେ ତାହା ରହିଛି କିଭଳି ଭାବରେ, ତାକୁ ଅନୁଭବି ପାରିବା ପୁଣି କିଭଳି ଭାବରେ ସମ୍ଭବ। ଚେତନାଗତ ଏହି ଦ୍ୱନ୍ଦ୍ୱ ପାଇଁ ଏକ ସମାଧାନୀ ସୂତ୍ର ଉଚ୍ଚାରିତ ହୋଇ କୁହାଯାଏ ସତ୍ତା ସଚ୍ଚିଦାନନ୍ଦମୟ, ଅର୍ଥାତ୍ ମନୁଷ୍ୟ ସତ୍ତାର ମର୍ମ ଦେଶରେ ସତ୍ୟ ଚେତନା ଓ ଆନନ୍ଦ ସ୍ୱସ୍ୱ ମହିମାରେ ପ୍ରଚ୍ଛନ୍ନ ହୋଇ ରହିଛନ୍ତି ଏବଂ ଏହି ପ୍ରଚ୍ଛନ୍ନ ଉପାଦାନ ସମୂହ ହିଁ ତା ଅସ୍ତିତ୍ୱର ଦିବ୍ୟ ଉପାଦାନ। ସେଗୁଡ଼ିକୁ ଆବିଷ୍କାର କରିପାରିବା ଦିବ୍ୟତ୍ୱର ଉପଲବ୍ଧି ପଥରେ ମନୁଷ୍ୟ ପାଇଁ ସର୍ବପ୍ରଥମ ଆବଶ୍ୟକତା। ଅବିକୃତ ଭାବେ ସେଗୁଡ଼ିକୁ ଚିହ୍ନି ତାର ଉପଲବ୍ଧି ପାଇଁ ସକ୍ଷମ ହୋଇପାରିବାରେ ହିଁ ମାନବ ଚେତନାର ସୌନ୍ଦର୍ଯ୍ୟ ଓ ସାର୍ଥକତା। ଦିବ୍ୟତ୍ୱ ଆମ ଭିତର ବାହାର ଆବରି କେଉଁ ସ୍ୱରୂପରେ ବିରାଜିତ ହୋଇ ରହିଛି ସେ କଥା ଜାଣିସାରିବା ପରେ ବି ତ ଅଡ଼ୁଆ ତୁଟି ଯାଉନି, ପୁଣି ଏକ ଗୋଲକଧନ୍ଦାର ସୃଷ୍ଟି ହୋଇଯାଉଛି ଏହି ପ୍ରଶ୍ନକୁ ନେଇ ଯେ କିଭଳି ଭାବରେ ସତ୍ୟ ଚେତନା ଓ ଆନନ୍ଦ ମଧ୍ୟକୁ ବା ଗୋଟିଏ କଥାରେ କହିଲେ ଦିବ୍ୟତ୍ୱ ମଧ୍ୟକୁ ଅଧିଗମନ ସମ୍ଭବ ହେବ। ଏହି କଥାର ଦ୍ୱନ୍ଦ୍ୱରେ ଗୋଳେଇ ଘାଣ୍ଟି ହୋଇ ମଣିଷ ପୁଣି ମହାବିପାକ ପଥରେ ପଡ଼ିଯାଏ। ଏହି ଅବସ୍ଥାରେ ହାତ ଧରି ଯିଏ ଚଳିବା କାଇଦା କୌଶଳ ବତେଇ ଦିଅନ୍ତି ଏବଂ ଚେତନାଗତ ସଙ୍କଟର ସମାଧାନ ଦେଇ ସଙ୍ଗତିଶୀଳ ଚଳଣୀ ପାଇଁ ପ୍ରଶସ୍ତ ରାଜପଥର ଉନ୍ମୋଚନ କରନ୍ତି ତାଙ୍କୁ ଆମ ଆଧ୍ୟାତ୍ମର ଭାଷାରେ କୁହାଯାଏ ସଦ୍ଗୁରୁ ପୁରୁଷୋତ୍ତମ। ଅସ୍ତିତ୍ୱର ସାର୍ବିକ ସଙ୍କଟକାଳୀନ ମୁହୂର୍ତ୍ତରେ ସିଏ ହିଁ ହୋଇ ଉଠନ୍ତି ମୁମୁକ୍ଷୁ ମାନବତାର ଅନ୍ତରଙ୍ଗତମ ପ୍ରେରଣା ସଙ୍ଗୀ। ସେଇଥିପାଇଁ ଆମ ଆଧ୍ୟାତ୍ମ ଜଗତର ଅଭିପ୍ସୁ ସାଧକ କଣ୍ଠରୁ ସକୃତଜ୍ଞ ଉଚ୍ଚାରିତ ହୋଇଥାଏ, ବିପାକ ପଥରେ ହାତ ଧରି ଯିଏ ଚଳିବା କାଇଦା ଶିଖାଇ ଦିଏ ତାଙ୍କୁ ହିଁ ଜାଣେ ଗୁରୁ ବୋଲି, ପାଇଲେ ତାଙ୍କୁ ଭୟ ନଥାଏ। ଏବେ ପୁଣି ସ୍ୱାଭାବିକ ପ୍ରଶ୍ନ ଉଠିପାରେ ସଦ୍ଗୁରୁ ପୁରୁଷୋତ୍ତମ ଏମିତି କ'ଣ କରିପକାନ୍ତି ଯେ ତାଙ୍କ ପ୍ରେରଣାରେ ବାଟ ଚାଲିଲେ ଅସ୍ତିତ୍ୱର ସଙ୍କଟ ଟଳିଯିବ ଏବଂ ମଣିଷ ସମ୍ପୂର୍ଣ୍ଣ

ଉଦ୍ବିଗ୍ନ ଚିତ୍ତରେ ଯାଇ ତାର ଇପ୍ସିପ୍ତ ଗନ୍ତବ୍ୟରେ ପହଞ୍ଚିଯିବ। ସଦ୍ଗୁରୁ ପୁରୁଷୋତ୍ତମ ଆମ ଦୁର୍ଗତି ଭିତରେ ଥିବା ଅନ୍ଧାରକୁ କେବଳ ଦେଖନ୍ତି ନାହିଁ, କେବଳ ବିଲୁପ୍ତିକୁ ଦେଖନ୍ତି ନାହିଁ, ଅସ୍ତିତ୍ୱକୁ ଘେରି ରହିଥିବା ଯାବତୀୟ ଅନ୍ଧାର ଅଳନ୍ଧୁ ଭିତରୁ ସେ ଆଲୋକ ଉତ୍ତରଣର ପ୍ରତିଶ୍ରୁତିକୁ ଉତ୍ତୋଳନ କରି ଆଣନ୍ତି। ପତିତ ଓ ପାପାହତ ମାନବ ପାଇଁ ବି ଏକ ଦୀପ୍ତ ଭବିଷ୍ୟତ ଉନ୍ମୋଚନ କରିଦିଅନ୍ତି। ପତିତକୁ ଉଦ୍ଧାରର ବାଣୀ ଶୁଣେଇ କହିପାରନ୍ତି, ମା ଭଇ ଚରୈବତୀ ଚରୈବତୀ। ଦିବ୍ୟତ୍ୱର ଅଧିଗମନ ପଥରେ ସଂଗ୍ରାମ ଯେତେ କଠୋର ହେଲେ ମଧ୍ୟ ମାନବ ତୋର ଭୟ ନାହିଁ, ଆଗେଇ ଚାଲ ଆଗେଇ ଚାଲ। ପରମ ଭରସାର ସୂଚନା ଦେଇ ସିଏ ହିଁ କହିପାରନ୍ତି, ମାନବ ମୁଁ ଜାଗି ଉଠିଛି, ତୋର ଆଉ ଭୟ ନାହିଁ, ଯାହା କିଛି କଳଙ୍କର ଭାରତ ମୁଣ୍ଡ ଉପରେ ବୋହିଛୁ ସବୁକିଛି ମୋ ମୁଣ୍ଡ ଉପରେ ଦେଇ ଝାଡ଼ି ଝୁଡ଼ି ହୋଇ ସଫା ହୋଇଯା। ପୁଣି ପ୍ରେମ ବିଗଳିତକୁ ଆହ୍ୱାନ ଦିଅନ୍ତି, ଅମୃତର ହିଁ ସନ୍ତତି ତୁହି, ଅମୃତ ତୋର ଜୀବନଧାରା, ମରଣ ଭଜି ମରଣ ଖୋଜି ହେବୁରେ କିଆଁ ସର୍ବହରା। ସଦ୍ଗୁରୁ ପୁରୁଷୋତ୍ତମ ଆମକୁ ଆମର ପାପ ତାପ ଜ୍ୱାଳା ଯନ୍ତ୍ରଣା ସବୁକିଛି ମାଗନ୍ତି, ଆମକୁ ଆମର ସାର୍ବିକତା ସହ ଗୋଟାପଣେ ଚାହାନ୍ତି, ମୃତ୍ୟୁ ଓ ମିଥ୍ୟାମୟତା ମଧ୍ୟରୁ ଉଦ୍ଧାର କରି ଗୋଟିଏ ଉଡ଼ାଣରେ ସିଏ ଆମକୁ ଆମରି ଲାଗି ଅପେକ୍ଷା କରି ରହିଥିବା ସମ୍ଭାବନାମୟ ଆହୁରି କେତେ କେତେ ଅନୁପଲବ୍ଧ ଜଗତ ମଧ୍ୟକୁ ନେଇଯାଇପାରନ୍ତି। ସକଳ ପ୍ରକାରର ତୁଚ୍ଛତା କ୍ଷୁଦ୍ରତା ଓ ହୀନମନ୍ୟତାକୁ ଖସାଇ ଆଣି ସିଏ ଏକା ଅମୃତର ସନ୍ତାନ ରୂପେ ଆମକୁ ଆମର ମୂଳ ପରିଚୟ ଫେରାଇ ଦେଇପାରନ୍ତି। ଆମ ପାଇଁ ଆକାଂକ୍ଷିତ ମଙ୍ଗଳର ସଲ ମୁହୂର୍ତ୍ତଟି ଆସିଗଲା ବୋଲି ବିଶ୍ୱାସ ଦେଇଯାଆନ୍ତି। ହସାହତାଶ ଜର୍ଜରିତ ମାନବାତ୍ମା ଭିତରେ ପ୍ରତ୍ୟୟର ଦୀପ ଜାଳି ଇଙ୍ଗିତ ଦେଇଯାଆନ୍ତି ଯେ ମନୁଷ୍ୟ ଭିତରେ ତାର ଦିବ୍ୟତ୍ୱ ବିଦ୍ୟମାନ ରହି ତାର ଶୁଭତମ ଆକାଂକ୍ଷା ରୂପେ ଅଦମ୍ୟ ଓ ଅନପନୀୟ ଭାବରେ ଆପଣାକୁ ଅଭିବ୍ୟକ୍ତ କରିଦେବା ପାଇଁ ସତତ ପ୍ରୟାସଶୀଳ। ଜୀବନର ଯାବତୀୟ କ୍ଷେତ୍ରରେ ଅନ୍ତର ଉତ୍ସାରିତ ସେହି ଦିବ୍ୟ ପ୍ରୟାସ ପ୍ରତି ବିଶ୍ୱସ୍ତ ରହିବା ଏବଂ ତାକୁ ଆପଣାର ସକଳ କୃତ୍ୟକର୍ମ ଭିତରେ ଉକୁଟାଇ ଆଣିବା ହିଁ ମାନବ ଅସ୍ତିତ୍ୱର ଅସଲ ବୁନିଆଦ। ଦିବ୍ୟତ୍ୱ ଜାରି ରଖିଥିବା ପରମ ପ୍ରୟାସର ସଫଳତା ପାଇଁ ତାର ଉପଯୁକ୍ତ ଏକ ମାଧ୍ୟମ ହୋଇପାରିବା ପାଇଁ ସଦ୍ଗୁରୁଙ୍କର ଆହ୍ୱାନ। ତାଙ୍କ ଆହ୍ୱାନ ପ୍ରତି ପ୍ରତିସ୍ପନ୍ଦନ ଜଣାଇ ମାନବ ଯେତେବେଳେ ସକଳ କୁଣ୍ଠା ପରିହାର କରି ଉତ୍ଥାନପାଦ ହୋଇ ଉଦ୍ୟମ ଆରମ୍ଭ କରେ, ତାର ସମସ୍ତ ଦ୍ୱନ୍ଦ୍ୱ ବାଧା ବିଘ୍ନର ଦୂରୀକରଣ ପାଇଁ ମଧ୍ୟ ସେ ପ୍ରତିଶ୍ରୁତି ଦିଅନ୍ତି। ସଦ୍ଗୁରୁ ପୁରୁଷୋତ୍ତମଙ୍କ ଆହ୍ୱାନ ଓ ପ୍ରତିଶ୍ରୁତି ପ୍ରତି ଆସ୍ଥାଶୀଳ ହେଲେ ଅସ୍ତିତ୍ୱକୁ ଖର୍ବ ଓ ସୀମିତ କରି ରଖୁଥିବା ସକଳ କୁଣ୍ଠାର ମୋଚନ ହୁଏ, ଚେତନାର ସଂକୋଚନ ଦୂରୀଭୂତ ହୁଏ, ଚେତନା ପ୍ରସାରଣର ଫଳଶ୍ରୁତି ରୂପେ ଦିବ୍ୟ ଚେତନାକୁ ଧାରଣ କରିପାରିବାର ଆଧାରଗତ ସାମର୍ଥ୍ୟଟି ମଧ୍ୟ ଆପେ ଆପେ ଉପଲବ୍ଧ ହୋଇଯାଏ। ଦିବ୍ୟ ଚେତନାର ଉପଲବ୍ଧି ଫଳରେ ଅସ୍ତିତ୍ୱ ଭୂମିଟି ତାର ସମସ୍ତ ଉର୍ବରତା ସହିତ ପାଗ ହୋଇଯାଏ। ଉର୍ବର ଓ ଅନୁକୂଳ ଅସ୍ତିତ୍ୱ ଭୂମି ହିଁ ବୀଜାକାରରେ ରହିଥିବା ସମ୍ଭାବନାମୟ ଦିବ୍ୟତ୍ୱର ଅଙ୍କୁରଣ ପଲ୍ଲବନ ଓ ପ୍ରସ୍ଫୁଟନକୁ ସମ୍ଭବ କରାଏ। ଜୀବନର ଯାବତୀୟ ବ୍ୟାପାରକୁ ଏକତ୍ର ସମ୍ଭାଳି ଧରି ଏକ ଆଧ୍ୟାତ୍ମିକ ଦିବ୍ୟ ସତ୍ତାର ଆବିର୍ଭାବ ସ୍ୱତଃ ସମ୍ଭବ ହୋଇଯାଏ। ଦିବ୍ୟ ସମ୍ଭାବନାମୟ ସେଭଳି ଏକ ଆଧ୍ୟାତ୍ମିକ ସତ୍ତା ମଧ୍ୟକୁ ଉତ୍ତୋଳିତ ହୋଇଯିବା ପରେ ମାନବାତ୍ମାକୁ ନିତାନ୍ତ ସଙ୍କୁଚିତ ଓ ପ୍ରବଞ୍ଚିତ କରି ରଖିଥିବା ସୀମାଗୁଡ଼ିକ ଅପସରିଯାଏ। ସୀମାୟିତ ସତ୍ତା ଭୂମାୟିତ ହୁଏ, ସେତେବେଳେ ପ୍ରଚ୍ଛନ୍ନ ରହିଥିବା ଦିବ୍ୟତ୍ୱର ସମ୍ୟକ ଏକ ସାଧନ ରୂପେ ଜୀବନର ରୂପାନ୍ତର ଘଟେ। ଦିବ୍ୟତ୍ୱର ବୋଲମାନି ମଣିଷର ସମଗ୍ର ଜୀବନ ହୋଇଯାଏ ଯୋଗଯୁକ୍ତ ଓ ଯଜ୍ଞମୟ। ଅସ୍ତିତ୍ୱର ଉତ୍ତରଣ ଯାତ୍ରାରେ ସେଇତକ ସମ୍ଭବ ହୋଇଯିବା ପରେ ମନୁଷ୍ୟ ତାର କ୍ଷୟଛିଣ୍ଡା ଜୀବନର ଛତ୍ରଛତ୍ରୀ ଯେପରି ହନ୍ତସନ୍ତ ହେଉଛି, ଦିନେ ନା ଦିନେ ତାର ଅବସାନ ଘଟେ। ଜୀବନର ଉପର ସ୍ତରଟାରେ ଧାଇଁ ବୁଲି ଗଳଦ୍ଘର୍ମ ହେବା ଏବଂ ତାହାକୁ ହିଁ ଜୀବନ ବଞ୍ଚିବା ବୋଲି ଭାବିବାର ଭ୍ରମ ଦୂର ହୋଇଯାଏ। କାମନା ବାସନା ତାଡ଼ିତ ସକଳ ସନ୍ତାପ ଦୂର ହୁଏ। ପାର୍ଥିବ ଜଡ଼ମୟ ତାର ଅର୍ଗଳ ଭାଙ୍ଗି ଅଭିପ୍ସୁ ମାନବାତ୍ମାର ଉତ୍ତରଣ ଯାତ୍ରା ଚୈତ୍ୟସତ୍ତା ମଧ୍ୟକୁ ଉତ୍ତୋଳିତ ହୁଏ। ସଦ୍ଗୁରୁ ଏହିସବୁ ବିଶ୍ୱାସର ସନ୍ତକ, ସେହି ସନ୍ତକର ପ୍ରେରଣାକୁ ଜୀବନର ସତ୍ୟ ରୂପେ ପାଳିପାରିଲେ ଦିବ୍ୟତ୍ୱକୁ ଆଉ ଅପହଞ୍ଚ ଇଲାକାରେ କିଳି ହୋଇ ରହିବାକୁ ପଡ଼ିବ ନାହିଁ। ପାପ ଓ ପତନର ଭୟରେ ନିତ୍ୟ କାତର ହୋଇ ମଣିଷ ଆଉ ନରକ ଭୋଗ କରିବ ନାହିଁ। ବାହାରେ କୌଣସି ବିକଳ୍ପ ରକ୍ଷା କବଚର ସନ୍ଧାନରେ ବାହାରିବାକୁ ପଡ଼ିବ ନାହିଁ। ଆପଣା ଭିତରେ ନିତ୍ୟ ବର୍ତ୍ତମାନ ଦିବ୍ୟତ୍ୱକୁ ଅଣଦେଖା କରି ତାକୁ ଆଉ ଅନ୍ଧକାର ଅନ୍ଧକାର ବୋଲି ଚିତ୍କାର କରିବାକୁ ପଡ଼ିବ ନାହିଁ। ସେତେବେଳେ ମାନବର ଆଧ୍ୟାତ୍ମିକ ନିର୍ବୋଧତା ତୁଟିଯିବ, ଆପଣାକୁ ଖଣ୍ଡିତ ଓ ଆଂଶିକ ଭାବେ ଦେଖିବାର ବାଗ ବଦଳିଯିବ, ସମଗ୍ରତା ମଧ୍ୟରେ ଆପଣାକୁ ଦେଖିବାର ପର୍ବଟି ଆରମ୍ଭ ହୋଇଯିବ। ମନୁଷ୍ୟ ଦିବ୍ୟ ପ୍ରେରଣାରେ ସମର୍ଥ ହେବ, ଅନ୍ଧାର ଭିତରେ ପଶି ଆଲୋକକୁ ଜୟ କରିନେବା ପାଇଁ, ମିଥ୍ୟା ଭିତରେ ପଶି ସତ୍ୟକୁ ଜୟ କରିନେବା ପାଇଁ ଏବଂ ସର୍ବୋପରି ନିଜ ଭିତରେ ପଶି ତାକୁ ଏକ ବିଶ୍ୱାତ୍ମ ଆନ୍ତରିକତା ଓ ଶ୍ରଦ୍ଧାମୟତା ଉଦ୍ଦେଶ୍ୟରେ ଜୟ କରିନେବା ପାଇଁ। ମଣିଷ ଦିବ୍ୟ ସତ୍ତାର ପ୍ରତିଭୂରୂପେ ସତ୍ତା ଉଚ୍ଛେଦକାରୀ ସକଳ ଝଡ଼ଝଞ୍ଜାର ପ୍ରତିପକ୍ଷରେ ଛିଡ଼ା ହେବା ପାଇଁ ସାମର୍ଥ୍ୟ ଅର୍ଜିବ। ସେତେବେଳେ ଯାଇ ମନୁଷ୍ୟ ଓ ମନୁଷ୍ୟତାର ଯଥା

0: ଅର୍ଥ ଘର ବାହୁଡ଼ା ସମ୍ଭବ ହେବ। ଆପଣା ଅସ୍ତିତ୍ୱ ଆବରି ଦିବ୍ୟତ୍ୱର ଯଥାଯୋଗ୍ୟ ଅଭିଷେକ ହୋଇଯିବା ପରେ ମାନବାତ୍ମା ଦିନତ ମୁକ୍ତ ହେବ। ସେତେବେଳେ ସେ ଓ ତାର ଦିବ୍ୟତ୍ୱ ପରସ୍ପରଠାରୁ ଆଡ଼େଇ ହୋଇ ରହିବେ ନାହିଁ। ସେତେବେଳେ ମନୁଷ୍ୟ ନିଜ ସମେତ ଏହି ସଂସାରକୁ ପରମ ଦିବ୍ୟତ୍ୱର ସାର୍ବଭୌମ କର୍ତ୍ତୃତ୍ୱ ହାତରେ ବିନା ଆପତ୍ତି ଓଜରରେ ଅଥଚ ପରମ ଆନନ୍ଦରେ ନେଇ ସଅଁପି ଦେବାକୁ ସମର୍ଥ ହେବ। ସେହି ସମ୍ଭାବନାର ପ୍ରତିଶ୍ରୁତି ଦେଇ ବୋଧେ ଋଷିକଣ୍ଠ ଉଚ୍ଚାରିଛି, ଜୀବନଟା ତ କୋଳାହଳ ପଛେ ଧାଏଁ ହଳାହଳ, ଗୋଟାଇ ନେ ତୁ ଅମର ଚଳନ ମଳୟା ନୀଳେ ଭାସି ଚାଲ। ଦିବ୍ୟତ୍ୱ ପାଇଁ ଆପଣାକୁ ଭାଜନ କରିବାକୁ ହେଲେ ନିମିତ୍ତ ହୋଇପାରିବା ତେଣୁ ସର୍ବପ୍ରଥମ ଆବଶ୍ୟକତା। ମାତ୍ର ଜୀବନକୁ ଈଶ୍ୱରଙ୍କର ନିମିତ୍ତ ରୂପେ ଗଢ଼ିବାକୁ ଉଦ୍ୟମ କରିବା ମାତ୍ରେ ସର୍ବପ୍ରଥମେ ଏହି କୋଳାହଳ ହିଁ ବାଦ ସାଧେ। ଯେଉଁ ପର୍ଯ୍ୟନ୍ତ କୋଳାହଳ ଆଡ଼କୁ ମନ ରହିଥିବ ସେ ପର୍ଯ୍ୟନ୍ତ ଦିବ୍ୟତ୍ୱର ନିମିତ୍ତ ହୋଇପାରିବାରେ ଯେତେ ଅନୁରାଗ ନଥାଏ, ମୁଁ ନିମିତ୍ତ ହୋଇପାରୁଛି ବୋଲି ସମସ୍ତେ ଦେଖନ୍ତୁ ଓ ଜାଣନ୍ତୁ ବୋଲି ତାଠାରୁ ଅଧିକ ସେହିଭଳି ଏକ ଅଭିମାନର ଆଡ଼ମ୍ବର ରହିଥାଏ। ଦୃଶ୍ୟମାନ ସମସ୍ତ କିଛି ଭେକ ଓ ପ୍ରଦର୍ଶନର ଅନ୍ତରାଳରେ ନିମିତ୍ତ ହୋଇଥିବା ଅସଲ ପ୍ରତ୍ୟୟଟି ନିଜ ଭିତରୁ ମିଳେ। ଭିତରେ ସମ୍ମତ ହୋଇପାରିଲେ ଯାଇ ମଣିଷ ନିମିତ୍ତ ହୁଏ। ଅଭିମାନର ଆଡ଼ମ୍ବର ଥିବା ପର୍ଯ୍ୟନ୍ତ ମଣିଷ ଠିକ୍ ଠିକ୍ ନିମିତ୍ତ ହୋଇପାରେ ନାହିଁ। ତେଣୁ ଦିବ୍ୟତ୍ୱ ଉପଲବ୍ଧିର ତାଗିଦରେ ମଣିଷର କୋଳାହଳ ଆପେ ଆପେ ବନ୍ଦ ହୋଇଯାଇ ସମ୍ମତ ହୋଇଯିବାର ପ୍ରହର ଆସିଯାଏ। ଦିବ୍ୟତ୍ୱର ଆହ୍ୱାନରେ ଥରେ ସମ୍ମତ ହୋଇଗଲେ ତେଣିକି ସେ ଅନ୍ୟମାନଙ୍କ ତରାଜରେ ଆପଣାକୁ ପକାଇ କଦାପି ତଉଲିବାକୁ ଯାଏ ନାହିଁ। ଆପଣା ଭିତରୁ ଆପେ ହିଁ ପ୍ରମାଣଟି ପାଇଯାଏ। ତାକୁ ବେଷ୍ଟନ କରି ଆତଜାତ ହେଉଥିବା ପ୍ରତ୍ୟେକ ମଣିଷ ତାକୁ ତାର ସମଧର୍ମ ଜଣେ ଜଣେ ସହଯାତ୍ରୀ ପରି ମନେ ହୁଅନ୍ତି। ସେଇଥିରୁ ସେ ଜୀବନର ଆନନ୍ଦଟିକୁ ଖୋଜି ନେଇପାରେ। ସେ ଆନନ୍ଦ ହିଁ ତା ଜୀବନର ଅସଲ ଉଚ୍ଚାଟକ ବା ପ୍ରେରକ ରୂପେ ରହିଥାଏ। ଆନନ୍ଦାନୁଭବର ହର୍ଷ ପୁଲକିତ ଉଚ୍ଚାଟନରେ ସେ ମଗ୍ନ ବିଭୋର ହୋଇ ରହିଥାଏ। ଜୀବନର ଅସଲ ସାଧନାକୁ ଏକ ବିଶେଷ ଅର୍ଥରେ ନିଜ ଭିତରର କୋଳାହଳକୁ ଶାନ୍ତ କରିବାର ସାଧନା ବୋଲି କୁହାଯାଇପାରିବ। ଭିତର ଶାନ୍ତ ହୋଇଗଲେ ଦିବ୍ୟତ୍ୱର ସ୍ୱର ଶୁଣାଯାଏ, ସେତେବେଳେ ବହିଷ୍କର ଚେତନା ଅନ୍ତର୍ମୁଖୀ ହେବା ପାଇଁ ବାଟ ଫିଟିଯାଏ। ଦିବ୍ୟତ୍ୱ ଉପଲବ୍ଧି ପାଇଁ ଆମର ସାଧନାକୁ ଶୁଭମୟ କରି ରଖିବାକୁ ଗଲେ ଆମେ ତେଣୁ ଶାନ୍ତ ହୋଇଯିବାର ପ୍ରକ୍ରିୟାଟିକୁ ସତତ ଥାନ ଦେଇ ରଖିଥିବା, ତାହାପରେ ଯେଉଁ ସ୍ୱରଗୁଡ଼ିକ ଆମକୁ ମୋଟେ ଶୁଭୁନଥିଲା ଦିବ୍ୟତ୍ୱ ପ୍ରଯୋଜିତ ସେହି ସ୍ୱରଗୁଡ଼ିକ ଅତି ଅବଶ୍ୟ ଶୁଣିପାରିବା ଏବଂ ତାହାରି ଲୟ ଧରି ସୋପାନ ପରେ ସୋପାନ ଅତିକ୍ରମି ଯାଇପାରିବା। ନିଜର ସମସ୍ତ ହିଡ଼ବାଡ଼ ଖାଲଖଣା ଅତିକ୍ରମି ନିର୍ଦ୍ଧାରିତ ଗନ୍ତବ୍ୟରେ ପହଞ୍ଚି ଯାଇପାରିବା। ତାପରେ ମୁଣ୍ଡ ସଡ଼କ କରି ଉଦାତ୍ତ କଣ୍ଠରେ ଉଚ୍ଚାରଣ କରିପାରିବା, ମୁଁ ଅମୃତର ସନ୍ତାନ, ଶକ୍ତିର ତନୟ, ମୋର ଆଉ ଭୀରୁତ ନାହିଁ, ଜଡ଼ତା ନାହିଁ, ଆଲୋକ ଆଡ଼କୁ ପଛ କରି ମୁଁ ଆଉ ଦୌଡ଼ିଯିବି ନାହିଁ ଏବଂ ଅନ୍ଧକାର ଅନ୍ଧକାର ବୋଲି ଚିତ୍କାର କରିବି ନାହିଁ। ଅମୃତରେ ମୋର ଅଧିକାର ନିତ୍ୟ ସିଦ୍ଧ, ମୁଁ ଅମୃତମୟ, ସଚ୍ଚିଦାନନ୍ଦମୟ, ଅହଂ ବ୍ରହ୍ମସ୍ମି।
1: ଶୁଣିଲେ ଆଲୋଚନା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ, ଆଲୋଚନା କରିଥିଲେ ଶରଦେନ୍ଦୁ ଭୂଷଣ ହୋତା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଏଇଠି ଆଉ ଥରେ ମନେ ପକାଇ ଦେଉଛୁ, ଆଜି ରାତି 9:30 ଶୁଣିପାରିବେ ଲୋକଗୀତର କାର୍ଯ୍ୟକ୍ରମରେ କୃଷ୍ଣଗୁରୁ ଭଜନ, ପରିବେଷଣ କରିବେ କିଶୋରୀ ବେହେରା ଏବଂ ସାଥୀମାନେ, ଏବଂ ରାତି 10:00 ଗୀତିନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ସଙ୍ଗୀତ ଡକ୍ଟର ଭାରତୀ କୃଷ୍ଣ ଦାସ। ଏହି ଗୀତିନାଟ୍ୟଟିକୁ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ସାହିଦ ପରଭେଜଙ୍କ ଦ୍ୱାରା ପରିବେଷିତ ସିତାର ବାଦନ, କର୍ଣ୍ଣାଟକୀ ସଙ୍ଗୀତର ଉତ୍ପନ୍ନ ଭାରତୀୟ।

ଶାସ୍ତ୍ରୀୟ ସଙ୍ଗୀତର ଏକ ଖୁବ୍ ଲୋକପ୍ରିୟ ମଧୁର ଭକ୍ତିପୂର୍ଣ୍ଣ ଏବଂ ଉତ୍ସାହବର୍ଦ୍ଧନକାରୀ ରାଗ ହଂସଧ୍ୱନି। ତବଲା ସଙ୍ଗତ କରିଛନ୍ତି ପଣ୍ଡିତ ଭଜୟ ଘଟେ।

ଆପଣମାନେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ପ୍ରଚାରିତ କାର୍ଯ୍ୟକ୍ରମ ଶୁଣୁଥିଲେ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ କୃଷ୍ଣଗୁରୁ ଭଜନ ଶୁଣନ୍ତୁ, ପରିବେଷଣ କରିଛନ୍ତି କିଶୋରୀ ବେହେରା ଏବଂ ସାଥୀମାନେ।

0: ଲୋକଗୀତର କାର୍ଯ୍ୟକ୍ରମରେ ଶୁଣୁଥିଲେ କୃଷ୍ଣଗୁରୁ ଭଜନ ପରିବେଷଣ କଲେ କିଶୋରୀ ବେହେରା ଏବଂ ସାଥୀମାନେ। ସାଥୀମାନେ ହେଲେ ଡୋଳାମଣି ଭୋଇ, ଉକିଆ ଭୋଇ, ସରୋଜିନୀ ଦୀପ ଏବଂ ଶ୍ରେୟା ଭୋଇ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି ସମୟ ମଧ୍ୟରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ। ପ୍ରଚାର କରୁଛୁ ଗୀତନାଟ୍ୟ ଗଜପତି ପୁରୁଷୋତ୍ତମ, ରଚନା ଚନ୍ଦ୍ରଶେଖର ମିଶ୍ର, ପ୍ରଯୋଜନା ସୁରେଶ ଚନ୍ଦ୍ର ନାୟକ, ନିର୍ଦ୍ଦେଶନା ନାରାୟଣ ସିଂ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ଦାସ।

0: ମହାରାଜ, ଆପଣ କେବଳ ଜଣେ ରାଜା ନୁହନ୍ତି, ଲକ୍ଷ ରାଜାର ମୌଢ଼ମଣି ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଅଗ୍ରଗଣ୍ୟ ସେବକ, କଳିଙ୍ଗର ଭାଗ୍ୟ ବିଧାତା, କଳିଙ୍ଗବାସୀଙ୍କର ସମସ୍ତ ଆଶା ଆକାଂକ୍ଷାର ପ୍ରତୀକ ଆପଣ। ମୁଁ କଲ୍ୟାଣ କରୁଛି, ଏ ଦାୟିତ୍ୱ ସମ୍ପାଦନ କରିବାରେ ପ୍ରଭୁ ଆପଣଙ୍କୁ ଶକ୍ତି ସାମର୍ଥ୍ୟ ପ୍ରଦାନ କରନ୍ତୁ।
1: ପ୍ରତ୍ୟେକ ଉତ୍ସବ ମୁଖର ଦିବସରେ ଆପଣ ସର୍ବଦା ମୋତେ ସଚେତନ କରିଛନ୍ତି ମୋର ଦାୟିତ୍ୱ ସମ୍ପର୍କରେ। ସତରେ ଏ ଗୁରୁ ଦାୟିତ୍ୱର ଗୌରବ ତ ଗଜପତି ବଂଶର ଯଶ ଖ୍ୟାତି ପ୍ରତିଷ୍ଠାର କାରଣ, ଆଉ ଏ ପ୍ରତିଷ୍ଠାର ପ୍ରତୀକ ହେଉଛନ୍ତି ଏ ମହାନ କଳିଙ୍ଗର ବିଧକ୍ତ ଜନତା। ସେମାନେ ରାଜ୍ୟ ଚାହାନ୍ତିନି, କ୍ଷମତା ଚାହାନ୍ତିନି, ଅର୍ଥ ମଧ୍ୟ ଚାହାନ୍ତିନି, ଚାହାନ୍ତି କେବଳ ହଜିଯିବାକୁ ସେ ଜଗତର ନାଥ ଜଗନ୍ନାଥଙ୍କର ଚରଣାର ବିନ୍ଦରେ।
2: ହଁ ମହାରାଜ, ସେଇ ବଳିଆର ଭୁଜ ତ ସମଗ୍ର କଳିଙ୍ଗର ଶାନ୍ତି ପ୍ରଗତିର ପ୍ରାଣକେନ୍ଦ୍ର, କଳିଙ୍ଗବାସୀଙ୍କ ଆତ୍ମା, ତାଙ୍କ ବିନା କଳିଙ୍ଗର ଅସ୍ତିତ୍ୱ କାହିଁ। ଆଉ ସେଇ ଅସ୍ତିତ୍ୱର ସାର୍ବଜନୀନ ପରିପ୍ରକାଶ ହେଉଛନ୍ତି ଗଜପତି ପୁରୁଷୋତ୍ତମ ଦେବ।
1: ନା ନା ମହାମନ୍ତ୍ରୀ, କଳିଙ୍ଗର ପ୍ରକୃତ କର୍ଣ୍ଣଧାର ତ ସେଇ ଛକା ନୟନ ପତିତ ପାବନ, ତାଙ୍କରି ନିର୍ଦ୍ଦେଶରେ ସବୁ କାର୍ଯ୍ୟ ପରିଚାଳିତ ହେଉଛି, ଗଜପତି ତ କେବଳ ନିମିତ୍ତ ମାତ୍ର।
3: କିନ୍ତୁ
1: କୁହନ୍ତୁ କୁହନ୍ତୁ ସେନାପତି।
3: ମହାରାଜ, ଏତେ ତ୍ୟାଗ ଓ ସାଧନାର ପ୍ରତିଦାନରେ ଆମେ ଯେଉଁ ଶାନ୍ତି ଓ ପ୍ରଗତି ପଥରେ ଦ୍ରୁତ ଆଗେଇ ଚାଲିଛୁ, କେହି ଯଦି କେହି ଯଦି ତାର ପଥରୁଦ୍ଧ କରେ, ତାହେଲେ କ'ଣ ଭାତୃତ୍ୱର ନିଗଡ଼ ବନ୍ଧନର ଦୁଆଇ ଦେଇ ଆମେ ଚୁପ୍ ହେଇ ବସି ରହିବା?
2: ସେନାପତିଙ୍କର ଏହି ଆବେଗର ଭାଷା ମୋତେ ଆଉ ପାଦେ ଆଗେଇ ଯିବାକୁ ବାଧ୍ୟ କରୁଛି।
1: କୁହନ୍ତୁ ମହାମନ୍ତ୍ରୀ।
2: ମହାରାଜ, କିଏ ଯଦି ଏହି କଳିଙ୍ଗ ରାଜଶକ୍ତିର ଛତ୍ର ଛାୟା ତଳେ ଗଜପତି ବଂଶର ଦୁଆହି ଦେଇ ବିଦ୍ରୋହ ଘୋଷଣା କରେ, ତୁଚ୍ଛ ସ୍ୱାର୍ଥ ପାଇଁ ରାଜ୍ୟରେ ବ୍ୟଭିଚାର, ଭ୍ରଷ୍ଟାଚାର ଆଉ ଅରାଜକତାର ବୀଜ ବପନ କରେ,
4: ତେବେ ଅଙ୍କୁରୋଦ୍ଗମ ହେବା ପୂର୍ବରୁ ସେହି ବୀଜକୁ ସମୂଳେ ନିଶେଷ କରିବାକୁ ହେବ। ସେହି କାଳଦ୍ରୋହୀ ଧୂମକେତୁମାନଙ୍କୁ କକ୍ଷଚ୍ୟୁତ କରି ସାଗରର ଅତଳ ଗର୍ଭରେ ନିକ୍ଷେପ କରିବାକୁ ହେବ। ଆଉ ସେମାନଙ୍କୁ ଦେଖିଦେବାକୁ ପଡ଼ିବ କଳିଙ୍ଗର ରାଜଶକ୍ତି ଦୁର୍ବଳ କିମ୍ବା ଅସହାୟ ନୁହେଁ।
1: ମୁଁ ଆପଣମାନଙ୍କର ଉକ୍ତିର ମର୍ମ ବୁଝୁଛି ମହାମନ୍ତ୍ରୀ।
3: ମୋର ଧୃଷ୍ଟତା ମାର୍ଜନ କରିବେ ଛାମୁ, ଆପଣଙ୍କ ଭାଇମାନେ ଏହି ମହର୍ଗ ସିଂହାସନ ପାଇଁ ବିଦ୍ରୋହ ଘୋଷଣା କରିଛନ୍ତି।
1: ମୁଁ ଜାଣେ ସେନାପତି, କିନ୍ତୁ ଯିଏ ଯେତେ ଉଚ୍ଚ ପଦାଧିକାରୀ ହେଇଥାନ୍ତୁ ନା କାହିଁକି, ଯଦି ରାଜ୍ୟରେ ଅରାଜକତା ସୃଷ୍ଟି କରନ୍ତି, ବ୍ୟଭିଚାର ସୃଷ୍ଟି କରନ୍ତି, ତେବେ ସମ୍ରାଟ ପୁରୁଷୋତ୍ତମ ତାଙ୍କୁ କେବେ ହେଲେ କ୍ଷମା ଦେବ ନାହିଁ। ସେମାନେ ଦେଖିବେ, ଥରେ ବିଦ୍ରୋହ କଲେ କଳିଙ୍ଗର ରାଜଶକ୍ତି କିପରି କଠୋର ଦଣ୍ଡରେ ଦଣ୍ଡିତ କରିପାରେ। ଆପଣ ଶୁଭବଳ ନିର୍ଘଣ୍ଟ କରନ୍ତୁ ରାଜଗୁରୁ ଆପଣେ, ମୁଁ ନିଜେ ବିଦ୍ରୋହ ଦମନ କରିବାକୁ ଯିବି। ଆଉ ମୋତେ ମଧ୍ୟ ପ୍ରମାଣିତ କରି ଦେଖାଇଦେବାକୁ ହେବ, ନ୍ୟାୟ ପାଇଁ, ପବିତ୍ର ସିଂହାସନର ସୁରକ୍ଷା ପାଇଁ ସମ୍ରାଟ ପୁରୁଷୋତ୍ତମ ତାର ଭାଇ ବକ୍ଷରେ ତରବାରୀ ବିଦ୍ଧ କରିପାରୁଛି କି ନା।

0: ପ୍ରଗତ କରିଛ। ଆଉ ସେଇଦିନ ଠାରୁ ଅଗ୍ରଜ ବିକ୍ରମଦେବ ଅରାଜକତାର ବୀଜ ବପନ କରିଛି ଏଇ ଉତ୍କଳ ଭୂଖଣ୍ଡରେ।
1: ନାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ କରି ପିତା ଆମକୁ ସର୍ବଶାନ୍ତ ଦାଣ୍ଡର ଭିକାରୀ କରିଦେଇ ଯାଇଛନ୍ତି।
2: ହଁ ପଦ୍ମନାଭ, ପିତା ଜାଣିଶୁଣି ସମସ୍ତ ପରମ୍ପରାକୁ ଭଙ୍ଗ କରି ପୁରୁଷୋତ୍ତମକୁ ଉତ୍କଳର ସମ୍ରାଟ ପଦରେ ଅଭିଷିକ୍ତ କରିଛନ୍ତି।
0: ମୁଁ କିନ୍ତୁ ତାକୁ ସେଇ ମହାର୍ଗ ସିଂହାସନ ଉପରୁ ଟାଣି ଆଣିବି କର୍ଦ୍ଦମାର୍ତ୍ତ ପଥ ପ୍ରାନ୍ତକୁ।
3: କିନ୍ତୁ ଭାଇ, ଏତେ କାଳ ବିଦ୍ରୋହ କରି ଆପଣ ପାଇଛନ୍ତି କ'ଣ? କେବଳ ଅଶାନ୍ତି, ଦୁଃଖ, ଯନ୍ତ୍ରଣା। ସମସ୍ୟାର କ'ଣ କେବେ ସମାଧାନ ହୋଇପାରିଛି?
0: ଉତ୍କଳର ରାଜ ସିଂହାସନ ମୋର ଜନ୍ମ ସିଦ୍ଧ ଅଧିକାର, ଆଉ ଏ ଅଧିକାରକୁ ସାବ୍ୟସ୍ତ କରିବାର ଶକ୍ତି ସାମର୍ଥ୍ୟ ମୋର ଅଛି।
4: ପ୍ରଣାମ ରାଜଭ୍ରାତ, ଆପଣ ମୋତେ ସମ୍ବାଦ ଦେଇଥିଲେ ଆସିବାକୁ?
0: ହଁ, ଆମେ ପୁରୁଷୋତ୍ତମଙ୍କ ବିରୁଦ୍ଧରେ ବିଦ୍ରୋହ କରିଛୁ, ସେଇ ବିଦ୍ରୋହ ଦମନ କରିବା ପାଇଁ ପୁରୁଷୋତ୍ତମ ନିଜେ ଆସୁଛି। ତୁମେ ତୁମର ପାହାଡ଼ି ସୈନ୍ୟଙ୍କ ସହ ଆମକୁ ସହଯୋଗ କରିବା ପାଇଁ ମୁଁ ତୁମକୁ ଆମନ୍ତ୍ରଣ କରିଛି।
4: କ'ଣ କହିଲେ, କ'ଣ କହିଲେ ରାଜଭ୍ରାତ?
5: ଗଜପତି ପୁରୁଷୋତ୍ତମଙ୍କ ବିରୁଦ୍ଧରେ ଅସିଧାରଣ କରିବାକୁ ଆପଣ ଆପଣ ମୋତେ କହୁଛନ୍ତି? ନା, ଅସମ୍ଭବ। ଆପଣମାନଙ୍କ ପରି ଶିକ୍ଷା, ସଭ୍ୟତା, ପାଣ୍ଡିତ୍ୟ ମୋର ନାହିଁ। ବିଜୟ ଚନ୍ଦ୍ରାକ୍ଷ ଏକ ଅନୁନ୍ନତ ପାହାଡ଼ି ରାଜ୍ୟର ଶାସକ, କିନ୍ତୁ ଯେକୌଣସି ମୂଲ୍ୟ ବିନିମୟରେ ଉତ୍କଳ ରାଜ ସିଂହାସନ ପ୍ରତି ବିଶ୍ୱାସଘାତକତା ମୁଁ କରିପାରିବି ନାହିଁ। ଆସୁଛି, ପ୍ରଣାମ।
3: ଧନ୍ୟ ଧନ୍ୟ ବିଜୟ ଚନ୍ଦ୍ରାକ୍ଷ, ଧନ୍ୟ ତୁମର ଦେଶଭକ୍ତି, ଉତ୍କଳର ରାଜ ସିଂହାସନ ପ୍ରତି ଆନୁଗତ୍ୟ ବାସ୍ତବିକ ବାସ୍ତବିକ ପ୍ରଶଂସନୀୟ।
0: ଚୁପ୍ କର,
6: କ୍ରୋଧ ସମ୍ବରଣ କରନ୍ତୁ ମହାରାଜ। ଉତ୍କଳ ସେନା ଚକଡ଼ା ଛାଡ଼ି ସାରିଲେଣି, ଆଗରୁ ସାବଧାନ ନ ରହିଲେ ପରିସ୍ଥିତି ଅଣାୟତ ହୋଇପଡ଼ିବ।

0: ଗ୍ରୀଷ୍ମର କ୍ଳାନ୍ତ ଗୋଧୂଳିରେ ବନ ବିହଙ୍ଗମର କାକଳି ତୁର ବନ ପାହାଡ଼ ତଳେ ଅସ୍ତଗାମୀ ସୂର୍ଯ୍ୟର ରକ୍ତିମ ଆଭା ଆକାଶର ନୀଳ ଜଳ ତରଙ୍ଗ ଆଉ କୃଷ୍ଣା ନଦୀର ନୀଳ ତରଙ୍ଗ ଦୁହେଁ ମିଶି ଯେପରି ଏକ ହେଇ ଯାଇଛନ୍ତି।
1: ହଁ ଯେ ମା, ଆକାଶ ଯେଉଁଠି ଧରିତ୍ରୀ ସହିତ ମିଶି ଯାଇଛି ନା।
0: ହଁ ସଖୀ, ସେଠି ବାଧା ନାହିଁ, ବନ୍ଧନ ନାହିଁ, ହିଂସା ନାହିଁ, ଦ୍ୱେଷ ନାହିଁ, ବିଦ୍ରୋହ ନାହିଁ, ବିପ୍ଳବ ନାହିଁ, ଅଛି କେବଳ ତନ୍ମୟତା ଆଉ ସମ୍ପୂର୍ଣ୍ଣ ରୂପେ ନିଜକୁ ନିଶ୍ୱ କରିଦେବାର ସାର୍ଥକତା।
1: କିନ୍ତୁ ଜେମା, ହିଂସା, ଦେଶ, ବିଦ୍ରୋହ, ବିପ୍ଳବ ନଥିଲେ ଉତ୍କଳର ଗଜପତି ମହାରାଜା ପୁରୁଷୋତ୍ତମଙ୍କ ଭାଇମାନେ କ'ଣ ତାଙ୍କ ବିରୁଦ୍ଧରେ ଯୁଦ୍ଧ କରୁଥାନ୍ତେ?
0: କ'ଣ କହିଲ ସଖୀ, ଉତ୍କଳ ସମ୍ରାଟଙ୍କ ବିରୁଦ୍ଧରେ ଅସ୍ତ୍ର ଧାରଣ କରିଛନ୍ତି ତାଙ୍କର ଭାଇମାନେ?
1: ହଁ ଜେମା, ସେଇଥିପାଇଁ ତ ସ୍ୱୟଂ ମହାରାଜା ନିଜେ ବିଜେ କରୁଛନ୍ତି ବିଦ୍ରୋହ ଦମନ କରିବାକୁ।
0: କ'ଣ କହିଲ ସଖୀ, ସ୍ୱୟଂ ରାଜା ପୁରୁଷୋତ୍ତମ ଦେବ?
1: ଆଚ୍ଛା ଜେମା ଦେଇ, ତମେ ମହାରାଜା ପୁରୁଷୋତ୍ତମଙ୍କୁ କେବେ ଦେଖିଛ?
0: ନା ସଖୀ, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ଲକ୍ଷେ ରାଜାର ମୌଢ଼ ମଣିଷେ, ତାଙ୍କୁ ଦର୍ଶନ କରିବାର ସୌଭାଗ୍ୟ ମୋର ଏପରି।

0: ପର୍ଯ୍ୟନ୍ତ ହେଇନି ସଖି।
1: ଜେମା ଦେଖିଲ ଦେଖିଲ ପ୍ରବଳ ବିକ୍ରମରେ ଏକ ବୀରପୁରୁଷ କେମିତି ଚାରି ଜଣଙ୍କ ସହ ଯୁଦ୍ଧ କରୁଛନ୍ତି।
0: ବା ବୀରପୁରୁଷଟି ସୁପୁରୁଷ କି କ୍ଷିପ୍ର ଅସି ଚାଳନା। ବଳିଷ୍ଠ ସୁଠାମ ଅଙ୍ଗରୁ ସ୍ୱେଦ ଭାରି ଛରି ପଡ଼ୁଛି। ତେଜ ଦୀପ୍ତ ଶରୀରରେ ରୁଧିରର ଛିଟା, ଅସ୍ତ୍ରର ଆଘାତ ପ୍ରତି ଭୃକ୍ଷେପ ନାହିଁ। ଏଇ ତ ଚରମ ବୀରତ୍ୱର ଗୌରବମୟ ଆଲକ୍ଷ। ଦେଖ ଦେଖ ସଖୀ, ଅରାତି ଛତ୍ରଭଙ୍ଗ ଦେଇଛି। ପଶୁରାଜ ସିଂହ ସମ୍ମୁଖରୁ ଶୃଗାଳମାନେ ପଳାୟନ କରିଛନ୍ତି। କିନ୍ତୁ କିନ୍ତୁ କିନ୍ତୁ ଇଏ କ'ଣ ସଖୀ? ସିଂହ ଯେ ଶ୍ରାନ୍ତ କ୍ଲାନ୍ତ ଆହତ।
2: ହଁ ହଁ ଜେମା, ରଣକ୍ଲାନ୍ତ ବୀରପୁରୁଷ ଟଳି ଟଳି ଏଇ ଆଡ଼କୁ ଆଗେଇ ଆସୁଛନ୍ତି। ଶରୀରରେ ଗଭୀର ବ୍ୟଥାର ଚିହ୍ନ ସୁସ୍ପଷ୍ଟ।
3: ପାଣି ପାଣି, ତୃଷାରେ ତୃଷାରେ କଣ୍ଠ ଫାଟି ଯାଉଛି।
0: ଆପଣ ଧୈର୍ଯ୍ୟ ଧରନ୍ତୁ ଭଦ୍ର। ମାୟା
2: ଜେମା
0: ଯାଅ, ତୁରନ୍ତ ଜଳ ନେଇ ଆସ।
3: ଆପଣଙ୍କୁ ଆପଣଙ୍କୁ କଷ୍ଟ ଦେଲେ ଦେବି, କ୍ଷମା କରିବି।
0: ଏ କ'ଣ କହୁଛନ୍ତି ଆପଣ? ଏହା ତ ମନୁଷ୍ୟ ପ୍ରତି ମନୁଷ୍ୟର କର୍ତ୍ତବ୍ୟ, ଏଥିରେ କଷ୍ଟର ପ୍ରଶ୍ନ ଉଠୁଛି କୋଉଠୁ?
2: ନିଅନ୍ତୁ ଜେମା ଦେଇ ପାଣି।

0: ଆପଣ ଆପଣ ଏ ଜୀବନଟାକୁ ବଞ୍ଚାଇ ଦେଲେ ଦେବି, ଖୁବ୍ ଆଶାରେ ଯେ କୃତଜ୍ଞତା ଜଣେଇବି ଭାବିପାରୁନି, କ୍ଷମା କରିବେ, ଦେବୀଙ୍କର ପରିଚୟ ଜାଣିପାରିଲିନି।
1: ଦେବୀ ହେଉଛନ୍ତି କାଞ୍ଚି ରାଜଜେମା ପଦ୍ମାବତୀ।
0: କାଞ୍ଚି ରାଜଜେମା ପଦ୍ମାବତୀ, ଆପଣଙ୍କ ଗୁଣର ପ୍ରଶଂସା ସତ ମୁଖରେ ଶୁଣିଥିଲି, କିନ୍ତୁ ଆଜି ଦେଖି କୃତାର୍ଥ ହେଲି। ପ୍ରକୃତରେ ପ୍ରକୃତରେ ଆପଣ ପ୍ରଶଂସାର ଅଧିକାରିଣୀ।
1: କିନ୍ତୁ ହେ ବୀରପୁଙ୍କବ, ଆପଣଙ୍କ ପରିଚୟଟା ଜାଣିବାରେ କ'ଣ ବାଧା ଅଛି?
0: ନା ନା ଭତ୍ରେ, ଜୀବନଦାତ୍ରୀଙ୍କ ପରିଚୟ ଗୋପନ ରଖିବାରେ କିଛି ମାନି ହୁଏ ନା। ମୁଁ ଉତ୍କଳର ଗଜପତି ସମ୍ରାଟ ପୁରୁଷୋତ୍ତମ।
2: ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବ, ଲକ୍ଷେ ରାଜାର ମୌଡ଼ମଣି, ପ୍ରଭୁ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା। ଆହୋ ଆହୋ ଭାଗ୍ୟ ମୋର, ଆପଣଙ୍କର ଦର୍ଶନ ଲାଭ କରି ନୟନ ମନ ସାର୍ଥକ ହେଲା ମୋର ମହାରାଜ।
3: ବିଦ୍ରୋହ ସମ୍ପୂର୍ଣ୍ଣ ଭାବରେ ଦମନ ହୋଇଛି ମହାରାଜ।
0: ଉତ୍ତମ ସେନାପତି, ଏହି ମହିଷୀ ଦେବୀ ହେଉଛନ୍ତି କାଞ୍ଚି ରାଜନନ୍ଦିନୀ ପଦ୍ମାବତୀ, ପୁରୁଷୋତ୍ତମର ଜୀବନଦାତ୍ରୀ।
3: ପ୍ରଣାମ ଦେବୀ।
2: ପ୍ରଣାମ। କିନ୍ତୁ ମହାରାଜ, ଆପଣ ଆହତ, ବିଶ୍ରାମ ଆପଣଙ୍କର ଏକାନ୍ତ ପ୍ରୟୋଜନ, ଏଥିପାଇଁ କାଞ୍ଚି ରାଜପୁରୀର ଆତିଥେୟତା ଗ୍ରହଣ କରିବା ପାଇଁ ମୁଁ ଅନୁରୋଧ କରୁଛି ମହାରାଜ।
0: ଆପଣଙ୍କ ସୌଜନ୍ୟ ପାଇଁ ଧନ୍ୟବାଦ ଦେବୀ। ଏ ଆତିଥେୟତା ସ୍ୱୀକାର କରିପାରିଥିଲେ ପୁରୁଷୋତ୍ତମ ନିଜକୁ ଧନ୍ୟ ମନେ କରିପାରିଥାନ୍ତା, କିନ୍ତୁ ମୁଁ ଯେ ନିରୁପାୟ ଦେବୀ, ଏକାନ୍ତ ନିରୁପାୟ, ମୋତେ ଫେରିଯିବାକୁ ହେବ। ଏ ଜୀବନ ଦାନ କରି ଆପଣ ସବୁଦିନ ପାଇଁ ପୁରୁଷୋତ୍ତମକୁ ଋଣୀ କରି ରଖିଦେଲେ ଏ ମହତ ଦାନର ପ୍ରତିଦାନ ଥାଏ ନା ଦେବୀ। ତଥାପି ଏହି ଘଟଣାକୁ ସ୍ମରଣୀୟ ରଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କର ଅଙ୍ଗବସ୍ତ୍ର ଆପଣଙ୍କୁ ମୁଁ ପ୍ରଦାନ କରୁଛି। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ମୁଁ ଆସୁଛି ଦେବୀ।
2: ପ୍ରଣାମ ମହାରାଜ।
0: ପ୍ରଣାମ।
3: ମହାମନ୍ତ୍ରୀ ମହୋଦୟ, ମହାରାଜ କ'ଣ ଅସୁସ୍ଥ?
4: ନା, ସେପରି କିଛି ନୁହେଁ, ମୁଁ ବୈଦ୍ୟରାଜଙ୍କ ସହ ପରାମର୍ଶ କରିଥିଲି।
3: ତେବେ ଯୁଦ୍ଧରୁ ଫେରିବା ଦିନଠାରୁ ଛାମୁଙ୍କଠାରେ କିଛି ଅସ୍ୱାଭାବିକତା ପରିଲକ୍ଷିତ ହେଉଛି, ନୁହେଁ କି?
5: ହଁ ସେନାପତି ମହାଶୟ, ଆପଣଙ୍କ ଅନୁମାନ ଠିକ୍। ଚିତ୍ତ ଚାଞ୍ଚଲ୍ୟ, ପୂଜ୍ୟ ଭ୍ରାତାଙ୍କ ଚିତ୍ତରେ ଚାଞ୍ଚଲ୍ୟ ଦେଖାଦେଇଛି।
3: ଚିତ୍ତ ଚାଞ୍ଚଲ୍ୟ ଅର୍ଥାତ୍?
6: କୃଷ୍ଣା ନଦୀ ତଟରେ ଅସ୍ତରାଗର ଗୋଧୂଳି, ଦୁଇଟି ଘନକୁଷ୍ଠ ଚପଳ ନୟନ, ନୟନରେ କାହିଁ କେତେ ଯୁଗର ସ୍ୱପ୍ନୀଳ ଛାୟା।
5: ଦୁଇ ଚକ୍ଷୁ ଚାରି ଚକ୍ଷୁ ହେଲା, ଅଙ୍ଗରେ ଶତ କଦମ।

0: ଉପରେ ରୋମାଞ୍ଚ।
1: ବାସ୍ତବିକ ଉତ୍କଳର ମହାରାଣୀ ହେବାର ସମସ୍ତ ଯୋଗ୍ୟତା କାଞ୍ଚି ରାଜନନ୍ଦିନୀଙ୍କର ଅଛି ମହାମନ୍ତ୍ରୀ ମହୋଦୟ।
2: ଉତ୍ତମ, କାଞ୍ଚି ଓ କଳିଙ୍ଗ ଦୁଇ ମହାନ ଦେଶ ମୈତ୍ରୀ ବନ୍ଧନରେ ଆବଦ୍ଧ ହେବେ, ଏହା ତ ଅତି ସୌଭାଗ୍ୟର କଥା।
3: ତାପରେ ପୁଣି ସ୍ୱୟଂ କାଞ୍ଚି ରାଜ କନ୍ୟାଙ୍କ ସହ ଶ୍ରୀକ୍ଷେତ୍ରକୁ ବିଜେ କରୁଛନ୍ତି। ସ୍ନାନ ଯାତ୍ରା ଠାରୁ ଗୁଣ୍ଡିଚା ଯାତ୍ରା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ,
2: ଏହା ତ ଅତି ଆନନ୍ଦର କଥା। ମଳୁ ଖୋଜୁଥିଲା ଯାହା ବୈଦବ ତାଇଲା।

0: ଆସନ୍ତୁ ଆସନ୍ତୁ କାନ୍ତି ନରେଶ, ସ୍ନାନ ମଣ୍ଡପରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ। ଆସନ୍ତୁ ମା, ଏଠାରେ ଉପବିଷ୍ଟ ହେବା ହୁଅନ୍ତୁ। ମହାର୍ଯ୍ୟା ବିଜେ କଲେ ପରମ୍ପରାଗତ ମାଜଣା ବିଧି ଅନୁଷ୍ଠିତ ହେବ।
1: ବଡ଼ ବିଚିତ୍ର ଏହି ପ୍ରଭୁର ଲୀଳା ରାଜନ, ଜଗତର ନାଥ ବୋଲି ତ ତା ନାଁ ଜଗନ୍ନାଥ। ଜଗତବାସୀଙ୍କର ସାମାଜିକ ଚିତ୍ର ପ୍ରତିଫଳିତ ହୋଇଥାଏ ପ୍ରଭୁର ସେବା ମାଧ୍ୟମରେ।
0: ଦେଖୁନାହାନ୍ତି, ଏତେ ବଡ଼ ପ୍ରଭୁ ଚାହିଁଲେ ବିଶ୍ୱ ଥରି ଉଠିବ। ସେ ପୁଣି ଶତକୁମ୍ଭ ଜଳରେ ସ୍ନାନ କରିବେ, ତାଙ୍କୁ ଜ୍ୱର ହେବ, ଅଣସର ଘରେ ରହିବେ, ଦଶମୂଳାରିଷ୍ଟ ପାଚନ ପିଇବେ, ଭଲ ହେବେ, ନବ ଯୌବନ ଭେଷ ହୋଇ ଗୁଣ୍ଡିଚା ଦିନ ରଥଯାତ୍ରା କରିବେ। ଅପୂର୍ବ ଅପୂର୍ବ ଏ ଲୀଳା।
2: କିନ୍ତୁ ବଡ଼ ପଣ୍ଡା ଆପଣେ, ଯାଦୃଶ୍ୟ ଭାବନା ଯଶ୍ୟ ସିଦ୍ଧିର୍ ଭବତି ତାଦୃଶ୍ୟ, ଯିଏ ଯେପରି ଭାବେ ତାର ସିଦ୍ଧି ସେପରି ହୁଏ। ମୁଁ ଗାଣପତ୍ୟ, ପ୍ରଭୁ ଗଣପତି ମୋର ଇଷ୍ଟ ଦେବତା, ତାଙ୍କ ପ୍ରସାଦ ବ୍ୟତୀତ ଅନ୍ୟ ପ୍ରସାଦରେ ମୋର ଅଭିରୁଚି ନାହିଁ। ତେଣୁ ପ୍ରଭୁ ଜଗବନ୍ଧୁ ଜଗନ୍ନାଥଙ୍କ ଠାରେ ମୁଁ ଯଦି ଗଜପତିଙ୍କୁ ଦର୍ଶନ କରିପାରନ୍ତି, ତେବେ ଜନ୍ମ ସାର୍ଥକ ହୁଅନ୍ତା।
3: ପିତା, ଯିଏ ଯେପରି ତାଙ୍କୁ ଭଜନ କରନ୍ତି ସେ ସେହିପରି ତାଙ୍କୁ ଅନୁଗୃହିତ କରନ୍ତି। ସବୁ କେବଳ ନିଷ୍ଠା ଉପରେ ନିର୍ଭର କରେ।
4: ଗଜପତି ମହାରାଜ ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ବିଜେ।
0: ଆହେ ଶରଣ ପଞ୍ଜର ମହାବାହୁ, ଆହେ ବଳିଆର ଭୁଜ, ଗଜପତି ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ମହାରାଜାଙ୍କ ପୂଜାର୍ଚ୍ଚନା ଗ୍ରହଣ କରିବାକୁ ଅବଧାନ ହେଉ ମଣିମା।

0: ମାଣିକ ମାଣିକ ମାଣିକ ଟିକେ ଶୁଣମ। ଆରେ ଅନ୍ତା, ହେଇ ଆମ ମାଣିକ, ଆଲୋ ବୁଝିଲୁ ମାଣିକ, ତୁ ଯେତେବେଳେ ହାତୀ ପରି ଦୋହଲି ଦୋହଲି ହଲି ହଲି ଝୁଲି ଝୁଲି ଏଇ ପସରା ମୁଣ୍ଡେ ଆଇଲୁ ନା, ଆମେ ଆମେ ତୋରି ପଛେ ପଛେ ଧପାଲିଛୁ। ଆଉ
1: ସତ କହୁଛୁ ନା ମାଣିକ, ଗାଈ ପଛରେ ବାଛୁରୀ ଦୌଡ଼ିଲା ପରି ଆମେ

0: ଦିଟା ତୋ ପଛରେ ଦୌଡି ଦୌଡି ନୟାନ୍ତ ହେଇଗଲୁଣି।
1: କାହିଁକି ବା ତମ ଦିଟାଙ୍କୁ ତ ମୁଁ ଚିହ୍ନିନି, କିଏ ବା ତମେ?
2: କଣ କହିଲୁ, ଆମକୁ ଚିହ୍ନିନୁ? ଆମେ ହଉଛୁ ଅନାଦି।
0: ଆମେ ଅନନ୍ତ।
2: ମୋର ଆଦି ନାହିଁ,
0: ମୋର ଅନ୍ତ ନାହିଁ, ବାଡି ଅଗରେ ଗୋବେ ନାହିଁ,
2: ଘର ନାହିଁ କି ଢିଅ ନାହିଁ,
0: ପାଠ ନାହିଁ କି ସାଠ ନାହିଁ,
2: ରୂପ ନାହିଁ କି ଭେକ ନାହିଁ। ଠକ୍ ଠକ୍ ମଦନ ଗୋସେଇ ଦେମା, ଦେଲୁ ଦହି ମୁନ୍ଦିଏ ଦେ।
1: ନାଗର ଏ ଫଟା ରସିକର ଛଇ ନା ଦହି ନବ ବୋଲି ମନ କରିଛି ଯେ ଅଣ୍ଟାରେ କଉଡି ନାହିଁ। ଭେଣ୍ଡିଆ ଟୋକା ଦିଟା ଗତର ନ ଖଟେ ମାଗି ଖାଇବାକୁ ଭାରି ସୁଖ ଲାଗୁଛି ନାହିଁ।
2: କଣ କହିଲୁ କଣ କହିଲୁ, ଆମେ ଛତିଶ ବର୍ଣ୍ଣରେ ରାଜା, ଦିଜ କୁଳ ଶ୍ରେଷ୍ଠ ରତନ ହରିଚନ୍ଦନ ଭବଖଣ୍ଡନ ମଣିମଣ୍ଡନ ଜନରଞ୍ଜନ ବୈରୀ ଗଞ୍ଜନ, ଆମେ ଅନାଦି ଅନନ୍ତ, ଗତର ଖଟେଇ ପତର ଗୋଟେ ଉଦର ଭରଣା କରିବୁ, ଆଲ ପୁଥି ଠୋକିନା ଫାଟିଯିବନି।
0: ହଁ ଲୋ ମାଣିକ, ଅନାଦି ଠିକ କହୁଛି, ନହେଲେ ବ୍ରାହ୍ମଣ ପୁଅ ପଇତା ଧରି ଅଭିଶାପଟା ଦେଇଦେଲା ନା, କଣ ନାଇଁ କଣ ହେଇଯିବ। ତତେ ଭଲରେ କହୁଛି ମାଣିକ, ସେ ଅଡୁଆ ଭିତରେ ଆଉ ପସ ନା।
1: କଣ କହିଲୁ ରେ, ଅଳ ପଇସା ରହିଜଳା ଅଭିସମ୍ପାଦ ଦବୁ ନା ନିଆଁ ପାଉଁଶ ଦବୁ? ମ ଆରେ ମାଣିକକୁ ଚିହ୍ନିନି ପରା, ଦେବି ଯେ ଖଡ଼ୁ ମୂଷାରେ ବୋପାକୁ ମଉସା ଡାକି ପଳେଇବୁ। ଏ ଛନକ ଛଟା ତିନି ବେଳା ତାର ଖଦି ପାଲଟା ମାଉସୀ ଦୁଆରେ ଥାଏ, ଏ ନାକଟି ଅଗରେ ଚିତାକୁଟି ଥାଏ, ଅଗସା ପାଟିରେ ଖାଏ।
0: ଆରେ ଆଦିଆ, ଏ ଆଦିଆ, ଏ ଅନନ୍ତର ଏଇଠି ଅନ୍ତ ହେଇଯିବ ରେ। ଭାଗବତ କହିନି ଏ ଘର ଦୁଆର ନୁହେଁ କିଛି, ଏ ଜୀବନ ଥିଲେ ସବୁ ଅଛି।
2: ହରେ ଅନ୍ତା ମାତା, ବର୍ତ୍ତମାନ ଉଗ୍ର ଚଣ୍ଡା ପ୍ରଚଣ୍ଡା ଚ, ବର୍ତ୍ତମାନ ଜ ପଳାୟତି ସହଜୀବତୀ, ଆପଳେଇ
0: ଚାଲ ପଳେଇ,
2: ଆପଳେଇ
0: ଚାଲ ପଳେଇ।
1: ଆରେ ମଉସା, ତମେ ବୁଢା ମଣିଷ, ଏ ତାତିରେ ବାହାରି ନଥିଲେ କଣ ଚଳି ନଥାନ୍ତା?
3: କଣ କରିବି ରେ ମା, ଦୁଃଖୀ ଲୋକ, ସମସ୍ତେ ସିନା ମତେ ଛାଡ଼ି ଚାଲିଗଲେ, ଏ ନିହାନଗା ପେଟ ଚାଖଣ୍ଡ କତ ଅଛି।
1: ହଁ ମଉସା, ସବୁ କପାଳ, କାହା କରମକୁ ଖିରି ଖିରିସା, କାହା କପାଳକୁ ଲଡ଼ୁ, କାହା କରମକୁ ଖାରିଆ ଖଡ଼ା, ଚୋବେଇ ଚୋବେଇ ମରୁ। ତମେ ଦହି ଟିକେ ପିଇଦିଅ ମଉସା, ଆତ୍ମା ଶାନ୍ତି ହେଇଯିବ।
3: ନାଇଁ ରେ ମା, ପାଖରେ କଉଡ଼ି ନାହିଁ, ଦହି ପିଇବି, ପେଜ ତୋରାଣୀ ସାତ ସପନ, ସେ ପୁଣି କରିବ ଫୁରି ଭୋଜନ।
1: କଉଡ଼ି ତମକୁ କିଏ ମାଗୁଛି ଯେ ମଉସା, କଉଡ଼ି କ'ଣ ସ୍ୱର୍ଗକୁ ନବ? ତମେ ଦହି ପିଇଲ, ପିଅ ନିଅ।
3: ଓହୋ, ଜୀବନଟା ରହିଗଲା ରେ ମା, ଜଗନ୍ନାଥ ତୋର ମଙ୍ଗଳ କରନ୍ତୁ, ମୁଁ କଲ୍ୟାଣ କରୁଛି, ତୋ ଇଚ୍ଛା ପୂରଣ ହଉ ମା।
1: କଣ କହିଲ କଣ କହିଲ ମଉସା, ଜଗନ୍ନାଥ ମୋର ଇଚ୍ଛା ପୂରଣ କରିବେ? ସତେ ମୋର ଏଡ଼େ ବଡ଼ ଭାଗ୍ୟ ହବ।

0: କିନ୍ତୁ ଗୁଣ୍ଡିଚା ଦିନ ଲକ୍ଷ ଲକ୍ଷ ଜନତା ପ୍ରଜା ପାଠକଙ୍କ ସମ୍ମୁଖରେ ଯିଏ ସ୍ୱହସ୍ତରେ ସମାର୍ଜନୀ ଧରି ରଥ ପରିଷ୍କାର କରେ, ରାଜା ହୋଇ ଏକ ଘୃଣିତ ହୀନ କାର୍ଯ୍ୟ କରିବାକୁ କୁଣ୍ଠାବୋଧ କରେ ନାହିଁ, ସେହି ନୀଚ ଚଣ୍ଡାଳ ହସ୍ତରେ ମୁଁ ମୋର କନ୍ୟାକୁ ସମର୍ପଣ କରିପାରିବି ନାହିଁ।
1: ମହାରାଜ, ଉତ୍କଳର ଗଜପତିକୁ ଚଣ୍ଡାଳ ବୋଲି କହି ଆପଣ କେବଳ ଉତ୍କଳ ରାଜ ସିଂହାସନର ମର୍ଯ୍ୟାଦା କରିନାହାନ୍ତି, ସ୍ୱୟଂ ଜଗତର ନାଥ ଜଗନ୍ନାଥକୁ ମଧ୍ୟ ଅପମାନିତ କରିଛନ୍ତି। ଆପଣ ବିଜ୍ଞ, ଏ ଅଜ୍ଞତା ଆପଣଙ୍କ ନିକଟରେ ଶୋଭା ପାଏ।
0: ରସନା ସଂଯତକର ପ୍ରଗଳ୍ଭ ଦୂତ, ସିଂହାସନ ରାଜାର ଥାଏ ଚଣ୍ଡାଳର ନୁହେଁ।
1: ଦୂତର ଶୃଙ୍ଖଳିତ ଅନୁଶାସନ ରସନା ସଂଯତ କରିବାକୁ ମୋତେ ବାଧ୍ୟ କରିଛି ମହାରାଜ, ନଚେତ ଆପଣଙ୍କ ମନ୍ତବ୍ୟର ଉତ୍ତର ଦେବାରେ ଏ ଦାସ କାର୍ପଣ୍ୟ କରିନଥାନ୍ତା। ମୁଁ ଅନୁରୋଧ କରୁଛି ଛାମୁ, ଆପଣଙ୍କର ଏହି କଠୋର ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ।
2: ହଁ ମହାରାଜ, ରାଜଜେମାଙ୍କର ଜୀବନର ପ୍ରଶ୍ନ ଏଥିରେ ଜଡ଼ିତ।
0: ନା ନା ନା ସେନାପତି ନା, ଆକାଶରେ ଚନ୍ଦ୍ର କକ୍ଷ୍ୟଚ୍ୟୁତ ହୋଇପାରେ, ପୃଥିବୀ ତାର ଘୂର୍ଣ୍ଣନ ଗତି ପରିବର୍ତ୍ତିତ କରିପାରେ, କିନ୍ତୁ କିନ୍ତୁ କାଞ୍ଚି ରାଜ ଶଲ୍ୟ ନରସିଂହ କନ୍ୟା ସ୍ନେହରେ ତାର ଆତ୍ମସମ୍ମାନକୁ ବଳି ଦେଇପାରିବ ନାହିଁ।

0: ଦେଖିଲୁ, ମିଥ୍ୟା ଅହମିକାର ବଶବର୍ତ୍ତୀ ହୋଇ ନିଜର ପ୍ରତିଷ୍ଠା ଗୌରବ ସବୁକିଛି ଭୁଲିଗଲୁ।
1: ହଁ ଭାଇ, ପୁରୁଷୋତ୍ତମର ଅଧପତନରେ ମୁଁ ଚିନ୍ତାଗ୍ରସ୍ତ ହୋଇପଡ଼ିଛି। ମନୁଷ୍ୟର କର୍ମରେ ଠାକୁରର ମହନୀୟ ତତ୍ତ୍ୱ ପ୍ରସାରିତ ହୋଇଥାଏ ଏ ଜଗତରେ। ଯେଉଁ ସେବା କର୍ମ ପାଇଁ ଜଗନ୍ନାଥ ଆଜି ଲାଞ୍ଛିତ ଅପମାନିତ, ତାର ତାତ୍ତ୍ୱିକ ପରିଭାଷା ହେଲା, ହେ ମାନବ ତମ ହୃଦୟରୁ ଚଣ୍ଡାଳତ୍ୱ ପରିହାର କର, ମୋହ ମାୟାରେ ବଶୀଭୂତ ନ ହୋଇ ସ୍ନେହ ପ୍ରେମ ଦୟା କ୍ଷମା ଓ ମାନବିକତାର ପବିତ୍ର ମନ୍ତ୍ରରେ ଦୀକ୍ଷିତ ହୁଅ, ସତ୍ୟ ଶିବ ସୁନ୍ଦରକୁ ଉପଲବ୍ଧି କର। ନିଷ୍ଠାର ସହିତ ଯେକୌଣସି କର୍ମ ନୀଚ କିମ୍ବା ଘୃଣିତ ନୁହେଁ, କିନ୍ତୁ
0: କିନ୍ତୁ ଏଇଟା ପୁରୁଷୋତ୍ତମ ନିକଟରେ ଗୌଣ ହୋଇଗଲା, ଅଥଚ ମୁଖ୍ୟ ହେଲା ଏକ ନାରୀକୁ ପାଇବାର ଦୁର୍ବାର ଆକାଂକ୍ଷା, ଜୈବିକ କ୍ରୋଧାରେ ଏକ ନିର୍ଲଜ ପରିପ୍ରକାଶ।
1: ଭାଇ, ସମଗ୍ର ଜନତାର ପ୍ରତିନିଧିତ୍ୱ କରୁଥିବା ଶାସକ ଯେବେ ଭ୍ରଷ୍ଟାଚାରୀ ଆତ୍ମକେନ୍ଦ୍ରିକ ହୁଏ, ତେବେ କାହାକୁ ଆଦର୍ଶ ଭାବରେ ଗ୍ରହଣ କରି ଏ ଦେଶ ଏ ଜାତି ଅଗ୍ରସର ହେବ?
0: ତୁ ଠିକ୍ ହୋଇଛୁ ଜଗନ୍ନାଥ, କୋଟି କୋଟି ପ୍ରଜା ପାଠକଙ୍କ ମଧ୍ୟରୁ କେବଳ ଜଣେ ରାଜା ହୁଏ, କାହିଁକି? କାରଣ ତାର କର୍ମ ଆଉ ସଂସ୍କାର ପାଇଁ ସେ ଦୁଃଖରେ ଉଦ୍ବିଗ୍ନ ହେବ ନାହିଁ, ସୁଖରେ ବିଗତସ୍ଵ ହେବ ନାହିଁ, ସ୍ଥିଧତି ହେବ। ଦୁଃଖେ ସୁଉଦ୍ବିଗ୍ନ ମନା ସୁଖେ ସୁବିଗତସ୍ଵ ବିତ ରାଗ ଭୟ କ୍ରୋଧ ସ୍ଥିତତି ମୁନିରୋଚ୍ୟତି। ମନେ ଅଛି ଜଗନ୍ନାଥ?
1: ସବୁ ମନେ ଅଛି ଭାଇ, ଆଉ ସେଇଥିପାଇଁ ତ ପୁରୁଷୋତ୍ତମର ଏଇ ଦୁର୍ଗତିରେ ମୁଁ ବେଶୀ ବିଚଳିତ ହୋଇପଡ଼ୁଛି। ଯାହା ହେଲେ ମଧ୍ୟ ସେ ମୋର ପରମ ଭକ୍ତ ଆଦ୍ୟ ସେବକ, କିନ୍ତୁ କ'ଣ ବା କରିପାରିବି ମୁଁ?
0: ଜଗତର ସର୍ବକର୍ମର କାରକ ଯିଏ ସେ କହୁଛି ମୁଁ କିଛି କରିପାରିବି ନାହିଁ ବୋଲି?
1: ନା ଭାଇ, ମୁଁ ଚାହିଁଲେ ବି କିଛି ହେବ ନାହିଁ। ମହାଭାରତ ଯୁଦ୍ଧ ନ ହେଉ ବୋଲି ମୁଁ କ'ଣ ଚାହିଁନଥିଲି? ସେଇଥିପାଇଁ ଦୂତ ଭାବରେ କାର୍ଯ୍ୟ କରିବାକୁ ମୁଁ କେବେ କୁଣ୍ଠାବୋଧ କରିନାହିଁ। ହେଲେ କ'ଣ ହେଲା, 18 ଦିନ ଭିତରେ 18 ଅକ୍ଷଣୀ ସୈନ୍ୟ ନିଶେଷ ହୋଇଗଲେ। ଏତେ ବଡ଼ ଯାଦବ ବଂଶକୁ କଳିର ପ୍ରଭାବରୁ ମୁକ୍ତ କରିବାକୁ ମହର୍ଷି ଅଷ୍ଟବକ୍ରଙ୍କ ଆଶୀର୍ବାଦ ଭିକ୍ଷା କରିଥିଲି, କିନ୍ତୁ ସେହି ଆଶୀର୍ବାଦ ଅଭିଶାପରେ ପରିଣତ ହୋଇଗଲା, ଯଦୁବଂଶ ଧ୍ୱଂସ ହୋଇଗଲା। କ'ଣ କରିପାରିଲି ମୁଁ? ମୁଁ ନିରୁପାୟ ଭାଇ।
0: ତାହେଲେ ତୁ କହୁଛୁ ଯିଏ ଯେଉଁ କର୍ମ କରିବ ତା ଫଳ ଭୋଗ କରିବାକୁ ସେ ବାଧ୍ୟ?
1: ନିଶ୍ଚିତ, ଏହା ହିଁ ମହାକାଳର ଅନୁଶାସନ ଧାରା। କାମନାର ବଶବର୍ତ୍ତୀ ହୋଇ ପୁରୁଷୋତ୍ତମ ଗୋଟିକ ପରେ ଗୋଟିଏ ଯେଉଁ ଭୁଲ କରି ଚାଲିଛି ତାର ଫଳ ଭୋଗିବାକୁ ସେ ବାଧ୍ୟ। ମନେ ଅଛି ଭାଇ ଭଗବତ ଗୀତାର ସେହି ପଙ୍କ୍ତି ଯାହା ମୁଁ ଅର୍ଜୁନକୁ ବୁଝାଇଥିଲି ମହାଭାରତ ଯୁଦ୍ଧ କ୍ଷେତ୍ରରେ, ଧାୟତ ବିଂଶୟାନ ପୁଂସ ସଙ୍ଗସ୍ତେଷ ଉପଜାୟତେ ସଙ୍ଗାତ ସଞ୍ଜାୟତେ କାମ କାମାତ କ୍ରୋଧ ଭିଜାୟତେ କ୍ରୋଧାତ ଭବତି ସମ୍ମୋହ ସମ୍ମୋହାତ ସ୍ମୃତି ବିଭ୍ରମ ସ୍ମୃତି ଭ୍ରଂଶାତ ବୁଦ୍ଧିନାଶ ବୁଦ୍ଧିନାଶାତ ପ୍ରଣଶ୍ୟତି।

0: ମହାରାଜ, କାଞ୍ଚିରୁ ପ୍ରତ୍ୟାବର୍ତ୍ତନ ପରେ ଆପଣ ମ୍ରିୟମାଣ ହୋଇପଡ଼ିଛନ୍ତି। ସ୍ନାନ ଶୟନ ଭୋଜନ ପରିତ୍ୟାଗ କରି ଏଇ କକ୍ଷରେ ନିଜକୁ ଅବରୁଦ୍ଧ କରି ରଖିଛନ୍ତି। କିନ୍ତୁ ମହାରାଜ, ଜୟ ପରାଜୟ ତ ଏକ ରାଜା ପକ୍ଷରେ କିଛି ନୂତନ କଥା ନୁହେଁ।
1: ହଁ ମହାରାଜ, ଏଇ ସାମାନ୍ୟ କଥାରେ ଆପଣ ଯଦି ଏତେ ଭାଙ୍ଗି ପଡ଼ିବେ ତେବେ ରାଜକାର୍ଯ୍ୟ ଚଳିବ କେମିତି?
2: ମହାମନ୍ତ୍ରୀ, ସେନାପତି, ଆପଣମାନେ ଏଇ ଗଜପତି ବଂଶର ଚିରଦିନ ଅନୁଗତ, କିନ୍ତୁ ଏଇ ଅଧମ ପୁରୁଷୋତ୍ତମ ସେଇ ଆନୁଗତ୍ୟକୁ ସ୍ୱୀକାର କରିନାହିଁ। ଆପଣମାନଙ୍କର ମୂଲ୍ୟବାନ ଉପଦେଶ ପ୍ରତି ବୃକ୍ଷେପ ସୁଦ୍ଧା କରିନାହିଁ। ନିଜର ଉଦ୍ଭ୍ରାନ୍ତ କାମନାକୁ ଚରିତାର୍ଥ କରିବାକୁ ଯାଇ ଦେଶର ଧନ ଜୀବନକୁ ବିପନ୍ନ କରିଛି। ଏହା ସତ୍ୟ ମଧ୍ୟ ଆପଣମାନେ ମୋତେ କ'ଣ କ୍ଷମା କରିବାକୁ ଚାହାନ୍ତି? ନା ନା ନା ନା ମହାମନ୍ତ୍ରୀ, ଆପଣମାନେ ମୋତେ ତିରସ୍କାର କରନ୍ତୁ, ଚରମ ଶାସ୍ତି ବିଧାନ କରନ୍ତୁ।
0: ମହାରାଜ, ଦାସ କ'ଣ କେବେ ପ୍ରଭୁ ପ୍ରତି ଦଣ୍ଡ ବିଧାନ କରିପାରେ? ଏପରି କହି ଆମକୁ ଲଜ୍ଜା ଦିଅନ୍ତୁ ନାହିଁ ମଣିମା, ଲଜ୍ଜା ଦିଅନ୍ତୁ ନାହିଁ।
2: ନା ନା ମହାମନ୍ତ୍ରୀ, ପୁରୁଷୋତ୍ତମ ପ୍ରଭୁ ହେବା ପାଇଁ ଏକାନ୍ତ ଅଯୋଗ୍ୟ। ସେ ପ୍ରଭୁତ୍ୱର ଅବମାନନା କରିଛି, ପବିତ୍ର ରାଜସିଂହାସନର ଅମର୍ଯ୍ୟାଦା କରିଛି, ପୂଜ୍ୟ ପିତାଙ୍କ ବିଶ୍ୱାସ

0: ବସରେ କୁଠାରଘାତ କରିଛି। ତେଣୁ ରାଜା ଭାବରେ ରହିବାର ତାର ଆଉ କୌଣସି ନୈତିକ ଅଧିକାର ନାହିଁ।
1: ମହାରାଜ, ଆମେ କେବଳ ଗଜପତି ବଂଶର ଅନୁଗତ ଦାସ ନୁହଁ, ଏ ବଂଶର ଏ ପରିବାରର ସଦସ୍ୟ ବୋଲି ମନେ କରୁ। ଆମେ ଆପଣଙ୍କ ଅତୀତ ବ୍ୟବହାରରେ କ୍ଷୁବ୍ଧ ନୁହଁ ଛାମୁ, ବରଂ ଆମେ ଆନନ୍ଦିତ ଯେ ଆମେ ଏପରି ପ୍ରଭୁର ଦାସ ଯେ ନିଜର ଭୁଲ ପାଇଁ ଅନୁତାପ କରେ, ପ୍ରାୟଶ୍ଚିତ କରିବା ପାଇଁ କ୍ଷମା ପ୍ରାର୍ଥନା କରେ। ଏ ତ ଆପଣଙ୍କ ମହାନତା ଛାମୁ।
2: ଆପଣ ଉଠନ୍ତୁ ଭାଇ, ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଦରବାରକୁ ବିଜେ କରନ୍ତୁ।
0: ଭାଇ ଭାଇ ରାମଚନ୍ଦ୍ର, ଏଇ କଳଙ୍କିତ ମୁଖ ନେଇ ମୁଁ କାଳିଆ ପାଖକୁ ଯିବି କେମିତି? ମୁଁ ଯେ ତାର ସତ୍ତାକୁ ଅସ୍ୱୀକାର କରିଛି।
2: ଭାଇ, ମନ ଆପଣଙ୍କର ଅଶାନ୍ତ ହୋଇପଡ଼ିଛି। ଅଭିମାନ, ବଳ, ଦର୍ପ, କାମକ୍ରୋଧକୁ ପରିହାର କରି ସମ୍ପୂର୍ଣ୍ଣ କାମନା ଶୂନ୍ୟ ଭାବରେ ସେହି ପରମ ବ୍ରହ୍ମଙ୍କ ଚରଣାରବିନ୍ଦରେ ନିଜକୁ ସମର୍ପଣ କରନ୍ତୁ।

0: ଦେଖନ୍ତୁ ଦେଖନ୍ତୁ ମହାରାଜ, ପ୍ରଭୁ ଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଖସି ପଡ଼ିଛି।
1: ପ୍ରଭୁଙ୍କର ଆଜ୍ଞାମାଳ, ଦେଖ ଦେଖ ଭାଇ ରାମଚନ୍ଦ୍ର, ଦେଖନ୍ତୁ ଦେଖନ୍ତୁ ମହାମନ୍ତ୍ରୀ, ପ୍ରଭୁ ମୋତେ କ୍ଷମା କରିଦେଇଛନ୍ତି, ମୋର ଅପରାଧକୁ ମାର୍ଜନା କରିଛନ୍ତି।
0: ମହାରାଜ, ପ୍ରଭୁଙ୍କ ଠାରେ ମୁଁ ଗୁହାରିଆ ଥିଲି, ହଠାତ୍ ସ୍ୱପ୍ନାଦେଶ ହେଲା ଯେ ଯାଅ, ମୋ ନିର୍ଦ୍ଦେଶ ପୁରୁଷୋତ୍ତମକୁ ଜଣାଇ ଦିଅ, ତୁରନ୍ତ କାଞ୍ଚି ଆକ୍ରମଣ କରି ମୋର ଅପମାନର ପ୍ରତିଶୋଧ ନେଉ।
1: କିନ୍ତୁ
2: ଏଥିରେ କିନ୍ତୁର ପ୍ରଶ୍ନ ନାହିଁ ମହାରାଜ, ଏଥର ଏ ଅଭିଯାନ ଗଜପତି ସମ୍ରାଟ ପୁରୁଷୋତ୍ତମ ଦେବଙ୍କର ନୁହେଁ, କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପାଇଁ ନୁହେଁ। ଏ ଅଭିଯାନ ହେବ ଓଡ଼ିଆ ଜାତିର, ଦେଶର, ଧର୍ମର, ସର୍ବୋପରି ଜଗତର ନାଥ ଜଗନ୍ନାଥଙ୍କର ଅପମାନର ପ୍ରତିଶୋଧ ପାଇଁ।
1: ତବ ଇଚ୍ଛା, ତବ ଇଚ୍ଛା ସେହି ମୋର ଦୀକ୍ଷା।
3: ଜୟ ଜଗତର ନାଥ ଜଗନ୍ନାଥଙ୍କର।

0: ଯାଉଛି, ମୁନ୍ଦେ ପାଣି ଦିଅନ୍ତୁ ନାହିଁ ମା।
1: ଆମେ ପୁରସ୍ତମରୁ ଆସିଛୁ ମା, ପାଣି ଟିକେ ନ ପାଇଲେ, ପାଣି ଟିକେ ନ ପାଇଲେ ଆମ ଜୀବନ ଛାଡ଼ିଯିବ ମା।
2: ହଉ ହଉ ବସ, ଶାସ୍ତମ ହୁଅ। ଆରେ ଆରେ ଲହୁଣୀ ପିତୁଳା ପରି ଦେହ, ଖରାରେ କ'ଣ ହେଲାଣି? ଆରେ ପୁଅ ପାଣି ତ ନାହିଁ, ତେବେ ଘୋଳ ଦହି ଅଛି, ନିଅ ପିଅ। ମାଣିକ ଦହି ପିଇଲେ ନା ଆତ୍ମା ଶାନ୍ତି ହେଇଯିବ। ନେ ପୁଅ ନେ,
1: ଦିଅ ଦିଅ ମା, ଦିଅ ଦିଅ ମା, ଦିଅ।
0: ଜୀବନଟା ରହିଗଲା ଭାଇ।
1: ଆଉ ପଚାରୁଛୁ ମା, ତମ ଦହି ନା ଅମୃତ ପରି ଲାଗିଲା।
2: ଆରେ ପୁଅ ତମେ କ'ଣ ଦି ଭାଇ, ତମର କ'ଣ କେହି ନାହାନ୍ତି ଯେ ଏ ଅରକ୍ଷିତଙ୍କ ପରି ଏଡ଼େ ଖରାଟାରେ ଯାଉଛ?
0: ମା, ଆମେ ହେଉଛୁ ଗଜପତି ମହାରାଜାଙ୍କ ପାଇକ ଦି ଭାଇ, ଜଗା ବଳିଆ। କାଞ୍ଚିରେ ଯୁଦ୍ଧ ହେବ ଯେ ମହାରାଜା ଆମକୁ ଆଗରେ ପଠାଇ ପଛରେ ଆସୁଛନ୍ତି।
1: ମା, ତୋର ଆଉ ସବୁ କିଏ ଅଛନ୍ତି କିଛି କହିଲୁନି ତ?
2: ନା ରେ ପୁଅ, ଏଡ଼େ ବଡ଼ ସଂସାରଟାରେ ମୋର କେହି ବିଲି କେହି ନାହାନ୍ତି। ଦୁଃଖୀ ଲୋକ ସେଇ ଠାକୁରଙ୍କୁ ଆଶ୍ରା କରି ପଡ଼ି ରହିଛି, ପେଟ ଚାଖଣ୍ଡକ ପାଇଁ ଦହି ବିକି ଚଳିଯାଉଛି।
0: ବାଃ, ତାହେଲେ ତ ହେଲା, ତୋର କେହି ନାହାନ୍ତି, ଆମର ବି କେହି ନାହାନ୍ତି। ଆଜିଠାରୁ ତୁ ହେଲୁ ଆମର ମା, ଆଉ ଆମେ ତୋ ପୁଅ ଜଗା ବଳିଆ।
2: କ'ଣ କହିଲୁ, କ'ଣ କହିଲୁ ଜଗା? ତମେ ଦୁହେଁ ମୋର ପୁଅ? ସତ କହୁଛୁ, ସତ କହୁଛୁ ଜଗା? ଆରେ ବଳିଆ, ଜଗା କ'ଣ କହୁଛି ତୁ ଶୁଣିଲୁ ତ? ଆରେ ଆଉ ଥରେ, ଆଉ ଥରେ ମା ବୋଲି ଡାକିଲୁ, ଆଉ ଥରେ ମା ବୋଲି ଡାକେ।
0: ମା,
1: ମା, ମା,
0: ଏ ମା, କ'ଣ ହେଲା ତୋର, କହିଲୁ?
2: ଏ କ'ଣ କହିଲୁ, କ'ଣ କହିଲୁ ଜଗା? ନା ନା, ମୋର କିଛି ହେଇନି ତ, ତମ ପରି ପୁଅ ଥାଉ ଥାଉ ମୋର ଆଉ କ'ଣ ହବ?
0: ମାମ, ଆମ ପଛରେ ମହାରାଜା ଆସୁଛନ୍ତି, ତାଙ୍କୁ ଟିକେ ଜଣେଇଦେବୁ ଆମେ ଯୁଦ୍ଧକୁ ଯାଉଛୁ। ଏ ମୁଦିଟା ରଖତ, ମହାରାଜାଙ୍କୁ ଦେଲେ ସେ ଜାଣିପାରିବେ। ଆମେ ଯାଉଛୁ ମା।
3: ସେନାପତି, ପ୍ରଚଣ୍ଡ ରୌଦ୍ର ତାପରେ ଆମେମାନେ କ୍ଳାନ୍ତ, ଏଇଠାରେ କିଛି ସମୟ ବିଶ୍ରାମ କରି ତାପରେ ଯାତ୍ରା କରିବା।
4: ଯଥା ଆଜ୍ଞା ମହାରାଜ।
2: ଜୁହାର ଛାମୁ, ମୁଁ ମାଣିକ ଦହି ବିକେ, ମୋର ଦି ପୁଅ ଜଗା ଆଉ ବଳିଆ ଆପଣଙ୍କର ପାଇକ ହେଇଛନ୍ତି। ଖରାରେ ଆସିଲେ ଦହି ଦେଲି ପିଇଲେ, ଖାଇଲେ ଶାସ୍ତାମ ହେଲେ, କାଞ୍ଚି ଗଲେ ଯୁଦ୍ଧ କରିବାକୁ।
3: କ'ଣ ହେଲା, ଉତ୍କଳର ଦୁଇଜଣ ପାଇକ କାଞ୍ଚି ଅଭିମୁଖେ ଯାତ୍ରା କଲେ, ଅଥଚ ମୁଁ ଜାଣିପାରିଲିନି?
2: ହଁ ଛାମୁ, ଜଗା ମୋତେ କହିଲା ଏ ମୁଦି ମହାରାଜାଙ୍କୁ ଦବୁ, ସିଏ ପରତେ ଯିବେ। ନିଅନ୍ତୁ ଛାମୁ, ଏ ମୁଦି ନିଅନ୍ତୁ।
3: ଏ ସେନାପତି, ସେନାପତି, ଏ ଯେ, ଏ ଯେ ପ୍ରଭୁ ଜଗନ୍ନାଥଙ୍କ ରତ୍ନ ଅଙ୍ଗୁରୀୟ, ପ୍ରଭୁ ପ୍ରଭୁ ତେବେ ମୋର କୁହାରି ଶୁଣିଛନ୍ତି। ସେନାପତି, ଆଉ ଭୟ ନାହିଁ, ଆଉ ଭୟ ନାହିଁ, ଏଥର କାଞ୍ଚି ବିଜୟ ସୁନିଶ୍ଚିତ। ଧନ୍ୟ ଧନ୍ୟ ତୁ ମାଣିକ, କୋଟି କୋଟି କଳ୍ପ ତପସ୍ୟା କରି ମୁନି ଋଷିମାନେ ଯାହାର ଦର୍ଶନ ପାଇନାହାନ୍ତି, ତୁ ତୁ ତୋର ପୁଣ୍ୟ ବଳରେ ଏହି ଏହି ସୌଭାଗ୍ୟ ପାଇଛୁ ମା, ଜଗତନାଥଙ୍କ ସ୍ୱଚକ୍ଷରେ ଦର୍ଶନ କରିଛୁ।
2: ନାଇଁ ନାଇଁ ଛାମୁ, ସିଏ ଠାକୁର ନୁହନ୍ତି ମ, ସିଏ ପରା ମୋ ପୁଅ ଜଗା ଆଉ ବଳିଆ। ମୋର ଦୁଃଖ ପାସରା ରଙ୍କରତନ ଏଇ ବାଟେ ପରା ଯାଇଛି, ମୁଁ ଠିକ୍ ଦେଖିପାରୁଛି। ଖରାରେ ଛାଉଁଳି ପଡ଼ିଛି ତା ମୁହଁ, ଧୂଳିରେ ଦିହଟା ଖସରା ଦେଖାଯାଉଛି। ହେଇ ଦେଖୁନାହାନ୍ତି, ଦେଖୁନାହାନ୍ତି ଛାମୁ, ତା ପାଦ ଚିହ୍ନ କେମିତି ପଡ଼ି ପଡ଼ି ଯାଇଛି।

0: ଆଜିର ଏ ସ୍ମୃତିକୁ ଚିରସ୍ମରଣୀୟ ରଖିବା ପାଇଁ ତୋରି ନାମରେ ନାମିତ କରୁଛି ଏ ବିସ୍ତୃତ ଅଞ୍ଚଳ। ଆଜିଠାରୁ ଏହାର ନାମ ହେବ ମାଣିକ ପାଟଣା। ପ୍ରଭୁଙ୍କୁ ତୁ ଦହି ଦେଇଛୁ, ଧନ ଦୌଲତରେ ତୋର ଅଭାବ ରହିବ ନାହିଁ ମା।
1: ନାଇଁ ନାଇଁ, ଏମିତି କୁହନ୍ତୁ ନାହିଁ ମଣିମା। ଜଗା ବଳିଆ ପରି ପୁଅ ଥାଉ ଥାଉ ଧନ ଦୌଲତ ପାଟଣା, ଇଏ ମୋର କ'ଣ ହବ ଛାମୁ? ମାଠୁ ପୁଅ ଦହି ଖାଇଛି, ମା କଉଡ଼ି ନବ? ପୁଅର ସିରି ତୁଟି ଯିବନି? ସିଏ ତମ ଗରିବର ସଂଖାଳୀ, ଆଖିର ତାରା, ତାକୁ କ'ଣ ମୁଁ ଭୁଲି ପାରିବି? ମୁଁ ମାଣିକ, ସିଏ କାଳିଆ, ସିଏ ମୋର କଳା ମାଣିକ।

ସେନାପତି, ଦ୍ୱାପର ଯୁଗର ଯଶୋଦା ମାଙ୍କ କଥା ପଢ଼ିଥିଲି, କିନ୍ତୁ ଆଜି ମାଣିକକୁ ଦେଖି ଅନୁଭବ କରୁଛି ପୁଅ ପାଇଁ ମାଆର ବ୍ୟାକୁଳତା, ସର୍ବସ୍ୱ ତ୍ୟାଗ କରିବାର ଭାବନା। ଧନ୍ୟ ଧନ୍ୟ ତୁ ମାଣିକ, ଧନ୍ୟ ତୁ। ଜଗତର ନାଥଙ୍କୁ ପୁଅ ରୂପରେ ପାଇ ଜୀବନ ତୋର ଧନ୍ୟ ହେଇଛି, ସାର୍ଥକ ହେଇଛି ତୋର ଜନ୍ମ। ଚାଲ ଚାଲ ସେନାପତି, ପ୍ରଭୁ ଯେତେବେଳେ ଆଗରେ ଗଲେଣି ଆଉ ବିଶ୍ରାମର ପ୍ରୟୋଜନ ନାହିଁ। ମୁଁ ଆସୁଛି ମା, ମୋତେ ଆଶୀର୍ବାଦ ଦେ। ଉତ୍କଳ ଗଜପତି ପୁରୁଷୋତ୍ତମର ପ୍ରଣାମ ତୁ ଗ୍ରହଣ କର ମା।

0: ପୁରୁଷୋତ୍ତମକୁ ଚଣ୍ଡାଳ କହିପାରନ୍ତି ରାଜନ, କିନ୍ତୁ ଉତ୍କଳର ଗଜପତିଙ୍କୁ ଚଣ୍ଡାଳ ବୋଲି କହି ଅପମାନିତ କରିଛନ୍ତି, ଜଗନ୍ନାଥଙ୍କ ସେବାକୁ ଚଣ୍ଡାଳ ସେବା କହି ଉପେକ୍ଷା କରିଛନ୍ତି। ତେଣୁ ସେହି ଅପମାନର ପ୍ରତିଶୋଧ ନେବା ପାଇଁ ଆଗାମୀ ଶ୍ରୀଗୁଣ୍ଡିଚା ଦିନ ରଥାରୂଢ଼ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମ୍ମୁଖରେ ଲକ୍ଷ ଲକ୍ଷ ଜନତା ଜନାର୍ଦ୍ଦନଙ୍କୁ ସାକ୍ଷୀ ରଖି ମୁଁ ଆପଣଙ୍କ କନ୍ୟାଙ୍କୁ ଏକ ଚଣ୍ଡାଳ ହସ୍ତରେ ଅର୍ପଣ କରିବି। ଏହା ହିଁ ପ୍ରଭୁର ନିର୍ଦ୍ଦେଶ ଆଉ ଉତ୍କଳ ଗଜପତି ସମ୍ରାଟ ପୁରୁଷୋତ୍ତମର ସିଦ୍ଧାନ୍ତ। ସେନାପତି, ଦେବୀ ପଦ୍ମାବତୀଙ୍କୁ ସସମ୍ମାନେ ଉତ୍କଳର ମହାମନ୍ତ୍ରୀଙ୍କ ନିକଟରେ ପହଞ୍ଚାଇ ଦେଇ ମୋର ଆଦେଶ ଜଣାଇ ଦିଅନ୍ତୁ।
1: ମହାରାଜ, ଆଜ ଦିନ ଦେବୀ ପଦ୍ମାବତୀଙ୍କୁ ଏକ ଚଣ୍ଡାଳ ହସ୍ତରେ ଅର୍ପଣ କରିବାକୁ ମୋତେ ଆଦେଶ ଦିଅ। ସେହି ଦାୟିତ୍ୱ ନିର୍ବାହ କରିବାକୁ ଦାସ ଆପଣଙ୍କ ଅନୁମତି ପ୍ରାର୍ଥନା।
0: ଆପଣ ଆଦେଶ ପାଳନ କରିବେ, ଏଥିରେ ଅନୁମତିର ପ୍ରୟୋଜନ କ'ଣ?
1: ତେବେ ଆସ ମା, ଆଜିର ଏହି ପବିତ୍ର ଗୁଣ୍ଡିଚା ଦିବସରେ ରଥାରୂଢ଼ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କୁ ସାକ୍ଷୀ ରଖି ଲକ୍ଷ ଲକ୍ଷ ଜନତା ଜନାର୍ଦ୍ଦନଙ୍କ ସମ୍ମୁଖରେ ମୁଁ ଉତ୍କଳର ମହାମନ୍ତ୍ରୀ ଦେବୀ ପଦ୍ମାବତୀଙ୍କୁ ନିର୍ଦ୍ଦେଶ ଦେଉଛି, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ଗଜପତି ପୁରୁଷୋତ୍ତମଙ୍କୁ ସ୍ୱାମୀ ରୂପରେ ବରଣ କରନ୍ତୁ।
0: ମହାମନ୍ତ୍ରୀ, ମହାମନ୍ତ୍ରୀ, ଆପଣ ଆପଣ ଏ କ'ଣ କହୁଛନ୍ତି? ମହାମନ୍ତ୍ରୀ,
1: ମୋର ଧୃଷ୍ଟତା ମାର୍ଜନା କରିବେ ସ୍ୱାମୁ। ଆପଣଙ୍କର ନିଜର ବିଚାରଧାରାକୁ ଯଦି ଆପଣ ନ ମାନିବେ ତେବେ ମୋର କିଛି କହିବାର ନାହିଁ ମଣିମା, କିନ୍ତୁ ମୁଁ କହିବି ଗଜପତି ନିଜେ କ'ଣ ସ୍ୱୀକାର କରିନାହାନ୍ତି ଏହି ସମୟରେ ତାଙ୍କର ଚଣ୍ଡାଳତ୍ୱକୁ? ମହାରାଜ କ'ଣ ମାନି ନେଇନାହାନ୍ତି ଏହା ତାଙ୍କର ଗୌରବ ଓ ପ୍ରତିଷ୍ଠାର ପ୍ରତୀକ ବୋଲି? ତେବେ କୁହନ୍ତୁ ସମ୍ରାଟ, ପୃଥିବୀର ସର୍ବଶ୍ରେଷ୍ଠ ଚଣ୍ଡାଳ ମୋ ପାଖରେ ଥାଉ ଥାଉ ମୁଁ ଆଉ କେଉଁ ଚଣ୍ଡାଳକୁ ଖୋଜିବି ଛାମୁ? ଏଥିରେ ଏହି ବୃଦ୍ଧ ସେବକର ଯଦି ଅପରାଧ ହୁଏ, ବିଚାରରେ ତ୍ରୁଟି ଥାଏ, ତେବେ ସର୍ବଜନ ସମ୍ମୁଖରେ ଯେକୌଣସି ଦଣ୍ଡ ଭୋଗିବାକୁ ମୁଁ ପ୍ରସ୍ତୁତ ମହାରାଜ।
0: ଚତୁରତାର ଇନ୍ଦ୍ରଜାଲରେ ମୋର ସମସ୍ତ ପଥ ଅବରୁଦ୍ଧ କରିଦେଲେ ମହାମନ୍ତ୍ରୀ, ମୋର ନିକ୍ଷେପିତ ତୀରକୁ ମୋରି ତୁଣୀରକୁ ପୁଣି ଫେରାଇଦେଲେ। ବା, ଆପଣଙ୍କ ଅକାଟ୍ୟ ଯୁକ୍ତି ନିକଟରେ ମୁଁ ପରାଜିତ ମହାମନ୍ତ୍ରୀ।
2: ଆପଣ ଆଉ ନିର୍ବାକ ବୋଲି ଚାହିଁଛନ୍ତି କ'ଣ ବଡ଼ ପଣ୍ଡା? ଆପଣ ପ୍ରଭୁ ନିକଟରେ ମାଳା ବଦଳ କରନ୍ତୁ।
3: ଆସନ୍ତୁ ଆସନ୍ତୁ ମହାରାଜ, ଆସନ୍ତୁ ମା, ଅମୃତ ବେଳା ଗଡ଼ିଯାଉଛି।
4: ଜୟ ଜଗତର ନାଥ ଜଗନ୍ନାଥଙ୍କର।

0: ଗେଟ୍ ଦେଇକରି ଛଡ଼ା ଯାଉଛେ ବୟଡ଼ ପାନ୍। ଆଜିର ମୁଖ୍ୟ ଖବର ନୁ ଶେଷ ହେଲା, ଜୁହାର।
1: ଶେଷ ହେଲା ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଗାମୀକାଲି ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ, ସ୍ୱାସ୍ଥ୍ୟ ସୂଚନା ସକାଳ 7:10ରେ ବିଶ୍ୱ ମସ୍ତିଷ୍କ ଦିବସ ଏ ସମ୍ପର୍କରେ କହିବେ ଡାକ୍ତର ସ୍ମୃତିରେଖା ହୋତା। ପରିବେଶ ସୂଚନା ସକାଳ 7:30ରେ ଜଳବାୟୁ ପରିବର୍ତ୍ତନ ଓ ପକ୍ଷୀକୂଳ ଏ ସମ୍ପର୍କରେ କହିବେ ଡକ୍ଟର ସମାପିକା ଦାସ। ସମ୍ବଲପୁରୀ ଗୀତର ବିଶେଷ କାର୍ଯ୍ୟକ୍ରମ ଉଦ୍ୟାନ୍ତର ସକାଳ 7:35ରେ କଣ୍ଠଶିଳ୍ପୀ ହେଲେ ଶ୍ରୀକାନ୍ତ ମୋହନ ବାରିକ ଏବଂ ପଦ୍ମିନୀ ଦୋରା। ଗୀତ ରଚନା ଶିବଶଙ୍କର ପ୍ରଧାନ, ସଙ୍ଗୀତ ବିଜୟ କୁମାର ବେହେରା। ସୁଗମ ସଙ୍ଗୀତ ସକାଳ 7:50ରେ କଣ୍ଠଶିଳ୍ପୀ ହେଲେ ମାନସୀ ରାଣୀ ସୁନ୍ଦର ରାୟ ଏବଂ ଦିଲୀପ କୁମାର ମଲ୍ଲିକ। ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30ରେ। ବିଷୟ ରହିଛି ମୁଦିରସ୍ତ ସେବା, ବିଶେଷଜ୍ଞ ସୁକଦେବ ମହାନ୍ତି। ସୁଗମ ସଙ୍ଗୀତ ସକାଳ 8:45ରେ କଣ୍ଠଶିଳ୍ପୀ ହେଲେ ଅଶୋକ କୁମାର ସୁନା, ଅଧିରଥ କୁମାର ଚକ୍ରବର୍ତ୍ତୀ। ସକାଳ 9:00ରେ ଅନୁରୋଧୀ ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ହେଲେ ଯୋଗାନନ୍ଦ ମେହେର, ପୀତାମ୍ବର ପୁଟେଲ ଏବଂ ପଙ୍କଚିନୀ ଗୁରୁ। ଦିନ 11:30ରେ ହିନ୍ଦୀ କଥାଚିତ୍ର ଗୀତର ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଏବଂ ଦିନ 12:00ରେ ବାତାୟନ। 12:30ରେ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:05ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ହେଲେ ସୁଶାନ୍ତ କୁମାର ନାଥ, ଛନ୍ଦାରାଣୀ ସାହୁ ଏବଂ ରୀତାଞ୍ଜଳି କୁଣ୍ଡୁ। ଦିନ 1:20ରେ ସ୍ୱାସ୍ଥ୍ୟ ସମ୍ପର୍କିତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଡକ୍ଟର। ଦିନ 3:00ରେ କିଷାନ ଭାଷାର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଛକା ଛକା। କାର୍ଯ୍ୟକ୍ରମ ସୂଚନା ଶୁଣିଲେ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ 11:09:20। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53ରେ। ସେତେବେଳ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।